ଗୁରୁବାର 1948 ଶକାବ୍ଦ ଆଷାଢ଼ ପାଞ୍ଚ ଦିନ 2026 ଖ୍ରୀଷ୍ଟାବ୍ଦ ଜୁନ୍ ମାସର 26 ତାରିଖ ଶ୍ରୋତାମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ୍ ୱେବ୍ରେ 317.5 ମିଟର ତଥା 945 କିଲୋ ହର୍ଜ ଯୋଗେ, ଏଫ୍ଏମ୍ ମହାନଦୀରେ 101 ମେଗା ହର୍ଜରେ। ଏତଦ୍ବ୍ୟତୀତ ଆପଣମାନେ ଆମର କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ମଧ୍ୟ ଶୁଣିପାରିବେ। ମାଙ୍ଗଳିକ

କାର୍ଯ୍ୟକ୍ରମ ଶେଷରେ ଗୋପାଳ କୃଷ୍ଣ ଦାସଙ୍କ କଣ୍ଠରେ ଏହି ସମ୍ବଲପୁରୀ ଭକ୍ତିଗୀତଟି ଶୁଣନ୍ତୁ। ଗୀତ ରଚନା ଯୁଧିଷ୍ଠିର ମେହେର।

ଏଥିସହିତ ଶେଷ କରୁଛୁ ଆଜିର ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଆଜିର କଣ୍ଠଶିଳ୍ପୀମାନେ ଥିଲେ ସୁବ୍ରତ କୁମାର ଦାସ, ସୁମନ୍ୟୁ ପଟ୍ଟନାୟକ, ନାରାୟଣ ରଥ, ଦେବେନ୍ଦ୍ର କୁମାର ସାହୁ ଏବଂ ଗୋପାଳ କୃଷ୍ଣ ଦାସ। ଗୀତଗୁଡ଼ିକୁ ରଚନା କରିଥିଲେ ଯଦୁନାଥ ଦାସ ମହାପାତ୍ର, କୃତିବାସ ନାୟକ, ପ୍ରଫୁଲ୍ଲ କର, ଅସିତ କୁମାର ଅମାନ୍ତ ଏବଂ ଯୁଧିଷ୍ଠିର ମେହେର। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 317.5 ମିଟର ତଥା 945 କିଲୋହର୍ଜ ଯୋଗେ, ଏଫ୍ଏମ୍ ମହାନଦୀରେ 101 ମେଗାହର୍ଜରେ। ଏତଦ୍ବ୍ୟତୀତ ଆପଣମାନେ ଆମର କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ ଏୟାର ମୋବାଇଲ୍ ଆପ୍ରେ ମଧ୍ୟ ଶୁଣିପାରିବେ। ପ୍ରସାର କରୁଛୁ ଆଜିର ଭାବନା, ଉପସ୍ଥାପନା ସନ୍ତୋଷ ପିଙ୍ଗ।

ଭଗବତ ଗୀତାରେ କୁହାଯାଇଛି, କର୍ମରେ ହିଁ ମନୁଷ୍ୟର ଅଧିକାର ଅଛି, ଫଳରେ ନୁହେଁ, ଯାହାକୁ ନିଷ୍କାମ କର୍ମ ବୋଲି କୁହାଯାଏ। ଏଥିରୁ ଏତିକି ସୂଚିତ ହୁଏ ଯେ ସର୍ବଦା ନିଜର କର୍ତ୍ତବ୍ୟ କରିଯାଉଥିବେ, ଫଳ ମିଳିଲା ତ ଭଲ, ନହେଲେ ବ୍ୟସ୍ତ ହେବାର କିଛି କାରଣ ନାହିଁ। ସାଧାରଣ ଲୋକଟିଏ ମଧ୍ୟ କହିଥାନ୍ତି ଯେ ମୋ କର୍ମରେ ଯାହା ଲେଖା ଅଛି ତାହା ମୁଁ ପାଉଛି। ଏଥିରୁ ସ୍ପଷ୍ଟ ସୂଚିତ ହୁଏ ଯେ ଭଲ କାମ କଲେ ଅବଶ୍ୟ ଭଲ ଫଳ ମିଳିବ। ତେବେ ଏତିକି ଭାବି ନେବାକୁ ହେବ ଯେ ଯାହା ସବୁ ଘଟୁଛି ସବୁ କର୍ମର ଫଳ, ଏବଂ ଭବିଷ୍ୟତରେ ମଧ୍ୟ ଯାହା ଘଟିବ ତାହା ମଧ୍ୟ କର୍ମର ଫଳ। ଯିଏ ଯେମିତି କର୍ମ କରିବ ସିଏ ସେମିତି ଫଳ ପାଇବ। କର୍ମ ଅନୁସାରେ ସ୍ୱର୍ଗପ୍ରାପ୍ତି ଏବଂ ନରକ ଗତି ମଧ୍ୟ ହୋଇଥାଏ। ଏ କଥା ବୁଝାଇବାକୁ ଯାଇ ଜଣେ ସନ୍ଥ ଶିଷ୍ୟକୁ କହିଲେ, ସ୍ୱର୍ଗ ଓ ନରକ

ନିଜ କର୍ମର ଫଳ, କିନ୍ତୁ ଶିଷ୍ୟ ତାହା ବୁଝିପାରିଲା ନାହିଁ। ଏହାକୁ ଠିକ୍ ରୂପେ ବୁଝାଇ ଦେବା ଉଦ୍ଦେଶ୍ୟରେ ସନ୍ଥ ପରଦିନ ନିଜ ଶିଷ୍ୟଙ୍କୁ ସାଥିରେ ନେଇ ଜଣେ ଚଢ଼େଇଆ ପାଖରେ ପହଞ୍ଚିଲେ। ସେଠାରେ ଦେଖିଲେ ବ୍ୟାଧ ଜଙ୍ଗଲରୁ କିଛି ନିରୀହ ପକ୍ଷୀଙ୍କୁ ଧରି ଆଣିଛି ଏବଂ ସେଗୁଡ଼ିକୁ କାଟୁଛି। ତାହା ଦେଖି ଶିଷ୍ୟ ଚିତ୍କାର କରି କହିଲା, ଗୁରୁଦେବ, ଏଠି ତ ନରକ, ଚାଲନ୍ତୁ ଶୀଘ୍ର ଏଠାରୁ ପଳାଇଯିବା। ସନ୍ଥ କହିଲେ, ସତ କଥା, ଏହି ବ୍ୟାଧ ଏତେ ଜୀବ ମାରିଛି କିନ୍ତୁ କଣା କୌଡ଼ିଟିଏ ମଧ୍ୟ ସଞ୍ଚୟ କରିପାରିନାହିଁ। ଲୁଗାଖଣ୍ଡେ କିଣିବା ପାଇଁ ମଧ୍ୟ ତା ପାଖରେ ପଇସା ନାହିଁ। ତା ପାଇଁ ଏ ସଂସାର ଏକ ନରକ, ପରଲୋକରେ ମଧ୍ୟ ସେ କଷ୍ଟ ପାଇବ। ତା ପରଦିନ ସନ୍ଥ ଜଣେ ସାଧୁଙ୍କ କୁଟୀରରେ ପହଞ୍ଚିଲେ। ଶିଷ୍ୟ ମଧ୍ୟ ଥିଲା ସାଙ୍ଗରେ। ସେମାନେ ଦେଖିଲେ ସାଧୁଙ୍କ ପାଖରେ କିଛି ନାହିଁ, ଅଥଚ ସେ ଆନନ୍ଦରେ ଅଛନ୍ତି, ବଡ଼ ସନ୍ତୁଷ୍ଟ, ଅତି ପ୍ରସନ୍ନ। ସନ୍ଥ କହିଲେ, ବତ୍ସ, ଏ ଜୀବନରେ ଏହି ସାଧୁ କଷ୍ଟ କରି ତପସ୍ୟା କରି ବଞ୍ଚିଛନ୍ତି, ତଥାପି ମନରେ ଏତେ ଆହ୍ଲାଦ, ଏହା ସୁନିଶ୍ଚିତ ପାରଲୌକିକ ସୁଖର ପ୍ରତୀକ। ତା ପରଦିନ ସନ୍ଧ୍ୟାବେଳେ ସନ୍ଥଙ୍କୁ ଜଣେ ବେଶ୍ୟାଗୃହରେ ପ୍ରବେଶ କରିବା ଦେଖି ଶିଷ୍ୟ ଚିତ୍କାର କରି ଉଠିଲା, ମହାରାଜ, ଏଠାରେ କାହିଁକି? ସନ୍ଥ କହିଲେ, ଏଠାରେ ବୈଭବ ମଧ୍ୟ ଦେଖିବା, ସାଂସାରିକ ସୁଖ ଉପଭୋଗ କରିବା ନିମନ୍ତେ ମନୁଷ୍ୟ ନିଜ ଶରୀର ଚରିତ୍ରକୁ ବିକ୍ରି କରି କିପରି ମଉଜ ମଜଲିସ୍ କରୁଛି, ଅଥଚ ଶରୀରର ସୌନ୍ଦର୍ଯ୍ୟ ନଷ୍ଟ ହୋଇଯିବା ପରେ କେହି ପାଖକୁ ଆସନ୍ତି ନାହିଁ। ବେଶ୍ୟା ପାଇଁ ଏ ସଂସାର ସ୍ୱର୍ଗ ସମାନ, କିନ୍ତୁ ଏହାର ଅନ୍ତକାଳ ସେହି ବ୍ୟାଧ ଭଳି। ଶେଷ ଦିନ ସେହି ସନ୍ଥ ଶିଷ୍ୟଙ୍କ ସହ ଜଣେ ସଦ୍ଗୃହସ୍ଥ ଘରେ ପହଞ୍ଚିଲେ। ଗୃହସ୍ଥ ଥିଲେ ପରିଶ୍ରମୀ, ସଂଯମୀ, ସତ୍ୟପରାୟଣ ଓ ଚରିତ୍ରବାନ, ତେଣୁ ସୁଖ ସମୃଦ୍ଧିର ଅଭାବ ନଥିଲା, ବରଂ ତାହା ବଢ଼ି ବଢ଼ି ଯାଉଥିଲା। ସନ୍ଥ କହିଲେ, ଏପରି ବ୍ୟକ୍ତିଙ୍କ ନିମନ୍ତେ ପୃଥିବୀରେ ସ୍ୱର୍ଗ ଏବଂ ପରଲୋକରେ ମଧ୍ୟ ସ୍ୱର୍ଗ। ଶିଷ୍ୟ ଏହି ତତ୍ତ୍ୱଜ୍ଞାନକୁ ହୃଦୟଙ୍ଗମ କରିପାରିଲା ଏବଂ ସ୍ୱର୍ଗ ଓ ନର୍କ ବସ୍ତୁତଃ କର୍ମର ଫଳ ବୋଲି ସେ ବୁଝିପାରିଲା। ତେବେ ପ୍ରତ୍ୟେକ ବଡ଼ କାମ ଯେ ଭଲ ତାହା କହିହେବ ନାହିଁ, କିନ୍ତୁ ପ୍ରତ୍ୟେକ ଭଲ କାମ ଯେ ନିହାତି ବଡ଼, ଏଥିରେ ସନ୍ଦେହ ନାହିଁ। ତେଣୁ କୌଣସି କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ତାହା କେତେ ଭଲ, ସେ ଦିଗରେ ଟିକେ ଚିନ୍ତା କରିବା କି।

ଶୁଣିଲେ ଆଜିର ଭାବନା ଉପସ୍ଥାପନା ସନ୍ତୋଷ ପିଂ। ଆକାଶବାଣୀ ସମ୍ବଲପୁର ଏଥର ଅତି ବଡ଼ି ଜଗନ୍ନାଥ ଦାସକୃତ ଶ୍ରୀମଦ୍ ଭାଗବତ ଆଜି ଏହାର 423ତମ ଭାଗ ଶୁଣନ୍ତୁ।

ବଳରାମଙ୍କ ଅନୁପସ୍ଥିତିରେ କରୁଷ ଦେଶର ଅଧିପତି ପୌଣ୍ଡ୍ରକ ନିଜକୁ ଚତୁର୍ଭୁଜ ଶଙ୍ଖଚକ୍ରଧାରୀ ବାସୁଦେବ ବୋଲି ପ୍ରଚାର କରିଛି। ଆଉ ଶ୍ରୀକୃଷ୍ଣ ଯେପରି ନିଜକୁ ବାସୁଦେବ ବୋଲି ପରିଚୟ ନ ଦିଅନ୍ତି ସେଥିଲାଗି ସତର୍କ କରାଇ ଦେଇଛି। ଶ୍ରୀକୃଷ୍ଣ ତାକୁ ଶାସ୍ତି ଦେଇଛନ୍ତି। ସେ ଛିନ୍ନ ମସ୍ତକ ହୋଇ ବାସୁଦେବ ଲୀଳା ସମ୍ବରଣ କରିଛି। ତାହାର ବନ୍ଧୁ କାଶୀରାଜା ବି ନିହତ ହୋଇଛି। କାଶୀରାଜପୁତ୍ର ପିତୃହନ୍ତାକୁ ମାରିବାକୁ ଦ୍ୱାରକାକୁ ଆଭିଚାରିକ ଅଗ୍ନିମୂର୍ତ୍ତି ପ୍ରେରଣ କରିଛି।

0: ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ରାଜ୍ୟ ଚାଲିଥିବା ଜନଗଣନା କାର୍ଯ୍ୟକ୍ରମର ପହିଲା ଖେପ ସଫଳତାର ସହିତ ପୂରା ହୋଇଛି। ଭୁବନେଶ୍ୱର ଲୋକସେବା ଭବନ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡକ୍ଟର ଅରବିନ୍ଦ ପାଢ଼ୀ ଜନଗଣନାର ଅଗ୍ରଗତି ବ୍ୟାପ୍ତି ସମୀକ୍ଷା କରିଛନ୍। ଜନଗଣନା ଅଭିଯାନର ନିର୍ଦ୍ଦେଶକ ନିଖିଲ ପବନ କଲ୍ୟାଣ ସୂଚନା ଦେଇଛନ୍। ପହିଲା ଖେପେ ଗୃହ ତାଲିକା ବନାବାର ଆବାସ ଗଣନା ଏପ୍ରିଲ 16 ନୁ ମେ 15 ତାରିଖ ତକ 30 ଦିନ ଧରିକରି ଠିକ୍ ଭାବେ ସରିଛି। ତାର ଆଗନୁ ଏପ୍ରିଲ 1 ନୁ 15 ତାରିଖ ତକ ସ୍ୱଗଣନା କାର୍ଯ୍ୟକ୍ରମ ହୋଇଥିଲା। ଜିଲ୍ଲାପାଳ ପୌର କମିଶନର ଜନଗଣନାକାରୀ ଓ ସୁପରଭାଇଜରମାନଙ୍କର ମିଳିତ ଚେଷ୍ଟା ଲାଗି ଇଟା ସମ୍ଭବ ହୋଇଛି ବୋଲି ଶ୍ରୀ କଲ୍ୟାଣ କହିଛନ୍। 2 ନମ୍ବର ଖେପ ଜନଗଣନା 2027 ଫେବୃୟାରୀ ମାସେ ହେବା। ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫୁ ଆଜି ଉପରବେଳା ଭୁବନେଶ୍ୱର ଲୋକସେବା ଭବନ କନ୍ଭେନ୍ସନ୍ ସେଣ୍ଟରଠାରେ 2023 ଆଉ 2024 ବର୍ଷ ଲାଗି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଦିଆଯିବା କାର୍ଯ୍ୟକ୍ରମଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଏହି ଅବସରରେ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ବିଧାୟକ ସିଦ୍ଧାନ୍ତ ମହାପାତ୍ର, ଆକାଶ ଦାସନାୟକ ଆଉ ବାବୁ ସିଂ ପ୍ରମୁଖ ଯୋଗଦେବେ। ଗଲାକାଲି ଗୋଟିଏ ସାମ୍ବାଦିକ ସମ୍ମିଳନୀଟି ସଂସ୍କୃତି ମନ୍ତ୍ରୀ ଶ୍ରୀ ସୁରଜ 2 ବର୍ଷ ଲାଗି ଏହି ପୁରସ୍କାର ଘୋଷଣା କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ରବିବାର ଦିନ ସକାଳ 11 ବଜେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରି ଦେଶ ଓ ଦୁନିଆ ସାରା ଲୋକଙ୍କ ସାଙ୍ଗେ ଭାବ ଦିଆନିଆ କରିବେ। ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନ ଜରି ଆର୍ ଏଆଇଆର୍ ନ୍ୟୁଜ୍ ୱେବ୍ସାଇଟ୍ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ଟି ପ୍ରସାରଣ କରାଯିବ। ଆକାଶବାଣୀ ସମ୍ବାଦ, ଡିଡି ନ୍ୟୁଜ୍, ପିଏମ୍ଓ ଅଫିସ୍ ଓ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲ୍ ଥିବିଲ୍ ଇତାର ସିଧା ପ୍ରସାରଣ କରାଯିବ। ପ୍ରଧାନମନ୍ତ୍ରୀଙ୍କ ହିନ୍ଦୀ ଅଭିଭାଷଣ ଉତ୍ରୁ ଆଞ୍ଚଳିକ ଭାଷାଥି ଇତାର ପ୍ରସାରଣ କରାଯିବ। କେନ୍ଦ୍ରୀୟ ପାନୀୟ ଜଳ ଆଉ ପରିମଳ ସଚିବ ଅଶୋକ କେ ମୀନା ରାଇଜେ ଜଲଜୀବନ ମିଶନ ଆଉ ସ୍ୱଚ୍ଛ ଭାରତ ମିଶନ ଗ୍ରାମୀଣର ସମୀକ୍ଷା କରିଛନ୍। ଜଲଜୀବନ ମିଶନଟି ରାଜ୍ୟର ଉଲ୍ଲେଖନୀୟ ଅଗ୍ରଗତି ଲାଗି ସେ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଛନ୍। ଜଳ ଅର୍ପଣ କାର୍ଯ୍ୟକ୍ରମ ଜରିଏ ଜଳଯୋଗାଣ ଭିତ୍ତିଭୂମି ପରିଚାଳନା ଦାୟିତ୍ୱ ପଞ୍ଚାୟତ ଆଉ ଭିଡବ୍ଲ୍ୟୁଏସ୍ସିଙ୍କୁ ହସ୍ତାନ୍ତର କରବାର ଆଉ ଅତ୍କା ଗାଁକେ ଓଡିଏଫ୍ ପ୍ଲସ୍ ମାନ୍ୟତା ଦେବାରକେ ଶ୍ରୀ ମୀନା ପରାମର୍ଶ ଦେଇଥିଲେ। ନିଶା କାରବାର ଆଉ ବେଆଇନ ନିଶା ଚାଲାଣକେ ରୋକବାର ଲାଗି ଲୋକଙ୍କର ଭିତରେ ଜନସଚେତନତା ବଢ଼ାବାର ଉଦ୍ଦେଶ୍ୟଟି ଆଜି ବିଶ୍ୱ ନିଶା ନିବାରଣ ଦିବସ ପାଳନ କରାଯାଉଛି। ମିଳିତ ଜାତିସଂଘ ତରଫୁ 1987 ନିଶା କାରବାର ଆଉ ତାର ଚୁରା ଚାଲାଣ ବାବଦେ ଲୋକ ସଚେତନ କରବାର ଲାଗି ଏହି ଦିବସ ପାଳନ କରାଯାଉଛି। ନିଶା ନିବାରଣ ଲାଗି ରାଜ୍ୟ ସରକାର ଦିଶା ଯୋଜନା ଅଧୀନତି 11 ନିଶାମୁକ୍ତ କେନ୍ଦ୍ର ସ୍ଥାପନା କରିଛନ୍ ଆଉ ଭବିଷ୍ୟତନ ଫି ଜିଲ୍ଲାନ ଏଇଟା ସ୍ଥାପନା କରବାର ଲାଗି ଖାସ୍ ବ୍ୟବସ୍ଥା କରୁଛନ୍। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟବାସୀଙ୍କୁ ଖାସକରି ଯୁଆନ ପିଢ଼ିଙ୍କୁ ନିଶାମୁକ୍ତ ଆଉ ସୁସ୍ଥ ସମାଜ ଗଠନ ଲାଗି ସଚେତନ ହେବାରକେ ଆହ୍ୱାନ ଦେଇଛନ୍। ଭୋଟର ତାଲିକାକେ ନିର୍ଭୁଲ ଆଉ ସ୍ୱଚ୍ଛ କରବାର ଲାଗି ରାଜ୍ୟ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ଅଭିଯାନ ଶେଷ ହେବାରକେ ଆଉ 3 ଦିନ ବାକି ରହିଛି। ରାଜ୍ୟ ଏପ୍ତକ 99.93% ଫର୍ମ ବଣ୍ଟା ସରିଛି। ରାଜ୍ୟ 3,13,42,794 ଛନ୍କର ଡିଜିଟାଇଜେସନ୍ କାମ ଶେଷ ହୋଇଛି। ଏବା 3 ଦିନ ଭିତରେ ବାକି ଥିବା କାମକେ ଯୁଦ୍ଧକାଳୀନ ଭିତ୍ତିତି ଶେଷ କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ତରଫୁ ସୂଚନା ଦିଆଯାଇଛି। ବିଦ୍ୟୁତ୍ ଆଉ ବୈଦ୍ୟୁତିକ ଉପକରଣର ଠିକ୍ ଭାବେ ବ୍ୟବହାର କରିବାର ସହିତ ବିଦ୍ୟୁତ୍ ଆଘାତନୁ ବଞ୍ଚବାର ଉଦ୍ଦେଶ୍ୟଟି ଆଜିଠାନୁ ଜୁଲାଇ 2 ତାରିଖ ତକ ଶକ୍ତି ବିଭାଗ ତରଫୁ ଜାତୀୟ ବିଦ୍ୟୁତ୍ ସୁରକ୍ଷା ସପ୍ତାହ ପାଳନ କରାଯିବ। ଆଜିର ସଚେତନତା, ଆଇବାକାଲିର ସୁରକ୍ଷା, ଆସୁନ ସଭେ ମିଲିମିଶିକରି ବିଦ୍ୟୁତ୍ ସର୍ଟ ସର୍କିଟ୍ନୁ ହେଉଥିବା ଅଗ୍ନିକାଣ୍ଡକେ ରୁକ୍ମା ବାର୍ତ୍ତା ନେଇକରି ଏହି ହପ୍ତା ପାଳନ କରାଯିବ। ଏହି ହପ୍ତାଥି ବୈଦ୍ୟୁତିକ ଉପକରଣମାନଙ୍କର ସଠିକ୍ ବ୍ୟବହାର, ସେମାନଙ୍କର ଯାଞ୍ଚ ଆଉ ବିଦ୍ୟୁତ୍ ଆଘାତ ପାଇଥିବା ପୀଡ଼ିତମାନଙ୍କୁ ଉଦ୍ଧାର ବାଗିର ଭିନ୍ ଭିନ୍ ବିଷୟ ସଚେତନ କରାଯିବ। ଢେଙ୍କାନାଳ ନଥିବା ଭାରତୀୟ ଜନସଞ୍ଚାର ସଂସ୍ଥାନ ଆଇଆଇଏମ୍ସିଥି 2026-27 ଶିକ୍ଷାବର୍ଷ ଲାଗି ନାଲାଖ୍ୟା ପ୍ରକ୍ରିୟା ଜାରି ରହିଛି। ଆଇବା ମାସ 3 ତାରିଖ ସକାଳ 11 ବଜେ ପତ୍ର ସୂଚନା କାର୍ଯ୍ୟାଳୟ ଭୁବନେଶ୍ୱର, ଆକାଶବାଣୀ କାର୍ଯ୍ୟାଳୟ ସମ୍ବଲପୁର ଆଉ 17 ତାରିଖ ଆଇଆଇଏମ୍ସି ଢେଙ୍କାନାଳ ପରିସର ସ୍ପଟ୍ ଆଡ୍ମିସନ୍ ଆଉ ସାକ୍ଷାତକାର ହେବା। ଇଚ୍ଛୁକ ଛାତ୍ରଛାତ୍ରୀମାନେ 9937881285 ଯୋଗାଯୋଗ କରିପାରିବେ। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଟାଉନ୍ହଲ୍ଠାରେ ପିଏମ୍ ସ୍ୱନିଧି ଉତ୍ସବ ହୋଇଯାଇଛି। ଯୋଜନା ଜରିଏ ଉଠା ଦୋକାନୀମାନଙ୍କର ଆର୍ଥିକ ସଶକ୍ତିକରଣ, ସ୍ୱାବଲମ୍ବନ ଆଉ ଜୀବିକାର ଉନ୍ନତି ବାବଦେ ଆଲୋଚନା କରାଯାଇଥିଲା। ଏହି ଅବସରରେ ଭବାନୀପାଟଣା ପୌରପାଳିକାର 10 ଜଣ ବେପାରୀଙ୍କୁ ପହିଲା କିସ୍ତି ଟଙ୍କା ଦିଆଯାଇଥିଲା। କାର୍ଯ୍ୟକ୍ରମଟି ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ଆଉ ଉପଜିଲ୍ଲାପାଳ ପ୍ରଭାତ କୁମାର ପରିଡ଼ା ପ୍ରମୁଖ ଯୋଗ ଦେଇଥିଲେ। ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳ ସମ୍ମିଳନୀ କକ୍ଷନ ଗଲାକାଲି DDCR DLRC ବୈଠକ ହୋଇଯାଇଛି। ବୈଠକଟି ବାର୍ଷିକ ଋଣ ଯୋଜନାର ଲକ୍ଷ୍ୟ ଉଦ୍ୟାନ କୃଷି ପ୍ରାଣୀ ସମ୍ପଦ ମାଛ ଚାଷ ଆଉ ଅଲଗା ବିଭାଗକୁ ଋଣ ଦେବାର ଆର୍ଥିକ ଅନ୍ତର୍ଭୁକ୍ତିକରଣ ସ୍ୱୟଂସହାୟକ ଗୋଷ୍ଠୀମାନଙ୍କର ବ୍ୟାଙ୍କ ସଂଯୋଗ ବାଗି ଭିନ୍ ଭିନ୍ ବିଷୟ ସମୀକ୍ଷା କରାଯାଇଥିଲା। ଏଚ୍ଡିଏନ୍ ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।
1: की बात प्रधानमंत्री रेडियो पर माननीय श्री नरेंद्र मोदी भारत की जनता से करेंगे मन की बात। आकाशवाणी के सभी केंद्र इसे प्रसारित करेंगे।
2: मेरे मन की बात आपके कारण सच्चे अर्थ में आपके मन की बात बन गई है। आपकी बातें सुनता हूं, आपके लिए सोचता हूं, आपके सुझाव देखता हूं, उसी से मेरे विचारों की एक दौड़ शुरू हो जाती है जो आकाशवाणी के माध्यम से आपके पास पहुंचती है। बोलता मैं हूं, लेकिन बात आपकी होती है।
3: याद रखिएगा, रविवार सुबह 11 बजे मन की बात।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଜନଗଣନା ସଫଳତାର ସହ ଶେଷ ହୋଇଛି ବୋଲି ଜନଗଣନା ଅଭିଯାନର ନିର୍ଦ୍ଦେଶକ ନିଖିଲ ପବନ କଲ୍ୟାଣ କହିଛନ୍ତି। ଭୁବନେଶ୍ୱରଠାରେ ଗତକାଲି ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ କଲ୍ୟାଣ କହିଛନ୍ତି, ପ୍ରଥମ ପର୍ଯ୍ୟାୟ ଗୃହ ତାଲିକା ଓ ଆବାସ ଜନଗଣନା ଏପ୍ରିଲ ମାସ 16 ତାରିଖରୁ ଆରମ୍ଭ ହୋଇ ମଇ ମାସ 15 ତାରିଖ ପର୍ଯ୍ୟନ୍ତ ଚାଲିଥିଲା। ଏଥିସହିତ ସ୍ୱ ଜନଗଣନା କାର୍ଯ୍ୟକ୍ରମ ଏପ୍ରିଲ ପହିଲାରୁ ଏପ୍ରିଲ ମାସ 15 ତାରିଖ ପର୍ଯ୍ୟନ୍ତ ହୋଇଥିଲା। ଦ୍ୱିତୀୟ ପର୍ଯ୍ୟାୟରେ ଜନସଂଖ୍ୟା ଗଣନା 2027 ଫେବୃୟାରୀ ମାସରେ ଆରମ୍ଭ ହେବ ବୋଲି ଜନଗଣନା ଅଭିଯାନର ନିର୍ଦ୍ଦେଶକ ଶ୍ରୀ କଲ୍ୟାଣ କହିଛନ୍ତି। ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ଅଭିଯାନ ଆସନ୍ତା ରବିବାର ଦିନ ଶେଷ ହେବ। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ ଗତକାଲି ସୁଦ୍ଧା 3,33,7,545 ଜଣ ଭୋଟର ପରିଗଣନା ଫର୍ମ ପାଇଛନ୍ତି। ସେମାନଙ୍କ ମଧ୍ୟରୁ 3,13,42,000 ଅଧିକ ଭୋଟରଙ୍କ ତଥ୍ୟ କମ୍ପ୍ୟୁଟରୀକରଣ କରାଯାଇଛି। ପରିଗଣନା ଫର୍ମ କମ୍ପ୍ୟୁଟରୀକରଣ କାର୍ଯ୍ୟକୁ ସଫଳତାର ସହ ଶେଷ କରି ମାଲକାନଗିରି ଜିଲ୍ଲା ରାଜ୍ୟରେ ପ୍ରଥମ ସ୍ଥାନ ହାସଲ କରିଛି। ଏହି ସଫଳତା ପାଇଁ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜିର୍କେ ଏହି କାର୍ଯ୍ୟରେ ନିୟୋଜିତ କର୍ମକର୍ତ୍ତା ଅଧିକାରୀଙ୍କୁ ପୁରସ୍କୃତ କରିଛନ୍ତି। ରାଜ୍ୟର ସରକାରୀ ବିଦ୍ୟାଳୟରେ ପଢୁଥିବା ଶିଶୁ ବାଟିକାରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ସ୍କୁଲ୍ ବ୍ୟାଗ୍ ମିଳିବ। ଏନେଇ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଗଣଶିକ୍ଷା ବିଭାଗ ଏବଂ ଅନୁସୂଚିତ ଜାତି ଓ ଜନଜାତି ବିକାଶ ବିଭାଗ ଅଧୀନସ୍ଥ ସମସ୍ତ ସରକାରୀ ବିଦ୍ୟାଳୟର ଶିଶୁ ବାଟିକାରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ପଢୁଥିବା ପିଲାଙ୍କ

0: ପାଗଳ ବୋଲି ସାଧାରଣରେ ଜଣାଯାଏ। ଏହି କୁକୁର କେବଳ ଚାଟି ଦିଏ କିମ୍ବା କୌଣସି କ୍ଷତ ସ୍ଥାନରେ କୁକୁରର ଲାଳ ଲାଗିଯାଏ ତେବେ ମଧ୍ୟ ପ୍ରତିଷେଧକ ଦରକାର ହୁଏ। ଯଦି କୁକୁରଟି କାମୁଡ଼ିଲା ପରେ ଆଉ ଦୃଶ୍ୟ ହୁଏ ନାହିଁ କିମ୍ବା କୁକୁରଟିକୁ ନିଜ ତତ୍ତ୍ୱାବଧାନରେ ଆକଟ କରି ରଖି ହୁଏ ନାହିଁ ତେବେ ମଧ୍ୟ ପ୍ରତିଷେଧକ ଦରକାର। ଯଦି କୁକୁରଟି ନିଜ ତତ୍ତ୍ୱାବଧାନରେ ଆକଟରେ ରହିଥିବା ବେଳେ ରୋଗାକ୍ରାନ୍ତ ହୁଏ କିମ୍ବା କାମୁଡ଼ିବାର 10 ଦିନ ମଧ୍ୟରେ ମୃତ୍ୟୁ ହୁଏ ତେବେ ମଧ୍ୟ ପ୍ରତିଷେଧକ ଦରକାର ହୁଏ। ଯଦି କୁକୁରଟି ଆକଟ ଅବସ୍ଥାରେ ରହିଥିବା ବେଳେ କୌଣସି ରୋଗର ସୂଚନା ଦିଶେ ନାହିଁ ଏବଂ ପରବର୍ତ୍ତୀ 10 ଦିନରେ ଠିକ୍ ଥାଏ ତେବେ ପ୍ରତିଷେଧକ ନେବାର ଆବଶ୍ୟକତା ନଥାଏ। କେଉଁ କେଉଁ ପ୍ରତିଷେଧକ ଦିଆଯିବ? ସାଧାରଣତଃ ପ୍ରତିଷେଧକ 2 ପ୍ରକାରର। ପ୍ରଥମଟି ହେଲା ପ୍ୟାସିଭ୍ ଇମ୍ୟୁନାଇଜେସନ୍ ଏବଂ ଏହି ଔଷଧର ନାମ ହେଉଛି ହ୍ୟୁମାନ୍ ରାବିସ୍ ଇମ୍ୟୁନୋଗ୍ଲୋବୁଲିନ୍। ଏହା କ୍ଷତ ସ୍ଥାନରେ ଇଞ୍ଜେକ୍ସନ୍ ଆକାରରେ ଅଧା ଦିଆଯାଏ ଏବଂ ଅବଶିଷ୍ଟ ଅଧା ମାଂସପେଶୀରେ ଇଞ୍ଜେକ୍ସନ୍ ଆକାରରେ ଦିଆଯାଏ। ଏହା ଭୂତାଣୁକୁ ଅର୍ଥାତ୍ ରାବିସ୍ ଭାଇରସ୍କୁ ନିଷ୍କ୍ରିୟ କରିଥାଏ। ଦ୍ୱିତୀୟଟି ହେଲା ଆକ୍ଟିଭ୍ ଇମ୍ୟୁନାଇଜେସନ୍। ଏହି ଔଷଧର ନାମ ହେଉଛି ଆଣ୍ଟି ରାବିସ୍ ଭ୍ୟାକ୍ସିନ୍। ଯଦି ଏହା ଚିକ୍ ଏମ୍ବ୍ରିଓରେ ତିଆରି ହୁଏ ତେବେ ଏହା ରୋଗ ନିରାକରଣ ଶକ୍ତି ରଖିଥାଏ କିନ୍ତୁ ଏହା ଅନ୍ୟ କେତେକ ଅସୁବିଧା କରିପାରେ। ଏହାକୁ ପ୍ରତିଦିନ ନିଆଯାଏ ଏବଂ 10ଟି କିମ୍ବା 14ଟି ଦରକାର ହୁଏ। ଦ୍ୱିତୀୟ ପ୍ରକାର ଆଣ୍ଟି ରାବିସ୍ ଭ୍ୟାକ୍ସିନ୍ର ନାମ ହେଉଛି ହ୍ୟୁମାନ୍ ଡିପ୍ଲଏଡ୍ ସେଲ୍ ଭ୍ୟାକ୍ସିନ୍। ଏହା ଅତ୍ୟନ୍ତ ଭଲ, ଏହାର କୌଣସି ଖରାପ ଗୁଣ ପରିଲକ୍ଷିତ ହୁଏ ନାହିଁ। ଏହାକୁ ସାଧାରଣତଃ ପ୍ରଥମ ଦିନ, ତୃତୀୟ ଦିନ, ସପ୍ତମ ଦିନ, 14 ଦିନ ଓ 28 ଦିନରେ 5ଟି ଇଞ୍ଜେକ୍ସନ୍ ପାଳି ପାଳି କରି ଦିଆଯାଏ। ବିଭିନ୍ନ ଉପାୟ ଦ୍ୱାରା କୁକୁର କାମୁଡ଼ା କ୍ଷତରୁ ଭୂତାଣୁ ରାଶିକୁ ବା ପରିମାଣକୁ ମଧ୍ୟ ବିଭିନ୍ନ ଉପାୟରେ ହ୍ରାସ କରାଯାଇପାରେ। ଯଥା କ୍ଷତ ସ୍ଥାନକୁ ସାବୁନରେ ରଗଡ଼ି ପାଣିରେ ଧୋଇଦେଲେ ଭୂତାଣୁର ମାତ୍ରା କମିଯାଏ ଏବଂ କ୍ଷତ ସ୍ଥାନରେ କିଛି ରାସାୟନିକ ପଦାର୍ଥ ପକାଇଲେ ମଧ୍ୟ ଭୂତାଣୁ ନିଷ୍କ୍ରିୟ ହୁଏ। ଯଥା 1-4% ବେଞ୍ଜାଲକୋନିୟମ୍ କ୍ଲୋରାଇଡ୍ କିମ୍ବା 1% ସେଟ୍ରିମୋନିୟମ୍ ବ୍ରୋମାଇଡ୍। ଏହାଛଡ଼ା ଟିଟାନସ୍ ଟକ୍ସାଇଡ୍ ଇଞ୍ଜେକ୍ସନ୍ ମଧ୍ୟ ସାଧାରଣରେ ଦିଆଯାଏ। କ୍ଷତ ଶୁଖିବା ପାଇଁ ଆଣ୍ଟିବାୟୋଟିକ୍ସ ମଧ୍ୟ ଦରକାର ହୁଏ।
1: ସ୍ୱାସ୍ଥ୍ୟ ସୂଚନାରେ ଆଜି ଶୁଣିଲେ କୁକୁର କାମୁଡ଼ା ପାଇଁ କ'ଣ କରିବେ, ଏ ସମ୍ପର୍କରେ କହିଲେ ଡାକ୍ତର ଲକ୍ଷ୍ମୀକାନ୍ତ ଦାସ, ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ସମୟ 7:15 ହେବାକୁ ଯାଉଛି। ଓଡ଼ିଆରେ ସମ୍ବାଦ ଶୁଣନ୍ତୁ, ରିଲେ କରି ପ୍ରସାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

ಆಕಾಶವಾಣಿ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ ମୁଖ୍ୟ ସମ୍ବାଦ ବିପର୍ଯ୍ୟୟ ସମୟରେ ଏକ ଆତ୍ମନିର୍ଭର ଦେଶ ଅର୍ଥନୈତିକ ସ୍ଥିରତା ବଜାୟ ରଖିବା ଦିଗରେ ଅଧିକ ସକ୍ଷମ କହିଲେ ରାଷ୍ଟ୍ରପତି ନିଶାଦ୍ରବ୍ୟ ସମନ୍ୱୟ କେନ୍ଦ୍ରର ଦଶମ ସର୍ବୋଚ୍ଚ ସ୍ତରୀୟ ବୈଠକରେ ଆଜି ଅଧ୍ୟକ୍ଷତା କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ ପଶ୍ଚିମ ଏସିଆ ବିବାଦଜନିତ ଆର୍ଥିକ ପ୍ରଭାବ ସତ୍ତ୍ୱେ ଭାରତ ବିଶ୍ୱସ୍ତରରେ ଅର୍ଥନୈତିକ ଅଭିବୃଦ୍ଧିର ଏକ ପ୍ରମୁଖ ମାର୍ଗଦର୍ଶକ ବୋଲି ଆଇଏମ୍ଏଫ୍ର ମତବ୍ୟକ୍ତ ଭେନେଜୁଏଲା ଭୂକମ୍ପ ଜନିତ ମୃତ୍ୟୁ ସଂଖ୍ୟା 188କୁ ବୃଦ୍ଧି ଏବଂ ଭାରତ ଆୟାର୍ଲାଣ୍ଡ ପ୍ରଥମ ଟି ଟ୍ୱେଣ୍ଟି ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ଆଜି ଖେଳାଯିବ ବେଲ୍ଫାଷ୍ଟରେ ବିପର୍ଯ୍ୟୟ ସମୟରେ ଏକ ଆତ୍ମନିର୍ଭର ଦେଶ ଅର୍ଥନୈତିକ ସ୍ଥିରତା ବଜାୟ ରଖିବା ଦିଗରେ ଅଧିକ ସକ୍ଷମ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମତବ୍ୟକ୍ତ କରିଛନ୍ତି ଗତକାଲି ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ 2023 ଓ 2024 ବ୍ୟାଚ୍ର ସାମରିକ ଇଞ୍ଜିନିୟରିଂ ସେବାର ତାଲିମ ନେଉଥିବା ଅଧିକାରୀମାନଙ୍କୁ ସମ୍ବୋଧନ କରି ସେ ଏହା କହିଛନ୍ତି ରାଷ୍ଟ୍ରପତି କହିଛନ୍ତି ଆତ୍ମନିର୍ଭରତା ବର୍ତ୍ତମାନ ରାଷ୍ଟ୍ରଗୁଡ଼ିକ ଲାଗି ଏକ ରଣନୈତିକ ଆବଶ୍ୟକତାରେ ପରିଣତ ହୋଇଛି ଆତ୍ମନିର୍ଭର ଦେଶ ବିପର୍ଯ୍ୟୟ ସମୟରେ ମଧ୍ୟ ବିକାଶମୂଳକ କାର୍ଯ୍ୟ ଉପରେ ପ୍ରାଧାନ୍ୟ ଦେଇ ପଦକ୍ଷେପ ନେଇଥାଏ ଅପରେସନ୍ ସିନ୍ଦୁର ସମୟରେ ଏହା ଅଧିକ ସ୍ୱଷ୍ଟ ହୋଇଛି ବୋଲି ସେ ମତବ୍ୟକ୍ତ କରିଛନ୍ତି ଶ୍ରୀମତୀ ମୁର୍ମୁ ଅପରେସନ୍ ସିନ୍ଦୁର ସମୟରେ ଭାରତର ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ପ୍ରତିରକ୍ଷା କ୍ଷମତା ଆଧୁନିକ ଜ୍ଞାନକୌଶଳ ତଥା ଘରୋଇ ଶିଳ୍ପ ଭିତ୍ତିଭୂମିଗୁଡ଼ିକର କାର୍ଯ୍ୟକ୍ଷମତାର ସଠିକ୍ ପ୍ରସ୍ତୁତି ଓ ରଣନୈତିକ ସମୟୋପଯୋଗୀ ପଦକ୍ଷେପ ଉପରେ ଆଲୋକପାତ କରିଛନ୍ତି ରାଷ୍ଟ୍ରପତି କହିଛନ୍ତି ସାମରିକ

0: ଇଞ୍ଜିନିୟରିଂ ସେବାର ଅଧିକାରୀମାନେ ଦେଶର ପ୍ରତିରକ୍ଷା ଭିତ୍ତିଭୂମିର ମେରୁଦଣ୍ଡକୁ ଅଧିକ ସଶକ୍ତ କରିବାରେ ସହାୟକ ହୋଇଥାନ୍ତି। ଏହି ଅଧିକାରୀମାନଙ୍କ ଦକ୍ଷତା, ଉତ୍ସର୍ଗୀକୃତ ସେବା ତଥା କଠିନ ପରିଶ୍ରମ ମାଧ୍ୟମରେ ସମଗ୍ର ସେନାବାହିନୀ ଦେଶକୁ ଉପଯୁକ୍ତ ସୁରକ୍ଷା ଦେବାରେ ସକ୍ଷମ ହୋଇଥାନ୍ତି ବୋଲି ସେ କହିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ନୂଆଦିଲ୍ଲୀରେ ନିଶାଦ୍ରବ୍ୟ ସମନ୍ୱୟ କେନ୍ଦ୍ରର ଦଶମ ସର୍ବୋଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିବେ। ଏ ସମ୍ପର୍କରେ ସୂଚନା ଦେଇ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କହିଛି, ଦେଶବ୍ୟାପୀ ନିଶାଦ୍ରବ୍ୟ ଚାଲାଣ ତଥା ବେଆଇନ କାରବାର ବିରୁଦ୍ଧରେ ଲଢ଼େଇକୁ ଅଧିକ ସଶକ୍ତ କରିବା ସହିତ ଏ ଦିଗରେ ନିଆଯାଉଥିବା ପଦକ୍ଷେପଗୁଡ଼ିକର ସମୀକ୍ଷା କରିବା ଲାଗି ଏହି ବୈଠକ ଆୟୋଜିତ ହେଉଛି। ନିଶାଦ୍ରବ୍ୟ ନିୟନ୍ତ୍ରଣ ବ୍ୟୁରୋ ପକ୍ଷରୁ ଆୟୋଜିତ ଏହି ବୈଠକରେ ବିଭିନ୍ନ କେନ୍ଦ୍ରୀୟ ମନ୍ତ୍ରଣାଳୟ, ରାଜ୍ୟ ସରକାର ଏବଂ ନିଶା ଆଇନ ପ୍ରବର୍ତ୍ତନ ସଂସ୍ଥାଗୁଡ଼ିକ ଏକତ୍ରିତ ହୋଇ ଏହି ପ୍ରସଙ୍ଗରେ ଆଲୋଚନା କରିବେ। ଏହି ଅବସରରେ ସ୍ୱରାଷ୍ଟ୍ରମନ୍ତ୍ରୀ ଆସନ୍ତା ତିନି ବର୍ଷ ଲାଗି ନିଶାଦ୍ରବ୍ୟ ନିୟନ୍ତ୍ରଣ ସମ୍ପର୍କିତ ଭିଜନ ଡକ୍ୟୁମେଣ୍ଟ ଉନ୍ମୋଚନ କରିବେ। ଏ କ୍ଷେତ୍ରରେ ସମ୍ପୃକ୍ତ ବିଭିନ୍ନ ପକ୍ଷଙ୍କ ସହିତ ବିସ୍ତୃତ ଆଲୋଚନା କରାଯାଇ ଏହି ଭିଜନ ଡକ୍ୟୁମେଣ୍ଟ ପ୍ରସ୍ତୁତ କରାଯାଇଛି। ଚାହିଦା ଓ ଯୋଗାଣ ହ୍ରାସ ଏବଂ ପୁନର୍ବାସ ଉପରେ ଅଧିକ ଧ୍ୟାନ ଦେଇ ନିଶାଦ୍ରବ୍ୟ କାରବାରକୁ କିଭଳି ନିୟନ୍ତ୍ରଣ କରାଯାଇପାରିବ ସେଥିଲାଗି ଏହି ଡକ୍ୟୁମେଣ୍ଟରେ ରୋଡ୍ମ୍ୟାପ୍ ପ୍ରସ୍ତୁତ ହୋଇଛି। ଏହି ଅବସରରେ ସ୍ୱରାଷ୍ଟ୍ରମନ୍ତ୍ରୀ ଏନ୍ସିବିର 2025 ବର୍ଷ ଲାଗି ବାର୍ଷିକ ରିପୋର୍ଟ ଉନ୍ମୋଚନ କରିବା ସହିତ ଜାମ୍ମୁ ଓ ଗୌହାଟୀ ଲାଗି ନବନିର୍ମିତ ଏନ୍ସିବି କ୍ଷେତ୍ରୀୟ କାର୍ଯ୍ୟାଳୟକୁ ଉଦ୍ଘାଟନ କରିବେ। ଏତଦ୍ବ୍ୟତୀତ ଶ୍ରୀ ଶାହା ଏକ ଅନ୍ଲାଇନ୍ ପାକ୍ଷିକ ଅଭିଯାନର ଶୁଭାରମ୍ଭ କରିବେ, ଯାହା ଅଧୀନରେ ଦେଶବ୍ୟାପୀ ଜବତ ହୋଇଥିବା ପ୍ରାୟ 6,000 କୋଟି ଟଙ୍କା ମୂଲ୍ୟର 2,00,000 କିଲୋଗ୍ରାମରୁ ଉର୍ଦ୍ଧ୍ୱ ନିଶାଦ୍ରବ୍ୟଗୁଡ଼ିକୁ ଆଇନ ଅନୁଯାୟୀ ନଷ୍ଟ କରାଯିବ। ନିଶାଦ୍ରବ୍ୟ କାରବାର ପ୍ରତି କେନ୍ଦ୍ର ସରକାରଙ୍କ ଶୂନ୍ୟ ସହନଶୀଳତା ନୀତିର ଦୃଢ଼ କାର୍ଯ୍ୟକାରିତା ତଥା ଏକ ନିଶାମୁକ୍ତ ଭାରତ ଗଠନ ଉଦ୍ଦେଶ୍ୟରେ ଏହି ବୈଠକ ଆୟୋଜନ କରାଯାଇଛି ବୋଲି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କହିଛି। ଇରାନ ବିବାଦ ଏବଂ ଶକ୍ତି କ୍ଷେତ୍ରରେ ମୂଲ୍ୟବୃଦ୍ଧିର ଅର୍ଥନୈତିକ ପ୍ରଭାବ ସତ୍ତ୍ୱେ ଭାରତ ବିଶ୍ୱସ୍ତରରେ ଅର୍ଥନୈତିକ ଅଭିବୃଦ୍ଧିର ଏକ ପ୍ରମୁଖ ମାର୍ଗଦର୍ଶକ ବୋଲି ଆନ୍ତର୍ଜାତିକ ମୁଦ୍ରାପାଣ୍ଠି ଆଇଏମ୍ଏଫ୍ କହିଛି। ଗତକାଲି ଆଇଏମ୍ଏଫ୍ ପକ୍ଷରୁ କରାଯାଇଥିବା ନିୟମିତ ସାମ୍ବାଦିକ ସମ୍ମିଳନୀରେ ଏହାର ଯୋଗାଯୋଗ ବିଭାଗର ନିର୍ଦ୍ଦେଶକ ଜୁଲି କୋଜାକ୍ ଏହି ମତବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, ବାହ୍ୟ ପ୍ରତିବନ୍ଧକ ସତ୍ତ୍ୱେ ଭାରତର ଅର୍ଥନୀତି ସ୍ଥିର ରହିଛି ଏବଂ ଘରୋଇ ଚାହିଦା ମଧ୍ୟ ସମାନ୍ତରାଳ ଭାବେ ବଜାୟ ରହିଛି। 2026-27 ଆର୍ଥିକ ବର୍ଷରେ ଭାରତର ଅର୍ଥନୀତି 6.5% ବୃଦ୍ଧି ପାଇବ ବୋଲି ଆଇଏମ୍ଏଫ୍ ଆକଳନ କରିଛି। ମଧ୍ୟପ୍ରାଚ୍ୟରେ ବର୍ତ୍ତମାନ ଯୁଦ୍ଧବିରତି ସହିତ ହର୍ମୁଜ୍ ପ୍ରଣାଳୀକୁ ପୁନଃ ଖୋଲାଯିବା ଦିଗରେ ନିଆଯାଉଥିବା ପଦକ୍ଷେପ ଯୋଗୁଁ ବିଶ୍ୱସ୍ତରରେ ଅର୍ଥନୀତି ଉପରେ ଏକ ସକାରାତ୍ମକ ପ୍ରଭାବ ପଡ଼ିବ ବୋଲି ଆଇଏମ୍ଏଫ୍ ଆଶାବ୍ୟକ୍ତ କରିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲିଠାରୁ ତିନିଦିନିଆ ସେସେଲ୍ସ ଗସ୍ତ କରିବେ। ଏହି ଅବସରରେ ଶ୍ରୀ ମୋଦି ସେସେଲ୍ସର ଜାତୀୟ ଦିବସର ସୁବର୍ଣ୍ଣ ଜୟନ୍ତୀ ପୂର୍ତ୍ତି ଉତ୍ସବରେ ସମ୍ମାନୀୟ ଅତିଥି ଭାବେ ଯୋଗଦେବେ। ପ୍ରଧାନମନ୍ତ୍ରୀ 2015 ସେସେଲ୍ସ ଗସ୍ତ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମ୍ପର୍କରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି, ସେସେଲ୍ସର ସୁବର୍ଣ୍ଣ ଜୟନ୍ତୀ ପାଳନ ମହୋତ୍ସବରେ ଦୁଇଟି ଭାରତୀୟ ନୌଜାହାଜ ସମେତ ପ୍ରତିରକ୍ଷା ବାହିନୀର ଏକ କଣ୍ଟିଜେଣ୍ଟ ଯୋଗଦେବ। ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ସେସେଲ୍ସର ରାଷ୍ଟ୍ରପତି ଡକ୍ଟର ପ୍ୟାଟ୍ରିକ୍ ହାର୍ମିନିଙ୍କ ସହିତ ବୈଠକ କରିବେ। ଉଭୟ ନେତାଙ୍କ ମଧ୍ୟରେ ପାରସ୍କରିକ ସ୍ୱାର୍ଥ ସମ୍ବଳିତ ଆଞ୍ଚଳିକ ଓ ଆନ୍ତର୍ଜାତିକ ପ୍ରସଙ୍ଗ ସମେତ ଦ୍ୱିପାକ୍ଷିକ ସହଯୋଗ ସମ୍ପର୍କର ବିଭିନ୍ନ ଦିଗରେ ଆଲୋଚନା ହେବ। ପ୍ରଧାନମନ୍ତ୍ରୀ ସେସେଲ୍ସର ଜାତୀୟ ଆସେମ୍ବିରେ ଉଦ୍ବୋଧନ ଦେବା ସହିତ ସେଠାରେ ରହୁଥିବା ଭାରତୀୟଙ୍କ ସହ ଭାବ ବିନିମୟ କରିବେ। ଆଜି ଦେଶବ୍ୟାପୀ ଆଶୁରାଏ ମହରମ ଶ୍ରଦ୍ଧାର ସହ ପାଳନ କରାଯାଉଛି। ଏହି ଦିନଟି ପ୍ରଫେଟ୍ ମହମ୍ମଦଙ୍କ ନାତି ହଜରତ ଇମାମ ହୁସେନ ଓ ତାଙ୍କ ସାଥୀମାନେ ସତ୍ୟ, ଧର୍ମ ଓ ନ୍ୟାୟକୁ ବଜାୟ ରଖିବା ଲାଗି ନିଜ ଜୀବନ ଉତ୍ସର୍ଗ କରିଥିବା ଘଟଣାକୁ ସ୍ମରଣ କରାଇଥାଏ। ଏହି ଅବସରରେ ତାଜିଆ ଶୋଭାଯାତ୍ରା ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେବ। ଭେନେଜୁଏଲା ଭୂକମ୍ପରେ ମୃତ୍ୟୁ ସଂଖ୍ୟା 188କୁ ବୃଦ୍ଧି ପାଇଛି ବୋଲି ଜାତୀୟ ଆସେମ୍ବିର ସଭାପତି ଜର୍ଜ ରୋଡ୍ରିଗିସ୍ ଘୋଷଣା କରିଛନ୍ତି। ଏଥିସହିତ ଆହତଙ୍କ ସଂଖ୍ୟା 1,520କୁ ବୃଦ୍ଧି ପାଇଥିବା ବେଳେ 200 ଜଣ ଭଗ୍ନାବଶେଷ ତଳେ ରହିଯାଇଥିବା ସେ କହିଛନ୍ତି। ଶ୍ରୀ ରୋଡ୍ରିଗିସ୍ କହିଛନ୍ତି, ଲଗାତାର ଭାବେ ଅନୁଭୂତ ହୋଇଥିବା ଭୂକମ୍ପର ତୀବ୍ରତା 7.2 ଏବଂ 7.5 ଥିଲା। ଏଥିରେ 2,927 ପରିବାର ନିଜର ବାସଗୃହ ହରାଇଛନ୍ତି। ଗତ ଶତାବ୍ଦୀରୁ ଅଧିକ ସମୟ ମଧ୍ୟରେ ହୋଇଥିବା ଭୂକମ୍ପଗୁଡ଼ିକ ଭିତରେ ଏହା ସବୁଠାରୁ ଶକ୍ତିଶାଳୀ ବୋଲି ଆକଳନ କରାଯାଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତି ରୋଡ୍ରିଗିସ୍ ସେଠାରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି। ଜାତି ଉଦ୍ଦେଶ୍ୟରେ ସମ୍ବୋଧନ କରି ଶ୍ରୀ ରୋଡ୍ରିଗିସ୍ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସମସ୍ତ ପ୍ରକାର ଅଣ ଅତ୍ୟାବଶ୍ୟକ ସେବାଗୁଡ଼ିକୁ ବାତିଲ କରିଛନ୍ତି। ଭାରତ ପକ୍ଷରୁ ସମସ୍ତ ପ୍ରକାର ଆବଶ୍ୟକ ସହାୟତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିଶ୍ରୁତି ଦେଇଛନ୍ତି। ରାଷ୍ଟ୍ରପତି ରୋଡ୍ରିଗେଜ୍ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ସହାୟତାପୂର୍ଣ୍ଣ ବାର୍ତ୍ତା ପାଇଁ ପ୍ରଶଂସା କରିଛନ୍ତି। ଏହି ଆହ୍ୱାନପୂର୍ଣ୍ଣ ସମୟ ମଧ୍ୟରେ ଭାରତ ଓ ଭେନେଜୁଏଲା ମଧ୍ୟରେ ଲୋକସମ୍ପର୍କ ସହଯୋଗର ଭାବନା ଉପରେ ପରିବେଷ୍ଟିତ ବୋଲି ରାଷ୍ଟ୍ରପତି ରୋଡ୍ରିଗେଜ୍ କହିଛନ୍ତି। ସରକାର ପାସ୍ପୋର୍ଟ ଆବେଦନ ଲାଗି ଶୁଳ୍କ ବୃଦ୍ଧି କରିଛନ୍ତି। ଏହାଦ୍ୱାରା 36 ପୃଷ୍ଠାର ନୂତନ ପାସ୍ପୋର୍ଟ କିମ୍ବା ପାସ୍ପୋର୍ଟ ପୁନଃ ପ୍ରଦାନ ପାଇଁ ଏଣିକି 2500 ଟଙ୍କା ଦେବାକୁ ପଡ଼ିବ। ପାସ୍ପୋର୍ଟ ସଂଶୋଧନ ନିୟମ 2026 ଅଧୀନରେ କରାଯାଇଥିବା ଏହି ନିଷ୍ପତ୍ତି ଆସନ୍ତା ମାସ 1 ତାରିଖରୁ କାର୍ଯ୍ୟକାରୀ କରାଯିବ। ଏ ସମ୍ପର୍କରେ ଏକ ବିଜ୍ଞପ୍ତି ପ୍ରକାଶ କରି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି, ନୂତନ ନିୟମ ଅନୁଯାୟୀ ତତ୍କାଳ ଅଧୀନରେ ଏକ ନୂତନ ପାସ୍ପୋର୍ଟ କିମ୍ବା ପାସ୍ପୋର୍ଟ ପୁନଃ ପ୍ରଦାନ ଲାଗି 5000 ଟଙ୍କା ଦେବାକୁ ପଡ଼ିବ। ସେହିଭଳି 60 ପୃଷ୍ଠାର ସାଧାରଣ ପାସ୍ପୋର୍ଟ କିମ୍ବା ଏହାର ପୁନଃ ପ୍ରଦାନ ଲାଗି 3500 ଟଙ୍କା ଏବଂ ତତ୍କାଳ ଅଧୀନରେ ଏଥିଲାଗି 6000 ଟଙ୍କା ଏଣିକି ଦେବାକୁ ପଡ଼ିବ। ବର୍ତ୍ତମାନ 36 ପୃଷ୍ଠାର ପାସ୍ପୋର୍ଟ ଲାଗି 1500 ଟଙ୍କା ଏବଂ 60 ପୃଷ୍ଠାର ପାସ୍ପୋର୍ଟ 2000 ଟଙ୍କା ଦେବାକୁ ପଡ଼ୁଛି। ଭାରତ ଆୟାର୍ଲାଣ୍ଡ ପ୍ରଥମ T20 ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ଆଜି ବେଲ୍ଫାଷ୍ଟରେ ଖେଳାଯିବ। ଭାରତୀୟ ସମୟ ସନ୍ଧ୍ୟା 6:00ରେ ଏହି ମ୍ୟାଚ୍ ଆରମ୍ଭ ହେବ। ଆସନ୍ତା ରବିବାର ଦିନ ଭାରତ ଆୟାର୍ଲାଣ୍ଡ ବିପକ୍ଷରେ ଦ୍ୱିତୀୟ ତଥା ଚୂଡ଼ାନ୍ତ T20 ମ୍ୟାଚ୍ ଖେଳିବ। ଏହାପରେ ଶ୍ରେୟସ୍ ଆୟରଙ୍କ ନେତୃତ୍ୱରେ ଭାରତୀୟ କ୍ରିକେଟ୍ ଦଳ ଇଂଲଣ୍ଡ ଗସ୍ତ କରିବେ। ସେଠାରେ 5 ମ୍ୟାଚ୍ ବିଶିଷ୍ଟ T20 ଆନ୍ତର୍ଜାତିକ ସିରିଜ୍ ଖେଳାଯିବ। ଆଇସିସି ମହିଳା T20 କ୍ରିକେଟ୍ ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟର ଗ୍ରୁପ୍ ଏରେ ଏକ ମ୍ୟାଚ୍ରେ ଭାରତ ବାଂଲାଦେଶକୁ 5 wicketରେ ପରାସ୍ତ କରିଛି। ଇଂଲଣ୍ଡର ମଞ୍ଚେଷ୍ଟରଠାରେ ଅନୁଷ୍ଠିତ ଏହି ମ୍ୟାଚ୍ରେ ବାଂଲାଦେଶ ଟସ୍ ଜିତିବା ପରେ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭରରେ 8 wicket ହରାଇ 136 ରନ୍ କରିଥିଲା। 137 ରନ୍ ବିଜୟ ଲକ୍ଷ୍ୟର ପିଛା କରି ଭାରତ 16 ଓଭର ଓ 5 ବଲ୍ରେ 5 wicket ହରାଇ ଆବଶ୍ୟକ ରନ୍ ସଂଗ୍ରହ କରିଥିଲା। ଭାରତ ପକ୍ଷରୁ ଶେଫାଲି ବର୍ମା 34 ବଲ୍ରୁ 53 ରନ୍ କରିବା ସହିତ ପ୍ଲେୟାର ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି। ଗ୍ରୁପ୍ ଏ ର ଅନ୍ୟ ଏକ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ନେଦରଲ୍ୟାଣ୍ଡସ୍କୁ 88 ରନ୍ରେ ପରାସ୍ତ କରିଛି। ଫିଫା ବିଶ୍ୱକପ୍ରେ ଗତକାଲି ଗ୍ରୁପ୍ ଇର ଏକ ମ୍ୟାଚ୍ରେ ଆଇଭରି କୋଷ୍ଟ କ୍ୟୁରାକାଓକୁ 2-0 ଗୋଲ୍ରେ ପରାସ୍ତ କରିଛି। ଅନ୍ୟ ଏକ ମ୍ୟାଚ୍ରେ ଇକ୍ୱେଡର ଜର୍ମାନୀକୁ 2-1 ଗୋଲ୍ରେ ପରାସ୍ତ କରିଥିବା ବେଳେ ଦକ୍ଷିଣ ଆଫ୍ରିକା ଦକ୍ଷିଣ କୋରିଆ ବିପକ୍ଷରେ 1-0 ଗୋଲ୍ରେ ବିଜୟୀ ହୋଇଛି। ୟୁଏସ୍ ଓପନ୍ ବ୍ୟାଡ୍ମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ଭାରତର 3 ଜଣ ଖେଳାଳି ସିଙ୍ଗଲ୍ସ ପ୍ରି କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ମହିଳା ସିଙ୍ଗଲ୍ସ ବର୍ଗରେ ତନ୍ଭି ଶର୍ମା ଜର୍ମାନର ୟୁଭନି ଲିଙ୍କୁ 23-21 ଓ 21-16 ସେଟ୍ରେ ଏବଂ ଦେବିକା ସିହାଗ ପେରୁର ଲୁସିଆ କାଷ୍ଟିଲୋଙ୍କୁ 21-14, 21-14 ସେଟ୍ରେ ପରାସ୍ତ କରିଛନ୍ତି। ଅନ୍ୟପକ୍ଷରେ ପୁରୁଷ ସିଙ୍ଗଲ୍ସ ବର୍ଗରେ କିଦାମ୍ବି ଶ୍ରୀକାନ୍ତ ଏସ୍ ଦୟାନନ୍ଦଙ୍କୁ 21-14, 21-12ରେ ପରାସ୍ତ କରିଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ବିପର୍ଯ୍ୟୟ ସମୟରେ ଏକ ଆତ୍ମନିର୍ଭର ଦେଶ ଅର୍ଥନୈତିକ ସ୍ଥିରତା ବଜାୟ ରଖିବା ଦିଗରେ ଅଧିକ ସକ୍ଷମ, କହିଲେ ରାଷ୍ଟ୍ରପତି। ନିଶାଦ୍ରବ୍ୟ ସମନ୍ୱୟ କେନ୍ଦ୍ରର 10ମ ସର୍ବୋଚ୍ଚ ସ୍ତରୀୟ ବୈଠକରେ ଆଜି ଅଧ୍ୟକ୍ଷତା କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। ଏବଂ ଭାରତ ଆୟାର୍ଲାଣ୍ଡ ପ୍ରଥମ T20 ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ଆଜି ଖେଳାଯିବ ବେଲ୍ଫାଷ୍ଟରେ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ ଚାଷର ହାଲ।
2: ମୋର ଚାଷୀ ଭାଇମାନେ ତ ଭିନ୍ ଭିନ୍ କିସ୍ମର ପନିପରିବା ସବୁ ଚାଷ କରୁଛନ୍। ସବୁ ଚାଷ ଭିତରେ ସିମ୍ ଚାଷଟା ବି ଗୋଟେ ବନେ ଚାଷ ହେ। ଇଟା ବେଶୀ କରି ସିଦିନେ ଚାଷ କରାହେଇଥିସି। ଆମର ରାଜ୍ୟ ଚାଷ କରାଯାଉଥିବା ସିମ୍ର କିସମ ଭିତରେ ପଟାଙ୍ଗୀ ଲୋକାଲ, କେଣ୍ଟକି ୱାଣ୍ଡର, କଣ୍ଟେଣ୍ଡର, ପୁଷା ଭାରତୀ, ଏନ୍ତା ସବୁ ଜାତି ଜାତିର ସିମ୍ ମାନେ ରହିଛି। ଯେନ୍ ଚାଷୀ ଭାଇମାନେ ସିମ୍ ଲଗାବାକେ ଚାହୁଁଛନ୍, ଏକଡ଼କ 15 କେଜିରୁ 20 କେଜି ବିହନ ଦରକାର ହେଇଥିସି। ପହେଲା ଅବସ୍ଥାନ ଜମିକେ ବନେ କରି ଚାଷ କରବାକେ ହେଇଥିସି। ମାଟିକେ ଚଷି ଦେବାର ପରେ ଛୋଟ ଛୋଟ କିଆରି କରି କରି ଭାଗ ଭାଗ କରିଦେବେ। କିଆରିମାନକେ 1 ଫୁଟ ଛଡ଼ାଥି ଧାଡ଼ି କରି 10 ଇଞ୍ଚ ଛଡ଼ା ଛଡ଼ାଥି 2-3ଟା ମଞ୍ଜି ଲଗାବାକେ ହେଇଥିସି। ମଞ୍ଜି ଲଗାବାର ଆଗରୁ 1 କେଜି ମଞ୍ଜି ଥି 3 ଗ୍ରାମ ହିସାବେ କ୍ୟାପ୍ଟେନ୍ ନାହେଲେ ଥିରାମ ଦେଇକରି ବିଶୋଧିତ କରବାକେ ହେଇଥିସି। ଜମିକେ ବନେକରି 4-5 ଥର ଉଡ଼ଚାଷ କରବାର ସମୟାନ ଶେଷ ଥର ଯେନ୍ ଉଡ଼ଚାଷ କରବେ 8 ଗାଡ଼ି ସଢ଼ା ଖତ୍କେ ମାଟିନ ମିଶେଇ ଦେବାକେ ହେଇଥିସି। ସିମ୍ ମଞ୍ଜି ଲଗାବାର ଆଗରୁ 125 କେଜି ସୁପର ଫସ୍ଫେଟ୍ ସାଙ୍ଗେ 25 କେଜି ପଟାସ ଧାଡ଼ିନ ଦେଇଦେବେ। ଗଛ ହେବାର ଏକୋଇଶ ଦିନ ଥି ଥରେ ଆଉ ମାସେ ଥି ଥରେ 15 କେଜି କ୍ୟାଲସିୟମ ଆମୋନିୟମ ନାଇଟ୍ରେଟ୍ ସାରକେ ମାଟି ନ ଖୁସେଇ କରି ଦେଇଦେବେ। ତାରୁ ତାରୁ ଗଛର ମୂଲକେ ମାଟିର ହୁଡ଼ା କରି କରି ଟେକିଦେବେ। ସିମ୍ ଚାଷ କଲେ ଆମେ ପାନ୍ କାଞ୍ଚକେ ବି ଧ୍ୟାନ ଦେମା। ଯେତେବେଲେ ଗଛଟା ବଡ଼ ହେଇଯାଇସି 25 ଦିନ ଥରେ କୁଡ଼ାକୁସା କରିଦେବେ। କୁଡ଼ାକୁସା କରବାର ସମୟାନ କ୍ଷେତନୁ ଘାସ ଲଟା ସବୁ ବାଛିଦେବେ। କ୍ଷେତୁ ଘାସ ଲଟା ସଫା ହେଇଯିବାରୁ ତାରୁ ପଟାଲିନ 25 କେଜି କ୍ୟାଲସିୟମ ଆମୋନିୟମ ନାଇଟ୍ରେଟ୍ ସାର ଦେଇକରି ହୁଡ଼ା ଟେକିଦେବେ। ହୁଡ଼ା ଟେକବାର 2 ହପ୍ତା ଥି 2 ନମ୍ବର ଥର କୁଡ଼ାକୁସା କରବେ। ବାକି ଯେନ୍ ଅନାବନା ଗଛମାନେ ଘାସମାନେ ଥିବା ସେଟାକେ ବନେଇକରି ବାଛିଦେବେ। 25 କେଜି କ୍ୟାଲସିୟମ ସାର ଦେଇକରି ହୁଡ଼ାମାନେ ଟେକିଦେବେ। କ୍ଷେତେ ସବୁ ହୁଡ଼ା ଟେକି ସାରିଲା ଉତାରୁ ଗଛକେ ଯେତିକି ଦରକାର ଦେଖିକରି ପାନ୍ ମଡ଼ାବେ। ସିମ୍ କ୍ଷେତେ ସାଧାରଣତଃ ପାଉଁଶିଆ ରୋଗ ଦେଖା ଦେଇଥିସି। ଇତାର ଛଡ଼ା ପତର ପଚିସଢ଼ି କରି ରୋଗମାନେ ବି ଦେଖା ଦେଇଥିସି। ଏନ୍ତା ରୋଗ ହେଲେ କ୍ଷେତେ ସଲଫର ଗୁଣ ଝିଟିଦେବେ। ଜୀବାଣୁ ରୋଗ ଲାଗି ସଢ଼ା ରୋଗ ଆଉ ଫଲବିନ୍ଧା ପୋକ ନାଇଁ ଲାଗ୍ବାର ଲାଗି ପହେଲାନୁ ଉନ୍ନତ କିସମ ବିହନ ଲଗାବାକେ ଚେଷ୍ଟା କରବେ। ଇଥିରଲାଗି ଠିକ୍ ସମୟାନ ମଞ୍ଜିକେ ବିଶୋଧିତ କରି କରି ସିମ୍ ମଞ୍ଜିମାନେ ଲଗାବେ। ଲଟା ଫସଲମାନଙ୍କର ଭିତରେ ସିମ୍ ହେଉଛେ ବେଶୀ ଆୟକାରୀ ଫସଲ। ହେଥିରଲାଗି ଗୋଟେ ଏକର୍ନ 25-30 କ୍ୱିଣ୍ଟଲ ତକ ସିମ୍ ଅମଲ ହେଇଥିସି। ବେଲେ ଆମର ଚାଷୀ ଭାଇମାନଙ୍କୁ ଅନୁରୋଧ, ସିମ୍ ଚାଷ କରୁନ୍। ଆଉ ସିମ୍ ପରିବା ହିସାବରେ ବି ସିମ୍ ଖାଇବାକେ ବନେ ଲାଗିଥିସି। ସିମ୍ବର ଡାଲ ଖାଇବାକେ ଗଲେ ବି ବନେ ଲାଗିଥିସି। ହେଥିରଲାଗି ଆମର ଚାଷୀ ଭାଇମାନେ ଏତକା ସିମ୍ ଫସଲ କରୁନ୍ ଆଉ ବିକ୍ରି ବଟା କରି କରି ଅଧିକା ଲାଭବାନ ହଉନ୍।
3: ଶୁଣିଲେ ଚାଷର ହାଲ, ଆକାଶବାଣୀ ସମ୍ବଲପୁର। ପରିବେଶ ସୂଚନାରେ ଆଜି ଶୁଣନ୍ତୁ ସାମୁଦ୍ରିକ ପ୍ରଦୂଷଣ ଓ ତାର ପ୍ରଭାବ। ଏ ସମ୍ପର୍କରେ କହୁଛନ୍ତି ଡକ୍ଟର ସମାପିକା ଦାସ।
4: ସାମୁଦ୍ରିକ ପରିସଂସ୍ଥାଗୁଡ଼ିକ ଆମ ପୃଥିବୀରେ ଥିବା ପରିସଂସ୍ଥାମାନଙ୍କ ମଧ୍ୟରେ ବୃହତ୍ତମ ପରିସଂସ୍ଥା ଅଟେ। ଭୂପୃଷ୍ଠର ଶତକଡ଼ା 70% ସାମୁଦ୍ରିକ ଜଳ ଦ୍ୱାରା ଆଚ୍ଛାଦିତ, ତେଣୁ ପୃଥିବୀକୁ ନୀଳଗ୍ରହ କୁହାଯାଏ। ମହାସାଗର ହେଉଛି ସବୁଠାରୁ ବଡ଼, ସ୍ଥିର, ସ୍ୱୟଂସମ୍ପୂର୍ଣ୍ଣ ଲୁଣି ଜଳ ବିଶିଷ୍ଟ ପରିସଂସ୍ଥା। ଏହା ବିଶାଳ ହୋଇଥିବାରୁ ଭୂପୃଷ୍ଠରେ ଥିବା ପରିସଂସ୍ଥାଗୁଡ଼ିକ ଉପରେ ଏହାର ଯଥେଷ୍ଟ ପ୍ରଭାବ ରହିଥାଏ। ଏହି ପରିସଂସ୍ଥା ଜଳବାୟୁ ନିୟନ୍ତ୍ରଣ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଏହି ସାମୁଦ୍ରିକ ପ୍ରଦୂଷଣର କାରଣଗୁଡ଼ିକ ହେଲା ଶିଳ୍ପ କାରଖାନାରୁ ନିର୍ଗତ ବର୍ଜ୍ୟବସ୍ତୁ ନିକଟରେ ଥିବା ନଦୀକୁ ଛଡ଼ାଯାଏ। ଏହି ବର୍ଜ୍ୟବସ୍ତୁରେ ଥିବା ପ୍ରଦୂଷକ ନଦୀ ଜଳରେ ମିଶି ସଂକ୍ରମିତ କରିଥାଏ। କୃଷି ଉତ୍ପାଦନକୁ ବୃଦ୍ଧି କରିବା ପାଇଁ ଆମେ ଚାଷ ଜମିରେ ବିଭିନ୍ନ ପ୍ରକାରର ସାର ବ୍ୟବହାର କରୁ। କବକ ଓ କୀଟପତଙ୍ଗଠାରୁ ରକ୍ଷା କରିବାକୁ ଆମେ ବିଭିନ୍ନ ପ୍ରକାରର କୀଟନାଶକ DDT, BHC, ଗାମାକ୍ସିନ୍, ଆଲ୍ଡ୍ରିନ୍ ବ୍ୟବହାର କରିଥାଉ। ଏହାଦ୍ୱାରା ଚାଷ ଜମି ପ୍ରଦୂଷିତ ହୁଏ। ଏହା ବର୍ଷା ଜଳ ସହ ମିଶି ନଦୀ, ପୁଷ୍କରିଣୀ ଇତ୍ୟାଦି ଜଳାଶୟରେ ମିଶି ଜଳାଶୟଗୁଡ଼ିକ ପ୍ରଦୂଷିତ କରିଥାଏ। ସହରର ବିଭିନ୍ନ ବର୍ଜ୍ୟବସ୍ତୁ ନଦୀନାଳକୁ ଛଡ଼ାଯିବା ଦ୍ୱାରା ପ୍ରଦୂଷିତ ହୁଏ। ଏହି ପ୍ରଦୂଷକ ସମୁଦ୍ରରେ ମିଶି ସଂକ୍ରମିତ କରିଥାଏ। ସାମୁଦ୍ରିକ ପ୍ରଦୂଷଣରେ ପ୍ଲାଷ୍ଟିକ୍ ମୁଖ୍ୟ ପ୍ରଦୂଷକ ଅଟେ। ପ୍ଲାଷ୍ଟିକ୍ ଅଣୁଜୀବମାନଙ୍କ ଦ୍ୱାରା ବିଘଟିତ ହୋଇପାରୁନଥିବାରୁ ସେଗୁଡ଼ିକ ଖାଦ୍ୟ ସହ ମିଶି ସାମୁଦ୍ରିକ ପ୍ରାଣୀମାନଙ୍କର ଶରୀରକୁ ପ୍ରବେଶ କରିଥାଏ। ଏହାଦ୍ୱାରା ସେମାନଙ୍କର ଶାରୀରିକ ସମସ୍ୟା ଦେଖାଯାଏ। ତୈଳ ବିଶୋଧନାଗାରରୁ ନିର୍ଗତ ଅବାଞ୍ଛିତ ପଦାର୍ଥ ନିକଟସ୍ଥ ଜଳାଶୟକୁ ସଂକ୍ରମିତ କରିଥାଏ। ଜଳଜାହାଜରୁ ନିର୍ଗତ ବର୍ଜ୍ୟବସ୍ତୁ ଓ ତେଲ ଟ୍ୟାଙ୍କ ଲିକ୍ ହେବା ଦ୍ୱାରା ଏଥିରୁ ନିର୍ଗତ ତେଲ ଦ୍ୱାରା ସମୁଦ୍ର ପାଣି ପ୍ରଦୂଷିତ ହୋଇଥାଏ। ଏହି ତେଲ ଜଳ ଉପରେ ଏକ ପତଳା ଆସ୍ତରଣ ସୃଷ୍ଟି କରିବା ଦ୍ୱାରା ବାୟୁମଣ୍ଡଳୀୟ ଅମ୍ଳଜାନ ଜଳରେ ମିଶିପାରିନଥାଏ। ଜଳରେ ଦ୍ରବୀଭୂତ ଅମ୍ଳଜାନର ଅଭାବ ଯୋଗୁଁ ଜଳଚର ଜୀବମାନଙ୍କ ପାଇଁ ବିପଦ ସୃଷ୍ଟି ହୋଇଥାଏ। ଖଣି ଖନନ ସମୟରେ ଗଭୀର ସମୁଦ୍ର ଗର୍ତ୍ତରେ ବହୁତ ପରିମାଣରେ କ୍ଷତିକାରକ ସଲଫାଇଡ୍ ଜମା ହୋଇଥାଏ, ଯାହା ସମୁଦ୍ର ମଧ୍ୟରେ ଥିବା ଜଳଚର ଜୀବ ଓ ଉଦ୍ଭିଦମାନଙ୍କୁ କ୍ଷତି କରିଥାଏ। ବିଭିନ୍ନ କ୍ଷେପଣାସ୍ତ୍ର ପରୀକ୍ଷା କରିବା ସମୟରେ ଏହାର ଲକ୍ଷ୍ୟସ୍ଥଳ ସମୁଦ୍ର ଗର୍ଭରେ ସ୍ଥିର କରାଯାଇଥାଏ, ଫଳରେ ଅନେକ ରେଡିଓ ଆକ୍ଟିଭ୍ ପଦାର୍ଥ ସମୁଦ୍ରରେ ମିଶେ। ସମୁଦ୍ର ଉପକୂଳକୁ ପର୍ଯ୍ୟଟନ କ୍ଷେତ୍ର ଭାବେ ବ୍ୟବହାର କରିବା ଦ୍ୱାରା ବହୁତ ସଂଖ୍ୟକ ପର୍ଯ୍ୟଟକ ଆକୃଷ୍ଟ ହୋଇ ଆସୁଛନ୍ତି। ଏମାନେ ପକାଉଥିବା ବର୍ଜ୍ୟବସ୍ତୁ ସମୁଦ୍ରରେ ମିଶେ। ବିଭିନ୍ନ ଜାଗାରେ ସମୁଦ୍ରରେ ବନ୍ଦର ନିର୍ମାଣ ହେବା ଦ୍ୱାରା ବନ୍ଦର କାର୍ଯ୍ୟରେ ଲାଗୁଥିବା ଜାହାଜ ଅନ୍ୟାନ୍ୟ ବନ୍ଦର କାର୍ଯ୍ୟକଳାପରୁ ବର୍ଜ୍ୟ ସୃଷ୍ଟି ହୋଇ ସମୁଦ୍ରରେ ମିଶିଥାଏ। ସମୁଦ୍ର ଜଳ ପ୍ରଦୂଷିତ ହେଲେ ସାମୁଦ୍ରିକ ଜୀବମାନେ ସିଧାସଳଖ ପ୍ରଭାବିତ ହୋଇଥାନ୍ତି। ବିଷାକ୍ତ ବର୍ଜ୍ୟବସ୍ତୁ, ରାସାୟନିକ ତଥା କୀଟନାଶକ, ଔଷଧିତ ତୈଳ, ପ୍ଲାଷ୍ଟିକ୍, ଭାରି ଧାତୁ ଆଦି ସିଧାସଳଖ କ୍ଷତିଗ୍ରସ୍ତ ହୋଇଥାନ୍ତି। ସେମାନଙ୍କ ମଧ୍ୟରେ ବ୍ୟବହାରଗତ ପରିବର୍ତ୍ତନ ଦେଖାଯାଇଥାଏ। କିଛି ଜୀବ କର୍କଟ ଓ ଅନ୍ୟାନ୍ୟ ରୋଗରେ ଆକ୍ରାନ୍ତ ହୋଇଥାନ୍ତି। ଡଲଫିନ୍, ଟିମି ଓ କଇଁଛ ପରି ସାମୁଦ୍ରିକ ପ୍ରାଣୀମାନେ ବାଷ୍ପୀଭୂତ ତେଲକୁ ଶ୍ୱାସକ୍ରିୟାରେ ଗ୍ରହଣ କରି ନିମୋନିଆ ପରି ରୋଗରେ ପୀଡ଼ିତ ହୁଅନ୍ତି। କଣ୍ଟେନରରୁ ଲିକ୍ ହୋଇଥିବା ତେଲ ସମୁଦ୍ର ପ୍ରାଣୀ ଉପରେ ଏକ ଆସ୍ତରଣ ସୃଷ୍ଟି କରିଥାଏ, ଯାହାଦ୍ୱାରା ସାମୁଦ୍ରିକ ଉଦ୍ଭିଦର ଆଲୋକଶ୍ଳେଷଣ ପ୍ରକ୍ରିୟା ବାଧାପ୍ରାପ୍ତ ହୁଏ। ସାମୁଦ୍ରିକ ପ୍ରଦୂଷଣ ଖାଲି ଯେ ଜଳ ପ୍ରଦୂଷଣ କରୁଛି ତାହା ନୁହେଁ, ସମଗ୍ର ଜୀବଜଗତର ସନ୍ତୁଳନକୁ ଅସହଜ କରୁଛି। ସମୁଦ୍ରରେ ଥିବା କୋରାଲ୍ ରିଫ୍ ପରିସଂସ୍ଥା କ୍ଷତିଗ୍ରସ୍ତ ହେବା ସହ ତା ଆଖପାଖ ପ୍ରାଣୀ ମଧ୍ୟ କ୍ଷତିଗ୍ରସ୍ତ ହେଉଛନ୍ତି।
3: ପରିବେଶ ସୂଚନାରେ ଆଜି ଶୁଣୁଥିଲେ ସାମୁଦ୍ରିକ ପ୍ରଦୂଷଣ ଓ ତାର ପ୍ରଭାବ। ଏ ସମ୍ପର୍କରେ କହିଲେ ଡକ୍ଟର ସମାପିକା ଦାସ, ଆକାଶବାଣୀ ସମ୍ବଲପୁର। ଆରମ୍ଭ କରୁଛୁ ଭକ୍ତିଗୀତର ବିଶେଷ କାର୍ଯ୍ୟକ୍ରମ ଅର୍ଘ୍ୟଥାଳି। କଣ୍ଠଶିଳ୍ପୀ ପଙ୍କଜ କୁମାର ଜାଲ, ଗୀତରଚନା ପର୍ଶୁରାମ ନାଗ, ସଙ୍ଗୀତ ପ୍ରଫୁଲ୍ଲ କୁମାର ମିତ୍ର।

ପଙ୍କଜ କୁମାର ଜାଲଙ୍କ କଣ୍ଠରେ ଶୁଣୁଛନ୍ତି ଭକ୍ତି ଗୀତର ବିଶେଷ କାର୍ଯ୍ୟକ୍ରମ ଅର୍ଘ୍ୟଥାଳି। ଗୀତ ରଚନା ପରଶୁରାମ ନାଥ, ସଙ୍ଗୀତ ପ୍ରଫୁଲ୍ଲ କୁମାର ମିତ୍ର।

ପଙ୍କଜ କୁମାର ଜାଲଙ୍କ କଣ୍ଠରେ ଶୁଣୁଥିଲେ ଭକ୍ତିଗୀତର ବିଶେଷ କାର୍ଯ୍ୟକ୍ରମ ଅର୍ଘ୍ୟଥାଳି। ଗୀତ ରଚନା ପରଶୁରାମ ନାଥ, ସଙ୍ଗୀତ ପ୍ରଫୁଲ୍ଲ କୁମାର ମିତ୍ର। ବିଭିନ୍ନ ବାଦ୍ୟଯନ୍ତ୍ରରେ ସହଯୋଗିତା କରିଥିଲେ ସୁରେନ୍ଦ୍ର ବାଗ, ହରିକୃଷ୍ଣ ପ୍ରଧାନ, ପରଶୁରାମ ଦାସ, ସଞ୍ଜୀବ କୁମାର କୁନ୍ଦ, ସୁବାସ ଭୋଇ, ଶଙ୍କର ପ୍ରଧାନ ଏବଂ ଅମିତ କୁମାର ମହାପାତ୍ର। ଆକାଶବାଣୀ ସମ୍ବଲପୁର। ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମରେ ପ୍ରଥମେ ଗୋବିନ୍ଦ ସାହୁଙ୍କ କଣ୍ଠରେ ଏ ଗୀତଟି ଶୁଣନ୍ତୁ। ଗୀତ ରଚନା ଚକ୍ରଧର ମିହିର।

ଦିଲୀପ କୁମାର ପଣ୍ଡାଙ୍କ କଣ୍ଠରେ ଶୁଣୁଥିଲେ ସମ୍ବଲପୁରୀ ଗୀତ ଆକାଶବାଣୀ ସମ୍ବଲପୁର ସୁଗମ ସଙ୍ଗୀତରେ ଆଜି ଶୁଣନ୍ତୁ ଭକ୍ତିଗୀତ। ପ୍ରଥମେ ଦେବଦତ୍ତ ପଟ୍ଟନାୟକ କଣ୍ଠରେ ଏହି ଗୀତଟିକୁ ରଚନା କରିଛନ୍ତି ଭାସ୍କର ଚନ୍ଦ୍ର ମହାପାତ୍ର।

ଭାସ୍କର ଚନ୍ଦ୍ର ମହାପାତ୍ରଙ୍କ ରଚନାରୁ ଏହି ଗୀତ ପାଇଁ କଣ୍ଠ ଦେଇଥିଲେ ଦେବଦତ୍ତା ପଟ୍ଟନାୟକ। ପରବର୍ତ୍ତୀ କଣ୍ଠଶିଳ୍ପୀ ସଂଯୁକ୍ତା ପଟ୍ଟନାୟକ। ଗୀତ ରଚନା ବନମାଳୀ।

ସୁଗମ ସଙ୍ଗୀତରେ ଆଜି ଶୁଣୁଥିଲେ ଭକ୍ତିଗୀତ ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ କାର୍ଯ୍ୟକ୍ରମ ଆରମ୍ଭରେ କଥାଚିତ୍ର ବୀର୍ ଜାରାର ଏହି ଗୀତଟି ଶୁଣନ୍ତୁ କଣ୍ଠଶିଳ୍ପୀ ଅହମ୍ମଦ ହୁସେନ ଓ ମହମ୍ମଦ ହୁସେନ ଗୀତ ରଚନା ଜାବେଦ ଅଖତର ସଙ୍ଗୀତ ନିର୍ଦ୍ଦେଶନା ସଞ୍ଜୀବ କୋହଲି

କିଶୋର କୁମାରଙ୍କ କଣ୍ଠରେ ମହବତ କି ଦୁଶ୍ମନ କଥାଚିତ୍ରର ଏ ଗୀତଟି ଶୁଣନ୍ତୁ। ଗୀତ ରଚନା ପ୍ରକାଶ ମେହେରା, ସଙ୍ଗୀତ ନିର୍ଦ୍ଦେଶନା କଲ୍ୟାଣଜୀ ଆନନ୍ଦଜୀ।

ଶ୍ରୋତାମାନଙ୍କୁ ଆମେ ଏଠାରେ ଜଣାଇ ଦେଉଛୁ ଯେ ପୂର୍ବ ନିର୍ଦ୍ଧାରିତ ଘୋଷଣା ଭଳି ସାପ୍ତାହିକ ମରାମତି ଓ ରକ୍ଷଣାବେକ୍ଷଣ କାର୍ଯ୍ୟ ଯୋଗୁଁ ଆଜି ଶୁକ୍ରବାର ଅପରାହ୍ନ 3ଟାରୁ ସନ୍ଧ୍ୟା 5ଟା ପର୍ଯ୍ୟନ୍ତ ଆମର କାର୍ଯ୍ୟକ୍ରମ କେବଳ ଏଫ୍ଏମ୍ ମହାନଦୀ 101 ମେଗାହର୍ଜରେ ଏବଂ ନ୍ୟୁଜନ୍ ଏଆଇଆର୍ ଆପ୍ ମାଧ୍ୟମରେ ଶୁଣିପାରିବେ। ଏହି ସମୟ ମଧ୍ୟରେ ଆମର କାର୍ଯ୍ୟକ୍ରମ ମିଡିୟମ୍ ୱେଭ୍ରେ 317.5 ମିଟର ତଥା 945 କିଲୋହର୍ଜ ଯୋଗେ ଉପଲବ୍ଧ ହେବ ନାହିଁ। ଆପଣମାନେ ଶୁଣୁଛନ୍ତି ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମରେ ଏଥର ଜାଭେଦ୍ ଅଲି ଏବଂ କୈଲାଶ ଖେର୍ଙ୍କ କଣ୍ଠରେ କଥାଚିତ୍ର ଡେଲି ସିକ୍ସର ଏ ଗୀତଟି ଶୁଣନ୍ତୁ। ଗୀତ ରଚନା ପରସୁନ୍ ଯୋଶୀ, ସଙ୍ଗୀତ ନିର୍ଦ୍ଦେଶନା ଏ ଆର୍ ରହମାନ।

ବଜରଙ୍ଗୀ ଭାଇଜାନ କଥାଚିତ୍ରର ଏ ଗୀତ ପାଇଁ କଣ୍ଠଦାନ କରିଛନ୍ତି ଅଦନାନ ସମୀ। ଗୀତ ରଚନା କୌଶର ମୁନିର। ସଙ୍ଗୀତ ନିର୍ଦ୍ଦେଶନା ପ୍ରୀତମ।

ବର୍ତ୍ତମାନ ଶୁଣନ୍ତୁ ଏକ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାର କାର୍ଯ୍ୟକ୍ରମ ଉପସ୍ଥାପନ ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ। କିଷାନ ଉପଭାଷା

କଥାଚିତ୍ର ଯୋଦ୍ଧା ଆକବର, ଏ ଗୀତ ପାଇଁ କଣ୍ଠଦାନ କରିଛନ୍ତି ଏଆର୍ ରହମାନ, ଗୀତ ରଚନା ଜାଭେଦ ଅଖତର, ସଙ୍ଗୀତ ନିର୍ଦ୍ଦେଶନା ଏଆର୍ ରହମାନ।

ଏଥିସହିତ ଶେଷ କରୁଛୁ ଆଜିର ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଶ୍ରୋତାମାନଙ୍କୁ ଆମେ ଏଠାରେ ଆଉ ଥରେ ମନେ ପକାଇ ଦେଉଛୁ ଯେ ଆଜି ଦିନ 1:20 ଘର ସଂସାର କାର୍ଯ୍ୟକ୍ରମର ତନ୍ମନ୍ଧନରେ ଶୁଣିବେ କିଶୋରୀ ସ୍ୱାସ୍ଥ୍ୟ ଓପିସିଓଡି। ଏ ସମ୍ପର୍କରେ ଡାକ୍ତର କିରଣମୟୀ ପଣ୍ଡାଙ୍କ ସହିତ କଥାବାର୍ତ୍ତା। ଆକାଶବାଣୀ ସମ୍ବଲପୁର, ବର୍ତ୍ତମାନ ସମୟ 10:00 ହେବାକୁ ଯାଉଛି। ହିନ୍ଦୀରେ ସମ୍ବାଦ ଶୁଣନ୍ତୁ, ରିଲେ କରି ପ୍ରସାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ସିନେମା ସପନ ବଣିକର ଏଇ ଗୀତକେ ଗାଇଛନ୍ ଅନୁରାଧା ପଡ଼ୱାଲ ସଙ୍ଗେ ସୁରେଶ ୱାଡେକର। ଗୀତକେ ଲେଖିଛନ୍ ସ୍ୱରୂପ ନାୟକ। ସଙ୍ଗୀତ ନିର୍ଦ୍ଦେଶନା ଭୁବନେଶ୍ୱର ମିଶ୍ର।

ଶୁଣୁଥିଲେ ଶଙ୍ଖା ସିନ୍ଦୁର ସିନେମାର ଇ ଗୀତଟା। ଗୀତକେ ଲେଖିଥିଲେ ଶୀର୍ଷାନନ୍ଦ ଦାସ କାନୁନଙ୍କ, ସଙ୍ଗୀତ ନିର୍ଦ୍ଦେଶନା ଅକ୍ଷୟ ମହାନ୍ତି। ଏହେଦେ ବାଣୀ ଜୟରାମ ଗାଇଥିବାର ବଳିଦାନ ସିନେମାର ଇ ଗୀତଟା ଶୁଣୁନ୍। ଗୀତକେ ଲେଖିଛନ୍ ଆର୍ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ ପ୍ରଫୁଲ୍ଲ କର।

0: ଶୁଣୁଥିଲେ ଓଡ଼ିଆ ସିନେମାର ଗୀତ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ନ ମୂଲ କରୁଛୁ ଗୋଟେ ହିନ୍ଦୀ ସିନେମା ଗୀତର କାର୍ଯ୍ୟକ୍ରମ ଆଜିକା ଏଠି ଡର ସିନେମାର ଗୀତ ମାନକେ ଶୁଣନ। ଗୀତ ଲେଖିଛନ୍ ଆନନ୍ଦ ବକ୍ସି, ସଙ୍ଗୀତ ଦେଇଛନ୍ ସିପ ହରି। ପହିଲା ଶୁଣୁନି ଗୀତଟା, ଗାଇଛନ୍ ଉଦିତ ନାରାୟଣ, ଗୀତିକାର ଆନନ୍ଦ ବକ୍ସି।

ଗୋଟେ ହିନ୍ଦୀ ସିନେମା ଗୀତ ଅର୍ କାର୍ଯ୍ୟକ୍ରମ ଥି ଆପଣମାନେ ଆଜିକା ଡର ସିନେମାର ଗୀତମାନଙ୍କେ ଶୁଣୁଛନ୍। ଏ ଗୀତକେ ଗାଇଛନ୍ ଲତା ମଙ୍ଗେସ୍କର ଆର୍ ଅରିଜିତ, ଗୀତ ଲେଖିଛନ୍ ଆନନ୍ଦ ବକ୍ସି। ଗୀତକେ ଗାଇଛନ୍ ଲତା ମଙ୍ଗେସ୍କର ଆର୍ ଅଭିଜିତ।

Oi, oi. Oi, oi.

ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ ଗୀତମାନଙ୍କେ ଗାଇଥିଲେ ତେଜରାଜ ନାୟକ, ବିଜୟଲକ୍ଷ୍ମୀ ଦାସ ଆର୍ ଉଷାରାଣୀ ବାରିକ। ଗୀତମାନଙ୍କେ ଲେଖିଥିଲେ ନିତ୍ୟାନନ୍ଦ ସାହୁ, ଧନଞ୍ଜୟ ମେହେର, ଧୋବା ଦାସ, ଚିତ୍ତରଞ୍ଜନ ନାୟକ ଆର୍ ପୁରାତନ ରଚନାନୁ।

ଆପଣ ମାନେ କାର୍ଯ୍ୟକ୍ରମ ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ ମୂଲ କରୁଛୁ ହିନ୍ଦୀ ସିନେମା ଗୀତର କାର୍ଯ୍ୟକ୍ରମ ଖୋଲା ଝରକା।

ମୃତ୍ୟୁର ଛଅ ଘଣ୍ଟା ଭିତରେ ଆଙ୍କ ସଂଗୃହୀ ଥିବାର ବହୁତ ଜରୁରୀ ଆଏ। ମୃତ୍ୟୁ ପରେ ଘରର ଲୋକ ପାଞ୍ଚର ଚକ୍ଷୁ ବ୍ୟାଙ୍କକେ ଯେତେ ଜଲ୍ଦି ହେବା ସୂଚନା ଦେବାର କଥା। ସୂଚନା ପାଇଲା ସଙ୍ଗେ ସଙ୍ଗେ ଚକ୍ଷୁ ବ୍ୟାଙ୍କର ଡାକ୍ତର ମୃତ ଲୋକର ଘରକେ ଯାଇକରି ମାତ୍ର 20-30 ମିନିଟ ଭିତରେ ଚକ୍ଷୁ ଆନି ଆସିଥିସନ୍। ମୃତ ଲୋକ ତାଙ୍କର ବଞ୍ଚିଥିବାର ସମୟନୁ ଚକ୍ଷୁଦାନ ଲାଗି କେହେନି ନିଷ୍ପତ୍ତି ନାଇଁ ନେଇଥିଲେ ଭିଲ ତାଙ୍କର ପରିବାରର ଲୋକ ଚାହିଁଲେ ଚକ୍ଷୁଦାନ କରିପାରବେ। ଏହାଦେ ସିନେମା ହର ଦିଲ ଜୋ ପ୍ୟାର କରେଗାର ଏଇ ଗୀତଟା ଶୁଣନ୍। କଣ୍ଠ ଦେଇଛନ୍ ସୋନୁ ନିଗମ ଆର ସାଥୀ, ଗୀତିକାର ସମୀର, ସଙ୍ଗୀତକାର ଅନ୍ନୁ ମଲ୍ଲିକ।

ଭିଟାମିନ୍ ଏ ଅଭାବନୁ ବହୁତ ଛୁଆ କମ୍ ବୟସନୁ ଦେଖିବାର ଶକ୍ତି ହରାସନ୍। ଭିଟାମିନ୍ ଏ ଥିବାର ଖାଦ୍ୟ ଛୁଆମାନଙ୍କେ ଆର୍ ଗର୍ଭବତୀ ମହିଳାମାନଙ୍କେ ଖାଇବାର୍କେ ଦେବାର କଥା। ଗାଡ଼ି ଚଲାଲା ବେଳେ ନିଜର ଆଖ ପ୍ରତି ଅଧିକା ସଚେତନ ରହୁନ୍। ଧୂଲି ବାଇଲ ଖରା ପୋକ ଜୋକ ଠାନୁ ଆଖକେ ବଚାବାର ଲାଗି ଚଷମା ବ୍ୟବହାର କରୁନ୍। କାରଖାନାରେ କମ୍ କାମ କରୁଥିବାର ଶ୍ରମିକମାନେ ଚାଷବାସ କରୁଥିବାର ଚାଷୀମାନେ ଭିଲ୍ କାମ କଲାବେଳେ ସଚେତନ ହେବାର ସାଙ୍ଗେ ସାଙ୍ଗେ ଦରକାର ପଡ଼ିଲେ ଚକ୍ଷୁ ଡାକ୍ତରଙ୍କୁ ପରାମର୍ଶ କରୁନ୍। କେହିନି ପ୍ରକାରର ଆଇନ୍ତି ସମସ୍ୟା ଦେଖାଦେଲେ ଡାକ୍ତରଙ୍କୁ ପରାମର୍ଶ କଲା ଉତ୍ରୁ ହିଁ ଔଷଧ ଖାଉନ୍। କାର୍ଯ୍ୟକ୍ରମଟି ଏହାଦେ ହର୍ ଦିଲ୍ ଜୋ ପ୍ୟାର କରେଗା ସିନେମାରେ ଗୀତ ଶୁଣୁନ୍। ସମୀରଙ୍କର ଲେଖାନୁ ଗାଇଛନ୍ ସୋନୁ ନିଗମ ଆର୍ ଅଲକା ୟାଗ୍ନିକ। ସଙ୍ଗୀତ ଦେଇଛନ୍ ଅନ୍ନୁ ମଲ୍ଲିକ।

ଆପଣ ମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ବାତାୟନ।

ଶ୍ରୋତା ବନ୍ଧୁ, ଈଶ୍ୱରଙ୍କର ଏହି ସାରା ସୃଷ୍ଟିରେ ସବୁଠାରୁ ଶ୍ରେଷ୍ଠ ଜନ୍ମ ବୋଲି ମନୁଷ୍ୟର ଜନ୍ମକୁ କୁହାଯାଇଥାଏ। ମନୁଷ୍ୟ ସର୍ବକ୍ଷମତାର ଅଧିକାରୀ ହୋଇ ସୃଷ୍ଟିର ଲକ୍ଷ୍ୟ ପୂରଣ ଉଦ୍ଦେଶ୍ୟରେ ସକଳ ଉନ୍ନତିମୂଳକ କାର୍ଯ୍ୟକୁ ପୂର୍ଣ୍ଣତା ବା ସେଥିରେ ସଫଳତା ଆଣିବାର କ୍ଷମତା ରଖିଥାଏ। ଭୁଲ ଠିକ୍ ଭଲ ମନ୍ଦର ବିଚାର କେବଳ ମଣିଷ ହିଁ କରିପାରିଥାଏ। ଭୁଲ ବାଟରେ ଗଲେ ବିନାଶମୁଖୀ ହୁଏ ଏବଂ ଉଚିତ ରାସ୍ତାରେ ଗଲେ ସମାଜ ମଙ୍ଗଳକାରୀ ହୋଇ ସର୍ବତ୍ର ସମ୍ମାନିତ ହୋଇପାରିଥାଏ। ତେବେ ରାସ୍ତା ତ ଅନେକ, ଚୟନ କେବଳ ମଣିଷର ମନ ଉପରେ ରହିଥାଏ। ହେଲେ ଆମେ କିନ୍ତୁ ଚେଷ୍ଟା କରିବା ଉଚିତ ରାସ୍ତାକୁ ଚୟନ କରିବା ପାଇଁ। ଆମେ ଅତିକ୍ରମ କରୁଥିବା ପ୍ରତିଟି ସମୟର ମୁଖ୍ୟ ଉଦ୍ଦେଶ୍ୟକୁ ଚାହେଁ। ଶ୍ରୋତା ବନ୍ଧୁ, କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ। ଫନା କଥାଚିତ୍ରର ଗାଇଛନ୍ତି ସୋନୁ ନିଗମ, ସୁନିଧି ଚୌହାନ, ଅମୀର ଖାଁ ଏବଂ କାଜଲ। ଗୀତ ରଚନା ପ୍ରସୂନ ଯୋଶୀ, ସଙ୍ଗୀତ ନିର୍ଦ୍ଦେଶନା ଯତୀନ ଲଳିତ।

ଖୁବ୍ ମୂଲ୍ୟବାନ ଆମ ସମସ୍ତଙ୍କର ଜୀବନ, ଆଉ ସବୁଠାରୁ ମୂଲ୍ୟବାନ ହେଲା ଆମର ସ୍ୱାସ୍ଥ୍ୟ। ତେଣୁ ଆମର ସ୍ୱାସ୍ଥ୍ୟର ଯତ୍ନ ଆମ ସମସ୍ତଙ୍କର କାମ୍ୟ ଏବଂ କର୍ତ୍ତବ୍ୟ। ସେଥିପାଇଁ ସବୁ ଦିଗରୁ ଆମକୁ ସଜାଗ ରହିବାକୁ ପଡ଼ିଥାଏ। କେତେକାଂଶରେ ଆମ ଜୀବନ ଆମ ହାତରେ, ତେବେ ଆସନ୍ତୁ ଆମେ ନିଜେ ନିଜକୁ ସାହା ହେବା ଏବଂ ସମସ୍ତ ଆତ୍ମଘାତୀ ନିଶାଠାରୁ ଦୂରରେ ରହିବା। ପରବର୍ତ୍ତୀ ଗୀତଟିର କଥାଚିତ୍ର ମରିଜାୱା, କଣ୍ଠଶିଳ୍ପୀ ମିତ୍ ବ୍ରୋଜ, ଜୁବିନ ନୌତିଆଲ ଏବଂ ଧବନୀ ଭାନୁଶାଲି, ଗୀତିକାର କୁମାର, ସଙ୍ଗୀତ ମିତ୍ ବ୍ରୋଜ।

ନିଶାଦ୍ରବ୍ୟ ଅପବ୍ୟବହାର ଏବଂ ଅବୈଧ ଚାଲାଣ ବିରୁଦ୍ଧରେ ଆନ୍ତର୍ଜାତୀୟ ଦିବସ ହେଉଛି ମିଳିତ ଜାତିସଂଘର ନିଶାଦ୍ରବ୍ୟ ଅପବ୍ୟବହାର ଏବଂ ଅବୈଧ ନିଶାଦ୍ରବ୍ୟ ବାଣିଜ୍ୟ ବିରୁଦ୍ଧରେ ଏକ ଆନ୍ତର୍ଜାତୀୟ ଦିବସ। ଏହା 1999 ମସିହାରୁ ପ୍ରତିବର୍ଷ ଜୁନ୍ ମାସ 26 ତାରିଖରେ ପାଳନ କରାଯାଏ। ଏକ ନିଶାମୁକ୍ତ ସମାଜ ଆମ ସମସ୍ତଙ୍କର ଦାୟିତ୍ୱ। ଏଥିପାଇଁ ଆମର କର୍ତ୍ତବ୍ୟ ମାନବ ପାଇଁ ଏକାନ୍ତ ଜରୁରୀ ବୋଲି ଆଜିର ଦିନଟି ଆହ୍ୱାନ ଦେଇଥାଏ। ଏଥର ଶୁଣନ୍ତୁ କଥାଚିତ୍ର ଚେନ୍ନାଇ ଏକ୍ସପ୍ରେସ୍ର ଏହି ଗୀତଟି। ଅମିତାଭ ଭଟ୍ଟାଚାର୍ଯ୍ୟଙ୍କ ଗୀତ ରଚନାରୁ ଗାଇଛନ୍ତି ଚିନ୍ମୟୀ ଶ୍ରୀପଦା ଏବଂ ଗୋପୀ କୁମାର। ସଙ୍ଗୀତ ନିର୍ଦ୍ଦେଶନା ବିଶାଲ ଏବଂ ଶେଖର।

ନିଶାଦ୍ରବ୍ୟ ଅପବ୍ୟବହାର ଏବଂ ଅବୈଧ ଚାଲାଣ ବିରୋଧୀ ଆନ୍ତର୍ଜାତୀୟ ଦିବସ ପଦାର୍ଥ ବା ନିଶା ଅପବ୍ୟବହାର ବିରୁଦ୍ଧରେ ଚାଲିଥିବା ଯୁଦ୍ଧର ଏକ ଗୁରୁତ୍ୱପୂର୍ଣ୍ଣ ସ୍ମରଣକାରୀ ଭାବରେ କାର୍ଯ୍ୟ କରେ। ସହାନୁଭୂତି, ପ୍ରମାଣ ଆଧାରିତ ପ୍ରତିରୋଧ ଏବଂ ଚିକିତ୍ସା ରଣନୀତି ଉପରେ ଧ୍ୟାନ ଦେଇ ସମାଜ ନିଶାଦ୍ରବ୍ୟ ଅପବ୍ୟବହାରର ପ୍ରଭାବକୁ ହ୍ରାସ କରିବା ଏବଂ ଏକ ସୁସ୍ଥ ବିଶ୍ୱ ସମ୍ପ୍ରଦାୟକୁ ପ୍ରୋତ୍ସାହିତ କରିବା ପାଇଁ କାର୍ଯ୍ୟ କରିପାରିବ। କଥାଚିତ୍ର କବୀର ସିଂର ଏହି ଗୀତଟି ଶୁଣନ୍ତୁ। କଣ୍ଠଦାନ କରିଛନ୍ତି ଅରିଜିତ ସିଂ। ଗୀତ ରଚନା ଏବଂ ସଙ୍ଗୀତ ନିର୍ଦ୍ଦେଶନା ମିଥୁନ୍।

ଆନ୍ତର୍ଜାତୀୟ ନିଶାଦ୍ରବ୍ୟ ଅପବ୍ୟବହାର ଏକ ଅବୈଧ ଚାଲାଣ ବିରୋଧୀ ଦିବସ କେବଳ ସଚେତନତା ବିଷୟରେ ନୁହେଁ, ଏହା କାର୍ଯ୍ୟ ପାଇଁ ଏକ ଆହ୍ୱାନ। ସରକାର, ପ୍ରତିଷ୍ଠାନ, ସଂଗଠନ ଏବଂ ବ୍ୟକ୍ତିବିଶେଷ ପଦାର୍ଥ ବା ନିଶା ଅପବ୍ୟବହାର ଦ୍ୱାରା ପ୍ରଭାବିତ ଲୋକଙ୍କୁ ଶିକ୍ଷା, ପ୍ରତିରୋଧ ଏବଂ ସମର୍ଥନ କରିବା ପାଇଁ ଅର୍ଥପୂର୍ଣ୍ଣ ପଦକ୍ଷେପ ନେଇପାରିବେ। ଶିକ୍ଷା, ସାମାଜିକ, ଗଣମାଧ୍ୟମ, ସମ୍ପ୍ରଦାୟ କାର୍ଯ୍ୟକ୍ରମ, ସୃଜନଶୀଳ ପ୍ରସାର ଏବଂ ସହାୟତା ସେବା ମାଧ୍ୟମରେ କାର୍ଯ୍ୟଶକ୍ତି ଗ୍ରହଣ କରି ଆମେ ଏକ ଅଧିକ ସୂଚନାପ୍ରାପ୍ତ ଏବଂ ନିଶାମୁକ୍ତ ସମାଜ ଗଠନ କରିପାରିବା। ଆପଣମାନଙ୍କ ପାଇଁ ଏଥର ଆସିକି ଟୁ କଥାଚିତ୍ରର ଏହି ଗୀତଟି ଅଙ୍କିତ ତିୱାରୀଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ କଣ୍ଠଶିଳ୍ପୀ ଶ୍ରେୟା ଘୋଷାଲ, ଗୀତ ରଚନା ସନ୍ଦୀପ ନାଥ।

ଶେଷ ହେଲା ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। କଣ୍ଠଶିଳ୍ପୀ ଥିଲେ ରାଜେନ୍ଦ୍ର କୁମାର ବେହେରା ଏବଂ ବୀଣାପାଣି ରଥ। ଗୀତ ରଚନା କରିଥିଲେ ଜ୍ୟୋତ୍ସ୍ନା ରାଉତରାୟ। ସଙ୍ଗୀତ ସଂଯୋଜନା ବିଜୟ କୁମାର ବେହେରା। ଆକାଶବାଣୀ ସମ୍ବଲପୁର। ଆରମ୍ଭ କରୁଛୁ ଆଜିର ଘର ସଂସାର କାର୍ଯ୍ୟକ୍ରମ।

ନମସ୍କାର ଶ୍ରୋତା ଭଉଣୀ, ଆପଣମାନଙ୍କୁ ଖୁବ୍ ଆଦର ଏବଂ ସମ୍ମାନର ସହିତ ଆଜିର କାର୍ଯ୍ୟକ୍ରମକୁ ସ୍ୱାଗତ ଜଣାଉଛି। ଆପଣମାନେ ଜାଣନ୍ତି, ସର୍ବଗୁଣ ସମ୍ପନ୍ନା ଆମର ନାରୀମାନେ ସୃଷ୍ଟିର ସମସ୍ତ କ୍ଷମତା ଅଧିକାରିଣୀ, ସେଥିପାଇଁ ସମାଜର ଉଚ୍ଚ ଆସନରେ ସେମାନେ ବିଭୂଷିତା। ତେଣୁ ନିଜ ଭିତରେ ଥିବା ସମସ୍ତ ଶକ୍ତିକୁ ଯଦି ସେମାନେ ବୁଝିପାରିବେ ଏବଂ ସେଗୁଡ଼ିକୁ ଯଦି କାର୍ଯ୍ୟକାରୀ କରିପାରିବେ, ତେବେ ଜୀବନରେ ଆସୁଥିବା ସମସ୍ତ ଝଡ଼କୁ ମଧ୍ୟ ସେମାନେ ଏଡ଼ାଇ ଆଗକୁ ବଢ଼ିପାରିବେ ଏବଂ ପ୍ରେରଣାଦାୟିନୀ ମଧ୍ୟ ହୋଇ ସମାଜକୁ ପ୍ରେରଣା ଯୋଗାଇ ପାରିବେ।

1997 ମସିହା ଡିସେମ୍ବର ମାସ 12 ତାରିଖ ସଂକଳ୍ପ 52 ବା 149 ଦ୍ୱାରା ଜାତିସଂଘ ସାଧାରଣ ସଭା 26 ଜୁନ୍‌କୁ ନିର୍ଯାତନା ଶିକାରଙ୍କ ସମର୍ଥନରେ ଜାତିସଂଘର ଆନ୍ତର୍ଜାତୀୟ ଦିବସ ଘୋଷଣା କରିଥିଲେ, ଯାହାର ଉଦ୍ଦେଶ୍ୟ ଥିଲା ନିର୍ଯାତନାର ସମ୍ପୂର୍ଣ୍ଣ ନିରାକରଣ ଏବଂ ନିର୍ଯାତନା ଓ ଅନ୍ୟାନ୍ୟ ନିଷ୍ଠୁର, ଅମାନବୀୟ କିମ୍ବା ଅପମାନଜନକ ବ୍ୟବହାର କିମ୍ବା ଦଣ୍ଡ ବିରୁଦ୍ଧରେ ସନ୍ଧିର ପ୍ରଭାବଶାଳୀ କାର୍ଯ୍ୟ। ଏହି ପାଳନ ବିଶ୍ୱର ଲକ୍ଷ ଲକ୍ଷ ଲୋକଙ୍କୁ ନିର୍ଯାତନାର ଶିକାର ହୋଇଥିବା ଏବଂ ଆଜି ମଧ୍ୟ ନିର୍ଯାତନା ଭୋଗୁଥିବା ଲୋକଙ୍କ ସମର୍ଥନରେ ଏକତ୍ରିତ ହେବା ପାଇଁ ଜାତିସଂଘର ସଦସ୍ୟ ରାଷ୍ଟ୍ର, ନାଗରିକ ସମାଜ ଏବଂ ସମସ୍ତ ସ୍ଥାନର ବ୍ୟକ୍ତିବିଶେଷଙ୍କ ସମେତ ସମସ୍ତ ଅଂଶୀଦାରଙ୍କ ପାଇଁ କାର୍ଯ୍ୟ କରିବାର ଏକ ଆହ୍ୱାନ ଭାବରେ କାର୍ଯ୍ୟ କରେ। ଆନ୍ତର୍ଜାତୀୟ ଆଇନ ଅନୁଯାୟୀ ନିର୍ଯାତନା ଏକ ଅପରାଧ। ସମସ୍ତ ପ୍ରାସଙ୍ଗିକ ସାଧନ ଅନୁଯାୟୀ ଏହାକୁ ସମ୍ପୂର୍ଣ୍ଣ ନିଷିଦ୍ଧ ଏବଂ କୌଣସି ପରିସ୍ଥିତିରେ ଏହାକୁ ଯଥାର୍ଥ କରାଯାଇପାରିବ ନାହିଁ। ଏହି ନିୟମ ବହୁଳ ଭାବରେ ଗୃହୀତ ଆନ୍ତର୍ଜାତୀୟ ଆଇନର ଏକ ଅଂଶ। ଏହାର ଅର୍ଥ ହେଉଛି ପ୍ରତ୍ୟେକ ଦେଶ ଏହାକୁ ପାଳନ କରିବା ଉଚିତ। ନିର୍ଯାତନାର ପଦ୍ଧତିଗତ କିମ୍ବା ବ୍ୟାପକ ଅଭ୍ୟାସ ମାନବତା ବିରୁଦ୍ଧରେ ଏକ ଅପରାଧ। ଜାତିସଂଘ ପ୍ରଥମରୁ ନିର୍ଯାତନାକୁ ମାନବ ଦ୍ୱାରା ସେମାନଙ୍କ ସହ ମାନବ ଉପରେ କରାଯାଉଥିବା ସବୁଠାରୁ ଘୃଣ୍ୟ କାର୍ଯ୍ୟ ମଧ୍ୟରୁ ଗୋଟିଏ ଭାବରେ ନିନ୍ଦା କରି ଆସିଛି। ଜୁନ୍ ମାସ 26 ତାରିଖ ନିର୍ଯାତନାର ଶିକାରଙ୍କ ସମର୍ଥନରେ ଆନ୍ତର୍ଜାତୀୟ ଦିବସ 1998 ମସିହାରେ ଜାତିସଂଘର ସାଧାରଣ ପରିଷଦ ଦ୍ୱାରା ପ୍ରତିଷ୍ଠିତ। ଏହି ଦିବସ ବିଶ୍ୱବ୍ୟାପୀ ପୀଡ଼ିତ ଏବଂ ବଞ୍ଚିଥିବା ଲୋକଙ୍କୁ ସମ୍ମାନ ଜଣାଇଥାଏ ଏବଂ ନିର୍ଯାତନାର ଅପରାଧକୁ ଦୂର କରିବା ଓ ନିର୍ଯାତନା ବିରୁଦ୍ଧରେ ଜାତିସଂଘର ଚୁକ୍ତିନାମାକୁ କାର୍ଯ୍ୟକାରୀ କରିବା ପାଇଁ ଅଭିଯାନ ଚଳାଇଥାଏ।

ଆମ ଦେଶ ଏକ ଧର୍ମନିରପେକ୍ଷ ରାଷ୍ଟ୍ର। ଏଠାରେ ସବୁ ଧର୍ମର ସବୁ ଜାତିର ଲୋକମାନେ ପରସ୍ପରର ଧର୍ମକୁ ସମ୍ମାନ ଦେଇ ଖୁବ୍ ଆନନ୍ଦ ଏବଂ ଏକତାର ମନ ନେଇ ବସବାସ କରିଥାନ୍ତି। ମୁହରମ ହେଉଛି ଇସଲାମିକ କ୍ୟାଲେଣ୍ଡରର ପ୍ରଥମ ମାସ ଏବଂ ଏହାକୁ ଇସଲାମିକ ଧର୍ମର ଚାରୋଟି ପବିତ୍ର ମାସ ମଧ୍ୟରୁ ଗୋଟିଏ ବୋଲି ବିବେଚନା କରାଯାଏ। ଏହା ଏକ ସମୟ ଯାହା ଆଧ୍ୟାତ୍ମିକ ପ୍ରତିଫଳନ, ପ୍ରାର୍ଥନା ଏବଂ ଉପବାସ କିମ୍ବା ଗଭୀର ଶୋକ ଦ୍ୱାରା ପରିଭାଷିତ ହୋଇଥାଏ, ଯାହା ନିର୍ଦ୍ଦିଷ୍ଟ ଇସଲାମିକ ପରମ୍ପରା ଉପରେ ନିର୍ଭର କରିଥାଏ। ଇସଲାମିକ ନୂତନ ବର୍ଷ ଅର୍ଥାତ୍ ଚନ୍ଦ୍ର କ୍ୟାଲେଣ୍ଡରର ପ୍ରଥମ ମାସ ଭାବରେ ମୁହରମ ନୂତନ ଇସଲାମିକ ବର୍ଷର ଆରମ୍ଭକୁ ଚିହ୍ନିତ କରିଥାଏ।

ଶ୍ରୋତା ଭଉଣୀ, ଆସନ୍ତୁ ଶୁଣିବା ଏହି ସୁନ୍ଦର ଗୀତଟି। ଗାଇଛନ୍ତି ଏମ୍ ଶାନ୍ତି ସୁଧା, ଗୀତ ରଚନା କରିଛନ୍ତି ମୋହନ ସାହୁ।

0: ଗୀତ ତ ଆମେମାନେ ଶୁଣିଲେ ଶ୍ରୋତା ଭଉଣୀ। ଆଜିର ତନ୍ମନ୍ ଧନ କାର୍ଯ୍ୟକ୍ରମରେ ଆସନ୍ତୁ ଶୁଣିବା କିଶୋରୀ ସ୍ୱାସ୍ଥ୍ୟ ଓ PCOD ଏ ସମ୍ପର୍କରେ ଡକ୍ଟର କିରଣମୟୀ ପଣ୍ଡାଙ୍କ ସହିତ କଥାବାର୍ତ୍ତା। ତାଙ୍କୁ ସାକ୍ଷାତ କରିଛନ୍ତି ସଙ୍ଗୀତା ସାହୁ।
1: ନମସ୍କାର ଶ୍ରୋତା ଭଉଣୀ। ଘର ସଂସାର

0: ତନ୍ମନ୍ ଧନ୍ କାର୍ଯ୍ୟକ୍ରମର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ସ୍ୱାଗତ। ଶ୍ରୋତା ଭଉଣୀ, ଆଜିର ଆମର ଆଲୋଚନାର ବିଷୟ ହେଉଛି କିଶୋର ଅବସ୍ଥାରେ ପିସିଓଡି ସମସ୍ୟା। ଏ ବିଷୟରେ ଆଲୋଚନା କରିବା ପାଇଁ ଆଜି ଆମ ଗହଣରେ ଉପସ୍ଥିତ ଅଛନ୍ତି ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର କିରଣମୟୀ ପଣ୍ଡା। ଆସନ୍ତୁ ତାଙ୍କୁ ଭେଟିବା ଏବଂ ଏ ବିଷୟରେ ପଚାରି ବୁଝିବା। ମ୍ୟାଡାମ୍ ନମସ୍କାର।
1: ନମସ୍କାର,
0: କିମ୍ବା ଆଜିର କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ।
1: ଧନ୍ୟବାଦ।
0: ମ୍ୟାଡାମ୍, ପ୍ରଥମେ କୁହନ୍ତୁ, ଯେତେବେଳେ ଜଣେ ଝିଅ କିଶୋରୀ ଅବସ୍ଥାକୁ ଯାଏ ସେତେବେଳେ ତାଙ୍କ ଶରୀରରେ କି କି ଶାରୀରିକ ଏବଂ ମାନସିକ ପରିବର୍ତ୍ତନ ଦେଖାଯାଏ?
1: ଯେତେବେଳେ ଗୋଟେ କିଶୋରୀ ଅବସ୍ଥାକୁ ଝିଅ ଯାଏ, ପ୍ରାୟ ସେଟା 10-11 ବର୍ଷରେ ବି ଆଜିକାଲି ହେଇଯାଉଛନ୍ତି। ଆକ୍ଚୁଆଲ ବର୍ଷଟା 12-15 ଭିତରେ ଥାନ୍ତି, କିନ୍ତୁ ବେଳେବେଳେ ଆଜିକାଲି ଟିକେ ଲାଇଫ ଷ୍ଟାଇଲ ସବୁ ଚେଞ୍ଜେସ ପାଇଁ 10 ବର୍ଷରେ ବି ହେଇଯାଉଛନ୍ତି। ଯୋଉ ମେନାର୍କି, ଯୋଉ ଆମେ କହୁ ପହିଲା ଋତୁସ୍ରାବ, ଯୋଉଟାକୁ ମେନାର୍କି କୁହାଯାଏ, ତା 1-2 ବର୍ଷ ଆଗରୁ ସେ ଝିଅର ବ୍ରେଷ୍ଟ ଗୁଡାକ ଯୋଉଟା ଟିକେ ଟିକେ ଫୁଲିବା ଷ୍ଟାର୍ଟ ହୁଏ। ପ୍ରାୟ ମା ମାନେ ଛୁଆମାନଙ୍କୁ ଧରିକିରି ଆସନ୍ତି ଯେ ଏଇଟା କଣ ବେମାରୀ ହେଇଗଲାଣି ମୋ ଝିଅର, ଏଇଟା କଣ ଫୁଲି ଯାଇଛି। ପ୍ରାୟ ଗୋଟେ ସାଇଡ୍ରେ ଷ୍ଟାର୍ଟ ହୁଏ, ତ ପ୍ରାୟ ଭାବନ୍ତି ଗୋଟେ ସାଇଡ୍ ତ ହେଇନି, ଆର ସାଇଡ୍ରେ ବି କାହିଁକି ହେଇଛି, ତ ସେଇଟା ଧରିକି ଆସନ୍ତି। ନହେଲେ ଟିକେ ପେନ୍ ବି କମ୍ପ୍ଲେନ୍ କରନ୍ତି ସେମାନେ ସେ ଜାଗାରେ, ଟାଇମ୍ରେ ସେ ବ୍ରେଷ୍ଟ ଗୁଡାକ ଟିକେ ପେନ୍ ହୁଏ, ତ ପ୍ରାୟ ସେଟା ଷ୍ଟାର୍ଟ ହୁଏ 10 ବର୍ଷ ବୟସରୁ। ତାପରେ ଯୋଉ ହେୟାର ଗୁଡାକ ବାହାରେ ଆମର କାଖରେ, ଆଉ ନହେଲେ ଯୌନ ଜାଗାରେ, ବଲବା ବେଜେନା ସେ ଜାଗାରେ ବି ବାଳ ଟିକେ ବାହାରେ, ମୁଡ୍ ସ୍ୱିଙ୍ଗସ୍ ଟିକେ ହେଇପାରେ ସେ ଝିଅର, ସେଇଟା 1-2 ବର୍ଷ ଆଗରୁ ଷ୍ଟାର୍ଟ ହୁଏ, ତାପରେ ମେନାର୍କି ହୁଏ ଆଉ 12 ବର୍ଷ ବୟସରେ।
0: ଆଜିକାଲି ଆମେ ପ୍ରାୟତଃ ପିସିଓଡି ସମସ୍ୟା ବିଷୟରେ ଶୁଣୁଛୁ, ଏହି ସମସ୍ୟାଟି ପ୍ରକୃତରେ କ'ଣ ଏବଂ ଏହା କିଶୋରୀମାନଙ୍କୁ କିପରି ପ୍ରଭାବିତ କରିଥାଏ?
1: ଆଜିକାଲି ଏ ପିସିଓଡି ଟା ଆମେ ଯେତିକି ନ ଜାଣୁଛୁ, ମତେ ଲାଗୁଛି ଗୁଗଲ ସେତିକି ହଉଛି। ଯେତେ ପେସେଣ୍ଟ ଆସୁଛନ୍ତି ଝିଅମାନେ, କଣ ହେଇଛି ତମର, ସେମାନେ ତାଙ୍କର କଣ ହେଇଛି ସେମାନେ କହନ୍ତିନି, ଆଜ୍ଞା ମୋର ପିସିଓଡି ହେଇଛି। ସେ ପିସିଓଡି ମାନେ ସେମାନେ ଯେତିକି ଗୁଗଲ କରୁଛନ୍ତି, ଆମେ ବୋଧେ କମ୍ ପାଠ ପଢୁଥିବୁ ମତେ ଲାଗେ। ତ ସେ ପିସିଓଡି ଟା ଏବେ ନୂଆ ନାମ ହେଇଯାଇଛି ତାର, ତାକୁ କୁହାହଉଛି ଏବେ ପିଏମ୍ଓଏସ୍, ମାନେ ପଲି ଏଣ୍ଡୋକ୍ରାଇନ୍ ମେଟାବୋଲିକ୍ ଓଭରିଆନ୍ ସିଣ୍ଡ୍ରୋମ୍। ପଲି ଏଣ୍ଡୋକ୍ରାଇନ୍ ମେଟାବୋଲିକ୍ ଓଭରିଆନ୍ ସିଣ୍ଡ୍ରୋମ୍ ମାନେ ସେଟା ଖାଲି ଓଭରିର ଯୋଉ ହରମୋନ୍ ଗୁଡା ତିଆରି ହଉଛି, ସେଥିପାଇଁ ଆମ ପୁରା ଦେହର ବହୁତ ଜାଗାରେ ସେଟା ପ୍ରଭାବ କରୁଛି। ସେ ଯୋଉ ଏଣ୍ଡୋକ୍ରାଇନ୍ ଯୋଉଟା ଆଗେ ଖାଲି ଆମେ କହୁଥିଲୁ ଖାଲି ଓଭରି ପାଇଁ ଲିମିଟେଡ୍, ସେଟା କିନ୍ତୁ ଆଜିକାଲି ଯାହାର ଏଇ ପଲିସିଷ୍ଟିକ ହୁଏ ତାର ଡାଇବେଟିସ୍ ବି ହଉଛି ତାର, ତ ସେଥିପାଇଁ ସେଟାକୁ ପଲି ଏଣ୍ଡୋକ୍ରାଇନ୍ ବୋଲିକି କୁହାଯାଉଛି। ବେଳେବେଳେ ହାଇପରଥାଇରଏଡ୍ ସେଟା ସବୁ ମିଶିଯାଉଛି ତା ସାଙ୍ଗେ, ତ ତାକୁ ପଲି ଏଣ୍ଡୋକ୍ରାଇନ୍ ବୋଲି କୁହାଯାଉଛି।
0: ତାହେଲେ ଜଣେ କିଶୋରୀ ପିସିଓଡିରେ ପୀଡିତ ବୋଲି କେମିତି ଜାଣିବ, ଏହାର ମୁଖ୍ୟ ଲକ୍ଷଣ ଗୁଡିକ କ'ଣ ସବୁ?
1: ଗୋଟେ ଝିଅ ଯଦି ସେ ପିସିଓଡିରେ ଆକ୍ରାନ୍ତ ଥାଏ, ପ୍ରାୟ ସେ ଟିକେ ମୋଟା ଥିବ, ଦେଖିବେ ଟିକେ ମାନେ ଗୋଟେ ବିଲ୍ଟ ତାର ବହୁତ ଟିକେ ମୋଟାଳିଆ ଥିବ, ତାର ଅଯଥା ବାଳ ଯୋଉ ଆମେ ମେଛା ଦାଢି ଭଳିଆ ସେ ଜାଗା ଗୁଡାକରେ ଅଯଥା ବାଳ ଟିକେ ଅଧିକା ବାହାରିବ। ତାପରେ ସେ ତାର ମୁଣ୍ଡର ବାଳ ଯୋଉ ଚୁଟିଟା ସେଟା ଟିକେ କମି ଯାଇଥିବ, ଆକ୍ନି ବହୁତ ଥିବ, ମାନେ ଯୋଉ ବ୍ରଣ ଗୁଡାକ ବେଶୀ ଟିକେ ବାହାରିଥିବ। ସେଇ ଲକ୍ଷଣ ଦେଖିଲେ ଆପଣଙ୍କୁ ଲାଗିବ ଯେ ଏହାର ପିସିଓଡି ଥାଇପାରେ, କିନ୍ତୁ ଏଇଟା ନୁହେଁ କି ଯେ ସେଇ ମୋଟା ଲୋକର ହିଁ ପିସିଓଡି ଥିବ, ସେମିତି ନୁହେଁ, ପତଳା ଲୋକର ବି ପିସିଓଡି ହେଇପାରେ, ବୁଝିଲେ? କାହିଁକିନା ଏଇଟା ପଲି ଏଣ୍ଡୋକ୍ରାଇନ୍ ମାନେ ଆମର ଯେତିକି ହରମୋନ୍ ଗୁଡାକର ମଲ୍ଟିପଲ ଫ୍ୟାକ୍ଟର୍ସ ହେଇକିରି ଏଇ ଡିଜିଜ୍ଟା ତିଆରି କରୁଛି।
0: ଏତେ କମ୍ ବୟସର ଝିଅମାନଙ୍କୁ ଏହି ରୋଗ କାହିଁକି ହେଉଛି, ଏହାର ମୁଖ୍ୟ କାରଣ ସବୁ କ'ଣ?
1: ଆଗେ ତ ଏ ବେମାରୀ ପ୍ରାୟ ନଥିଲା, ଆମେ ଯେତେବେଳେ ଛୁଆ ଥିଲୁ ଆମେ କୋଉ ପିସିଓଡି ଦେଖୁଥିଲୁ ନା, ସେମିତି ଝିଅ ବି କମ୍ ଥିଲେ କହିବାକୁ ଗଲେ। ଆଜିକାଲି ପ୍ରାୟ ଏଇ ଯୋଉ ନୂଆ ଲାଇଫ ଷ୍ଟାଇଲ, ଏଇ ଜଙ୍କ ଫୁଡ୍, ସେଡେଣ୍ଟ୍ରି ହ୍ୟାବିଟ୍ସ, ଖାଲି ବସିକିରି ୟା ତ ପାଠ ପଢୁଛନ୍ତି ନହେଲେ ମୋବାଇଲ ଦେଖୁଛନ୍ତି, ଆଉ ଖେଳକୁଦ କିଛି ନାହିଁ,
0: ଶାରୀରିକ
1: ପରିଶ୍ରମ କିଛି ନାହିଁ, ତ ଏଇଟା ହେଲା ମେନ୍ ଫ୍ୟାକ୍ଟର। ଫେର ଆମର ବେଶୀ ମାନେ ଯୋଉ ଚାଇନିଜ ଖାନା ତ ମୁଁ ଖରାପ କହୁନି, କିନ୍ତୁ ଯୋଉ ଷ୍ଟ୍ରିଟ୍ ଫୁଡ୍ସ, ଜଙ୍କ ଫୁଡ୍ ଏଗୁଡାକ ଯୋଉ ଖାଇ ଯୋଉ ବି ତାଙ୍କର ମାନେ ହରମୋନାଲ ପ୍ରୋବ୍ଲେମ ଗୁଡାକ ବାହାରୁଛି,
0: ମାନେ ବର୍ତ୍ତମାନ ସେମାନେ ଯୋଉ ଜୀବନଶୈଳୀକୁ ଆପଣେଇଛନ୍ତି ତାହା ହିଁ ମୁଖ୍ୟ କାରଣ ହେଉଛି ତାଙ୍କର ଏଇ
1: ପିଓର ପ୍ରେସର। ମାନେ ସେ ତ ବହୁତ ଭଲ କଲା, ମୁଁ କାହିଁକି କଲିନି, ସେ ଯୋଉ ଟେନସନ, ତ ସେ ସବୁ ମିଶିକିରି ତାଙ୍କର ଏଇ ବେମାରୀ ଗୁଡାକ ବାହାରୁଛି।
0: ଡେମୋନ୍ଷ୍ଟ୍ରେସନ ଇଫେକ୍ଟ ପଡିଲା ଭଳି, ଯେମିତି ଅର୍ଥନୀତିରେ ଏଇ ନିୟମଟା ଅଛି ଯେ ଜଣେ ଆଉ ଜଣଙ୍କଠୁ ଦେଖିକି କରିବା ଆରମ୍ଭ କରେ, ସେମିତିଆ ତାମାନେ ଏଇଟା ଅନେକ ସମୟରେ ଝିଅମାନେ ଯେମିତି ଆପଣ କହିଲେ ଯେ ଜଣେ ମୋଟା ହେଇଥିଲେ ତାକୁ ଅସୁବିଧା ହଉଛି, ତା ଅର୍ଥ ନୁହେଁ ଯେ ଜଣେ ପତଳା ହେଇଥିଲେ ସେ ଜିନିଷ ବା ସେ ଅସୁବିଧା, ଏଇ ଯୋଉ ପିସିଓଡି ସମସ୍ୟା ଅଛି ସେଇଟା ହବନି। ଏହାର ସତ୍ୟାସତ୍ୟ ମାନେ ସତରେ କଣ ମୋଟା ଲୋକକୁ ସେଇଟା ହୁଏନି, ପତଳା ଲୋକଙ୍କୁ ହୁଏ ନା ପତଳା ଲୋକଙ୍କୁ ହୁଏନି ଓ ମୋଟା ଲୋକଙ୍କୁ ଖାଲି ହୁଏ?
1: ଏଇଟା ଗୋଟେ ସେ ଯୋଉ କୁହନ୍ତିନି ଅଣ୍ଡା ଆଗେ ଆସିଲା ନା କୁକୁଡ଼ା ଆଗେ ଆସିଲା, ସେମିତିଆ ଭଳିଆ ଜିନିଷ। ମାନେ ମୋଟା ହେଇଗଲା

0: ମୋର ମେନ୍ସ ଗୁଡ଼ାକ ପ୍ରୋବ୍ଲେମ୍, ଏଥିରେ କ'ଣ ହୁଏ ପ୍ରକୃତରେ ପିସିଓଡି ଆମକୁ ତ ଖାଲି ସେଇ ଯେଉଁ ଶାରୀରିକ ଗଠନଟା କହିଲି,
1: ଆଜ୍ଞା,
0: ମାନେ ମେନ୍ ଆମର ଯେଉଁ କିଶୋରୀ ସ୍ୱାସ୍ଥ୍ୟ ଅବସ୍ଥାକୁ ଆମେ ଧରିବା, ତାହେଲେ ତାର ମେନ୍ସଟା ପ୍ରାୟ ବନ୍ଦ ହେଇଯାଏ, ମାନେ ବହୁତ ଇରେଗୁଲାର ହେବ,
1: ଆଜ୍ଞା
0: ମାନେ
1: ଆଜ୍ଞା,
0: ଯେଉଁ ମାସକୁ ମାସ ଯେଉଁ ଋତୁସ୍ରାବ ହୁଏ ସେଇଟା ନ ହେଇକିରି ସେଇଟା 40 ଦିନରେ, 2 ମାସରେ, 3 ମାସରେ, ଜଣ ଜଣେ 6 ମାସରେ ବି ମେନ୍ସ ହୁଏ, ଆଉ ହେଲେ ଜଣ ଜଣେ ତ ଠିକ୍ଠାକ୍ 4-5 ଦିନରେ ବନ୍ଦ ହେଇଯିବ, ନହେଲେ ଜଣ ଜଣଙ୍କ 15 ଦିନ ମାସେ ବି ବ୍ଲିଡ଼ିଙ୍ଗ ହେଉଥିବ।
1: ଆଜ୍ଞା
0: ତ ଏଗୁଡ଼ାକ ଯୋଉଟା ରହୁଛି ଏଇଟା ଆମେ ମାନେ ଜଣେ ଜଣେ କଥା, ଇଏ ମୋଟା ହେଇଗଲା ତ, ମୋଟା ହେଲା ପରେ ଏଇଟା ଋତୁସ୍ରାବ ଏମିତି ହେଉଛି, ନା ଜଣେ ଜଣେ କୁହନ୍ତି ନାଇଁ ଋତୁସ୍ରାବ ମୋର ରହିଗଲା 2 ମାସ ସେଥିପାଇଁ ମୁଁ ମୋଟା ହେଇଗଲି, କିନ୍ତୁ ସେଇଟା ସବୁ ମାନେ କୋଉଟା ଆଗେ ଆସିଲା ସେମିତି ନୁହେଁ, ଏଇଟା ଗୋଟେ ପଲି ଏଣ୍ଡୋକ୍ରିନ ମାନେ ହର୍ମୋନାଲ ପ୍ରୋବ୍ଲେମ। ତ ଯୋଉମାନେ ମୋଟା ଥାନ୍ତି ତାଙ୍କୁ ବେଶୀ ଜଲ୍ଦି ଏଇଟା ଆକ୍ରାନ୍ତ କରେ,
1: ଆଜ୍ଞା,
0: କିନ୍ତୁ ଏମିତି ନୁହେଁ ଯେ ଯୋଉମାନେ ପତଳା ତାଙ୍କର ହର୍ମୋନରେ କିଛି ଅସୁବିଧା ନାହିଁ ସେଇଟା ନୁହେଁ, ସେଇ ଯୋଉ ପତଳା ଯୋଉମାନେ ଥାନ୍ତି ତାଙ୍କର ବି ହର୍ମୋନାଲ ପ୍ରୋବ୍ଲେମ ହୁଏ। ପ୍ରାୟ ଏମାନଙ୍କର କ'ଣ ହୋଇଥାଏ, ଇନ୍ସୁଲିନ ଯୋଉଟା ଆମର ବଡିର ଯୋଉ ଡାଇବେଟିସ ଯୋଉଟା କରାଏ, ଯୋଉ ଇନ୍ସୁଲିନ କମ୍ ହେଲେ ଡାଇବେଟିସ ହୁଏ, ତ ସେ ଇନ୍ସୁଲିନ ରେଜିଷ୍ଟେନ୍ସ ବୋଲିକି ଗୋଟେ ଟର୍ମ ଅଛି, ସେଇ ଜିନିଷଟା ପାଇଁ ଏଇସବୁ ବେମାରୀର ମେନ୍ ମେଟାବଲିକ ଯେତିକି ଆମ ସିଣ୍ଡ୍ରୋମ ହେଇକିରି ପଲିସିଷ୍ଟିକ୍ ଓଭରି ହୁଏ।
1: ଆଜ୍ଞା, ଯଦି ଜଣେ ଝିଅକୁ ପିସିଓଡି ସମସ୍ୟା ଅଛି ସେ କେଉଁ ଅବସ୍ଥାରେ ଡାକ୍ତରଙ୍କୁ ପରାମର୍ଶ ନେବେ?
0: ଯେତେବେଳେ ଗୋଟେ ଝିଅ ପହିଲା ଦେଖିବ ଯେ ତାର ଋତୁସ୍ରାବ ହଉନି,
1: ଆଜ୍ଞା,
0: 2 ମାସରେ 3 ମାସରେ ହଉଛି, ନହେଲେ ଯଦି ବନ୍ଦ ହଉନି, ସେ ଟିକେ ମୋଟା ହେଇଯାଉଛି, ତା ପେଟ ଟିକେ ବଡ ହେଇଯାଉଛି, ଅଯଥା ଜାଗାରେ ଚୁଟି ବାହାରୁଛି, ଯେମିତି ଦାଢ଼ି ଜାଗାରେ, ଚିନ୍ରେ, ଛାତିରେ, ବ୍ରେଷ୍ଟ ପାଖରେ, ତ ସେ ତାକୁ ଭାବିବା କଥା ଯେ ମୋର କାଳେ ପିସିଓଡି ହଉନି ତ, ତ ତାକୁ ଯାଇକିରି ଦେଖିବା କଥା। ଯଦି ପତଳା ଝିଅକୁ ଆମେ ପ୍ରାୟ ମିସ୍ କରୁ କାହିଁକି ନା ତା ପତଳା ଅଛି,
1: ଆଜ୍ଞା,
0: ସେ ତାକୁ କାହିଁକି ପିସିଓଡି ହେବ ବୋଲି ଭାବିବା ନା, କିନ୍ତୁ ତାର ବି ଯଦି ଏମିତି ମେନ୍ସ ଗୁଡାକ ଇରେଗୁଲାର ହଉଛି, ତାର ମୋଟା ନଥାଇକିରି ବି ଯଦି ମେନ୍ସ ଇରେଗୁଲାର, ଥରେ ଯାଇକି ଡାକ୍ତରଙ୍କୁ ପରାମର୍ଶ କରିବା କଥା।
1: ଆଜ୍ଞା, ଯଦି କୌଣସି କିଶୋରୀଙ୍କୁ ଲକ୍ଷଣ ଦେଖାଦଉଛି ଏବଂ ଡାକ୍ତରଙ୍କ ପାଖକୁ ଯାଉଛନ୍ତି, ଡାକ୍ତର କିପରି ଚିହ୍ନଟ କରିବା ପାଇଁ କ'ଣ କ'ଣ ସବୁ ପରୀକ୍ଷା କରୁଛନ୍ତି ଏବଂ ଏହି ସମସ୍ୟାର ଚିକିତ୍ସା କ'ଣ?
0: ସେ ଆଗେ ଯେଉଁ ଡାକ୍ତର ପାଖକୁ ଆସୁଛି ସେ ଆମେ ପହିଲା ତ ତାର ହିଷ୍ଟ୍ରି ନେବେ, ମାନେ ସେ ତାର କ'ଣ କ'ଣ ତାକୁ ହଉଛି,
1: ଆଜ୍ଞା,
0: ତାର ସିମ୍ପଟମ୍ସ କ'ଣ, ତାର ମେନ୍ସରେ କ'ଣ ହଉଛି, ତାକୁ ଇରେଗୁଲାର ହଉଛି କି ନାହିଁ, ତାର ମେଣ୍ଟାଲ କ'ଣ ରହୁଛି, ତାର ଏସବୁ ଯାହା ମୁଁ କହିଲି ସବୁ ମୋଟାପା ବଢ଼ିଯାଇଛି କି,
1: ଲକ୍ଷଣ ଗୁଡ଼ିକ
0: ସେଟା ଆଗେ ଦେଖିକିରି ଆଗେ ସେଟା ଟିକେ ଭାବିବ ସେ ଡକ୍ଟରଟା। ତାପରେ ତାର ବ୍ଲଡ୍ ଟେଷ୍ଟ କରାହବ, ବ୍ଲଡ୍ ଟେଷ୍ଟ ଗୁଡ଼ାକ ହର୍ମୋନାଲ ଟେଷ୍ଟ ଗୁଡ଼ାକ କରାଯାଏ, ଯେମିତି ଥାଇରଏଡ୍, ପ୍ରୋଲାକ୍ଟିନ, ଆଉ କେତେଟା ହର୍ମୋନ ଅଛି, ସେଗୁଡ଼ାକ ଟେଷ୍ଟ କରାଯାଏ, ସେ ତା ରିପୋର୍ଟ ଦେଖିକିରି ବି ଆମେ କିଛିଟା ଜାଣିପାରୁ, ଆଉ ଅଲଟ୍ରାସାଉଣ୍ଡ କରାଯାଏ। ଅଲଟ୍ରାସାଉଣ୍ଡରେ ସେଟା ପ୍ରାୟ ଅଲଟ୍ରାସାଉଣ୍ଡଟା ଡାଇଗ୍ନୋଷ୍ଟିକ, ଅଲଟ୍ରାସାଉଣ୍ଡରେ ପଲିସିଷ୍ଟିକ୍ ଓଭରୀ ଜଣାପଡ଼ିବ ସ୍ପଷ୍ଟ ଭାବରେ ଜଣାପଡ଼ିବ।
1: ତାପରେ ଡାକ୍ତରୀ ଚିକିତ୍ସା କ'ଣ ରହିଛି?
0: ଡାକ୍ତରୀ ଚିକିତ୍ସା ଆମର ତ ମେନ୍ ଆମେ ତାକୁ କହୁ ଲାଇଫଷ୍ଟାଇଲ ଚେଞ୍ଜ, ସେଡେଣ୍ଟ୍ରି ନ ହେଇକି ୟୋଗା କର, ୱାକିଂ କର, ଆଉ ତାର ଯେତିକି ଫୁଡ୍ ହ୍ୟାବିଟ୍ସଟା କମ୍ କରିବ, ଗୋଟେ ଡାଏଟିସିଆନ୍ ପାଖକୁ ଯାଉ, ନହେଲେ ନିଜେ ତାର କ୍ୟାଲୋରି ଡେଫିସିଟ୍ କରିବ, ମାନେ ଯେତିକି ଖାଉଛି ତାଠୁ କମ୍ ଖାଇବ, ତା ମୋଟାପା କମେଇବ ଯେ ମୋଟା ଥିବ, ଆଉ ଯେମାନେ ପତଳା ଅଛନ୍ତି ସେମାନେ ବି ଏମିତି ନୁହଁ କି ସେମାନେ ସେଡେଣ୍ଟ୍ରି ନୁହନ୍ତି, ସେମାନେ ବି ସେଡେଣ୍ଟ୍ରି ଥାନ୍ତି, ୟା ତ ସେମାନେ ବି ଜଙ୍କ୍ ଫୁଡ୍ ଖାଉଥାନ୍ତି, ସେଗୁଡ଼ାକ ସବୁ ଠିକ୍ କରିବ, ତାକୁ ସେଟା ଲାଇଫଷ୍ଟାଇଲ ଚେଞ୍ଜେସ୍ ବିଷୟରେ ବତେଇବା। ତାପରେ ତାର କେତେଟା ହର୍ମୋନାଲ ମେଡିସିନ ଅଛି, ଭିଟାମିନ୍ସ ବି ଅଛି, ଯୋଉ ଇନ୍ସୁଲିନ୍ ରେଜିଷ୍ଟାନ୍ସ ଥାଏ ତା ପାଇଁ ବି ମେଡିସିନ୍ ଦିଆଯାଏ, ଏସବୁ ମେଡିସିନ ମଲ୍ଟି ଆପ୍ରୋଚ କରିକି ମେଡିସିନ ଦିଆଯାଏ ତାକୁ।
1: ତାହେଲେ ଖାଦ୍ୟପେୟରେ କ'ଣ ସବୁ ଖାଇବେ ଆଉ କ'ଣ ସବୁ ନ ଖାଇବେ ସେଇଟା ଟିକେ ଯଦି ଆମର ଶ୍ରୋତା ଭଉଣୀ ମାନଙ୍କୁ କହିଦିଅନ୍ତି।
0: ମେନ୍ ତ ମୁଁ କହିଲି କ୍ୟାଲୋରି ଡେଫିସିଟ୍ ଡାଏଟ୍, ମାନେ ଆମେ ଜଙ୍କ୍ ଫୁଡ୍ ଖାଇବାନି, ରେଗୁଲାର ଖାଇବା, ବ୍ରେକ୍ଫାଷ୍ଟ, ମୁଁ କହୁନି କି ମିଲ୍ଟା ସ୍କିପ୍ କରିବ ସେମିତି ନୁହେଁ, ବ୍ରେକ୍ଫାଷ୍ଟ, ଲଞ୍ଚ, ଡିନର, ଇଭିନିଂ ସ୍ନାକ୍ସ, ମର୍ଣ୍ଣିଂ ସ୍ନାକ୍ସ ଖାଇପାରିବେ, କିନ୍ତୁ ଏଭ୍ରିଥିଂ ସୁଡ୍ ବି ହେଲ୍ଦି, ଯୋଉଟା ଫାଇବର କ୍ୱାଣ୍ଟିଟି ମାନେ ଶାଗ ଯୋଉଥିରେ ଚେର ଥାଏ, ଆମେ ସବୁବେଳେ ପ୍ରାୟ ପଲିଷ୍ଡ ଡାଲି ଖାଉ ସେମିତି ନୁହେଁ, ଯୋଉଟା ହୋଲ୍ ଡାଲି, ସାଲାଡ୍, ଗ୍ରୀନ ଭେଜିଟେବଲ୍ସ, ସେଗୁଡ଼ାକ ଖାଇଲେ କ'ଣ କି ଆମର ଯେତିକି ଇନ୍ସୁଲିନ ଯୋଉ ଆମର ଗ୍ଲୁକୋଜ୍ ସ୍ପାଇକ୍ଟା ହେବନି, ଫ୍ରୁଟ୍ ଜୁସ୍ ପିଇବାଟା ଏତେ ଭଲ ନୁହେଁ, ଆପଣ ଫ୍ରୁଟ୍ସ ଖାଆନ୍ତୁ, ଗୁଆବା ଖାଇବାଟା ଭଲ, ଯୋଉଟା ମାନେ ଘର ଖାଦ୍ୟ ଖାଆନ୍ତୁ,
1: ପ୍ରତ୍ୟେକ ଋତୁରେ କିଛି ନା କିଛି ପନିପରିବା ଆଉ ଫଳ ମୂଳ ହୁଏ, ସେଇଟା ତାମାନେ ଖାଇଲେ ସ୍ୱାସ୍ଥ୍ୟ ପ୍ରତି ହିତକର,
0: ବାହାରିଆ ଜିନିଷ ଟିକେ ଅଭଏଡ କରିବେ।
1: ଆଜ୍ଞା, ଯଦି ଜଣେ କିଶୋରୀ ଏଇ ବିଷୟରେ ସଚେତନ ନାହିଁ କି ଏହି ସମସ୍ୟାକୁ ଅଣଦେଖା କରୁଛନ୍ତି, ତାହେଲେ ଭବିଷ୍ୟତରେ ଏହା କିଭଳି କ୍ଷତି ପହଞ୍ଚାଇ ପାରେ?
0: ଯାହାର ପିସିଓଡି ଥାଏ ସେମାନେ ଯଦି ଅନ୍ଟ୍ରିଟେବଲ ହୋଇକି ରହିଯାନ୍ତି, ତାହେଲେ ତାଙ୍କର ଏକ ତ ମେନ୍ସଟ୍ରୁଆଲ ପ୍ରୋବ୍ଲେମ ହେଲା, ତାପରେ ସେ ବାହା ହେଲା ପରେ ତାର ପ୍ରେଗନେନ୍ସି ରହିବାରେ ବି ଟିକେ ପ୍ରୋବ୍ଲେମ ହୁଏ, ମୁଁ କହୁନି ଯେ

0: ଙ୍କ ପାଇଁ କି କିଶୋରୀମାନଙ୍କ ପାଇଁ କିଛି ସୁବିଧା ଅଛି କି, ଏମିତି ଚିକିତ୍ସା ତାମାନେ ମାଗଣାରେ ମିଳୁଛି କି?
1: ଏ ରୋଗ ପାଇଁ ତ ମୁଁ ପର୍ଟିକୁଲାରଲି କହିପାରିବିନି କି
0: ଆଜ୍ଞା
1: ସରକାରଙ୍କ କିଛି ଅଛି ବୋଲି, କିନ୍ତୁ
0: ଆଜ୍ଞା
1: ସରକାର ତ ଆଜିକାଲି ଯୋଗ ସାଧନାକୁ ବେଶୀ ପ୍ରୋତ୍ସାହନ କରୁଛନ୍ତି,
0: ଆଜ୍ଞା ଆଜ୍ଞା
1: ସେଟା ଗୋଟେ ବି ତାକୁ ଚିକିତ୍ସା ବୋଲି ଆମେ ଧରିପାରିବା, ତା
0: ନିଶ୍ଚିତ
1: ଲାଇଫଷ୍ଟାଇଲ
0: ଭାବରେ
1: ଚେଞ୍ଜେସ୍
0: ଆଜ୍ଞା
1: ଆମର ତ ୱାର୍ଲଡ ୟୋଗା
0: ହଁ
1: ଡେ
0: ହଁ
1: ହେଇଗଲାଣି ମାନେ
0: ପ୍ରତି
1: ତାକୁ
0: ବର୍ଷ ଜୁନ୍ ମାସ 21 ତାରିଖରେ
1: ତାପରେ ୱେଲନେସ୍ କ୍ଲିନିକ ଗୁଡାକ ଖୋଲୁଛି
0: ଆଜ୍ଞା
1: ସରକାର,
0: ଆଜ୍ଞା
1: ତ ସେଥିରେ ବି ଆମ ଲାଇଫଷ୍ଟାଇଲ ଚେଞ୍ଜେସ୍ ଆମେ କରିପାରିବା, ଯୋଉ ସର୍ଭାଇକାଲ କ୍ୟାନ୍ସର ପାଇଁ ଯୋଉ ଭ୍ୟାକ୍ସିନ ଦଉଛନ୍ତି ସରକାର ଏବେ ନିଜେ,
0: ଆଜ୍ଞା
1: ତ ସେଇଟା ବି ଗୋଟେ ଆମେ କିଶୋରୀ
0: ନିଶ୍ଚିତ
1: ଅବସ୍ଥାର ୱେଲନେସ୍ ପାଇଁ ତ ଦିଆ ହଉଛି ନା,
0: ହଁ ନିଶ୍ଚିତ
1: ତ ଏସବୁ ଜିନିଷ ତ ସରକାରଙ୍କ ତରଫରୁ ଏକା ହଉଛି।
0: ତାହେଲେ ଆମର ଶ୍ରୋତା ଭଉଣୀମାନେ ଯେଉଁମାନେ ଏଇ କାର୍ଯ୍ୟକ୍ରମ ମାଧ୍ୟମରେ ଏ ବିଷୟରେ ଶୁଣୁଛନ୍ତି ସେମାନେ ନିଶ୍ଚିତ ଏ ଯେଉଁ ସୁବିଧା ଉପଲବ୍ଧ ଅଛି ତାକୁ ତାମାନେ ବ୍ୟବହାର କରିବେ ନିଜ ଜୀବନରେ ନିଜକୁ ସୁସ୍ଥ ରଖିବା ପାଇଁ। ଶେଷରେ ମ୍ୟାଡମ୍ କହିବେ ଯେ ଆମର ଯେଉଁ ଘରେ ମହିଳାମାନେ ଅଛନ୍ତି ମାତାପିତା, ତାଙ୍କର ଏଇ ଯୋଉ ଝିଅମାନେ ଅଛନ୍ତି ଯେଉଁମାନେ କିଶୋର ଅବସ୍ଥାରେ ଅଛନ୍ତି, ତାଙ୍କର ଏଇ ଶାରୀରିକ ସୁସ୍ଥତା ପାଇଁ କ'ଣ ସେମାନେ କରିବେ, କିପରି ଯତ୍ନଶୀଳ ହେବେ, ଆପଣ କ'ଣ ବାର୍ତ୍ତା ଦେବେ?
1: ଆଜିକାଲି ଝିଅମାନେ ମୁଁ କହୁନି ସମସ୍ତେ ବସିକି ରହୁଛନ୍ତି, କିନ୍ତୁ ସେମାନେ ବହୁତ ଜଣ ମାନେ ପ୍ରାୟ ସମସ୍ତେ କ୍ୟାରିୟର ଓରିଏଣ୍ଟେଡ୍ ହେଇଗଲେଣି।
0: ଆଜ୍ଞା
1: ଆମେ ଗାଁରେ ରହୁ କି ସହରରେ ରହୁ, ସମସ୍ତେ ଟିକେ କ୍ୟାରିୟର ଓରିଏଣ୍ଟେଡ୍ ହେଉଛନ୍ତି,
0: ଆଜ୍ଞା
1: ମାନେ ଆମ ନିଜ ସ୍ୱାସ୍ଥ୍ୟ ପାଇଁ ଆମେ କ'ଣ, ମୁଁ ବି ରହିପାରୁନି କହିବାକୁ ଗଲେ, ସେମିତିଆ ନୁହେଁ କି ଆମେ ସବୁବେଳେ ଗୋଟେ ମାନେ ଏଇଟା ମୋ କାମ ଅଛି, ଏଇ ଗୋଲ୍ ଅଛି, ଏଇଠିକି ଆମ୍ବିସନ୍ସ ବହୁତ ଆମ୍ବିସିୟସ୍ ହେଉଛନ୍ତି, ତ ସେଇ ସବୁ ଜିନିଷରେ ଆମେ ନିଜ ଆମ ସ୍ୱାସ୍ଥ୍ୟଟା ଭୁଲି ଯାଉଛି,
0: ଏତେ ବ୍ୟସ୍ତବହୁଳ ହେଇଯାଉଛି ଜୀବନ ଯେ ଆମେ ନିଜ
1: ଆମେ
0: ପାଇଁ
1: ୟା ତ
0: ସମୟ
1: ପାଠ
0: ପାଉନୁ।
1: ୟା ତ ଚାକିରି,
0: ଆଜ୍ଞା
1: ଏ ଚାକିରି ହେଲା ପରେ ବାହା ହେଲା ପରେ, ସମସ୍ତେ ନିଜ ସ୍ୱାସ୍ଥ୍ୟଟାକୁ ଭୁଲି ଯାଉଛୁ, ଯାହା ମିଳୁଛି ଖାଇଦେବା, ହଁ ଆଜି ଖାଇପାରୁନୁ, ହଁ ସେଠି କଣ ମ୍ୟାଗିଟେ ବନେଇକି ଖାଇଦେବା,
0: ଆଜ୍ଞା
1: ଏଇ ଯୋଉ ମ୍ୟାଗି ତ ସବୁଠୁ ଖରାପ ଜିନିଷ,
0: ଆଜ୍ଞା
1: ଅବଶ୍ୟ ସମସ୍ତେ ଖାଉ ଆମେ ବି ଖାଉ, ସେଟା ମାନେ ସବୁ ମଇଦା ଗୁଡାକ, ତ
0: ହଁ
1: ପଲିଶ୍ଡ ଫୁଡ୍ ପୁରା ଆଭଏଡ୍ କରିବେ, ଆଉ ଫାଇବର ରିଚ୍ ଫୁଡ୍ ଖାଇବେ, ଆଉ ୟୋଗା ଆଉ ୱାକିଂ ଏରୋବିକ୍ ଏକ୍ସରସାଇଜେସ୍ ଖୁବ୍ ଯେତିକି ପାରିବେ କରିବେ,
0: ଆଜ୍ଞା
1: ମୁଁ କହୁନି ଦିନ ସାରା କରନ୍ତୁ, କିନ୍ତୁ ଏଭ୍ରି ଡେ ହାଫ୍ ଆନ୍ ଆୱାର୍ ନିଜ ପାଇଁ ବାହାର କରନ୍ତୁ କି ନିଜେ କରିପାରିବେ କିଛି।
0: ଆଜ୍ଞା ତାହେଲେ ଆମେ ଆଶା କରୁଛୁ ଆମର ଆଜିର ଆଲୋଚନା ଶୁଣିକି ଆମର ଶ୍ରୋତା ଭଉଣୀମାନେ ନିଶ୍ଚିତ ଭାବରେ କିଶୋର ଅବସ୍ଥାରେ PCOD ସମସ୍ୟା ବିଷୟରେ ଅବଗତ ହୋଇଥିବେ। ସର୍ବଦା ମନେ ରଖନ୍ତୁ, ସଚେତନତା ହିଁ ସୁସ୍ଥତାର ପ୍ରଥମ ପାହାଚ। ମ୍ୟାଡମ୍, ଆଜି ଆମ କାର୍ଯ୍ୟକ୍ରମରେ ଆପଣ ଉପସ୍ଥିତ ରହି କିଶୋର ଅବସ୍ଥାରେ PCOD ସମସ୍ୟା ବିଷୟରେ ଅନେକ ବହୁମୂଲ୍ୟ ତଥ୍ୟ ପ୍ରଦାନ କରିଥିବାରୁ ଆପଣଙ୍କୁ ଧନ୍ୟବାଦ। ନମସ୍କାର।
1: ନମସ୍କାର, ଧନ୍ୟବାଦ।
2: ଶୁଣିଲେ କିଶୋରୀ ସ୍ୱାସ୍ଥ୍ୟ ଓ PCOD ଏ ସମ୍ପର୍କରେ ଏକ ସାକ୍ଷାତକାର। ଡକ୍ଟର କିରଣମୟୀ ପଣ୍ଡାଙ୍କୁ ସାକ୍ଷାତ କରିଥିଲେ ଆମ ଭଉଣୀ ସଙ୍ଗୀତା ସାହୁ। ଏଥର ଶୁଣିବା ଏହି ଗୀତଟି, ଗାଇଛନ୍ତି ସୌମ୍ୟଜିତ ସୌମିତ୍ରୀ ବଡ଼ପଣ୍ଡା, ଗୀତ ରଚନା ଚିତ୍ତରଞ୍ଜନ ନାୟକ।

ତାହେଲେ ଶ୍ରୋତା ଭଉଣୀ, ଆପଣମାନଙ୍କୁ ପୁଣି ଥରେ ଅନେକ ଶୁଭକାମନା ସହିତ ଆଜିର ତନ୍ମନ୍ ଧନ କାର୍ଯ୍ୟକ୍ରମକୁ ଏଇଠି ରଖୁଛି। ଉପସ୍ଥାପନରେ ମୁଁ କଳ୍ପଲତା କାନନଙ୍କୁ।

0: ଶେଷ ହେଲା ଘର ସଂସାର କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର ଷ୍ଟୁଡିଓ ଘଡ଼ିରେ ବର୍ତ୍ତମାନ ସମୟ ଦିନ 9:50 ହେବାକୁ ଯାଉଛି। ଓଡ଼ିଆରେ ସମ୍ବାଦ ଶୁଣନ୍ତୁ ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ପରେ ପରେ ଶୁଣିବେ ଇଂରାଜୀ ଏବଂ ହିନ୍ଦୀରେ ସମ୍ବାଦ, ରିଲେ କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ଏବଂ ପରେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ, ରିଲେ କରି ଶୁଣାଇବୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବହୁରା। ସାମାଜିକ ସ୍ଥିରତା ଓ ଅର୍ଥନୈତିକ ବିକାଶ ଦିଗରେ ଅନ୍ତରାୟ ପାଲଟିଥିବା ନିଶାଦ୍ରବ୍ୟର ମୂଳୋତ୍ପାଟନ ପାଇଁ ସାମୂହିକ ଉଦ୍ୟମ ଲାଗି ଆହ୍ୱାନ ଦେଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଦାନ ହେରଫେର ମାମଲାରେ 8 ଜଣଙ୍କୁ ଗିରଫ କଲା ଉତ୍ତରପ୍ରଦେଶ ପୁଲିସ। ଦ୍ୱିତୀୟ ପାକ୍ସ ସିଲିକା ଶିଖର ସମ୍ମିଳନୀରେ 34 ଦେଶ ସହ କୃତ୍ରିମ ବୁଦ୍ଧିମତା ପ୍ରଯୁକ୍ତିବିଦ୍ୟା ପ୍ରସ୍ତାବରେ ସ୍ୱାକ୍ଷର କଲା ଭାରତ। ଶ୍ରଦ୍ଧାର ସହ ଆଜି ଦେଶବ୍ୟାପୀ ପାଳନ କରାଯାଉଛି ଆସୁରା ଏ ମହରମ। ଭେନେଜୁଏଲାରେ ସଂଗଠିତ ଭୂମିକମ୍ପରେ ମୃତ୍ୟୁସଂଖ୍ୟା 235କୁ ବୃଦ୍ଧି ଏବଂ ଭାରତ ଆୟାର୍ଲାଣ୍ଡ ମଧ୍ୟରେ ଆଜି ଅନୁଷ୍ଠିତ ହେବ ଚଳିତ ସିରିଜ୍ର ପ୍ରଥମ ଆନ୍ତର୍ଜାତିକ ଟି20 ମ୍ୟାଚ୍। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ନିଶାଦ୍ରବ୍ୟ ମୂଳୋତ୍ପାଟନ ବିରୋଧରେ ସାମୁହିକ ଉଦ୍ୟମ ଲାଗି ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି

0: ନିଶାଦ୍ରବ୍ୟର ବ୍ୟବହାର ଜାତୀୟ ସୁରକ୍ଷା, ସାମାଜିକ ସ୍ଥିରତା ଏବଂ ଅର୍ଥନୈତିକ ବିକାଶ ଦିଗରେ ଅନ୍ତରାୟ ପାଲଟିଥିବା ବେଳେ ଦେଶ ଏବଂ ଯୁବପିଢ଼ିର ଭବିଷ୍ୟତ ପ୍ରତି ବିପଦ ସୃଷ୍ଟି କରୁଛି। ଶ୍ରୀ ଶାହା ଧାର୍ମିକ ନେତା, ଯୁବପିଢ଼ି ଏବଂ ମା'ମାନଙ୍କୁ ଏ ଦିଗରେ ସାମୁହିକ ଉଦ୍ୟମ କରିବା ଲାଗି କହିଛନ୍ତି। ଆଜି ନୂଆଦିଲ୍ଲୀରେ ନାର୍କୋ ସମନ୍ୱୟ କେନ୍ଦ୍ରର ଦଶମ ଶୀର୍ଷ ବୈଠକରେ ଉଦ୍ବୋଧନ ଦେଇ ଶ୍ରୀ ଶାହା କହିଛନ୍ତି,
1: पहला स्तंभ है एनफोर्समेंट, इंटेलिजेंस और ऑपरेशंस। इसका उद्देश्य पूरे नेटवर्क पर लक्षित इंटेलिजेंस लीड कार्रवाई करें और उनके नेटवर्क को नष्ट कर दें। दूसरा है प्रीकर्सर्स एवं सिंथेटिक ड्रग कंट्रोल। उत्पादन स्तर पर ही हमने नशे को रोकने की रणनीति अपनानी पड़ेगी और कैपेसिटी बिल्डिंग, कोऑर्डिनेशन और मॉनिटरिंग जो तंत्र को सक्षम बनाने के लिए और आधुनिक बनाने के लिए ये चौथे स्तंभ की रचना की गई है।
0: ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଦାନ ହେରଫେର ମାମଲାରେ 8 ଜଣଙ୍କ ବିରୋଧରେ ଦାୟର ହୋଇଥିବା ପ୍ରଥମ ଏତଲାକୁ ଭିତ୍ତି କରି ଉତ୍ତରପ୍ରଦେଶ ପୁଲିସ୍ ସେମାନଙ୍କୁ ଗିରଫ କରିଛି। ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଏସ୍ଆଇଟି ଦ୍ୱାରା ସୁପାରିଶ ପରେ ଶ୍ରୀରାମ ଜନ୍ମଭୂମି ଥାନାରେ ଏତଲା ଦାୟର କରାଯାଇଛି। ଟ୍ରଷ୍ଟର ସଦସ୍ୟ କୃଷ୍ଣ ମୋହନ ଏତଲା ଦାୟର କରିଛନ୍ତି। ଏଥିରେ ଅବିନାଶ ଶୁକ୍ଳା, ଅନୁକଳ୍ପ ମିଶ୍ର, ଲବକୁଶ ମିଶ୍ର, ମନୀଷ କୁମାର ଯାଦବ, କରୁଣେଶ ପାଣ୍ଡେ, ରାମଶଙ୍କର ମିଶ୍ର, ସୁବାସ ଶ୍ରୀବାସ୍ତବ ଏବଂ ଶ୍ରୀରାମ ଶଙ୍କର ଯାଦବଙ୍କ ନାମ ରହିଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶ ଅନୁଯାୟୀ ଗଠିତ ସ୍ୱତନ୍ତ୍ର ତଦନ୍ତକାରୀ ଦଳର ଅଧ୍ୟକ୍ଷ ଭାବେ ଲକ୍ଷ୍ନୌ ଉପଖଣ୍ଡ ସଚିବ ବିଜୟ ବିଶ୍ୱାସ ପନ୍ତଙ୍କ ପ୍ରାଥମିକ ରିପୋର୍ଟ ଆଧାରରେ ଗତକାଲି ଏତଲା ପଞ୍ଜିକୃତ କରାଯାଇଛି। ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ରର ଟ୍ରଷ୍ଟକୁ ଆସୁଥିବା ଦାନ ହେରଫେର ନେଇ ଅଭିଯୋଗ ହେବା ପରେ ଏହାର ତଦନ୍ତ ପାଇଁ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଏସ୍ଆଇଟି ଗଠନ କରାଯାଇଥିଲା। ଆମେରିକାରେ ଅନୁଷ୍ଠିତ ଦ୍ୱିତୀୟ ପାକ୍ସ ସିଲିକା ଶିଖର ସମ୍ମିଳନୀରେ ଭାରତ ଅନ୍ୟ 34 ଦେଶ ସହ ମିଳିତ ଭାବେ କୃତ୍ରିମ ବୁଦ୍ଧିମତା ପ୍ରଯୁକ୍ତିବିଦ୍ୟାକୁ ସଶକ୍ତ କରିବା ଲାଗି ଏକ ପ୍ରସ୍ତାବରେ ସ୍ୱାକ୍ଷର କରିଛି। ଆମେରିକା ଦ୍ୱାରା ଏହି ପଦକ୍ଷେପର ନେତୃତ୍ୱ ନିଆଯାଇଛି। ୱାଶିଂଟନ୍ଠାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ଆମେରିକାର ଅର୍ଥନୈତିକ ବ୍ୟାପାର ବିଦେଶ ମନ୍ତ୍ରୀ ଜାକବ୍ ହେଲବର୍ଗ କହିଛନ୍ତି, ସମ୍ମିଳନୀରେ ଯୋଗଦେଇ ଆମେରିକାର ଏଆଇ ପଦକ୍ଷେପକୁ ସମର୍ଥନ କରୁଥିବା ଦେଶଗୁଡ଼ିକ ବିକାଶ ଏବଂ ନବସୃଜନକୁ ସମର୍ଥନ କରିଛନ୍ତି। ଏହି ଶିଖର ସମ୍ମିଳନୀରେ ଭାରତ ପକ୍ଷରୁ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟର ସଚିବ ଏସ୍ କୃଷ୍ଣନ୍ ଏବଂ ଭାରତୀୟ ଉଦ୍ୟୋଗ ଜଗତର ପ୍ରତିନିଧିମାନେ ପ୍ରତିନିଧିତ୍ୱ କରିଛନ୍ତି। ସମ୍ମିଳନୀରେ ସେମିକଣ୍ଡକ୍ଟର, କୃତ୍ରିମ ବୁଦ୍ଧିମତା ଏବଂ ପ୍ରଯୁକ୍ତିବିଦ୍ୟା ଯୋଗାଣ ଶୃଙ୍ଖଳ ଉପରେ ଆଲୋଚନା କରାଯାଇଛି। ପାକ୍ସ ସିଲିକା ପଦକ୍ଷେପକୁ ଆର୍ଜେଣ୍ଟିନା, ଚିଲି, କୋଷ୍ଟାରିକା, ଜର୍ମାନୀ, ଗ୍ରୀସ୍, କାଜାଖସ୍ତାନ, ନେଦରଲ୍ୟାଣ୍ଡସ୍, ପାନାମା ଏବଂ ୟୁରୋପୀୟ ସଂଘ ସମର୍ଥନ କରିଛନ୍ତି। ଗତ ଫେବୃୟାରୀ ମାସରେ ନୂଆଦିଲ୍ଲୀରେ ଅନୁଷ୍ଠିତ କୃତ୍ରିମ ବୁଦ୍ଧିମତା ପ୍ରଭାବ ସମ୍ମିଳନୀରେ ଭାରତ ଏହି ପଦକ୍ଷେପରେ ସାମିଲ ହୋଇଥିଲା। ନବୀକରଣୀୟ ଶକ୍ତି କ୍ଷେତ୍ରରେ ଭାରତ ବିଶ୍ୱନେତା ଭାବେ ଉଭା ହୋଇଛି ବୋଲି ଜର୍ମାନ ରାଷ୍ଟ୍ରଦୂତ ଫିଲିପ୍ ଏକରମାନ୍ କହିଛନ୍ତି। ଏକ ସମ୍ବାଦ ସଂସ୍ଥା ସହ କଥାବାର୍ତ୍ତା ବେଳେ ସେ କହିଛନ୍ତି, ଭାରତ ଏବଂ ଜର୍ମାନ ମଧ୍ୟରେ ନିରନ୍ତର ବିକାଶ ସମ୍ବନ୍ଧିତ ସହଯୋଗ ଆଗାମୀ ଦିନରେ ବାଣିଜ୍ୟ, ରାଜନୈତିକ ଏବଂ ରଣନୈତିକ କ୍ଷେତ୍ରରେ ପରିବର୍ତ୍ତନ ଆଣିବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଆଜି ଦେଶବ୍ୟାପୀ ଆଶୁରାଏ ମହରମ ଶ୍ରଦ୍ଧାର ସହ ପାଳନ କରାଯାଉଛି। ଏହି ଦିନଟି ପ୍ରଫେଟ୍ ମହମ୍ମଦଙ୍କ ନାତି ହଜରତ ଇମାମ ହୁସେନ ଓ ତାଙ୍କ ସାଥୀମାନେ ସତ୍ୟ, ଧର୍ମ ଏବଂ ନ୍ୟାୟକୁ ବଜାୟ ରଖିବା ଲାଗି ନିଜ ଜୀବନ ଉତ୍ସର୍ଗ କରିଥିବା ଘଟଣାକୁ ସ୍ମରଣ କରାଇଥାଏ। ଏହି ଅବସରରେ ବିଭିନ୍ନ ସ୍ଥାନରେ ତାଜିଆ ଶୋଭାଯାତ୍ରା ଅନୁଷ୍ଠିତ ହେଉଛି। ଦିଲ୍ଲୀର ଜମା ମସ୍ଜିଦ୍, ନିଜାମୁଦ୍ଦିନ, ଓଖ୍ଲା ଏବଂ ମୋହରଲି ସହିତ ବିଭିନ୍ନ ସ୍ଥାନରୁ ଶୋଭାଯାତ୍ରା ବାହାରିଛି। ଏହି ଅବସରରେ ବିଭିନ୍ନ ସ୍ଥାନରେ ଶହୀଦମାନଙ୍କ ବଳିଦାନକୁ ସ୍କରଣ ପୂର୍ବକ ମଜଲିସ୍ ଓ ଧାର୍ମିକ ସଭା ଆୟୋଜନ କରାଯାଉଛି। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ମହରମ ଅବସରରେ ହଜରତ ଇମାମ ହୁସେନଙ୍କ ସର୍ବୋଚ୍ଚ ବଳିଦାନକୁ ସତ୍ୟ ଏବଂ ନ୍ୟାୟର ପ୍ରତୀକ ଭାବେ ବର୍ଷ୍ଣନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଉପରାଷ୍ଟ୍ରପତି କହିଛନ୍ତି, ଏହି ଦିବସ ସମାଜରେ ଲୋକମାନଙ୍କ ମଧ୍ୟରେ ଶାନ୍ତି ଓ ପାରସ୍କରିକ ସମ୍ମାନ ଦୃଢ଼ କରିବା ଦିଗରେ ପ୍ରେରଣା ଯୋଗାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମାଜିକ ଗଣମାଧ୍ୟମ ପୋଷ୍ଟରେ ହଜରତ ଇମାମ ହୁସେନଙ୍କ କର୍ତ୍ତବ୍ୟନିଷ୍ଠା ସମାଜରେ ସତ୍ୟ ଏବଂ ନ୍ୟାୟପୂର୍ଣ୍ଣ ଦିଗରେ ଜୀବନ ଅତିବାହିତ କରିବା ଲାଗି ପ୍ରେରଣା ଯୋଗାଇଛି ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ରବିବାର ପୂର୍ବାହ୍ନ 11:00 ବେଳେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ। ଏହା ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ର 135ତମ ସଂସ୍କରଣ ହେବ। ଏହି କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟୱାର୍କ, ଆକାଶବାଣୀ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ଏହା ମଧ୍ୟ ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍

0: ଶେଷ ହେଲା ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର ଷ୍ଟୁଡ଼ିଓ ଘୋଡ଼ିରେ। ବର୍ତ୍ତମାନ ଅପରାହ୍ନ 4 ହେବାକୁ ଯାଉଛି, ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ଏହାଚିନିର ମୁଖ୍ୟ ଖବର ସାଙ୍ଗେ ମୁଇଁ ତର୍ପଣ କୁମାର ପ୍ରଧାନ। ଆଏବାର ରବିବାର ଦିନର ସକାଳର 11 ବଜେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶ ଆଉ ଦୁନିଆ ସାରା ଲୋକର ସାଙ୍ଗେ ବିଚାର ବିନିମୟ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଇଟା ହେବା ତାଙ୍କର 135 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମ। ସାମାଜିକ ସ୍ଥିରତା ଆଉ ଅର୍ଥନୈତିକ ବିକାଶ ଦିଗେ ବାଧା ହେଉଥିବାର ନିଶାଦ୍ରବ୍ୟର ପୂରାପୂରି ନାଶ କରିବାର ଲାଗି ସାମୁହିକ ଉଦ୍ୟମ ଲାଗି ଆହ୍ୱାନ ଦେଲେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା। ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଦାନ ହେରଫେର ମାମଲାଥି 8 ଜଣଙ୍କୁ ଗିରଫ କଲା ଉତ୍ତରପ୍ରଦେଶ ପୁଲିସ। ଭୁବନେଶ୍ୱର 2 ନମ୍ବର ପାକ୍ ସିଲିକା ଶିଖର ସମ୍ମିଳନୀଥି 34 ଦେଶ ସହିତ କୃତ୍ରିମ ବୁଦ୍ଧିମତା ପ୍ରଯୁକ୍ତିବିଦ୍ୟା ପ୍ରସ୍ତାବଥି ସ୍ୱାକ୍ଷର କଲା ଭାରତ। ଶ୍ରଦ୍ଧାର ସହିତ ଆଜି ସାରା ଦେଶରେ ପାଳନ କରାଯାଉଛି ଆଶୁରା ଏ ମହରମ। ସ୍କୁଲ ବହିଥି ଭୁଲ ଥିବାର ସବୁ ବହିକେ ଫେରାଇ ଆନିକରି ନୂଆ ବହି ଛପାଯିବା କହିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଲୋକସଭା ଭବନରୁ ଆଜି ବେଲବୁଡ଼େ 2023 ଆଉ 2024 ଲାଗି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ। ରାଜ୍ୟର ଶିଳ୍ପାୟନ ବାତାବରଣକେ ଆହୁରି ମଜବୁତ କରିବାର ଲକ୍ଷ୍ୟଥି ଆଜି ଭୁବନେଶ୍ୱରଠାରେ ସିଆଇଆଇ ପୂର୍ବ ଆଞ୍ଚଳିକ ପରିଷଦର ବୈଠକଥି ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସାରା ଦେଶେ ଆଏବାର ରବିବାରଠାରୁ ମଙ୍ଗଳବାର ତକ୍ ହେବା ପଲ୍ସ ପୋଲିଓ ଟିକାକରଣ କାର୍ଯ୍ୟକ୍ରମ। ନିଶା କାରବାର ଆଉ ବେଆଇନ ନିଶା ଚାଲାଣକେ ରୁକବାର ଲାଗି ଲୁକର ଭିତରେ ଜନସଚେତନତା ବଢ଼ାବାର ଉଦ୍ଦେଶ୍ୟ ଆଜି ପାଳନ କରାଯାଉଛି ବିଶ୍ୱ ନିଶା ନିବାରଣ ଦିବସ। ଭୋଟର ତାଲିକାକେ ନିର୍ଭୁଲ ଆଉ ସ୍ୱଚ୍ଛ କରବାର ଲାଗି ରାଇଜେ ଚାଲିଥିବାର ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ଅଭିଯାନ ଶେଷ ହେବାରକେ ବାକି ରହିଛେ ଆଉ 3 ଦିନ। ରାଇଜେ ଏପତକ୍ ବଣ୍ଟା ସରିଛେ 49.93% ଫର୍ମ। ଆଜି ବେଲବୁଡ଼ାର 6 ବଜେ ଭାରତ ଆଉ ଆୟାରଲାଣ୍ଡ ଭିତରେ ହେବା ଚଲତି ସିରିଜ୍ର ପହଲା ଆନ୍ତର୍ଜାତିକ T20 ମ୍ୟାଚ୍। ଆଏବା 5 ଦିନ ତ ଗଡ଼ଘଡ଼ି ସହିତ ବର୍ଷା ହେବ ବୋଲି ପ୍ରାୟ ସବୁ ଜିଲ୍ଲାକେ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ। ଏହା ଚିନିର ମୁଖ୍ୟ ଖବର ଏନୁ ଶେଷ ହେଲା। ଏତାର ପର ମୁଖ୍ୟ ଖବର ଶୁଣିପାରିବେ 5 ବଜେ।
0: ଶୁଣିଲେ ସମ୍ବଲପୁରୀ ମୁଖ୍ୟ ସମ୍ବାଦ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ପ୍ରଚାର କରୁଛୁ ନାଟକ ଭଗବାନଙ୍କୁ ପାଇଲା ପରେ, ରଚନା ମିନତୀ ଷଡ଼ଙ୍ଗୀ, ପ୍ରୟୋଜନା ମୁରଲୀଧର ପଣ୍ଡା, ସହଯୋଗିତା ଜୟରାମ ମୁଣ୍ଡା। ଶୁଣନ୍ତୁ ନାଟକ ଭଗବାନଙ୍କୁ ପାଇଲା ପରେ।
2: बंदे को सलामत रख मालिक, गुनेगारों को सजा दे या अल्लाह। ये मालिक
3: भाई मोर मने हुए तमें ही 5 मास तले जेल रु खलास। कौन?

0: पुरुणा अभ्यास छाड़ी पड़िलोनि?
1: अभ्यास हाँ,
0: किंतु सेतेबेले आसीथिलि बिना अपराधरे, आउ एबे आसीछि अपराध करि स्व इच्छारे।
2: आश्चर्य कथा कौन भाई, किछि गोटे कामधाम करि तो खुशीरे चली पारिथान्त, ता न करि पुणि?
0: हाँ भाई, से अनेक कथा, मनीष कौन निज इच्छारे किछि करे, परिस्थिति अनेक समय बाध्य करे अपराध करिबा पाई, किंतु जानो भाई आज मु जेल को फेरी मु बहुत खुशी।
2: असंभव, तमें मिछ कौ, जेल रो चारिकांत मध्य आबद्ध रही एक अपराधी रो जीवन कटाई कहीं केबे कौन खुशी रे रही पारे?
0: काहेकि ये दुनिया टा तो गोटे जेल खाना, पाप पुण्य, न्याय अन्याय, सुख दुख, हस लुह भरा ये जेल खाना रे आमे तो सबु बले बंदी। इच्छा कले भी कारागार रु आमे कौन मुक्ति पाई परिबा? केवल मृत्यु पर ही तो मुक्ति।
2: कौन हेची तमर रहीम भाई, सत कहिल आज जने विराट दार्शनिक पर कथबार्ता कर
0: कौन कहिल दार्शनिक? ना रे भाई, मु किए दार्शनिक किए? अच्छा भाई, तमे भगवान को केबे देखिछ?
2: भगवान देखिनी, किंबा देखिबार इच्छा मध्य मोर नै। भगवान
0: ताकु पुणी देखिबा? तमे पागल हो जाइ न तो रहिम भाई, तांको विषय रे किछि सुनिछ?
2: ना, विशेष किछि नुहे, तेबे तांको विषय रे एतिकि ठीक भाबरे जानिछि जे जेऊ भगवान कथा तमे कहुछ ना, से निर्दोष को दंड दियंति ओ दोषी को पुरस्कृत करंति।
0: आउ किछि माने तांकर रूप, गुण, विद्या, बुद्धि?
2: ना, से सब मते जणा नै।
0: धत, तमे किछि जानिन? सुनो, एथरो जेलखाना रु जाई मु भगवान को देखि आसिली, तांको पाखरे रही तांको अनुभव करी तांको सेवा करिवार सुजोग मध्य पाइली।
2: कौन गुड़ाए गपी जाउछ रहीम, तुमर भगवान तो अल्लाह, आम भगवान को पाइबा पाई तो मुनि ऋषि माने हजार हजार वर्ष धरी तपस्या करूथिले, तथापि तांकर देखा पाउ नथिले, आउ तुम अल्लाह कोनो डाकिला मात्रे जवाब दियंती? तुम्हें पागल होई जाइछ रहीम, तुम्हें निश्चय पागल होई जाइछ। ता नहले तुम्हें भगवान को देखिछ बोली?
0: हाँ हाँ, मु सेई अल्लाह सेई भगवान को देखिछि, खाली सेतिकि नुहे, तांको भलरे रखिबा पाई मु जण को खून भी करिछि।
2: खून?
0: हाँ, खून। से दिन 10 वर्ष पर जेल रु मुक्ति पाई रास्ता कड़े से भगवान को आविष्कार कली।
3: किए तमें दिन बेलटारे लल्ठन जाली एठी एमती बसीच कहीं?
0: ए कौन कहिल, बसीछि कहीं? नाई तो, मु तो खोजुछि।
3: खोजुछ? कौन खोजुछ, काहा को खोजुछ? मते कह, जदि तुम्हारो कहीं हजि जाई थाए ताहाले निकटरे गोटे पुलिस स्टेशन अछि, जणे देबी?
0: पुलिस? ना ना मौलवी साहेब, किए बा मोर आत्मीय स्वजन अछ, आउ जे माने थिले मौलवी साहेब, मु खोजुछि जणे भल मनीष को।
3: भल मनीष? ए शहर रे प्राय समस्ते भल मनीष, अध छोटा विकलांग मनीषंक संख्या खूब कम, सेमानंक रहिबा पई सरकार गोटे आश्रम मध्य खोलिछन्ति, तुमे बोधहुए शहर रे नुआ, एठी समस्ते भल मनीष।
0: मु किंतु जे मु भल मनीष को खोजुछि ताकु ए जाय पाइनी, सकाळु ए जाय अपेक्षा करिछि, तथापि
3: निश्चय लोकटा पागल हे जाइछि, आउ एठी बेसी समय रहिबा विपद, अल्लाह याकु रक्षा करन्तु।
0: चली गले एक संभवत जने पादरी, तेबे ये कौन मु भाभी ସେଇ ଭଲ ମଣିଷ
4: ଲଣ୍ଠନ ଜାଳିଏ ଦିନବେଳଠାରେ ମୋ ମୁହଁରେ କ'ଣ ଦେଖୁଛ?
0: କାଇଁ ନାହିଁ ତ, ଦେଖୁନଥିଲି, ଖୋଜୁଥିଲି।
4: କାହାକୁ ଖୋଜୁଥିଲ?
0: ଜଣେ ଭଲ ମଣିଷକୁ, ଟିକିଏ ଆଶ୍ରୟ ପାଇଁ।
4: ତୁମର ପରିଚୟ?
0: ଜଣେ ଜେଲ୍ ଫେରନ୍ତା ଦାଗୀ, 10 ବର୍ଷ ପରେ ଜେଲ୍ରୁ ଫେରି ନିଜ ପରିବାର ନିଜେ ଖୋଜି ପାଉନି, ତେଣୁ କିଛି ଦିନ ପାଇଁ
4: ତୁମକୁ ଆଶ୍ରୟ ମିଳିବ, କିନ୍ତୁ ମୋ କଥାରେ ତୁମକୁ ରାଜି ହେବାକୁ ପଡ଼ିବ।
0: ଆପଣଙ୍କ କଥାରେ ରାଜି ହେବାକୁ ପଡ଼ିବ?
4: ହଁ,
0: ମାନେ ମାନେ ନା ନା, ମୋର ଆଶ୍ରୟ ଦରକାର ନାହିଁ, ମୋର ଆଶ୍ରୟ ଦରକାର ନାହିଁ, ମୁଁ ଖୋଜିବି, ମୁଁ ପୁଣି ଖୋଜିବି, ମୁଁ ପୁଣି ଖୋଜିବି।
4: ଓ ଗଡ୍, ଫର୍ଗିଭ୍ ହିମ। ଏ କିରେ, ମୋ ମୁହଁକୁ ଚାହିଁ କ'ଣ ଦେଖୁଛୁ? ଇସ୍, ଗଲା ଗଲା ଗଲା, ସକାଳୁ କାହା ମୁହଁ ଚାହିଁ ଆସିଥିଲି କେଜାଣି। ଆରେ ଚୋରଟା ନା କ'ଣ?
0: ନାଇଁ ଆଜ୍ଞା, ମୁଁ ଜଣେ ପଥିକ।
4: ପଥିକ? ହଇରେ, ପଥିକ ତ ତା ପଥରେ ଯିବ, ବସିଥିବ କ୍ୟା, ପକେଟ ମାର ହେଇଥିବୁ ନିଶ୍ଚୟ। ତା ନହେଲେ ରହ ରହ, ଯାଉଛି ପୋଲିସରେ ଖବର ଦେବି, ପୁର ମଜା ବାହାରିଯିବ।
0: ଖବରଦାର କହିଦଉଛି, ନିଜ ବାଟରେ ଚୁପଚାପ ଚାଲି ଯାଆନ୍ତୁ, ନଚେତ
4: ଏ ମତେ ଛୁଉନା କହିଦଉଛି, ମୋ ଜାତି ଯିବ। ଜାଣିଛୁ ଟି ମୋ ନାଁ କ'ଣ?
0: ଜାଣିବାର ଆବଶ୍ୟକତା ନାହିଁ, ଆପଣ ଭଲ ଲୋକ ନୁହନ୍ତି।
4: କ'ଣ କହିଲୁ? ମୁଁ ଭଲ ଲୋକ ନୁହେଁ? ନା ନା, ତୋର ଏଡ଼େ ସାହସ ରେ, ଗଲୁ ଏ ଗାଁଟା ଯାକ ବୁଲି ଆଇଲୁ, ମୋ ଠାରୁ ଭଲ ମଣିଷ ପାଇବୁ? ମୁଁ ବୀର ହନୁମାନ ଶାସ୍ତ୍ରୀ, ସର୍ବଶାସ୍ତ୍ର ବିଶାରଦ, ସର୍ବବିଦ୍ୟା।
0: ହନୁମାନ ଛାଡ଼ି ଜାମ୍ଭବାନ ହେଲେ ବି ସିଧା ରାସ୍ତା ଦେଖନ୍ତୁ, ନହେଲେ
4: ବାପରେ ବାପ। ଯାଉଛି ବାବୁ, ଯାଉଛି। ରାମ ରାମ ରାମ ରାମ ରାମ।
0: ବୀର ହନୁମାନ ଶାସ୍ତ୍ରୀ, ସର୍ବଶାସ୍ତ୍ର ବିଶାରଦ, ଏମାନେ ପୁଣି ପିଲାମାନଙ୍କୁ ଶିକ୍ଷା ଦେବେ? ନା, ଆଜି ଆଉ ସମ୍ଭବ ନୁହେଁ। ଆଶ୍ରୟ ମିଳିବା ଆଶା ଆଶାରେ ହିଁ ରହିଯିବ। କ୍ଳାନ୍ତ ଲାଗିଲାଣି, ଯାଉଛି, ଏ ଗଛ ମୂଳେ ଟିକେ ବିଶ୍ରାମ ନେବି।
5: ଭାଇ ଭାଇ, ଦିନ 12ଟା ଉପରେ ହେଲାଣି, ଖରାରେ ଏମିତି ଲଣ୍ଠନ ଜାଳି ବସିଛ, କ'ଣ ହେଇଛି ତୁମର?
0: ଆପଣ
5: ଜଣେ ଶିକ୍ଷକ, ଏଇ ପାଖ ଗାଁ ସ୍କୁଲରେ ଅଛି, ମନେ ହୁଏ ତୁମେ କୌଣସି ବିଶେଷ ଅସୁବିଧାରେ ପଡ଼ି ଏଇଠି ଏମିତି ବସିଛ।
0: ଅସୁବିଧା? ନାଇଁ ନାଇଁ, ସେମିତି କିଛି ଅସୁବିଧା ନାହିଁ, ଖାଲି କିଛି ଦିନ ପାଇଁ ଆଶ୍ରୟ ଖୋଜୁଛି। ହେଲେ
5: ଆପତ୍ତି ନଥିଲେ ମୋ ସହିତ ଆମ ଘରକୁ ଚାଲ।
0: କିନ୍ତୁ ମୋର ପରିଚୟ ନଜାଣି ଆପଣ?
5: ଜଣେ ମଣିଷ ପାଖରେ ଅନ୍ୟ ଜଣେ ମଣିଷର ପ୍ରଥମ ଶେଷ ପରିଚୟ ହେଲା ଭାଇ। ଚାଲ ମୋ ସହିତ, ତୁମର କୌଣସି ଅସୁବିଧା ହବନି।
0: କିନ୍ତୁ ଭାଇ, ମୁଁ ଜଣେ ଜେଲ୍ ଫେରନ୍ତା ଦାଗି।
5: ପରିସ୍ଥିତିରେ ପଡ଼ି ମଣିଷ ଅନେକ ଭୁଲ କରେ, ପୁଣି ଯେତେବେଳେ ଭୁଲ ବୁଝି ଅନୁତାପ କରେ, ସେତେବେଳେ ସେ ନୂତନ ଜୀବନ ଲାଭ କରେ।
0: ତେବେ ତେବେ ଆପଣ କ'ଣ ମୁଁ ଖୋଜୁଥିବା ସେଇ ଭଲ ମଣିଷ?
5: ଭଲ ମଣିଷ ଖୋଜିବାକୁ ହେଲେ ଆଗେ ନିଜକୁ ଭଲ କରିବାକୁ ହୁଏ, ସେ କଥା ସବୁ ପରେ। ଚାଲ, ବେଳ ଅନେକ ହେଲାଣି, ବହୁତ କ୍ଳାନ୍ତ ଦେଖାଯାଉଛ,
0: ଚାଲନ୍ତୁ। ଆଲ୍ଲା ଆପଣଙ୍କର ମଙ୍ଗଳ କରନ୍ତୁ, ଆଲ୍ଲା ଆପଣଙ୍କର ମଙ୍ଗଳ କରନ୍ତୁ।

0: ମା ନାମ ମଧୁର ଅତି ଅମୃତ ସମାନ, ମା ନାମେ ଶୀତଳ ହେଉ ମୋ ପରାଣ।
1: ମା ଯାହାର ନାହିଁ ସେ ବଡ଼ ଭାଗ୍ୟହୀନ। ନାଇଁରେ ମୁନା,
0: ବାପା ସେଦିନ କହୁଥିଲେ ଆମର ପାଞ୍ଚ ଜଣ ମା କ'ଣ କଣ୍ଟି। ହଁ ମନେ ପଡ଼ିଲା, ଦେହ ମାତା, ଦେଶ ମାତା, ଭୂମାତା, ଗୋମାତା ଆଉ ବେଦମାତା। ଆମର ସିନା ଖାଲି ଦେହ ମାତା ନାହାନ୍ତି, ଆଉ ଚାରି ଜଣ ତ ଅଛନ୍ତି।
1: ଠିକ କହିଲୁ, ଗୋମାତା ଆମକୁ କ୍ଷୀର ଦେଉଛି, ଭୂମାତା ଉପରେ ଆମେ ଘର କରି ରହୁଛୁ, ଦେଶମାତା ଆମର ଖାଦ୍ୟ ଶିକ୍ଷା ଏସବୁର ବନ୍ଦୋବସ୍ତ କରିଛି, ଆଉ ଆଉ ବେଦମାତା
0: ସେ ପରା ଆମ ସମସ୍ତଙ୍କ ପ୍ରାଣ। ବାପା କହୁଥିଲେ ଭାରତରେ ଜନ୍ମ ନେଇ ଯେ ବେଦମାତାକୁ ସମ୍ମାନ ଦେଇ ଶିଖିନି ସେ ଭାରତୀୟ ନୁହେଁ।
2: ଚାଲ ଚାଲ

0: ଚାଲିବ ଟି ଖାଇପି ଫେରେ ପଢୁଥିବ। ଆଜି ତ ରବିବାର, ଭାଇ କେତେବେଳେ ଫେରିବେ କେ ଜାଣି।
1: ନାଇଁ ନାଇଁ ରଘୁ କକା, ବାପା ଆସନ୍ତୁ ଏକାଠି ଖାଇବା, ତୁମେ ଅନ୍ୟ କାମ କର, ଆମକୁ ଭୋକ ଲାଗିଲେ କହିବୁ, ପରୀକ୍ଷା ପରେ ଅଳ୍ପ ଦିନ ରହିଲା।
0: ହଉ ତୁମ ଖୁସି, ମୁଁ ଜାଣେ ପରା ଆଜି ରବିବାର, ଭାଇଙ୍କୁ ଛାଡ଼ି ତମେ ଜମା ଖାଇବନି। ହେଇଟି ମୁଁ ବାରିଆଡ଼େ ଅଛି, ବାପା ଆସିଲେ ମୋତେ ଡାକିଦେବ। ହେଇତ ଭାଇ ଆସିଲଣି ବୋଧେ, ଯା ଯାଉଛି ଯାଉଛି। ଭାଇ
2: ଦେଖିଲ ଦେଖିଲ ପିଲେ କିଏ ଆସନ୍ତି ଦେଖିଲ।
1: କିଏ ବାପା? ନମସ୍କାର।
2: ଇଏ କିଏ କହିଲ ଦେଖି?
1: ଆମେ କେମିତି ଜାଣିବୁ ଯେ, ଚିହ୍ନି ଦେଲେ ସିନା।
2: ଓ ଇଏ ହେଲେ ତୁମର ରହିମ କାକା, ମୋର ସାନ ଭାଇ, ଅନେକ ଦିନ ପରେ ତମକୁ ଦେଖିବା ପାଇଁ ଆସିଛନ୍ତି। ଶୁଣ, ବାଟରେ ଆସୁ ଆସୁ ତାଙ୍କର ସବୁ ଜିନିଷ ପତ୍ର ଚୋରି ହେଇଗଲା। ଆରେ ଚାହିଁଛ କଣ? କାକାଙ୍କୁ ଭିତରକୁ ନିଅ, ତାଙ୍କର ଗାଧୁଆ ପଦର ବନ୍ଦୋବସ୍ତ କର।
1: ଆସନ୍ତୁ କାକା, ଆସନ୍ତୁ।
2: ଯା ରହିମ, ଭିତରକୁ ଯା, ଘରେ ଆଉ କେହି ନାହାନ୍ତି, ଖାଲି ଏଇ ଛୁଆ ଦିଟା ଆଉ ରଘୁ। ଓ ରଘୁନନ୍ଦନ, ଆରେ ଶୀଘ୍ର ଆସ, ତୁମ ପାଇଁ ଜଣେ ସାଙ୍ଗ ଅଣାଯାଇଛି।
0: ମୋତେ ଡାକିଲେ ଭାଇ,
2: ବୁଝିଲ ରହିମ? ଇଏ ହେଲେ ରଘୁନନ୍ଦନ ଓରଫ ରଘୁ, ଏଠାକାର ସର୍ବମୟ କର୍ତ୍ତା, ମାନେ ଆମ ସମସ୍ତଙ୍କର ପେଟ ତାଙ୍କ ହାତରେ, ଘରର ହିସାବ ନିକାଶଠାରୁ ରନ୍ଧାରନ୍ଧି ସବୁ ୟାଙ୍କ ହାତରେ। ହଁ, ୟାଙ୍କର ସବୁଠାରୁ ବଡ଼ ଗୁଣ ହେଲା ଭଲ ଡ୍ରାମା କରନ୍ତି। ଏ ଗାଁର ସବୁ ଡ୍ରାମାରେ ତାଙ୍କୁ ଜୋକର ରୋଲ ମିଳେ। ଭାଇ ହଉ ହଉ ହେଲା, ଡ୍ରାମା ପଛେ ଦେଖେଇବୁ, ଅନେକ ଦୂରରୁ ଆସିଛନ୍ତି, ଖିଆପିଆର ବନ୍ଦୋବସ୍ତ କର। କୁନା ମୁନା, ତମେ ଦି ଜଣ କାକାଙ୍କ ସାଙ୍ଗେ ମିଶି ଖାଇନେଇଥିବ, ମୁଁ ଟିକେ ବାହାରକୁ ଯାଉଛି, ଫେରିବାରେ ଡେରି ହେଇପାରେ, ମତେ ଅପେକ୍ଷା କରିବନି।
0: ଚାଲନ୍ତୁ ଆଜ୍ଞା ଭିତରକୁ, ଚାଲନ୍ତୁ ଆଜ୍ଞା ଚାଲନ୍ତୁ।
2: ଆସ ରହିମା ଆସ, ଆଜିକାର ପେପର ପଢ଼ିଲଣି? ସବୁଆଡ଼େ ଖାଲି ସାମ୍ପ୍ରଦାୟିକ ଦଙ୍ଗା, ଧର୍ମ ନାମରେ କଳହ।
3: ଭାଇ ଗୋଟେ କଥା କହିବାର ଥିଲା।
2: କୁହ କୁହ। ଆରେ ଠିଆ ହେଇ ରହିଲେ କାହିଁକି? ଆସ ପାଖରେ ବସ।
3: ଅନେକ ଦିନ ହେଲା ଆସିଲିଣି, ଏଥର ମୋତେ ବିଦାୟ ଦିଅନ୍ତୁ, କେଉଁଠାରେ ହେଲେ କାମ ଖୋଜି ନିଜର ଅତୀତକୁ ଭୁଲିବାକୁ ଚେଷ୍ଟା କରିବି।
2: ତୁମର କ'ଣ ଏଠି କିଛି ଅସୁବିଧା ହେଉଛି? ଯିବା ପାଇଁ ତତ୍ପର ହେଉଛ ଯେ? ଓ ବୁଝିଲି, ଘର କଥା ମନେ ପଡ଼ୁଛି ନା? କିନ୍ତୁ
3: ନାଇଁ ଭାଇ, ଆପଣଙ୍କ ସ୍ନେହ, କୁନାମୁନାଙ୍କ ପିଲାଳିଆ କଥା, ରଘୁର ସରଳ ହୃଦୟ ମୋତେ ବାନ୍ଧି ରଖିଛି। ପରିବାର ମୋ ପାଇଁ ଏକ ସ୍ୱପ୍ନ ଥିଲା, ଏଠି ଗୋଟେ ପରିବାର ପାଇଛି। ଜାଣେ ନା ମୋ ସ୍ତ୍ରୀ ଓ ପୁଅ କେଉଁଠି ଥିବେ, କେତେଦିନ ବା ଆପଣଙ୍କ ଉପରେ ବୋଝ ହୋଇ ରହିବି ଭାଇ। ତା ଛଡ଼ା ଆପଣଙ୍କ ସମ୍ମାନ, ଆପଣଙ୍କ ସମାଜ, ଏସବୁ।
2: ସମାଜ ସମ୍ମାନ, ଏ ସମାଜ କିଏ ତିଆରି କରିଛି ଜାଣ? ଏଇ ମଣିଷ ତ, ମଣିଷ ପାଇଁ ତ ଏଇ ସମାଜ।
3: ହେଲେ ମୋ ପାଇଁ ଆପଣଙ୍କ ଜାତି ଧର୍ମ ସମ୍ମାନରେ କଳଙ୍କ ଲାଗିବ, ଏକଥା ମୁଁ ସହିପାରିବିନି।
2: ବୁଝିଲ ରହିମ, ଜାତି ଧର୍ମ ଏସବୁ ମଣିଷର ମନଗଢ଼ା କାହାଣୀ, ନିଜର ସ୍ୱାର୍ଥକୁ ଚାହିଁ ମଣିଷ ଏସବୁ ଶୃଙ୍ଖଳା ତିଆରି କରିଛି। କିନ୍ତୁ ମଣିଷ ଯଦି ମଣିଷ ପରି ହେବାକୁ ଚାହିଁବ, ତାହେଲେ ତାକୁ ସତ୍ୟପଥରେ ଦୃଢ଼ ରହିବାକୁ ପଡ଼ିବ। ଆଉ ରହିଲା ଧର୍ମ, ଧର୍ମ କ'ଣ ମନୁଷ୍ୟକୁ ମନୁଷ୍ୟଠାରୁ ଦୂରେଇ ନିଏ?
3: ନାଇଁ ଯେ, ତଥାପି ପ୍ରତ୍ୟେକ ଧର୍ମର ରୀତିନୀତି ଆଚାର ବିଚାର ତ ଅଲଗା।
2: ହଁ ହଁ, ଅନେକ ପାର୍ଥକ୍ୟ, ମାତ୍ର ଏ ସମସ୍ତ ଧର୍ମର ପ୍ରଚାରକମାନଙ୍କର ଜୀବନୀ ତ ସତ୍ୟ ଶାନ୍ତି କ୍ଷମାରେ ପୂର୍ଣ୍ଣ। ତମେ କହିପାରିବ ରହିମ, ଧର୍ମ ଯଦି ମନୁଷ୍ୟକୁ ପଶୁଠାରୁ ହୀନ ହେବାକୁ ଶିକ୍ଷା ଦିଏ, ସେ ଧର୍ମ ମନୁଷ୍ୟରେ କେଉଁ ଉପକାରରେ ଲାଗିବ? ମୋର ସେ ଧର୍ମର ଆବଶ୍ୟକତା ନାହିଁ, ଯାହା ମଣିଷ ମଣିଷ ଭିତରେ ଭାତୃତ୍ୱ ସୃଷ୍ଟି କରିପାରେ।
3: ଭାଇ
2: ବ୍ୟସ୍ତ ହୁଅନି ରହିମ, ତୁମର ପରିବାରକୁ ଖୋଜିବା ଦାୟିତ୍ୱ ମୋର।
3: ଭାଇ
1: ବୁଝିଲା ନା ବାପା, ରହିମ କାକା ଯେମିତି ବିମରୋଲ କରିଛନ୍ତି ନା, ବାପରେ ବାପ।
2: ଆଚ୍ଛା ଆଚ୍ଛା, ମୁଁ ତ ଜାଣିନି ଯେ
1: ତୁମେ କେତେବେଳେ ଘରେ ଥାଉ ଯେ ଜାଣିବ। ରହିମ କାକା, ତୁମେ ପରେ ଆମକୁ ଆଜି ଗପ କହିବ ବୋଲି କହିଥିଲ, ଆଉ ଏଠି ବାପାଙ୍କ ସଙ୍ଗେ ଗପ ଜମେଇଦେଲଣି। ସେଦିନ ତମ ପୁଅ କଥା କହୁଥିଲ, ଅଧାରୁ ତ ବନ୍ଦ କରିଦେଲ, ଚାଲ ଆଜି ସେଇ କଥା କହିବ।
2: କୁନା

0: କାକାଙ୍କୁ ରାମାୟଣର କାହାଣୀ କହିବାକୁ କୁହ, ବଢିଆ ଜାଣନ୍ତି।
1: ହଁ ହଁ ରାମାୟଣର କାହାଣୀ। ଚାଲ ନା କାକା।
2: ଚାଲ ନା କାକା।
0: ଯା ଯା, ତମେ ଆସିବା ପରେ ଅନ୍ତତ ଏ ଦାୟିତ୍ୱରୁ ତ ମୁକ୍ତି ମିଳିଛି, ନହେଲେ ଏମାନେ ଯାହା କରନ୍ତି ନା।
2: ଚାଲ କାକା ଚାଲ।
3: ହଉ ବାବା ଚାଲ ଚାଲ।
0: ଆହ କେତେ ସୁନ୍ଦର ଏଇ ଅନାବିଳ ସ୍ନେହ, କେତେ ସ୍ୱର୍ଗୀୟ। କାହିଁ ବନ୍ଧୁତା କାହିଁ ପ୍ରେମ ସୁନ୍ଦର, ଯାର ପ୍ରାପତି ଯୋଗୁ ଦେବତା ନର।
4: ଯା ସବୁ ସାରିଦେଲା, ଗାଁ ଗୋଟାକୁ ନଷ୍ଟ ଭ୍ରଷ୍ଟ କରିଦେଲା। ନା କଣ କହୁଛ ପଣ୍ଡିତେ? ଏଇ ଆମ ସୁଶାନ୍ତ, ଆମ ସ୍କୁଲ ଶିକ୍ଷକ ମାନେ ଆଦର୍ଶ ଶିକ୍ଷକ, ଏ ବର୍ଷ କୁଆଡେ ରାଷ୍ଟ୍ରପତି ପୁରସ୍କାର ପାଇବ। ସବୁ କାମ କରିବି ମୁଁ, ଆଉ ପୁରସ୍କାର ପାଇଲା ବେଳକୁ ଆଉ ଜଣେ।
3: ଓ ତା ନୁହେଁ ତ ଆଉ କଣ, ଆପଣ ତ ଆଜ୍ଞା ଏ ଗାଁର ହର୍ତ୍ତା କର୍ତ୍ତା ଭାଗ୍ୟ ବିଧାତା, ଆଉ ସେଇଟା ଗୋଟେ
4: କାଲିକାର ପିଲା କଣ ଗୋଟାଏ ଆଦର୍ଶ ଭାଲୁ ଧରିଛି, ବ୍ରାହ୍ମଣ ଘରର ପିଲା। ଆରେ ତାର ପରେ ଧର୍ମ ନାହିଁ, ଜାତି ନାହିଁ, ମାନବିକତା ପରେ ତାର ଧର୍ମ। ମାନବିକତାଟାକୁ ତ ଘୋରିବାଟି ଏକବାରେ ପିଇ ପକେଇଛି। ଆରେ
3: ହଁ ତା ନୁହେଁ ତ ଆଉ କଣ,
4: କଣ ତା ନୁହେଁ ତ ଆଉ କଣ। ଆରେ ସିଏ ଯାହା କରୁଛି କଣ ସବୁ ଠିକ କରୁଛି? କୁଆଡୁ ଗୋଟେ ଯବନ କଇଦି ଆଣି ଘରେ ରଖି ଖାଇବାକୁ ଦଉଛି, ସେ ଫେର ଆମ ଗାଁ ଡ୍ରାମାରେ ପରା ଭୀମ ରୋଲ କରୁଛି। ବୁଝିଲ ପଣ୍ଡିତେ, ଭୀମ ଭୀମ ହେଇଛି କି ଘୋର କଳିକାଳ ହେଲାଟି। ରାମ ରାମ ରାମ ରାମ।
3: ଜାଣିନାହାନ୍ତି କି ଆଜ୍ଞା ଯାହା ରୋଲ କରୁଛି ନା? ଆହ ଦେଖିବା ଲୋକର ରକ୍ତ ତାତି ଯିବ ପରା।
4: ହଉ କରୁଥା କରୁଥା, ଆହୁରି ପ୍ରଶଂସା କରୁଥା। ନିଜର ଜାତି ଧର୍ମ ତ ଖାଇଲା, ଆଉ ଏ ଗାଁ ଯାକର ଜାତି ଧର୍ମ ଗଲେ ଯାଇ ହେଇଯିବ। ମୁଁ ଠିକ କହୁଥିଲି କି ନାହିଁ?
3: ହଁ ତା ନୁହେଁ ତ ଆଉ କଣ, କଥାଟା ତ ସେଇଠି। ଆଉ
4: ହେଲେ ଜାଣି ରଖ ପଣ୍ଡିତେ, ସର୍ବଶାସ୍ତ୍ର ବିଶାରଦ ସର୍ବବିଦ୍ୟା ପାରଙ୍ଗତ ଶ୍ରୀ ବୀର ହନୁମାନ ଶାସ୍ତ୍ରୀ ଏ ଗାଁରେ ଥିବା ପର୍ଯ୍ୟନ୍ତ ତା କରେଇ ଦବନି ଦବନି ଦବନି। ବୁଝିଲ? କଣ ବୁଝିଲ?
3: ତାହା ନୁହେଁ ତ ଆଉ କଣ, ବୁଝିଗଲି।
4: କଣ ବୁଝିଲ
3: ମାନେ? ସବୁ ବୁଝିଗଲି ଆଜ୍ଞା।
4: କଣ ସବୁ ବୁଝିଗଲେ?
3: ସବୁ ଯାହା ଯାହା ଆପଣ ଭାସିଲେ।
4: ବୁଝିଲ ପଣ୍ଡିତେ, ତୁମ ମୁଣ୍ଡରେ ଗୋବର ଅଛି ଗୋବର।
3: ତା ନୁହେଁ ତ ଆଉ କଣ ଥିବ ତ ଆଉ।
4: ଖାଲି ସେଇଥିପାଇଁ ତ ଏ ଅନାଚାର ଭ୍ରଷ୍ଟାଚାର ଗୁଡାକ ଗାଁରେ ଦିନକୁ ଦିନ ବଢି ଚାଲିଛି। ଲୋକାଟାକୁ ଏମିତି ପାନେ ଚଖେଇବି ଯେ ତା ଜୀବନରେ ଚାଖି ନଥିବ।
3: ହଁ ତା ନୁହେଁ ତ ଆଉ କଣ।
5: ଏଇ ହସ୍ତେ ଦୁଃଶାସନ ବକ୍ଷ ବିଦାରିଣ।
6: ରହ ରହ, ବାକିଟା ମୁଁ କହିବି। ବାନ୍ଧି ଦେବି ଦ୍ରୌପଦୀର ମୁକୁଳିତ କେଶ,
5: ତେବେ ଯାଇ ମନବାଞ୍ଛା ପୂର୍ଣ୍ଣ ହେବ ମୋର।
3: ଆରେ ତୁମେ ଦୁଇଟା ଏ ଅସମୟରେ ଇଆଡ଼େ କୁଆଡ଼େ।
5: ଜୁହାର ଆଜ୍ଞା।
3: ସର୍ବରିଷ୍ଟ ଶାନ୍ତିର ଭବତୁ।
6: ଆସିଥିଲୁ ପ୍ରଧାନ ଶିକ୍ଷକଙ୍କ ପାଖରେ କଣ କାମ ଥିଲା ଯେ ଡକେଇଥିଲେ।
3: କଣ ବାବୁ ମାନେ, ତୁମେ ଦୁଇ ଜଣ ମହାଭାରତ କରୁଛ କି? ରହିମ ପରା ଭୀମ ରୋଲ
6: କାହିଁକି କହୁଛନ୍ତି ଆଜ୍ଞା, ଯାହା କରୁଛି ନା
3: ସତେ। ତା ନୁହେଁ ତ ଆଉ କଣ, କରିବ ତ ଆଉ।
4: ହଁ ତମେ ସବୁ ଖୁସି ହେଉଥା, ମୁସଲମାନ ଟୋକାଟା ଭୀମ ହବ, ଆଉ ତମେ ତମେ ସବୁ ତା ଠାରୁ ମାଡ ଖାଇବ। ନାଇଁ
7: ଯାହା ଜଣାପଡୁଛି ସେ ତ ଆମ ସମସ୍ତଙ୍କ ଠାରୁ ଭଲ କରୁଛି ଆଉ।
4: କଣ କହିଲ କଣ କହିଲ, ସେ ମୋଠୁ ବେଶୀ ଜାଣିଛି। ଆରେ ସର୍ବଧର୍ମ ବିଶାରଦ ସର୍ବଶାସ୍ତ୍ର ପାରଙ୍ଗତ ବୀର ହନୁମାନ ଶାସ୍ତ୍ରୀ ଠାରୁ ପୁଣି ସେ ବେଶୀ ଜାଣିଛି।
3: ତା ନୁହେଁ ତ ଆଉ କଣ, ଜାଣିବ ତ ଆଉ।
6: ଛାଡ଼ନ୍ତୁ ଆଜ୍ଞା, ପଣ୍ଡିତେ କଣ ଜାଣନ୍ତି, ଆପଣ ପରା ଆମକୁ ଖୋଜୁଥିଲେ, କୁହନ୍ତୁ କଣ କାମ।
4: ହଁ ଠିକ ମନେ ପକେଇଦେଲ, ହେଲେ ଏଠି ନୁହେଁ ଘର ଆଡ଼େ ଆସ, ବହୁତ କାମ ଅଛି।
3: ବୁଝିଲି, ମନେ ମନେ ବହୁତ ଚାଲାକ ନା। ଆରେ ଉପାୟଂ ଚିନ୍ତୟେତ୍ ପ୍ରଜ୍ଞସ୍ତଥା ପାୟମପି ଚିନ୍ତୟେତ୍। ଭାବିଛୁ ଏମିତି କରି ସୁଶାନ୍ତକୁ ହଇରାଣ କରିବୁ ନାହିଁ। ଆରେ ପଣ୍ଡିତ ଥିବା ପର୍ଯ୍ୟନ୍ତ ତୋର କୌଣସି ଚାଲାକି କାମ ଦବନି, ତୁ ଡାଳେ ଡାଳେ ଗଲେ ମୁଁ ପତ୍ରେ ପତ୍ରେ ଯିବା ଲୋକ।
8: ନମସ୍କାର ଆଜ୍ଞା।
3: ସର୍ବାରିଷ୍ଟ ଶାନ୍ତିର୍ ଭବତୁ। କୁଆଡ଼େ ବାହାରିଲ? ମୁଁ ବର୍ତ୍ତମାନ ତୁମ ପାଖକୁ ହିଁ ଯାଉଥିଲି।
8: ମୋ ପାଖକୁ କିନ୍ତୁ କାହିଁକି?
3: ସୁଶାନ୍ତ କ'ଣ ଘରେ ନାହିଁ କି?
8: ହଁ ଭାଇ, କ'ଣ ଗୋଟେ କାମରେ ସହରକୁ ଯାଇଛନ୍ତି, ଦୁଇ ଦିନ ପରେ ଆସିବେ।
3: ଓ, ସେଥିପାଇଁ ଏତେ ଚକ୍ରାନ୍ତ ଚାଲିଛି?
8: ଚକ୍ରାନ୍ତ କାହିଁକି, କାହା ବିରୁଦ୍ଧରେ?
3: କାହା ବିରୁଦ୍ଧରେ ଆଉ ହବ, ଏଇ ସୁଶାନ୍ତ ବିରୁଦ୍ଧରେ। ସେଇ ଜଣେ ତ ଆମ ପ୍ରଧାନ ଶିକ୍ଷକଙ୍କର ଶତ୍ରୁ। କଳେ ବଳେ କୌଶଳେ ସେ କଣ୍ଟାଟାକୁ ସଫା କଲେ ଯାଇ ତାର ମନ ଶାନ୍ତି ହବ।
8: କ'ଣ ହେଲା ଭାଇଙ୍କ ବିରୁଦ୍ଧରେ ଚକ୍ରାନ୍ତ? କ'ଣ ହେଇଛି ଠିକ୍ ଭାବରେ କୁହନ୍ତୁ। ମୋ ଦେହରେ ଗୋଟେ ବିନ୍ଦୁ ରକ୍ତ ଥିବା ପର୍ଯ୍ୟନ୍ତ ତାଙ୍କର କେହି କିଛି କ୍ଷତି କରିପାରିବେନି।
3: ହଁ ହଁ ବାବା, ହଁ ସେ ବିଶ୍ୱାସ ମୋର ଅଛି। ତେବେ କଥାଟା ହେଲା, ବର୍ତ୍ତମାନ ସୁଶାନ୍ତ ଘରେ ନଥିବା ଅବସ୍ଥାରେ ପିଲା ଦୁଇଟାଙ୍କୁ ଟିକେ ଜଗିବାକୁ ପଡ଼ିବ। ଦେଖ, ମା ଛେଉଣ୍ଡ ଛୁଆ ଦୁଇଟା, ତାଙ୍କର ଯେମିତି କିଛି କ୍ଷତି ନ ହୁଏ।
8: କ'ଣ ହେଲା କୁନାମୁନା? ଆଚ୍ଛା ଠିକ୍ ଅଛି ଆଜ୍ଞା, ଆପଣ ନିଶ୍ଚିନ୍ତରେ ଥାଆନ୍ତୁ, ଜେଲ୍ ଅଭିଜ୍ଞତା ମୋର ଅଛି, ସେ ପୁଣି ବିନା ଅପରାଧରେ। ଆଉ ଆଜି ଯଦି ଦରକାର ପଡ଼େ ଅପରାଧ କରି ଜେଲ୍ ଯିବାରେ ମୋର ଦୁଃଖ ନାହିଁ, ହେଲେ ଅନ୍ୟାୟକୁ ବରଦାସ୍ତ କରିବିନି।
3: ହଉ ରହି, ମୁଁ ଚାଲିଲି,
9: ଟିକେ ସାବଧାନ ଥିବୁ।
1: ଶୀଘ୍ର ଶୀଘ୍ର ଚାଲୁ ନା, ରଘୁ କାକା ଆଉ ରହିମ କାକା ବ୍ୟସ୍ତ ହେବେଣି, ବାପା ବି ଘରେ ନାହାନ୍ତି, ଅନେକ ଡେରି ହେଲାଣି।
10: ଏ ଏତେ ଜୋରରେ ଚାଲନା, ମୁଁ ତ ସାଙ୍ଗେ ଦୌଡ଼ି ପାରିବିନି। ଓହ, ମୋ ଗୋଡ଼ କ'ଣ ହେଇଗଲାଣି, ତୁଟା ନିହାତି ଡରୁଆଟାଏ।
1: ନାଇଁ ନାଇଁ, ତୁ ଶୀଘ୍ର ଚାଲ, ସତରେ ମୋତେ କାହିଁ ବହୁତ ଡର ଲାଗୁଛି, ଦେଖୁନୁ ରାସ୍ତାଟା କେମିତି ନିଛାଟିଆ ହେଇଛି।
8: କୁନା ମୁନା, ଶୀଘ୍ର ଦୌଡ଼ି ପଳେଇ ଯା, ଏ ଦୁଇଟା କଥା ମୁଁ ବୁଝିବି।
3: ମରିଗଲା ନା କ'ଣ?

0: ଭାରି କଷ୍ଟ ଭାଇ, ମତେ ଟିକେ ଧରିବେ ଭାଇ, କେତେ ଆଉ ଶୋଇବି ଯେ, ବସିବାକୁ ଇଚ୍ଛା ହଉଛି।
1: ଧୀରେ ଧୀରେ ଧୀରେ ଉଠ। କଣ ଟିକେ ଭଲ ଲାଗିଲା? କଣ ଦେଇ ତୁମର ଉପକାର ସୁଝି ବୁଝି ପାରୁନି। ମୋର ସାମାନ୍ୟ ଅନୁପସ୍ଥିତିରେ
0: ମତେ ଆଉ ଲଜ୍ଜା ଦିଅନ୍ତୁନି ଭାଇ, ଆପଣଙ୍କୁ ଋଣ ସୁଝିବା ପାଇଁ ଆଲା ଗୋଟେ ସୁଯୋଗ ଦେଲେ।
1: କଣ ଋଣ ସୁଝିବ ବୋଲି ଜୀବନକୁ ବାଜି ଲଗେଇ?
0: ଭାଇ, ଜଣେ ଜେଲ ଫେରନ୍ତା ଦାଗିକୁ ଆଶ୍ରୟ ଦେଇ
1: ତମକୁ କେତେ ଥର ମନା କରିଛି ସେ ଦାଗି ଶବ୍ଦ ମୁହଁ ନ ଧରିବା ପାଇଁ? ଏ ଭଦ୍ର ସମାଜ ଥାଇ ଭଦ୍ରାମିର ଖୋଳ ପିନ୍ଧି କେତେ ଦାଗି ଅଛନ୍ତି ତାର ହିସାବ କେବେ ରଖିଛ?
0: ହଁ ଭାଇ, ସେମାନେ ଅପରାଧ କଲେ ବି ନିରପରାଧ, ହତ୍ୟା କଲେ ମଧ୍ୟ ଆଇନ ଆଖିରେ ନିଷ୍କଳଙ୍କ, କାରଣ ପ୍ରମାଣ ନାହିଁ। ଆଉ ଆମେ
1: ହଉ ଥାଉ ଥାଉ, ବେଶୀ ଉତ୍ତେଜିତ ନ ହୋଇ ଚୁପଚାପ ଶୋଇପଡ଼। ଡାକ୍ତର ବେଶୀ କଥାବାର୍ତ୍ତା କରିବାକୁ ମନା କରିଛନ୍ତି ପରା?
0: ନାଇଁ ଭାଇ, ମତେ ଆଜି କହିବାକୁ ଦିଅନ୍ତୁ, ମୋ ଭିତରେ ଅନେକ ଅକୁହା କଥା ରହିଯାଇଛି। ଜାତିରେ ମୁସଲମାନ ହେଲେ ମଧ୍ୟ
1: ଫେର ସେ ଜାତି ଧର୍ମ, ଥରେ କହିଥିଲି ମନେ ନାହିଁ, ମନୁଷ୍ୟର ସତ୍ ଆଚରଣ ହିଁ ଧର୍ମ। ତୁମେ ଶ୍ରେଷ୍ଠ ମୁସଲମାନ, କାରଣ ମାନବିକତା ତୁମକୁ ତ୍ୟାଗ କରିନାହିଁ, ମହମ୍ମଦଙ୍କ ଆଦର୍ଶକୁ ତୁମେ ଠିକ ଭାବରେ ଅନୁସରଣ କରିଛ। ଆଉ ସେଇଥିପାଇଁ ଡେରିରେ ହେଲେ ମଧ୍ୟ ଆଲ୍ଲାହ ତୁମକୁ ତୁମର ପୁଅ ନିକଟରେ ପହଞ୍ଚେଇ ଦେଇଛନ୍ତି।
0: ପୁଅ? ମୋ ପୁଅ? ଆପଣ ଆପଣ ମୋ ସହିତ ଥଟ୍ଟା କରୁନାହାନ୍ତି ତ ଭାଇ? ମୋ ସ୍ତ୍ରୀ ମୋ ପୁଅ ଅନେକ ଦିନରୁ ଚାଲି ଯାଇଛନ୍ତି, ମୋର କେହି ନାହାନ୍ତି। ଏ ଦୁନିଆରେ ମୁଁ ସମ୍ପୂର୍ଣ୍ଣ ଏକା।
1: ଓହୋ, ବ୍ୟସ୍ତ ହୁଅ ନା ରହି, ଭଗବାନ ଏତେ ନିଷ୍ଠୁର ନୁହନ୍ତି। ତୁମ ପୁଅ ବଞ୍ଚିଛି।
0: କଣ କହିଲ? ମୋ ପୁଅ ବଞ୍ଚିଛି? କାହିଁ ଭାଇ, କାହିଁ ମୋ ପୁଅ? ମତେ ନେଇ ଚାଲ, ମୁଁ ତାକୁ ଟିକେ ଦେଖିବି ଭାଇ, ମତେ ନେଇ ଚାଲ।
1: ଅଧ ଚେବନି, ଥରେ ମୋ କଥା ଶୁଣି ସାର। ଆଜି

0: ଦଶ ବର୍ଷ ତଳେ ସେଦିନ ଏକ ଜନାକୀର୍ଣ୍ଣ ରାସ୍ତାରେ ମୁଁ ଯାଉଥାଏ, ହଠାତ୍ ଗୋଟେ ଜାଗାରେ ଭିଡ଼ ଦେଖି ଅଟକି ଗଲି। ପାଖକୁ ଯାଇ ଦେଖିଲି ଏକ ହୃଦୟ ବିଦାରକ ଦୃଶ୍ୟ, ଜଣେ ସ୍ତ୍ରୀ ଲୋକର ରକ୍ତାକ୍ତ ଶବ।
1: ତାପରେ
0: ତା ନିକଟରେ ଗୋଟିଏ କଅଁଳା ଛୁଆ କାନ୍ଦୁଥାଏ। ଧାଇଁ ଯାଇ ଛୁଆଟିକୁ କୋଳ ଟେକି ଧରିଲି, କିନ୍ତୁ ତାକୁ ନେଇ ଯିବି କୁଆଡ଼େ? ପଚାରି ବୁଝିଲି ବାପା ତାର ସେଦିନ ଜେଲ ଯାଇଛି, ସେ ଲୋକଟି ଆଉ କେହି ନାହିଁ।
1: ତାପରେ ତାପରେ କଣ ହେଲା ଭାଇ?
0: ତାପରେ ତାକୁ ଆଣି ଘରକୁ ଆସିଲି। ରହିମ, ତୁମେ ତୁମେ ତୁମ ମୁନାକୁ ଚିହ୍ନି ପାରୁନ? ରହିମ,
1: ମୁନା ମୁନା ମୋ ପୁଅ ସଲିମ, ମୋ ସଲିମ ସାକିନା, ମତେ ଛାଡି ଚାଲିଗଲୁନ, ସ୍ୱାମୀର ବଦନାମ ସହି ପାରିଲୁନି, ହେଲେ ହେଲେ ମୁଁ ନିରପରାଧ ସାକିନା, ତୋ ରହିମ ସମ୍ପୂର୍ଣ୍ଣ ନିରପରାଧ।
0: ରହିମ, ଜନ୍ମ ମୃତ୍ୟୁ ଆମ ହାତରେ ନାହିଁ। ରହିମ, ସାକିନା ଯାଇଛି ହେଲେ ମୁନାକୁ ଛାଡି ଯାଇଛି ତୁମ ହାତରେ, ତାକୁ ପ୍ରକୃତ ମଣିଷ କରି ଗଢି ତୋଳିବା ଦାୟିତ୍ୱ ତୁମର।
1: ମୋର ନୁହେଁ ଭାଇ, ତୁମର। ମୁନା ତୁମର ପୁଅ, ତୁମେ ମଣିଷ ନୁହ, ତୁମେ ମୋର ଆଲ୍ଲା। ମୋ ସଲିମ ତୁମରି ପାଖରେ ହିଁ ମଣିଷ ହବ। ଆଜି ଆଜି ମୁଁ ବହୁତ ଖୁସି, ମୋ ପୁଅ ବଞ୍ଚିଛି, ପୁଣି ଭଗବାନଙ୍କ ଦାୟିତ୍ୱରେ ଅଛି, ମୋର ଆଉ ଚିନ୍ତା ନାହିଁ, ମୁଁ ସବୁ ପାଇଛି, ସବୁ ପାଇଛି ମୁଁ।
0: ହେ ପାଗଳ, ତୁମମାନଙ୍କ ପରି ମୁଁ ମଧ୍ୟ ଗୋଟିଏ ମଣିଷ, ଭଗବାନ କାହିଁକି ହେବି? ମଣିଷକୁ ମଣିଷ ଚିହ୍ନିବା ତ ଏକ ସ୍ୱାଭାବିକ କଥା, ହେଲେ ମଣିଷର ଖୋଳ ପିନ୍ଧି ଆମେ ଆଜି ଗୋଟେ ଗୋଟେ ଶୈତାନ ହେଇଯାଇଛୁ, ଆମ ଆଚରଣରେ ମାନବିକତା ନାହିଁ।
1: ମୁନା ଆ, ମୁନା ମୋ କୋଳକୁ ଆ।
2: ବାପା?
1: ବାପା ନୁହେଁ ରେ, କହ କାକା, ତୋ ବାପା ତ ସ୍ୱୟଂ ଭଗବାନ। ଆ, କି ଆନନ୍ଦ, ବିନା ଅପରାଧରେ ଜେଲ ଯିବା ମୋ ପାଇଁ ଏକ ଆଶୀର୍ବାଦ ହେଲା। ତା ନହେଲେ ତା ନହେଲେ ଆଜି କଣ ମୁଁ ଭଗବାନଙ୍କୁ ପାଇଥାନ୍ତି?
3: ଭାଇ ଭାଇ, ରହିମଙ୍କୁ ଆରେଷ୍ଟ କରିବା ପାଇଁ ପୋଲିସ ଆସୁଛନ୍ତି। ଯିଏ ଛୁରୀରେ ଆଘାତ ପାଇଥିଲା ସେଇ ଭଡ଼ାଟିଆ ଗୁଣ୍ଡାଟା ଡାକ୍ତରଖାନାରେ ମରିଯାଇଛି, ହେଡ଼ମାଷ୍ଟର ମଧ୍ୟ ଆରେଷ୍ଟ ହେଇଛନ୍ତି। କଣ କରିବା ଭାଇ, ରହିମଙ୍କୁ ଲୁଚେଇ ଦେବା?
1: ଆରେ ରଘୁ, ମତେ ଲୁଚେଇ ତୁ କଣ ଭାଇଙ୍କୁ ଅପରାଧୀ କରିବା ପାଇଁ ଚାହୁଁଛୁ? ମୁଁ ଜେଲ ଯିବାକୁ ପ୍ରସ୍ତୁତ, ମୋର ଆଉ ଟିକେ ବି ଦୁଃଖ ନାହିଁ, ମୋ ମୁନା ବଞ୍ଚିଛି, ଭଗବାନଙ୍କ ପାଖରେ ଅଛି, ମୋର ଆଉ କିଛି ଦରକାର ନାହିଁ, ଏଣିକି ଏଣିକି ଶାନ୍ତିରେ ମୁଁ ମୋର ଅବଶିଷ୍ଟ ଜୀବନ ଜେଲରେ କଟେଇ ପାରିବି।
0: ରହିମ, ତୁମେ ଜମା ଚିନ୍ତା କର ନା, ତୁମ ପାଇଁ ମୁଁ ଜେଲ ଯିବି। ତୁମେ ଥରେ ତ ଜେଲ ଦେଖିଛ, ଏଥର ମତେ ସୁଯୋଗ ଦିଅ, ମୋ ପାଇଁ ଜେଲ ଆଉ ଘର ମଧ୍ୟରେ କିଛି ପ୍ରଭେଦ ନାହିଁ।
1: ତମେ ଜେଲ ଯିବ କାହିଁକି ଭାଇ? ତମେ ଜେଲ ଗଲେ ମୋ ପରି ନିରାଶ୍ରୟ ମାନଙ୍କୁ କିଏ ଆଶ୍ରୟ ଦେବ? ମୋ ପରି ଅନେକ ଆସିବେ, ଅନେକ ଯିବେ, କିନ୍ତୁ ତମେ ଗଲେ କଣ ହବ ଜାଣିଛ?
0: କଣ ହବ?
1: ଭଗବାନଙ୍କ ଉପରୁ ଲୋକଙ୍କର ଆସ୍ଥା ତୁଟିଯିବ ଭାଇ, ମତେ ଯିବାକୁ ଦିଅ, ମତେ ଯିବାକୁ ହିଁ ପଡ଼ିବ। ହଁ, ମୁଁ ଯିବି, ମୁଁ ନିଶ୍ଚୟ ଯିବି।
4: ଶୁଣିଲେ ନାଟକ ଭଗବାନଙ୍କୁ ପାଇଲା ପରେ, ରଚନା ମିନତୀ ଷଡ଼ଙ୍ଗୀ, ପ୍ରଯୋଜନା ମୁରଲୀଧର ପଣ୍ଡା, ସହଯୋଗିତା ଜୟରାମ ମୁଣ୍ଡା। ନାଟକରେ ଅଂଶଗ୍ରହଣ କରିଥିବା କଳାକାରମାନେ ହେଲେ ରହିମ, ବିଜୟ କୁମାର ଭୋଳ, ଦ୍ୱିତୀୟ କଏଦୀ ଏବଂ ପଣ୍ଡିତେ ସତ୍ୟନାରାୟଣ ବେହେରା, ସୁଶାନ୍ତ ମୁରଲୀଧର ଦାସ, ବୀର ହନୁମାନ ଶାସ୍ତ୍ରୀ, ପ୍ରଦ୍ୟୁମ୍ନ ମୋହନ ଦାସ, ରଘୁ ମୌଲବୀ ଏବଂ ଦ୍ୱିତୀୟ ବ୍ୟକ୍ତି ରଞ୍ଜିତ କୁମାର ଦେହୁରୀ, ପାଦ୍ରୀ ଏବଂ ପ୍ରଥମ ବ୍ୟକ୍ତି ଜୟରାମ ମୁଣ୍ଡା, ମୁନା ପ୍ରଜ୍ଞା ପଟ୍ଟନାୟକ, କୁନା ସୂର୍ଯ୍ୟସ୍ନତା ନନ୍ଦ। ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ। ପ୍ରଥମେ ଶୁଣନ୍ତୁ ଏହି ଗୀତଟି, ଗାଇଛନ୍ତି ଶ୍ରୀକାନ୍ତ ମୋହନ ବାରିକ, ଗୀତ ରଚନା।

0: ଶୁଣୁଥିଲେ କେତୋଟି ସମ୍ବଲପୁରୀ ଗୀତ, ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ୟାଚିନେର ମୁଖ୍ୟ ଖବର ସାଙ୍ଗେ ମୁଇଁ ତର୍ପଣ କୁମାର ପ୍ରଧାନ। ନିଶାଦ୍ରବ୍ୟର ବ୍ୟାପକ ପ୍ରଚଳନ ଦେଶର ଜାତୀୟ ସୁରକ୍ଷା, ସାମାଜିକ ସ୍ଥିରତା, ଆର୍ଥିକ ସ୍ୱାର୍ଥ ଓ ଯୁବପିଢ଼ିର ଭବିଷ୍ୟତ ଲାଗି ଗୁରୁତର ବିପଦ ସୃଷ୍ଟି କରୁଛି। ଏ ଲଢ଼େଇଥି ବିଜୟ ହେବାର୍ ଲାଗି ଆଧ୍ୟାତ୍ମିକ ଗୁରୁ, ଯୁବବର୍ଗ ଆଉ ମା'ମାନେ ମିଶିକରି ଗୋଟେ ମଞ୍ଚଥି କାମ କରବାର୍କେ ପଡ଼୍ବା, କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା। ନିଶାଦ୍ରବ୍ୟକେ ନାଇଁ କହିବାର ସହିତ ତାର କୁପ୍ରଭାବ ବାବଦେ ସମାଜନ ସଚେତନତା ସୃଷ୍ଟି କରବାର୍ ଲାଗି ସଂକଳ୍ପ ନେବାର୍କେ ଆହ୍ୱାନ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ଦୁଇ ନମ୍ବର ପ୍ୟାକ୍ସ ଚିଲିକା ଶିଖର ସମ୍ମିଳନୀଥି 34ଟା ଦେଶ ସହିତ କୃତ୍ରିମ ବୁଦ୍ଧିମତା ପ୍ରଯୁକ୍ତିବିଦ୍ୟା ପ୍ରସ୍ତାବଟି ସ୍ୱାକ୍ଷର କଲା ଭାରତ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସାକ୍ଷାତ କଲେ ଭୁଟାନର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ୟେଜାଙ୍ଗ ଦା ଥାପା। ସାକ୍ଷାତ ସମୟଥି ଭାରତ ଭୁଟାନ ସହଯୋଗ ବଢ଼ାବା ବାବଦେ କଲେ ଆଲୋଚନା। ଆଇବାର ରବିବାର ଦିନର ସକାଳର 11 ବଜେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶ ଆଉ ଦୁନିଆ ସାରା ଲୋକର ସାଙ୍ଗେ ବିଚାର ବିନିମୟ କରିବେ ପ୍ରଧାନମନ୍ତ୍ରୀ। ଏହି କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସବୁ ନେଟୱାର୍କ, ଏଆଇଆର୍ ନ୍ୟୁଜ୍ ୱେବ୍ସାଇଟ୍ ଆଉ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ଥି କରାଯିବା ପ୍ରସାରଣ। ସ୍କୁଲ ବହି ଭୁଲ ଲାଗି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ରିପୋର୍ଟ ଦେଲେ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି। ଶିକ୍ଷା ନିର୍ଦ୍ଦେଶାଳୟର ତତ୍କାଳୀନ ନିର୍ଦ୍ଦେଶକ ସହିତ 3 ଜଣ ସହକାରୀ ନିର୍ଦ୍ଦେଶକ ହେଲେ ନିଲମ୍ବିତ, 6 ଜଣ ସହକାରୀ ନିର୍ଦ୍ଦେଶକଙ୍କ ଉପରେ ନିଆଗଲା ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ। ପୂର୍ବ ଭାରତନୁ ପ୍ରଚୁର ଖଣିଜ ସମ୍ପଦ, ବ୍ୟାପକ କୃଷି ସମ୍ଭାବନା, ଦୀର୍ଘ ସମୁଦ୍ର ତଟ ଆଉ ଗୋଟିଏ ଯୁବ କାର୍ଯ୍ୟବଳ ରହିଛେ। ଇତାକେ ଉପଯୋଗ କରିକରି ଓଡ଼ିଶା ଶିଳ୍ପ ସମୃଦ୍ଧି ଦିଗରେ ଆଗ୍କେ ବଢ଼ୁଛେ, ସିଆଇଏ ପୂର୍ବାଞ୍ଚଳ ପରିଷଦର ବୈଠକଟି ଯୋଗ ଦେଇକରି କହିଲେ ମୁଖ୍ୟମନ୍ତ୍ରୀ। ଆଉ କିଛି ସମୟ ଆଉଥିରୁ ଲୋକସଭା ଭବନଠାରେ ମୂଲ ହେବା 2023 ଆଉ 2024 ବର୍ଷ ଲାଗି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ବିତରଣ ଉତ୍ସବ। ମୁଖ୍ୟ ଅତିଥି ଭାବେ ଯୋଗଦେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ଆଉ କିଛି ସମୟ ଆଉଥିରୁ ମୂଲ ହେବା ଭାରତ ଆଉ ଆୟାର୍ଲାଣ୍ଡ ଭିତରେ ଚଳିତ ସିରିଜ୍ର ପହଲା ଆନ୍ତର୍ଜାତିକ T20 ମ୍ୟାଚ୍। ଏହା ଚିନିର ମୁଖ୍ୟ ଖବର ଏନୁ ଶେଷ ହେଲା। ଏତାର ପରର ମୁଖ୍ୟ ଖବର ଶୁଣିପାରିବେ 6:05।
0: ଆକାଶବାଣୀ ସମ୍ବଲପୁର ଲୋକଗୀତ କାର୍ଯ୍ୟକ୍ରମରେ ସଂକୀର୍ତ୍ତନ ଶୁଣନ୍ତୁ। ପରିବେଷଣ କରିଛନ୍ତି ଗୋକୁଳ ପଟେଲ ଓ ତାଙ୍କ ସାଥୀମାନେ।
2: बोलो वृंदावन बिहारी लाल की, राधा रानी की, बोलो भाई प्रेम से।

ଲୋକଗୀତ କାର୍ଯ୍ୟକ୍ରମରେ ସଂକୀର୍ତ୍ତନ ଶୁଣୁଥିଲେ, ପରିବେଷଣ କଲେ ଗୋକୁଳି ପଟେଲ ଓ ତାଙ୍କ ସାଥୀମାନେ। ସାଥୀମାନେ ଥିଲେ ଶେଷଦେବ ପ୍ରଧାନ, ମହାବୀର ମହାକୁଡ଼, ଦିଲେଶ୍ୱର ମହାକୁଡ଼ ଓ ଅଲେଖ ସାହୁ। ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ ଆଜି ସନ୍ଧ୍ୟାର ଯୁବବାଣୀ କାର୍ଯ୍ୟକ୍ରମ।

0: ସୂର୍ଯ୍ୟ ବିନା ସକାଳ ହୋଇନଥାଏ, ଜହ୍ନ ବିନା ରାତି ହୋଇନଥାଏ, ବାଦଲ ବିନା ବର୍ଷା ହୋଇନଥାଏ। ଶ୍ରୋତାବନ୍ଧୁ, ତୁମ ବିନା ମୋ ଦିନର ଆରମ୍ଭ ହୋଇନଥାଏ। ହଁ ଶ୍ରୋତାବନ୍ଧୁ, ଆଜି ଆମେ ସମସ୍ତେ ମନ ଖୋଲି କଥା ହେବା, କାହିଁକିନା ଆଜି ପରା ଶୁକ୍ରବାର। ଆଜି ଦିନର ଆଉ ଏକ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମରେ ଆପଣମାନଙ୍କୁ ସ୍ୱାଗତ ଜଣାଉଛି, ମୁଁ ଦିବ୍ୟାନୀ, ନମସ୍କାର। ଶ୍ରୋତାବନ୍ଧୁ, ଆମ ସହିତ ଯୋଡ଼ି ହେବା ପାଇଁ ଡାଏଲ୍ କରନ୍ତୁ 0663241231 କିମ୍ବା 0663241240କୁ। ଶ୍ରୋତାବନ୍ଧୁ, ଆମକୁ ଡାଏଲ୍ କରନ୍ତୁ ଏବଂ ଆମ ସହିତ ମନ ଖୋଲି କଥା ହୁଅନ୍ତୁ। ଶ୍ରୋତାବନ୍ଧୁ, ଆଜି ଆମ ସହିତ ଯେହେତୁ ଶୁକ୍ରବାର, ତାହେଲେ ଆମ ସହିତ ଯୋଡ଼ି ହୁଅନ୍ତୁ ଏବଂ ଡାଏଲ୍ କରନ୍ତୁ ଆମର 0663024112311କୁ ଏବଂ ଅନ୍ୟ ନମ୍ବରଟି ହେଉଛି 0663241240କୁ। ଶ୍ରୋତାବନ୍ଧୁ, ଦେଖନ୍ତୁ ପାଗର ତ ପରିବର୍ତ୍ତନ ଘଟୁଛି, ବର୍ଷା ହେଉଛି, ଖରା ହେଉଛି, ଏହି ସମୟରେ ସମସ୍ତଙ୍କର ଦେହ ମଧ୍ୟ ଖରାପ ହେଉଛି। ତାହେଲେ ନିଜେ ନିଜର ଦେହକୁ ଜଗି ଚଳନ୍ତୁ। ଆମର ପ୍ରଥମ କଲର୍ ଆମ ସହିତ ଯୋଡ଼ି ହୋଇଛନ୍ତି, କଥା ହେବା ତାଙ୍କ ସହିତ। ଆଜ୍ଞା ନମସ୍କାର। ଜରୁର ଜରୁର ସାର, ଜରୁର ଜରୁର ସାର, ବୋଲିଏ। ପହିଲା ଆପକା ଇଣ୍ଟ୍ରୋଡକ୍ସନ ଦିଜିଏ ସାର। ଜି ସାର, ଉତ୍ନା ଦୂର ସେ ହମକୁ କଲ୍ କିଏ ହେ, ତୋ ବହୁତ ବହୁତ ଥ୍ୟାଙ୍କ ୟୁ ସାର।
1: धन्यवाद। और आप लोग को ये जो कार्यक्रम प्रस्तुति ला जो होती है फोन इन युवाणी में हो या और कार्यक्रम जो आता है शनि और रविवार सुबह 9 बजे, वो भी बढ़िया रहता है।
0: जी सर, जी सर। आप क्या करते हैं सर?
1: मैं प्राइवेट कंपनी में जॉब करता हूँ और समय मिलने पर आकाशवाणी से जुड़ता हूँ।
0: अच्छा सर, सर कब से सुन रहे हैं हमारा आकाशवाणी, कब से सुन रहे सर?
1: संबलपुर मेरे ख्याल से 3-4 साल हो गए एप्लीकेशन पर सुनते हैं, न्यूज़ वन ऐप पर।
0: जी सर। और क्या क्या क्या अच्छा लगता है सर, कौन कौन सा प्रोग्राम आपको अच्छा लगता है?
1: एक तो आपकी जो भाषा है वो बहुत अच्छी लगती है। जी सर, समझ नहीं आ रही लेकिन बहुत अच्छी भाषा है, मीठी भाषा है।
0: जी सर,
1: हमारी गुजराती भाषा वैसे ही आपकी मीठी भाषा है और आपकी जो पेशकश होती है वो तो सर्वोत्तम होती है। इसके लिए आपको और सभी अनाउंसर को बहुत बहुत धन्यवाद।
0: थैंक यू सर, आप भी हमारा इतना प्रेस किए इसलिए आपको बहुत बहुत थैंक यू है सर।
1: जी जी जी। और गाना सुनना है?
0: जी सर, जरूर सुनेंगे।
1: गाना सुनना है कभी कभी फिल्म का?
0: सर ये तो हमारा रिक्वेस्ट, मतलब संग का हम प्ले नहीं करते हैं, हम बस दिल से बात करते हैं।
1: कोई बात नहीं, जो भी आपको पसंद आए, आपकी फरमाइश, आपकी जो पसंद में आए गाना पसंद हो, लेकिन मुझे कार्यक्रम बहुत अच्छा लगता है।
0: ठीक है सर, थैंक यू सर, हम सुनाएंगे सर, जरूर सुनाएंगे आपको।
1: जी धन्यवाद।
0: जी सर, थैंक यू। ଆଜ୍ଞା ନମସ୍କାର।
2: ଆଜ୍ଞା ନମସ୍କାର।
0: ଆଜ୍ଞା, ଆପଣଙ୍କ ପରିଚୟ ଟିକେ ଦିଅ। ଆଜ୍ଞା, ବହୁତ ବହୁତ ଧନ୍ୟବାଦ ଏତେ ଦୂର ଆମର ସାଙ୍ଗେ ଯୋଡ଼ି ହେଇଥିବାର ଲାଗି। କାଣ କରୁଛନ୍ ଆଜ୍ଞା?
2: ଆଜ୍ଞା,
0: ଆଜ୍ଞା, ଆଜ୍ଞା। କବିତା ଯେହେତୁ ଲେଖୁଛନ୍ ଆଜ୍ଞା, ବୋଲେ ପଦେ ଆମର ଶ୍ରୋତାମାନଙ୍କୁ ଶୁଣାମା କେ? ଆପଣଙ୍କୁ ଯେନ୍ଟା ବହୁତ ଭଲ ଲାଗ୍ସି ଆଜ୍ଞା, ସେଟା ଶୁଣମା। ଠିକ ଅଛି ସାର।
3: ଛୁଆଟେ
0: ଆଜ୍ଞା, ବହୁତ ସୁନ୍ଦର, ବହୁତ ଭଲ ଲାଗିଲା ଆଜ୍ଞା। ଇ ରେଡିଓ ଶୁଣିବାଟା ଆଜ୍ଞା କେବେ ଆରମ୍ଭ କଲେ, ଆଉ ଏ କବିତା ଲେଖିବାଟା କେବେ ଆରମ୍ଭ କରିଛନ୍? ଆଜ୍ଞା, ଠିକ ଅଛି ସାର୍, ଆମ ସହିତ ଯୋଡ଼ି ହେଇଥିବାର ଲାଗି ବହୁତ ବହୁତ ଧନ୍ୟବାଦ ଆଜ୍ଞା। ଆଜ୍ଞା, ଆଜ୍ଞା ନମସ୍କାର, ଆପଣଙ୍କର ପରିଚୟ ଦିଅନ୍ତୁ। ଆଜ୍ଞା ଆଜ୍ଞା, ନମସ୍କାର। ଆଜ୍ଞା, କାଣା କରୁଛନ୍? କାଣା ଚାଷବାସ କରୁଛନ୍? ଆଜ୍ଞା, ଧୁକା ଗଡ୍ଡି ତ ହେଲା ନ ଏଦି। ଆଜ୍ଞା ଆଜ୍ଞା ଆଜ୍ଞା, ବୋଲେ ସାଇଲେନ ଦେଇ ସାଇଲେନ କାଁ? ଆଜ୍ଞା,

ଧାନ ଦେଇ ସାଇଲେନ କାଁ ଆଜ୍ଞା? ଆଜ୍ଞା ଆଜ୍ଞା, ସବୁ କେନ୍ତା ହେଇଛେ ଆଜ୍ଞା ଫସଲ ଇଥର? ଆଜ୍ଞା, ବେଲେ ମଣ୍ଡିକେ ଗଲାନ କି? ଆଜ୍ଞା ଆଜ୍ଞା, ବେଲେ ଧୁକା କଟିଛେ ଆଜ୍ଞା, ହଉଛେ କି ଆପଣଙ୍କର ଆଡ଼େ? ଆଜ୍ଞା ଆଜ୍ଞା, ଠିକ୍ ଅଛେ ଆଜ୍ଞା, ଆମର ସାଙ୍ଗେ ଯୋଡ଼ି ହେଇଥିବାର୍ ଲାଗି ବହୁତ ବହୁତ ଧନ୍ୟବାଦ, ନମସ୍କାର। ଆଜ୍ଞା ନମସ୍କାର, ଆପଣଙ୍କର ପରିଚୟ ଦଉନ୍। ଆଜ୍ଞା, କାଣା କରୁଛନ୍ ସାର୍ ଆପଣ ଏବେ? ଆଜ୍ଞା, ଆମକୁ ବି ଭଲ ନାଇଁ ଲାଗେ ଆଜ୍ଞା, ଆପଣଙ୍କ ନେ ନାଇଁ କଥା ହେଲେ, ଆପଣ ଫୋନ ନାଇଁ କଲେ ଆମର କାର୍ଯ୍ୟକ୍ରମର ଆଉ କାଣା ରହିଲା? ଆଜି ମୁଇଁ ଦିବ୍ୟାନୀ ଚୈନି ଅଛେ ଆଜ୍ଞା, ଦିବ୍ୟାନୀ ଚୈନି ଆଜ୍ଞା। ଆଜ୍ଞା, ଆପଣଙ୍କର ମାନେ ଗୋଟେ ବ୍ୟସ୍ତ ଟାଇମ୍, ଯେହେତୁ ଗୋଟେ ଘରର ଓକେଜନ୍ଟେ ଥିଲା ଆଜ୍ଞା, ମାନେ ପିଠାଖୁଆଟେ ଥିଲା, ସେ ତାର ଭିତରେ ବି ଆପଣ ଆମର ଲାଗି ସମୟ ବାହାର କରିକିରି ଆମମାନଙ୍କେ କଲ୍ କରିଛନ୍, ସେଥିଲାଗି ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଆଜ୍ଞା। ଆଜ୍ଞା, ହଁ ଆଜ୍ଞା, କୁହନ୍ତୁ। ଆଜ୍ଞା ନିଶ୍ଚିତ ଭାବେ ଆମେ ଟିକେ ଟିକେ କିରି ଆରମ୍ଭ କରୁଛୁ ଆଜ୍ଞା, ଶୁକ୍ରବାର ଦିନ। ଆଜ୍ଞା, ଆମେ ଟିକେ ଟିକେ କିରି ଆରମ୍ଭ କରୁଛୁ ସାର୍ ଶୁକ୍ରବାର ଦିନ, ତ କେବେ କେନ୍ତା ଯେନ୍ ଦିନ ଆସିବା ମାନେ ଆସୁଛି ଆମର ଚିଠି ମାନେ, ଗୋଟେ ଗୋଟେ ଚିଠି କେ ତ ଏନ୍ତା ପଢି ନାଇଁ ହୁଏ ଆଜ୍ଞା, ତ ଦୁଇ ଚାରିଟା ଚିଠି ହେଲେ ଆମେ ରେଗୁଲାର ସେଟା ପଢୁଛୁ ଆଜ୍ଞା। ଆଜ୍ଞା ଠିକ୍ ଅଛେ ସାର୍, ଆମର ମାନେ ଉପରସ୍ଥ କର୍ତ୍ତୃପକ୍ଷଙ୍କୁ ଆମେ ଏଇଟା ଜଣେଇଦେମୁ କି ଆମର କହିଛନ୍ ଶ୍ରୋତାମାନେ ବୋଲିକିରି। ଠିକ୍ ଅଛେ ସାର୍, ଆମ ସହିତ ଯୋଡ଼ି ହେଇଥିବା ଲାଗି ବହୁତ ବହୁତ ଧନ୍ୟବାଦ ଆଜ୍ଞା। ଆଜ୍ଞା ନମସ୍କାର, ଆଜ୍ଞା ନମସ୍କାର, ନମସ୍କାର ନାନୀ, କେନ୍ତା ଅଛ? ସ୍ୱର୍ଣ୍ଣପ୍ରଭା ନାନୀ ଫୋନ କରିଛ? ତମର ଆବାଜ ହିଁ ଗୋଟେ ପହଚାନ ନାଇଁ ନାନୀ ଆକାଶବାଣୀରେ। ଆଜ୍ଞା ଆଜ୍ଞା, ଆଜ୍ଞା, ବହୁତ ବଢିଆ କଥାଟେ କହିଲ ନାନୀ, ଯେହେତୁ ଆଜିର ପିଢ଼ି କାଲିର ଭବିଷ୍ୟତ, ତ ଆଜିର ପିଢ଼ି ଯଦି ନିଶାସକ୍ତ ହେବେ ବେଲେ କାଲିର ଭବିଷ୍ୟତଟା ପୁରା ଅନ୍ଧାର ହେଇକିରି ରହିଗଲା। ଆଜ୍ଞା, ହଁ ନାନୀ, ମାନେ ବଢ଼ିଆ କଥାଟେ କହିଲ। ଯେ ନାନୀ ମୁଇଁ ଗୋଟେ କଥା କହିମି, ତମେ ଯେହେତୁ ଗୋଟେ ପୁରୁଣା ଶ୍ରୋତା ଆମର ଲାଗି, ତ ଆମର ଯେନ୍ ଯୁବ

0: ଆମର ଯାହା ବି ଦଉଛେ ପାଣିପାଗ, ଯାହା ବି ଆମ ଦେଶ ବିଦେଶର ଖବର, ପ୍ରତ୍ୟେକ ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମ ଅଛି।
1: ଆଜ୍ଞା,
0: ନିଶ୍ଚିତ ସମସ୍ତେ ସବୁ ପ୍ରତ୍ୟେକ ବର୍ଗ ଲାଗି କାର୍ଯ୍ୟକ୍ରମ ଅଛି, ତ ସମସ୍ତେ ଶୁଣନ୍ତୁ। ବେଶୀ କରି ଯୁବ, ଯେହେତୁ ଯୁବକ ମାନେ ଆମ ଦେଶର ଭବିଷ୍ୟତ, ମୁଁ କହୁଥିଲି ତ ସେମାନେ ବି ଏ କାର୍ଯ୍ୟକ୍ରମ ଶୁଣନ୍।
1: ମୋବାଇଲ ରେ ବି ତ ଆପ୍ସ ଅଛି, ମାନେ ଆକାଶବାଣୀର ଆପ୍ସ ଅଛି।
0: ମୋବାଇଲ ଆପ୍ ରେ ବି ଆମର କାର୍ଯ୍ୟକ୍ରମ ଶୁଣୁନ, ଆକାଶବାଣୀ ସମ୍ବଲପୁର ଯୁବବାଣୀ ଶୁଣୁନ, ଆଉ ସବୁ ଶିକ୍ଷଣୀୟ କାର୍ଯ୍ୟକ୍ରମ ଦଉଛେ, ସେଟା ଶୁଣିକରି ତାଙ୍କ ଜୀବନରେ ବି ସେଟା ଲଗଉନ୍, ସେ ଶିକ୍ଷା ଗ୍ରହଣ କରୁନ୍। ଆଉ ଆମ ପାଠ ପଢା, ଆମର କ୍ୟାରିୟର, ଛାତ୍ରଛାତ୍ରୀ ମାନଙ୍କର ପଢା, ତାଙ୍କର କ୍ୟାରିୟର, ତାଙ୍କ ସେ ଯେନ୍ ସବୁ ଆଉଛେ, ପ୍ରତ୍ୟେକ କାର୍ଯ୍ୟକ୍ରମ ଅଛେ, ସେମାନେ ଯେନ୍ଟାକେ ସବୁ କେ ଗ୍ରହଣ କରି ନା ପାରିଲେ ବି ତାଙ୍କ ଶିକ୍ଷା ଲାଗି ଯେନ୍ତା ଜରୁରୀ ଆଗ୍ରହ।
1: ଆଜ୍ଞା ନାନୀ, ଆଜ୍ଞା
0: ଶୁଣିକରି।
1: ହଁ ନାନୀ,
0: କିନ୍ତୁ ସମସ୍ତେ ରେଡ଼ିଓ ଶୁଣୁ, ରେଡ଼ିଓ ବଢିଆ, ସବୁ କାର୍ଯ୍ୟକ୍ରମ ବଢିଆ, ଆମେ କାମ କରିକରି ବି ରେଡ଼ିଓ ଶୁଣି ପାର୍ମା, ଆମର କିଛି ଅସୁବିଧା ନା ହୁଏ। ତ ମୁଇଁ ସମସ୍ତଙ୍କୁ ଏ କଥା କହୁନି କି ସମସ୍ତେ ରେଡ଼ିଓ ଶୁଣୁ, ଆଉ ତା କିଛି ଶିକ୍ଷା ନିଜ ଜୀବନ ଗ୍ରହଣ କରୁନ।
1: ଆଜ୍ଞା ନାନୀ, ଠିକ୍ ଅଛେ ନାନୀ, ଏତେ ଦୂର ଆମର ସାଙ୍ଗେ ଯୋଡ଼ି ହେଇଥିବାର ଲାଗି ତମେ ତ ନିୟମିତ ଶ୍ରୋତା ହୋ, ତମକୁ ବହୁତ ବହୁତ ଧନ୍ୟବାଦ ଦଉଛେ। ନମସ୍କାର। ଶ୍ରୋତାବନ୍ଧୁ, ବର୍ତ୍ତମାନ ଶୁଣିବା ଗୋଟିଏ ଗୀତ, କଥାଚିତ୍ର ହିରୋ, କଣ୍ଠଦାନ କରିଛନ୍ତି ସଲମନ ଖାନ, ସଙ୍ଗୀତ ଅମନ ମଲ୍ଲିକ, ଗୀତ ରଚନା କୁମାର।

0: आइए नमस्कार। ଆଜ୍ଞା ନମସ୍କାର।
1: ନମସ୍କାର ଆଜ୍ଞା।
0: ଆଜ୍ଞା ଆପଣଙ୍କର ପରିଚୟ ଦଉନ ଆଜ୍ଞା।
1: ହଁ ଆଜ୍ଞା, ମୁଁ ମୁରଲୀବର ପତ୍ରୀ ରାମପୁର ବୌଦ୍ଧ ଜିଲ୍ଲା ବରଗଡ଼ର।
0: ଆଜ୍ଞା କେନ୍ତା ଅଛନ୍ ଆଜ୍ଞା?
1: ଆଜ୍ଞା ବହୁତ ଭଲ ଅଛେ।
0: ଆଜ୍ଞା
1: ଆପଣଙ୍କ ସାଙ୍ଗେ ତ ଭେଟ ହେଇଥିଲା ବେଳେ ଲାଗୁଛି ଆଜ୍ଞା।
0: ଆଜ୍ଞା
1: ଆପଣଙ୍କ ସାଙ୍ଗେ ଭେଟ ହେଇଥିଲା ଯେ ଆଜି ରେଙ୍ଗାଲିର।
0: ଆଜ୍ଞା।

0: ଭେଟିଥିଲା ବୋଲେ କାଣା କାଣା କରୁଛନ୍ ଆଜ୍ଞା? ଶାଢ଼ୀ ବୁଣାବୁଣି ଚାଲିଛି ଆଜ୍ଞା, ଧୁକା ଗଡ୍ଡି ବି ହଉଛେ କି କେନ୍ତା?
1: ନାଇଁ ଆଜ୍ଞା, ବର୍ଷା ପାନ୍ ବିଲକୁଲ ନାଇଁ ଆବାର୍ ଆମର ଆଡ଼କେ। ବର୍ଷା
0: ଆଜ୍ଞା
1: କେନ୍ତି କେନ୍ତି ଟିକେ ଆସା ବେଲେ ଟିକେ ଭଲ ହେତା।
0: ଆଜ୍ଞା
1: ଆଉ ମେଘ ଆସୁଛି ଆର୍ ପଲେଇ ଯାଉଛେ ନା ବର୍ଷିବାରଟା।
0: ଆଜ୍ଞା, ଯେ ଆପଣ ତ ଯେହେତୁ ପୁରୁଣା ଶ୍ରୋତା ନା ଆଜ୍ଞା, ମୁଇଁ ଇଟା ପଚରାମି କି ଆପଣ ଶ୍ରୋତା ଟିକେ ଯୋଗଡ଼ଉଛନ୍ କି ନି, ନୂଆ ନୂଆ ଶ୍ରୋତା?
1: ହଁ ଆଜ୍ଞା, ବହୁତ ଯୁଗଲାନୁ ଆଜ୍ଞା। ଏମିତି ତାମାନେ ଆମର ଇହାଦେ ମୋବାଇଲ ଦ୍ୱାରା ତାମାନେ ବହୁତ ଶ୍ରୋତାକୁ ଆମେ ସବୁ
0: ଆଜ୍ଞା
1: ଯୁଗରା ଯୁଗରି କରି ଦେଇଛୁ। ଏଇଟା ଆମେ ବହୁତ ଦେ, ଆଉ ସେମାନେ ବି ତାମାନେ ଫୋନ ମାନେ କହୁଛନ୍, ସେମାନେ ବି ଯୁଗରା ଯୁଗରି କରୁଛନ୍।
0: ଆଜ୍ଞା ଆଜ୍ଞା, ଯେହେତୁ ଆପଣ ମାନେ ହିଁ ଆମର ଧାରା ଆଜ୍ଞା, ବେଲେ ଆପଣ ମାନେ ନାଇଁ ଯୁଗୁଡ଼ାଲେ ଆଉ କିଏ ଯୁଗୁଡ଼ାବା ଆଜ୍ଞା?
1: ହଁ, ସବୁଆଡ଼େ ସବୁ ଆଜ୍ଞା, କାହିଁ କଟକ, କାହିଁ ଭୁବନେଶ୍ୱର, କାହିଁ ବଲାଙ୍ଗୀର, କାହିଁ ତାମାନେ ଆମର କଳାହାଣ୍ଡି, ସବୁଆଡ଼େ ଶ୍ରୋତା ମାନଙ୍କୁ ଆମେ ଯୁଗରା ଯୁଗରି କରୁଛୁ ଏଇଟା।
0: ଆଜ୍ଞା ଆଜ୍ଞା,
1: ଆଉ ଶୁଣତ ଆଜ୍ଞା, ଗୋଟେ ଅଭିଯୋଗ ଟେ କରିଛେ ମୋ ଇହାଦେ।
0: ଆଜ୍ଞା ନିଶ୍ଚିତ ଭାବେ କହୁନ୍।
1: ହଁ ଯେନ୍ ଆମ ଇହା ଯେନ୍ ଫୋନ ଯେନ୍ ଆମେ କରୁଛୁ, ଯେନ୍ କଥା ଲାଗୁଛୁ, ଯେନ୍
0: ଆଜ୍ଞା
1: ଆପଣଙ୍କର କଥା ଶୁଭୁଛେ, ହେଲେ ଶ୍ରୋତା ମାନଙ୍କ କଥା ଟିକେ ନା ଶୁଭା, ବହୁତ କମ ଶୁଭୁଛେ। ସେଟା ଟିକେ ତାମାନେ ଚେଷ୍ଟା କରୁଛେ ଆମେ ଦୁଇଟା ତାମାନେ ସମାନ ହେବାର ଲାଗି।
0: ଆଜ୍ଞା ଆଜ୍ଞା, ଠିକ୍ ଅଛେ, ମୁଇଁ ନିଶ୍ଚିତ ଭାବରେ ଆମର ଯିଏ ଅଛନ୍ ଉପରସ୍ଥ କର୍ତ୍ତୃପକ୍ଷ ତାଙ୍କୁ ଏଇ ଜିନିଷଟା କହିବି, ଆମେ ନିଶ୍ଚିତ ଭାବେ ଏଇଟା ଜଣେଇ ଦେମୁ।
1: ହଁ
0: ଆଜ୍ଞା,
1: ଆଉ ଗୋଟେ କାର୍ଯ୍ୟକ୍ରମ ଆଉ ଟିକେ ଭଲ ଲାଗିଲା ଆଜ୍ଞା, ଆମେ ଗୋଟେ ଗୀତ ତାମାନେ ଶ୍ରୋତା ମାନଙ୍କ ଅନୁରୋଧରେ ତାର ଗୋଟେ ଗୀତ ଟିକେ ତାର ପ୍ରଚାର କରତା। ଆମ 10ଟା 15ଟା ତାମାନେ ଗୀତ ରଖତେ, ଯିଏ ଯେନ୍ ଗୀତ କେ ତାମାନେ ପସନ୍ଦ କରତା, ସେ ଗୀତ କେ ତାମାନେ ବଜାତେ ବେଲେ ଟିକେ ଭଲ ଲାଗ୍ତା। ଆଗଲି ଯେନ୍ତା ହଉଥିଲା, ଆଉ ଏନ୍ତା ତାମାନେ 5-6ଟା ଶ୍ରୋତା ତ ତାମାନେ ଯେମିତି ତାମାନେ କଲ୍ କରୁଛନ୍, ବୋଲେ ହେନ୍ତା ହିସାବରେ ତାମାନେ କଥାବାର୍ତ୍ତା ହେଇକିରି ତାମାନେ କାର୍ଯ୍ୟକ୍ରମ କେ ଭଲ କରତେ ବେଲେ ତାମାନେ ଆଉ ଟିକେ ଭଲ ଲାଗ୍ତା।
0: ଅନୁରୋଧ, ଆପଣ ଯୋଉ ଜିନିଷଟା ମାନେ ଅନୁରୋଧ କରିବେ, ସେଇଟା ଆମେ ଗୀତଟା ବଜାଲେ ଆପଣମାନଙ୍କୁ ଭଲ ଲାଗବା ବୋଲିକିରି କହୁଛନ୍।
1: ହଁ ଆଜ୍ଞା, ହଁ
0: ଆଜ୍ଞା ଆଜ୍ଞା,
1: ଟିକେ ଜହନ ହେଲେ ମିନିଟେ 2 ମିନିଟ ତ ଆମେ ଗୋଟେ ଝଲକ ଦେ ତାମାନେ ବାଇଲେ ବି
0: ହଁ, ଗୋଟେ ପଦ ବଜାବାର୍ ଲାଗି କହୁଛନ୍। ଆଜ୍ଞା ଆଜ୍ଞା, ଠିକ୍ ଅଛେ ସାର୍, ମୁଇଁ ଏଇ କଥାଟା ଆମର ଯେନ୍ ଅଛନ୍ ଉପରସ୍ଥ କର୍ତ୍ତୃପକ୍ଷ ତାଙ୍କୁ ଜଣେଇ ଦେମୁ ଆମେ। ଆଜ୍ଞା ଠିକ୍ ଅଛେ ଆଜ୍ଞା, ଆମର ସହିତ ଯୋଡ଼ି ହେଇଥିବାର୍ ଲାଗି ବହୁତ ବହୁତ ଧନ୍ୟବାଦ। ଆଜ୍ଞା ନମସ୍କାର। ଆଜ୍ଞା ନମସ୍କାର।
2: ନମସ୍କାର
0: ଆଜ୍ଞା, ଆପଣଙ୍କର ପରିଚୟ ଟିକେ ଦେବେ?
2: ଗିରିଶ ଚନ୍ଦ୍ର ତ୍ରିପାଠୀ, ଡିଆର ହାଇସ୍କୁଲ, ବେଲପାହାଡ, ଝାରସୁଗୁଡ଼ା।
0: ଆଜ୍ଞା,
2: ବହୁତ ବହୁତ ପୁରୁଣା ଶ୍ରୋତା।
0: ହଁ ଆଜ୍ଞା,
2: ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ବି ଆପଣଙ୍କ କେନ୍ଦ୍ରକୁ ବହୁତ ଥର ଯାଇଛି।
0: ଆଜ୍ଞା,
2: ଆପଣଙ୍କ ଆଜି ଏଇ ଯୋଉ ନିଶା ନିବାରଣରେ ମୋର ଅନୁରୋଧ
0: ଆଜ୍ଞା ସାର୍,
2: ଯେ ଗୋଟେ କିଛି କାର୍ଯ୍ୟକ୍ରମ ଯେମିତି କରାଯାଉ, ତାର ଯୋଉ ଖରାପ ପ୍ରଭାବ ପଡୁଛି,
0: ଆଜ୍ଞା
2: ଏମିତି ଗୋଟେ ସିରିଏଲ କରାଯାଉ ଯୋଉଟା କି ଆଦିବାସୀ ଲୋକମାନେ ସବୁ ଅଞ୍ଚଳରେ, ଆମର ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି କହିଛନ୍ତି ଯେ
0: ଆଜ୍ଞା କୁହନ୍ତୁ।
2: ହଁ, ରାଷ୍ଟ୍ରପତି କହିଛନ୍ତି କେମିତି ସେତେ ଲୋକ, ବହୁତ ଆଦିବାସୀ ଅଞ୍ଚଳ, ଅନ୍ୟାନ୍ୟ ଯୁବ ସମାଜ ଆଜି ସେ ନିଶାର ପ୍ରବଳ ପ୍ରଭାବରେ ବର୍ତ୍ତମାନ ଓଡ଼ିଶାର ଅବସ୍ଥା କିପରି ହଉଛି ଆପଣମାନେ ଜାଣୁଛନ୍ତି। ଯେତେ ଇଏ ଆମର ପୋଲିସ ହଉ କିମ୍ବା ଯେତେ ଅଧିକାରୀ ଅଛନ୍ତି, ଜୁଡିସିଆରି ଅଛନ୍ତି, ସେ ସମ୍ଭାଳି ପାରୁନାହାନ୍ତି। ତେଣୁ ଏଭଳି ଗୋଟେ କାର୍ଯ୍ୟକ୍ରମ କରାଯାଉ ଏପିସୋଡ, ଆପଣଙ୍କର ଆଗରୁ ବହୁତ ବଡ ବଡ ମାନେ କାର୍ଯ୍ୟକର୍ତ୍ତା ଯୋଉ ଥିଲେ, ଏବେ ଯୋଉମାନେ ଅଛନ୍ତି ତାଙ୍କୁ କୁହାଯାଉ, ଯେମିତି ତାଦ୍ୱାରା ଗୋଟେ ପ୍ରଭାବ ପଡିବ ସମାଜରେ, ଆଉ ଏବଂ ସରକାରଙ୍କ ଉପରେ ବି ଚାପ ପକାଯାଉ, ମଦକୁ ପୁରା ଓଡ଼ିଶାରେ ବନ୍ଦ କରାଯାଉ।
0: ଆଜ୍ଞା ଆଜ୍ଞା, ମାନେ ଆମର ଗୋଟେ ଆପଣ କହିବା ଅର୍ଥ ହେଲା ଗୋଟେ ଏପିସୋଡ ଏମିତି ହିସାବରେ ବନାଯାଉ ଯେଉଁଥିରେ ସରକାରଙ୍କ ଉପରେ ଗୋଟେ ଚାପ ପଡିବ, ଆଉ ତାହା ଦେଖିବା ଦ୍ୱାରା ଯୁବପିଢ଼ିଙ୍କ ମଧ୍ୟରେ କିଛି ସୁଧାର ଆସିବ।
2: ଯେତେବେଳେ ହେଲେ ସେତେବେଳେ ଜୁଡିସିଆରିର ବହୁତ ବଡ ବଡ ଜଜ୍ ଅଛନ୍ତି, ସେ ତାଙ୍କରି ଆଗରେ କହିଲେ ଆମର ଆଦିବାସୀ ଭାଇମାନେ ଟିକେ ଟିକେ ଭୁଲ କରି ଏଇ ଯୋଉ ମଦ ନିଶାରେ ଏମିତି ଜେଲରେ ଅଛନ୍ତି, ଖଟୁଛନ୍ତି, ସେମାନଙ୍କ ପାଇଁ କଣ ବିଚାର କରାଯାଉଛି? ସେମାନଙ୍କ ମୁହଁ ତଳକୁ ହେଇଗଲା, ସେମାନଙ୍କ ମୁହଁ ପୁରା

0: ମାନେ ଅନୁଭବ କରୁଛନ୍ତି, କିନ୍ତୁ ବର୍ତ୍ତମାନ ଯୋଉ ପରିସ୍ଥିତି ସମସ୍ତେ ନିରବ ଅଛନ୍ତି, ନିରବ ରହିବା ବି କାହିଁକି ନା କିଛି ସେଇମାନଙ୍କର ବର୍ତ୍ତମାନ ସେଇମାନେ ସେଇମାନେ କେବଳ ତାଙ୍କରି ବୁଦ୍ଧି ବଳରେ ଚାଲୁଛି। ସେଇଭଳି ଥିଲା କ୍ଷେତ୍ରରେ ଆମର ଯୋଉ ଯିଏ ଶାସନକର୍ତ୍ତା ମାନେ ଆସୁଛନ୍ତି ସେମାନେ କେବେ ଏଇ ମଦକୁ ବନ୍ଦ କରିବା ପାଇଁ ଇଏ କରୁନାହାନ୍ତି, ଯାହାଫଳରେ ଯୋଉ ଗରିବ ଶ୍ରେଣୀର ଲୋକମାନେ ସବୁଠୁ ବେଶୀ ପ୍ରଭାବିତ ହଉଛନ୍ତି। ସେଇ କଥା ନିଜେ ରାଷ୍ଟ୍ରପତି ମୁଁ ଦ୍ରୌପଦୀ ମୁର୍ମୁଙ୍କୁ ବି ଭାବୁଛି ଲେଖୁଛି, ଚିଠି ଲେଖିବି, ସିଏ ତାଙ୍କର ଏଇଟା ଅନୁଭବ, ସିଏ ତାଙ୍କ ଅଞ୍ଚଳରେ ବି ଆମର ଯୋଉ ଆଦିବାସୀ ଅଞ୍ଚଳରେ ଏନ୍ଜିଓ ମାନେ କରୁଛନ୍ତି, ଯେମିତି ଆର ପ୍ରଭାବ ପଡିବ ଆମର ଓଡ଼ିଶାକୁ। ଯଦି ଆମେ ଏମାନେ କହୁଛନ୍ତି ଯେ ଆମେ 36 ମସିହାରେ ପୁରା ନୂତନ ଓଡ଼ିଶା କରିବା ଏବଂ ବିକଶିତ ଭାରତ କରାହବ 2047।
1: ଆଜ୍ଞା ଆଜ୍ଞା, ନିଶ୍ଚିତ ଭାବରେ ସାର୍ ଆମେ ଚେଷ୍ଟା କରିବୁ ଏବଂ ଆମେ ମଧ୍ୟ ଉପରାଷ୍ଟ୍ରପତି କର୍ତ୍ତୃପକ୍ଷଙ୍କୁ ଜଣାଇଦେବୁ।
0: ଆଉ ଆପଣ ବର୍ତ୍ତମାନ କିଏ ସବୁ ଅଛନ୍ତି, ମୁରଲୀ ପଣ୍ଡା ମତେ ପ୍ରଥମେ ଡାକିଥିଲେ, ମୁଁ ଗୋଟେ ଉତ୍ତପ୍ତ ପୃଥିବୀ ଗୋଟେ ଆର୍ଟିକିଲ ଖାଲି ଜଷ୍ଟ ପଠେଇଥିଲି ଗୋଟେ କିଛି କାର୍ଯ୍ୟକ୍ରମରେ, ରେକର୍ଡିଂ ପାଇଁ ମତେ ପ୍ରଥମେ ଡାକିଥିଲେ ମୋର ସେଇଟା, ତାପରେ ବହୁତ ରେକର୍ଡିଂ ହେଇଛି, ଏବେ ଟିକେ ମୁଁ ଆଉ ପଠେଇନି ବହୁତ ଦିନ ହେଲା। ଆଉ ମତେ ସମ୍ବଲପୁର ଆକାଶବାଣୀ କେନ୍ଦ୍ର ବହୁତ ବଢିଆ ଲାଗେ, ସମସ୍ତ କାର୍ଯ୍ୟକର୍ତ୍ତା
1: ମାନଙ୍କୁ
0: ଅନେକ ଅନେକ ଧନ୍ୟବାଦ। ସମାଜର ଯୋଉ ବାସ୍ତବ ସମସ୍ୟା ଆପଣ ଦେଖୁଛନ୍ତି କେମିତି ଗୋଟେ ଗୋଟେ ଜାଗାରେ କେମିତି ହଉଛି, ସବୁ ଲୋକମାନେ ରାକ୍ଷସ ଭଳିଆ ବ୍ୟବହାର କରୁଛନ୍ତି, ଏଇଟା ତ କେବେ ଆଗରୁ ହଉନଥିଲା, 30-40 ବର୍ଷ ତଳେ ହଉନଥିଲା। ସବୁ ଉପର ସ୍ତରରୁ ଆମର ଭାଗବତର ବାଣୀ ଅଛି, ମହତେ ଯାହା ଆଚରିବେ ଇଦ୍ଧରେ ତାହା ହିଁ କରିବେ, ଉପର ସ୍ତରରୁ ବି ଦୁର୍ନୀତି ବହୁତ ଯୋଉ ରହୁଛି। ଆମର ଆକାଶ ରେଡିଓ ମୋର 83 ମସିହାରୁ ମୁଁ ସ୍କୁଲ କ୍ୟାରିୟରରୁ ସରପଣା ଭଗବତୀ ବିଦ୍ୟାପୀଠ ସେଠୁ ମୁଁ ଆରମ୍ଭ କରିଥିଲି ପିଲାମାନଙ୍କୁ ବସେଇ ଶିଶୁ, ଆଉ ଭଗବାନଙ୍କ ଦୟାରେ ବହୁତ କାର୍ଯ୍ୟକ୍ରମ ବହୁତ ସେଣ୍ଟର ଆଟେଣ୍ଡ କରିଛି, ସମ୍ବଲପୁର, ସୁନ୍ଦରଗଡ଼, କଟକ, ପୁରୀ, ବହୁତ ଟପ୍ ଦେଇଛି।
1: ଆଉ
0: ତେଣୁ ସମାଜକୁ ଯଦି ଏମାନେ ଚାହୁଁଛନ୍ତି ତାର ପରିବର୍ତ୍ତନ ଧାରା, ଆମ ଏବେ ଯୋଉ ମୋ ପାଖରେ ରେଡିଓ ଥିଲା ତାକୁ ବନ୍ଦ କଲି, ସେ ଯୋଉ ଶବ୍ଦ ହେଲା ଟିକେ କମେଇଥିଲି, ଯାଇ ବନ୍ଦ କଲି। ମୋ ମୁଣ୍ଡ ଉପରେ ରେଡିଓ ଅଛି, ରେଡିଓ ହଉଛି ମୋର ମାନେ ଯୋଉ ଲେଖିଥିଲି ଥରେ, ମୋର ହଉଛି ଜୀବନ, ସିଏ ମତେ ପ୍ରେରଣା ଦଉଛି। ସକାଳ ଭାଗବତ ଏଇ ଯୋଉ ଆମର ଭଜନ ଠୁ ଆରମ୍ଭ କରି ସନ୍ଧ୍ୟା 11 ପର୍ଯ୍ୟନ୍ତ ନ୍ୟୁଜରେ ଯଦି ମୁଁ ଥାଏ ଘରେ ମାନେ ସେ ରେଡିଓ ଧୀରେ ଧୀରେ ଚାଲିବ।
1: ଆଜ୍ଞା, ଏତେ ସହିତ ଏତେ ମାତ୍ରାରେ ଆମ ସହିତ ଆପଣ ଯୋଡି ହେଇଥିବାରୁ ବହୁତ ବହୁତ ଧନ୍ୟବାଦ। ଆଜ୍ଞା,
0: ସେମିତି ଗୋଟେ ଭଲ ଏପିସୋଡ କରାଯାଉ।
1: ଆଜ୍ଞା ଆଜ୍ଞା, ନିଶ୍ଚିତ ଭାବରେ
0: ପୁରସ୍କାର ପାଇଥିଲି ଆକାଶ ଆମର ଡାକିଥିଲେ ଭୁବନେଶ୍ୱର।
1: ଆଜ୍ଞା ସାର୍, ବହୁତ ବହୁତ ଧନ୍ୟବାଦ ସାର୍, ଏତେ ମାତ୍ରାରେ ଆମ ସହିତ ଯୋଡି ହେଇଥିବାରୁ ବହୁତ ବହୁତ ଧନ୍ୟବାଦ। ଶ୍ରୋତା ବନ୍ଧୁ, ବର୍ତ୍ତମାନ ଶୁଣିବା ଆଉ ଏକ ଗୀତ। କଣ୍ଠଦାନ କରିଛନ୍ତି ଏବଂ ଗୀତ ରଚନା କରିଛନ୍ତି ଜସ୍ମିନ୍ ସେଣ୍ଡଲାସ୍ ଏବଂ ସତିନ୍ଦର ସତରାଜ, କଥାଚିତ୍ର ଧୁରନ୍ଦର ଦରିଭେନ୍ସ, ସଙ୍ଗୀତ ଶାଶ୍ୱତ ସଜଦେବ।

ଯୁବବାଣୀ କାର୍ଯ୍ୟକ୍ରମ ଏଇଠି ଶେଷ ହେଲା। ଆକାଶବାଣୀ ସମ୍ବଲପୁର, ବର୍ତ୍ତମାନ ସମୟ 6 ହେବାକୁ ଯାଉଛି। ବର୍ତ୍ତମାନ ଶୁଣନ୍ତୁ ହିନ୍ଦୀରେ ସମ୍ବାଦ, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ସନ୍ଧ୍ୟା ଛଅଟା ବେଳେ 10 ମିନିଟ୍ରେ ଆଦିବାସୀ ଗୀତ କାର୍ଯ୍ୟକ୍ରମରେ ମୁଣ୍ଡା ଗୀତ ଶୁଣିବେ। ପରିବେଷଣ କରିଛନ୍ତି ଲୁବ୍ରୁ ମୁଣ୍ଡା ଓ ତାଙ୍କ ସାଥୀମାନେ। ରାତି 7:02 ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ। ରାତି 7:25 ଶୁଣିବେ ଜିଲ୍ଲା ହିଲଚାଲ। ରିଲିଫ୍ ଗ୍ରୁପ୍ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7:30 କୃଷି ସଂସାର କାର୍ଯ୍ୟକ୍ରମରେ ଶୁଣିବେ ଚାଷୀମାନଙ୍କ ପାଇଁ ନୂଆ ସୁଯୋଗ। ଏ ସମ୍ପର୍କରେ ମୀନାକ୍ଷୀ ମଞ୍ଜରୀ ସାହୁଙ୍କ ସହ କଥାବାର୍ତ୍ତା। ରାତି 8:02 ସମ୍ବଲପୁରୀ ଗୀତ ଶୁଣିବେ କଣ୍ଠଶିଳ୍ପୀ ଗୀତାଞ୍ଜଳି ପୋଡ୍ ଓ ନବୀନ କୁଅଁର। ରାତି 8:15 ହିନ୍ଦୀ ଭକ୍ତି ଗୀତ ଶୁଣିବେ। ଆଜି ରାତି 8:30 ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମରେ କଣ୍ଠସଙ୍ଗୀତ ଶୁଣିବେ ଶିଳ୍ପୀ ବିଦୁଷୀ ପଦ୍ମା ତଲୱାଲକର। ରାତି 9:15 ସ୍ପଟଲାଇଟ୍ କାର୍ଯ୍ୟକ୍ରମ ରିଲେ କରିବୁ ଆକାଶବାଣୀ ଦିଲ୍ଲୀରୁ। ଆଜି ରାତି 9:30 ଖେଳ ଜଗତ, ଏଥିରେ ଶୁଣିବେ ସନ୍ତରଣ ପ୍ରଶିକ୍ଷକ ସୁରେନ୍ଦ୍ର କୁମାର ନାୟକଙ୍କ ସହ ସାକ୍ଷାତକାର। ରାତି 10:02 ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମରେ କଣ୍ଠସଙ୍ଗୀତ ଶୁଣିବେ ଶିଳ୍ପୀ ବିଦୁଷୀ ଶ୍ରୁତି ସେଡୋଲିକର ଏବଂ ରାତି 10:30 ଅନୁରୋଧରେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଏଥିଲା ଚଳିତ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରସାରିତ ହେବାକୁ ଥିବା କେତେକ କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା।

ଏଥର ଶୁଣନ୍ତୁ ଆଗାମୀକାଲି ଆମ କେନ୍ଦ୍ରରୁ ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ସକାଳ 6:30ରେ ଆଜିର ଭାବନା ଉପସ୍ଥାପନା ଧ୍ରୁବ ପ୍ରସାଦ ପଣ୍ଡା। ସକାଳ 7:10ରେ ସ୍ୱାସ୍ଥ୍ୟ ସୂଚନା, ଏଥିରେ ଶୁଣିବେ ମହିଳା ଓ କିଶୋରୀଙ୍କ ମାନସିକ ସମସ୍ୟା ଓ ତା'ର ପ୍ରତିକାର, ଏ ସମ୍ପର୍କରେ କହିଛନ୍ତି ଡାକ୍ତର ଶୁଭଙ୍କର ସ୍ୱାଇଁ। ସକାଳ 7:35ରେ ସାହିତ୍ୟ ପତ୍ରିକା ସୃଜନିକା, ଏଥିରେ ଶୁଣିବେ ଡକ୍ଟର ଜୀବନ ବଲ୍ଲଭ ଷଡ଼ଙ୍ଗୀଙ୍କ ଗଳ୍ପ। ସକାଳ 7:55ରେ ସୁଗମ ସଙ୍ଗୀତ ଶୁଣିବେ କଣ୍ଠଶିଳ୍ପୀ ସଂଘମିତ୍ର ପାଢ଼ୀ। ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ ସକାଳ 8:30ରେ କଣ୍ଠଶିଳ୍ପୀ ଆରତୀ ମିଶ୍ର, ଶଙ୍କର ପ୍ରସାଦ ଦତ୍ତ ଓ ଜିତେନ୍ଦ୍ର ହରିପାଲ। ସକାଳ 8:45ରେ ସୁଗମ ସଙ୍ଗୀତ ଶୁଣିବେ କଣ୍ଠଶିଳ୍ପୀ ମୃଦୁଳା ଘୋଷ, କୀର୍ତ୍ତି ବଗର୍ତ୍ତି ଓ ନମିତାରାଣୀ ପଟ୍ଟନାୟକ। ଆଗାମୀକାଲି ସକାଳ 9:00ରେ ଶୁଣିବେ ହିନ୍ଦୀ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଅନୁରୋଧ। ଦିନ 11:05ରେ ଭକ୍ତି ଲହର, ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ, କଣ୍ଠଶିଳ୍ପୀ ନେହେଲେ ରାମେଶ୍ୱର ଦାସ, ବୀରେନ୍ଦ୍ରନାଥ ନାଗ, ବାସୁଦେବ ମହାପାତ୍ର, କାହ୍ନୁ କେଶବ ବୈଦାର, ମିନତୀ ପାଣିଗ୍ରାହୀ। ଦିନ 12:00ରେ ଶୁଣିବେ ଆପଣଙ୍କ ଚିଠି ପାଇଛ କାର୍ଯ୍ୟକ୍ରମ। ଦିନ 12:30ରେ ଏକ ଭାରତ ଶ୍ରେଷ୍ଠ ଭାରତ ରିଲେ କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ଏଥିଲା ଆଗାମୀକାଲି ଆମ କେନ୍ଦ୍ରରୁ ପ୍ରସାରିତ ହେବାକୁ ଥିବା କେତେକ କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା।

ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଆଦିବାସୀ ଗୀତ କାର୍ଯ୍ୟକ୍ରମରେ ମୁଣ୍ଡା ଗୀତ ଶୁଣନ୍ତୁ। ପରିବେଷଣ କରିଛନ୍ତି ଲୁବ୍ରୁ ମୁଣ୍ଡା ଓ ତାଙ୍କ ସାଥୀମାନେ।

0: ଆଦିବାସୀ ଗୀତ କାର୍ଯ୍ୟକ୍ରମରେ ମୁଣ୍ଡା ଗୀତ ଶୁଣୁଥିଲେ, ଶିଳ୍ପୀ ଥିଲେ, କାର୍ଯ୍ୟକ୍ରମ ପରିବେଷଣ କଲେ ଲୁବ୍ରୁ ମୁଣ୍ଡା ଓ ତାଙ୍କ ସାଥୀମାନେ। ଆକାଶବାଣୀ ସମ୍ବଲପୁର ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ, ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
2: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
3: ଗାଁରୁ ସହର ଯାଏ ସବୁ ସ୍ଥାନରେ
2: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
3: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
2: କେବଳ ଆକାଶ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ବିଦ୍ୟାଳୟ ପାଠ୍ୟପୁସ୍ତକରେ ତ୍ରୁଟି ମାମଲାର ତଦନ୍ତ କରୁଥିବା କମିଟି ପକ୍ଷରୁ ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ। ରିପୋର୍ଟ ଆଧାରରେ 4 ଜଣଙ୍କୁ ନିଲମ୍ବନ କଲେ ମୁଖ୍ୟମନ୍ତ୍ରୀ। ପୂର୍ବାଞ୍ଚଳରେ ଶିଳ୍ପାୟନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଆରମ୍ଭ ହେବ ଗୋ ଇଷ୍ଟ ପ୍ଲାଟଫର୍ମ। 2023 ଓ 2024 ବର୍ଷ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରୁଛନ୍ତି ମୁଖ୍ୟମନ୍ତ୍ରୀ। ଏବଂ ମୌସୁମୀ ବାୟୁ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟପୁସ୍ତକରେ ତ୍ରୁଟି ପାଇଁ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି। କମିଟିର ରିପୋର୍ଟ ଆଧାରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏସ୍ସିଇଆର୍ଟିର ତତ୍କାଳୀନ ନିର୍ଦ୍ଦେଶକ ମନୋଜ ପାଢ଼ୀଙ୍କ ସମେତ 4 ଜଣଙ୍କୁ ନିଲମ୍ବନ କରିଛନ୍ତି। ଏଥିସହିତ 6 ଜଣ ସହକାରୀ ନିର୍ଦ୍ଦେଶକଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଛାତ୍ରଛାତ୍ରୀଙ୍କ ଶିକ୍ଷା ଓ ତ୍ରୁଟି ସୁଧାରିବା ପାଇଁ କମିଟି ଦେଇଥିବା 14 ସୁପାରିଶକୁ କାର୍ଯ୍ୟକାରୀ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଆଗାମୀ ଦିନରେ ଏସ୍ସିଇଆର୍ଟି ପକ୍ଷରୁ ମାଷ୍ଟର ତ୍ରୁଟି ରେଜିଷ୍ଟର ପ୍ରସ୍ତୁତି, ସମସ୍ତ ପିଲାଙ୍କୁ ସଂଶୋଧିତ ତଥ୍ୟ ପ୍ରଦାନ ଓ ଏସ୍ସିଇଆର୍ଟିରେ କ୍ୱାଲିଟି ଆସ୍ୟୁରାନ୍ସ ସେଲ୍ ଖୋଲାଯିବ। ଭବିଷ୍ୟତରେ ଆବଶ୍ୟକୀୟ ଅନୁମୋଦନ ବିନା କୌଣସି ପାଠ୍ୟପୁସ୍ତକରେ ଭାଷା, ଚିତ୍ର, ତଥ୍ୟ ଛପା ହେବା ପାଇଁ ପ୍ରିଣ୍ଟିଂ ପ୍ରେସ୍କୁ ଯିବ ନାହିଁ ବୋଲି ଜଣାପଡ଼ିଛି। ଆନ୍ତର୍ଜାତିକ ନିଶା ନିବାରଣ ଦିବସ ଅବସରରେ ଗଞ୍ଜାମ ଜିଲ୍ଲାରେ ଗତ 17 ତାରିଖରୁ ଆରମ୍ଭ ହୋଇଥିବା 10 ଦିନିଆ ନିଶାମୁକ୍ତ ଭାରତ ଅଭିଯାନ ଉଦ୍ଯାପିତ ହୋଇଛି। କାର୍ଯ୍ୟକ୍ରମରେ ନିଶା ସେବନର କୁପ୍ରଭାବ ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଥିଲା। ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଏକ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା। ନବରଙ୍ଗପୁର ଜିଲ୍ଲାରେ ଆନ୍ତର୍ଜାତିକ ନିଶା ନିବାରଣ ଓ ଅବୈଧ ଚାଲାଣ ନିରୋଧୀ ଦିବସ ପାଳନ ଅବସରରେ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଏକ ଦସ୍ତଖତ ଅଭିଯାନ କରାଯାଇଥିଲା। ନିଶାଠାରୁ ଦୂରେଇ ରହି ନିଜ ପରିବାର ଓ ସମାଜକୁ ନିଶାମୁକ୍ତ ରଖିବା ପାଇଁ ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଥିଲେ। ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ନବରଙ୍ଗପୁର ନର୍ସିଂ କଲେଜଠାରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା। ସମାଜକୁ ନିଶାମୁକ୍ତ କରିବା ଏବଂ ଅବୈଧ ମାଦକଦ୍ରବ୍ୟ କାରବାର ବିରୋଧରେ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ଅନ୍ତର୍ଜାତୀୟ ନିଶାର ଅପବ୍ୟବହାର ଏବଂ ଅବୈଧ ନିଶାଦ୍ରବ୍ୟ କାରବାର ବିରୋଧୀ ଦିବସ ପାଳନ କରାଯାଉଛି। ମାନସିକ ସ୍ୱାସ୍ଥ୍ୟ ଏବଂ ଜନସାଧାରଣଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯିବା ସହ ମାଦକଦ୍ରବ୍ୟ ଏବଂ ଅପରାଧ ସମ୍ବନ୍ଧୀୟ ମାମଲାକୁ ଲକ୍ଷ୍ୟ ରଖି ଚଳିତ ବର୍ଷ ଏହି ଦିବସର ବିଷୟବସ୍ତୁ ରହିଛି ବିଶ୍ୱ ନିଶା ସମସ୍ୟା, ନୂତନ ଆହ୍ୱାନ ଏବଂ ନବସୃଜନ ମଧ୍ୟରେ ସମାଧାନ। ଓଡ଼ିଶା ସହିତ ପୂର୍ବ ଭାରତର ରାଜ୍ୟଗୁଡ଼ିକର ଶିଳ୍ପାୟନ ପ୍ରକ୍ରିୟାକୁ ବ୍ୟାପକ ଭାବେ ତ୍ୱରାନ୍ୱିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆ ପ୍ଲାଟଫର୍ମ ଗୋ ଇଷ୍ଟ ଘୋଷଣା କରିଛନ୍ତି। ସିଆଇଆଇର ପୂର୍ବ ଆଞ୍ଚଳିକ ପରିଷଦ ବୈଠକରେ ଯୋଗଦେଇ ଶ୍ରୀ ମାଝୀ କହିଛନ୍ତି, ଏହି ନୂତନ ପଦକ୍ଷେପ ମାଧ୍ୟମରେ ସମଗ୍ର ପୂର୍ବାଞ୍ଚଳ ଓ ପୂର୍ବୋତ୍ତର ରାଜ୍ୟର ଶିଳ୍ପଗୋଷ୍ଠୀଗୁଡ଼ିକ ନିଜ ରାଜ୍ୟରେ ଶିଳ୍ପ ଭିତ୍ତିଭୂମି ଓ ବଜାରକୁ ସୁରକ୍ଷିତ ରଖି ନିବେଶ କରିବାର ସୁଯୋଗ ପାଇବେ। ଆଗାମୀ 5 ବର୍ଷ ମଧ୍ୟରେ ରାଜ୍ୟ ଶିଳ୍ପାୟନ ଓ ଅଭିବୃଦ୍ଧି କ୍ଷେତ୍ରରେ ପୂର୍ବ ଭାରତର ଶ୍ରେଷ୍ଠ ରାଜ୍ୟ ଭାବେ ପରିଣତ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଶ୍ରୀ ମାଝୀ କହିଛନ୍ତି, ଗୋ ଇଷ୍ଟ ନୀତି ଆଧାରରେ ଏକ ଉଚ୍ଚସ୍ତରୀୟ ଟାସ୍କ ଫୋର୍ସ ଗଠନ କରାଯିବ। ଏହା ସମସ୍ତ ନିବେଶ ପ୍ରକଳ୍ପଗୁଡ଼ିକୁ ତ୍ୱରାନ୍ୱିତ କରିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବ। ଏଥିସହିତ ରାଜ୍ୟର ଶିଳ୍ପ ପ୍ରୋତ୍ସାହନ ସଂସ୍ଥା ଇପିକଲ୍ ମାଧ୍ୟମରେ ଏକ ସମର୍ପିତ ଗୋ ଇଷ୍ଟ ସେଲ୍ ଗଠନ କରାଯିବ। ନିବେଶ ପ୍ରକ୍ରିୟା ଏବଂ ମଞ୍ଜୁରୀର ସ୍ଥିତିର ତଦାରଖ ପାଇଁ ଗୋ ସ୍ୱିଫ୍ଟ

0: ମଧ୍ୟ ସୃଷ୍ଟି କରାଯିବ ବୋଲି ଶ୍ରୀ ମାଝୀ କହିଛନ୍ତି। ମୁଖ୍ୟମନ୍ତ୍ରୀ ସମ୍ମିଳନୀରେ ରାଜ୍ୟର ଶିଳ୍ପାୟନ ନୀତି ରିଜୋଲ୍ୟୁସନ 2022ରେ କେତେକ ସଂଶୋଧନ କରାଯାଇଥିବା ସୂଚନା ଦେଇଛନ୍ତି।
1: ଓଡ଼ିଶା ଅଫ୍ ରିସର୍ଚ୍ଚ ବେସ୍ ଇକୋନୋମି ସେ ଭାଲ୍ୟୁ ଆଡେଡ୍ ମାନୁଫ୍ୟାକ୍ଚରିଂ ଇକୋନୋମି କି ତରଫ ବଢ଼ ରହା ହେ ଷ୍ଟିଲ ଆଲୁମିନିୟମ କେମିକାଲ୍ସ ଓର ଟେକ୍ସଟାଇଲ୍ କ୍ଷେତ୍ର ମେ ଭି ଭାଲ୍ୟୁ ଚେନ୍ ବନାଇ ଯା ରହି ହେ ପାରାଦୀପ ଏକ ବହୁତ ବଡ଼ା ପେଟ୍ରୋ କେମିକାଲ୍ସ ଯୋ 60,000 crore କି ବହୁତ ବଡ଼ା ହବ୍ ଭି ବନତେ ଯା ରହା ହେ ସେମିକନେକ୍ଟର ଓର ଇଲେକ୍ଟ୍ରୋନିକ୍ସ ଜୈସେ ଫ୍ୟୁଚର ଓରିଏଣ୍ଟେଡ୍ ସେକ୍ଟର୍ସ ପର ଭି ଧ୍ୟାନ ଦିଆ ଯା ରହା ହେ। आज भारत ने विश्व में एक स्वतंत्र जगह बनाई है। समृद्ध ओडिशा के लिए हमारे राज्य की अर्थनीति को 2036 तक 500 बिलियन अमेरिकी डॉलर अर्थनीति बनाना है और 2027 तक 1.5 ट्रिलियन डॉलर इकोनॉमी तक।
0: ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଓଡ଼ିଶା ଏବେ ଖଣିଜ ଭିତ୍ତିକ ଅର୍ଥନୀତିରେ ସୀମିତ ନ ରହି ଷ୍ଟିଲ୍ ଆଲୁମିନିୟମ ପେଟ୍ରୋକେମିକାଲ୍ସ ସେମିକଣ୍ଡକ୍ଟର ଆଦି ଉଦ୍ୟୋଗ ଉପରେ ଧ୍ୟାନ କେନ୍ଦ୍ରିତ କରୁଛି। କାର୍ଯ୍ୟକ୍ରମରେ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ 2023 ଓ 2024 ବର୍ଷ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଠିତ ହେଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କାର୍ଯ୍ୟକ୍ରମରେ ଯୋଗଦେଇ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରୁଛନ୍ତି। ଗତକାଲି ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ମନୋନୀତ କଳାକାରଙ୍କ ନାମ ଘୋଷଣା କରିଥିଲେ। 2023 ମସିହା ପାଇଁ ପୁଷ୍କରା ଓ ମାଇ ସ୍ୱିଟ୍ ହାଉସ୍ୱାଇଫ୍କୁ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ମନୋନୀତ କରାଯାଇଥିବା ବେଳେ ଅଭିନେତ୍ରୀ ସୁପ୍ରିୟା ନାୟକ ଓ ନୈନା ଦାସଙ୍କୁ ଶ୍ରେଷ୍ଠ ମୁଖ୍ୟ ଅଭିନେତ୍ରୀ ଭାବେ ମନୋନୟନ କରାଯାଇଛି। ଶ୍ରେଷ୍ଠ ଅଭିନେତା ଭାବେ ହରିହର ମହାପାତ୍ରଙ୍କୁ ଚୟନ କରାଯାଇଛି। ମୋ ବୋଉ ମୋ ଗାଁକୁ ଶ୍ରେଷ୍ଠ ପ୍ରାମାଣିକ ଚଳଚ୍ଚିତ୍ର ସମ୍ମାନ ପାଇଁ ଚୟନ କରାଯାଇଛି। ଶ୍ୟାମଳେନ୍ଦୁ ଭଟ୍ଟାଚାର୍ଯ୍ୟଙ୍କୁ ମୋହନ ସୁନ୍ଦର ଦେବଗୋସ୍ୱାମୀ ସମ୍ମାନ ପାଇଁ ଚୟନ କରାଯାଇଛି। 2024 ମସିହା ପାଇଁ ଆଶ୍ରମକୁ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ମନୋନୀତ କରାଯାଇଥିବା ବେଳେ ପାୱାର ଚଳଚ୍ଚିତ୍ର ପାଇଁ ବାବୁସାନ ମହାନ୍ତିଙ୍କୁ ଶ୍ରେଷ୍ଠ ଅଭିନେତା ଓ ଭଗିଆ ଭାରିଜା ଚଳଚ୍ଚିତ୍ର ପାଇଁ ଦେବଯାନୀ ଦେଘୁରିଆଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଚୟନ କରାଯାଇଛି। ବଲାଙ୍ଗୀର ଜିଲ୍ଲା ଲୋଇସିଙ୍ଗା ତହସିଲ ସିଂହାଣୀ ମୁଣ୍ଡାଠାରେ ଭୂମିହୀନ ହିତାଧିକାରୀଙ୍କ ଘରଡିହ ପଟାବଣ୍ଟନ ଓ ଜାଗା ଚିହ୍ନଟୀକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ କାର୍ଯ୍ୟକ୍ରମରେ ଯୋଗଦେଇ 90 ଜଣ ଭୂମିହୀନ ହିତାଧିକାରୀଙ୍କୁ ଜମି ଆବଣ୍ଟନ ଏବଂ 20 ଜଣଙ୍କୁ ଘରଡିହ ପଟ୍ଟା ବଣ୍ଟନ କରିଥିଲେ। ରାଜ୍ୟର ସମସ୍ତ ହଷ୍ଟେଲକୁ ପିଏନ୍ଜି ସଂଯୋଗ କରିବା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା 30 ତାରିଖ ସୁଦ୍ଧା ଏ ସମ୍ପର୍କିତ ରିପୋର୍ଟ ଦାଖଲ କରିବାକୁ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟକୁ ବିଭାଗ ପକ୍ଷରୁ ପତ୍ର ଲେଖାଯାଇଛି। ପିଏନ୍ଜି ଉପଲବ୍ଧ ଥିବା ସ୍ଥାନଗୁଡ଼ିକରେ ତୁରନ୍ତ ସଂଯୋଗ ଯୋଗାଇଦେବା ପାଇଁ ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଛି। ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଏବଂ ହସ୍ପିଟାଲ ସ୍ଥିତ ପ୍ରେକ୍ଷାଳୟରେ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷାରେ କୃତିତ୍ୱ ଅର୍ଜନ କରିଥିବା 211 ଜଣ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ଏହି ଅବସରରେ ଡକ୍ଟର ମହାଲିଂ କହିଛନ୍ତି ଜାତୀୟ ଶିକ୍ଷାନୀତି ଆଜିର ଯୁବପିଢ଼ିଙ୍କୁ କେବଳ ପୁସ୍ତକଗତ ଜ୍ଞାନ ନୁହେଁ ବରଂ ବ୍ୟବହାରିକ କୌଶଳ ଓ ଗୁଣାତ୍ମକ ଶିକ୍ଷା ପ୍ରଦାନ କରୁଛି। ସ୍ୱାସ୍ଥ୍ୟମନ୍ତ୍ରୀ ଆଜି ଲୋଇସିଂହା ବ୍ଲକ ଗସ୍ତ କରି ସୋଲାର ପମ୍ପ ରାମଲୀଳା ମଣ୍ଡପ ଓ ଟାଙ୍ଗରପାଲିଠାରେ ନବନିର୍ମିତ ଗୋଷ୍ଠୀକେନ୍ଦ୍ରର ଉଦ୍ଘାଟନ କରିଥିଲେ। ଗଜପତି ଜିଲ୍ଲା ସୀମାନ୍ତ ଅଞ୍ଚଳରେ ଓଡ଼ିଶା ନୃତ୍ୟର ପ୍ରଚାର ପ୍ରସାର ପାଇଁ ପାରଳାଖେମୁଣ୍ଡିଠାରେ ତିନିଦିନିଆ ଜାତୀୟ ଓଡ଼ିଶା ନୃତ୍ୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ସହଯୋଗରେ ଆୟୋଜିତ କର୍ମଶାଳାରେ ବହୁସଂଖ୍ୟକ ନୃତ୍ୟଶିଳ୍ପୀ ଯୋଗଦେଇ ନୃତ୍ୟାଭିନୟ ସମ୍ପର୍କରେ ଜ୍ଞାନ ଅର୍ଜନ କରିଥିଲେ। ଅତିରିକ୍ତ ଭିଡ଼ ହ୍ରାସ କରିବା ଉଦ୍ଦେଶ୍ୟରେ ଆଜି ପୂର୍ବତଟ ରେଳପଥ ପକ୍ଷରୁ ଭୁବନେଶ୍ୱର ଓ ଲୋକମାନ୍ୟ ତିଲକ ଟର୍ମିନସ୍ ମଧ୍ୟରେ ଏକ ସ୍ୱତନ୍ତ୍ର ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳ କରିବ। ଟ୍ରେନ୍ ନମ୍ଘର 08407 ଭୁବନେଶ୍ୱର ଲୋକମାନ୍ୟ ତିଲକ ସ୍ୱତନ୍ତ୍ର ଏକ୍ସପ୍ରେସ୍ ଟ୍ରେନ୍ ଆଜି ରାତି 11:00 ଭୁବନେଶ୍ୱର ଛାଡ଼ିବ ଏବଂ 28 ତାରିଖ ସକାଳ 9:00 ଲୋକମାନ୍ୟ ତିଲକରେ ପହଞ୍ଚିବ। କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ପାରା ବ୍ୟାଡମିଣ୍ଟନ ଖେଳାଳି ଆକାଶ ରଞ୍ଜନ ମୁଣ୍ଡଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ତୁର୍କୀଠାରେ ଆୟୋଜିତ ୱାର୍ଲଡ ଆବିଲିଟି ସ୍ପୋର୍ଟସ୍ ୟୁଥ୍ ଗେମ୍ସ 2026ରେ କଳାହାଣ୍ଡିର ପାରା ବ୍ୟାଡମିଣ୍ଟନ ଖେଳାଳି ଆକାଶ ରଞ୍ଜନ ମୁଣ୍ଡ 2 ସ୍ୱର୍ଣ୍ଣ ଓ 2 ରୌପ୍ୟ ପଦକ ହାସଲ କରି ରାଜ୍ୟ ପାଇଁ ଗୌରବ ଆଣିଥିଲେ। କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୁରଜ ଆକାଶଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି। ମୁସଲମାନ ସମ୍ପ୍ରଦାୟ ପକ୍ଷରୁ ଦେଶବ୍ୟାପୀ ଆଜି ଆଶୁରା ଏ ମହରମ ପାଳନ କରାଯାଉଛି। ଏହି ଦିନଟି ପ୍ରଫେଟ୍ ମହମ୍ମଦଙ୍କ ନାତି ହଜରତ ଇମାମ ହୁସେନ ଓ ତାଙ୍କ ସାଥୀମାନେ ସତ୍ୟ ଧର୍ମ ଏବଂ ନ୍ୟାୟକୁ ବଜାୟ ରଖିବା ଲାଗି ନିଜ ଜୀବନ ଉତ୍ସର୍ଗ କରିଥିବା ଘଟଣାକୁ ସ୍କରଣ କରାଇଥାଏ। ଏହି ଅବସରରେ ବିଭିନ୍ନ ସ୍ଥାନରେ ତାଜିଆ ଶୋଭାଯାତ୍ରା

0: ଅନୁଷ୍ଠିତ ହେଉଛି। ପାଣିପାଗ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ମୌସୁମୀର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆଗାମୀ ପାଞ୍ଚ ଦିନ ପର୍ଯ୍ୟନ୍ତ ବଜ୍ରପାତ ସହ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ କରାଯାଇଛି। ଅନ୍ୟପକ୍ଷରେ ଗରମ ଗୁଳୁଗୁଳି ନେଇ 12 ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ବିଦ୍ୟାଳୟ ପାଠ୍ୟପୁସ୍ତକରେ ତ୍ରୁଟି ମାମଲାର ତଦନ୍ତ କରୁଥିବା କମିଟି ପକ୍ଷରୁ ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ। ରିପୋର୍ଟ ଆଧାରରେ 4 ନିଲମ୍ବନ କଲେ ମୁଖ୍ୟମନ୍ତ୍ରୀ। ପୂର୍ବାଞ୍ଚଳରେ ଶିଳ୍ପାୟନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଆରମ୍ଭ ହେବ ଗୋ ଇଷ୍ଟ ପ୍ଲାଟଫର୍ମ। 2023 ଓ 2024 ବର୍ଷ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରୁଛନ୍ତି ମୁଖ୍ୟମନ୍ତ୍ରୀ। ଏବଂ ମୌସୁମୀ ବାୟୁ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଜିର ପ୍ରସଙ୍ଗରେ ଶୁଣନ୍ତୁ, ନିଶାମୁକ୍ତ ସମାଜ ଓ ସୁରକ୍ଷିତ ଭବିଷ୍ୟତ ଏକ ସାମୂହିକ ସଂକଳ୍ପ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନାରେ ମୁଁ ଆଦିତ୍ୟ ନାରାୟଣ ଦାସ। ନିଶାଦ୍ରବ୍ୟ ବ୍ୟବହାରର ମାରାତ୍ମକ ପ୍ରଭାବ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ଏବଂ ବେଆଇନ ନିଶାଦ୍ରବ୍ୟ କାରବାରକୁ ପ୍ରତିହତ କରିବା ଲକ୍ଷ୍ୟରେ ଆଜି ଆନ୍ତର୍ଜାତୀୟ ନିଶାଦ୍ରବ୍ୟ ଅପବ୍ୟବହାର ଓ ବେଆଇନ କାରବାର ନିରୋଧୀ ଦିବସ ପାଳନ କରାଯାଉଛି। ଔଷଧ ଆମ ପାଇଁ ଅତ୍ୟନ୍ତ ଜରୁରୀ, ତେବେ ଏଭଳି କେତେକ ଔଷଧ ରହିଛି ଯାହାର ବ୍ୟବହାରକୁ ନିଷେଧ କରାଯାଇଛି। ଏହିସବୁ ପରିସ୍ଥିତିରୁ ନିଜକୁ ଦୂରେଇ ରଖିବା ସହ ଏହିସବୁ ଔଷଧ ଓ ନିଶାଦ୍ରବ୍ୟଗୁଡ଼ିକ ସମ୍ପର୍କରେ ଅଧିକରୁ ଅଧିକ ସଚେତନ ହେବା ଆଜି ଦିବସ ପାଳନର ମୂଳ ଲକ୍ଷ୍ୟ। 1998 ଅନ୍ତର୍ଜାତୀୟ ସ୍ତରରେ ପ୍ରତ୍ୟେକ ବର୍ଷ ଜୁନ୍ 26 ତାରିଖରେ ଏହି ଦିବସ ପାଳିତ ହୋଇଆସୁଛି। ନିକଟରେ ପ୍ରକାଶିତ ଏକ ଆକଳନ ଅନୁଯାୟୀ ଭାରତରେ ପ୍ରାୟ 16 କୋଟିରୁ ଅଧିକ ଲୋକ ମଦ୍ୟପାନ କରନ୍ତି। ସେଥିରୁ ପ୍ରାୟ 5.2% ସମ୍ପୂର୍ଣ୍ଣ ଭାବେ ମଦ ଉପରେ ନିର୍ଭରଶୀଳ। ସେହିଭଳି 3 କୋଟିରୁ ଅଧିକ ଲୋକ ଗଞ୍ଜେଇ ଏବଂ ଏ ସଂକ୍ରାନ୍ତ ଅନ୍ୟାନ୍ୟ ଉତ୍ପାଦ ମଧ୍ୟ ବ୍ୟବହାର କରନ୍ତି। ଏପରିକି ହେରୋଇନ୍ ଓ ବ୍ରାଉନ୍ ସୁଗାର ଭଳି ନିଶାଦ୍ରବ୍ୟ ସେବନକାରୀଙ୍କ ସଂଖ୍ୟା ପ୍ରାୟ 2 କୋଟି ପାଖାପାଖି ହୋଇଛି। ସେମାନଙ୍କ ମଧ୍ୟରୁ 60 ଲକ୍ଷ ଲୋକଙ୍କୁ ତୁରନ୍ତ ଚିକିତ୍ସାର ଆବଶ୍ୟକତା ରହିଛି। ଡାକ୍ତରଙ୍କ ବିନା ପରାମର୍ଶରେ ପ୍ରାୟ 1.2 କୋଟି ଲୋକ ନିଦ ବଟିକା ଏବଂ ଅନ୍ୟାନ୍ୟ ଔଷଧ ସେବନ କରିଥାନ୍ତି। କୋମଳମତୀ ଶିଶୁ ଏବଂ କିଶୋର ବର୍ଗଙ୍କ ମଧ୍ୟରେ ନିଶା ସେବନକାରୀଙ୍କ ସଂଖ୍ୟା ଚିନ୍ତାଜନକ ପାଲଟିଛି। 15-35 ବର୍ଷ ମଧ୍ୟରେ ଯୁବଗୋଷ୍ଠୀ ବିଶେଷ ଭାବରେ ଏହି କୁପ୍ରଭାବର ଶିକାର ହୋଇଥାନ୍ତି। ନିକଟରେ ସରକାର କପ୍ ସିରପ୍ର ଅପବ୍ୟବହାର ଏବଂ ଗୁଣବତ୍ତାକୁ ବଜାୟ ରଖିବା ଲକ୍ଷ୍ୟ ନେଇ କେତେକ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିଛନ୍ତି। ବିନା ପ୍ରେସ୍କ୍ରିପ୍ସନ୍ରେ କପ୍ ସିରପ୍ ବିକ୍ରି ଉପରେ ପ୍ରତିବନ୍ଧକ ମଧ୍ୟ ଲଗାଯାଇଛି। ଡ୍ରଗ୍ସ ନିୟମାବଳୀର ସୂଚୀ କେ ଆଧାରରେ ମିଳୁଥିବା ରିହାତିକୁ ସରକାର ପ୍ରତ୍ୟାହାର କରିଛନ୍ତି। କେତେକ ନିଶାଦ୍ରବ୍ୟ ମିଶ୍ରଣ ଯୁକ୍ତ କପ୍ ସିରପ୍ ବିକ୍ରି ଓ ବ୍ୟବହାର ଉପରେ ମଧ୍ୟ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି କରାଯାଇଛି। ଅପମିଶ୍ରଣ ଏବଂ ବିଷାକ୍ତ ଦ୍ରବ୍ୟ ମିଶାଯାଉଥିବା କପ୍ ସିରପ୍ ସ୍ୱାସ୍ଥ୍ୟ ହାନିକାରକ ବୋଲି ପ୍ରମାଣିତ ହେବା ପରେ ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। ଏଭଳି ଅପମିଶ୍ରିତ ତଥା ବେଆଇନ ଔଷଧ ସେବନ ଯୋଗୁଁ ଶରୀରର ବିଭିନ୍ନ ଅଙ୍ଗ ଉପରେ ନକାରାତ୍ମକ ପ୍ରଭାବ ପଡ଼ୁଛି। ସେବନକାରୀଙ୍କ ପରିବାର ଆର୍ଥିକ କ୍ଷତି ସହ୍ୟ କରିବା ସହିତ ଜାଣତ କିମ୍ବା ଅଜାଣତରେ ସେମାନେ ବିଭିନ୍ନ ଅପରାଧିକ କାର୍ଯ୍ୟକଳାପରେ ଜଡ଼ିତ ହୋଇଥାନ୍ତି, ଫଳରେ ଭବିଷ୍ୟତ ଜୀବନ ନଷ୍ଟ ହୋଇଥାଏ। ପ୍ରାରମ୍ଭିକ ଅବସ୍ଥାରେ କୁସଙ୍ଗରୁ ଆରମ୍ଭ ହୋଇଥିବା ଏହି ଅଭ୍ୟାସ ପରବର୍ତ୍ତୀ କାଳରେ ଦୈନନ୍ଦିନ ଜୀବନର ଏକ ମାଧ୍ୟମରେ ପରିଣତ ହୋଇଥାଏ। ଏପରି ସ୍ଥିତିରେ ନିଶାଦ୍ରବ୍ୟର ବେଆଇନ କାରବାର ମଧ୍ୟ ବୃଦ୍ଧି ପାଉଛି। କେତେକ କ୍ଷେତ୍ରରେ ଏହି ନିଷିଦ୍ଧ ପଦାର୍ଥ ଦେଶରେ ଉତ୍ପାଦିତ ହେଉଥିବା ବେଳେ ଅନ୍ୟ କ୍ଷେତ୍ରରେ ଏହା ବେଆଇନ ଭାବେ ବିଦେଶରୁ ଆସିଥାଏ। ବିଜ୍ଞାନ ଏବଂ ଗବେଷଣା ଆଧାରରେ ଏକ ପ୍ରଭାବୀ ନିଶାଦ୍ରବ୍ୟ ନୀତି ପ୍ରସ୍ତୁତ କରିବା ପାଇଁ ଜାତିସଂଘ ପ୍ରତ୍ୟେକ ଦେଶକୁ ଆହ୍ୱାନ ଦେଇଛି। ଇତିହାସରୁ ଜଣାପଡ଼େ, ଚୀନ୍ର ଲିନ୍ ଜେକ୍ସୁ ନାମକ ଜଣେ ବ୍ୟକ୍ତି ଗୁଆଙ୍ଗଡୋଙ୍ଗର ହୁମେନ୍ଠାରେ ଅଫିମ କାରବାର ବିରୋଧରେ ଆନ୍ଦୋଳନ କରି 1848 ଜୁନ୍

ପଚିଶ ତାରିଖରେ ଏହାକୁ ବନ୍ଦ କରିବାରେ ସଫଳ ହୋଇଥିଲେ। ଏହା ଥିଲା ଚୀନ୍ର ପ୍ରଥମ ଅଫିମ ଯୁଦ୍ଧର ଠିକ୍ ପୂର୍ବବର୍ତ୍ତୀ ସମୟ। ତେଣୁ ଜୁନ୍ 26 ତାରିଖକୁ ଜାତିସଂଘ ଆନ୍ତର୍ଜାତିକ ବେଆଇନ ନିଶାଦ୍ରବ୍ୟ କାରବାର ଦିବସ ଭାବେ ପାଳନ କରିବାକୁ ନିଷ୍ପତ୍ତି ଗ୍ରହଣ କରିଥିଲା। 2016 ମସିହାରେ ଏହି ପ୍ରସଙ୍ଗରେ ଜାତିସଂଘ ସାଧାରଣ ପରିଷଦର ଏକ ସ୍ୱତନ୍ତ୍ର ଅଧିବେଶନ ଅନୁଷ୍ଠିତ ହୋଇଥିଲା। ରାଜ୍ୟସ୍ତରରେ ନିଶା ନିବାରଣ ଲକ୍ଷ୍ୟ ନେଇ ସରକାର ଦିଶା ଯୋଜନା କାର୍ଯ୍ୟକାରୀ କରିଛନ୍ତି। 2020 ଅଗଷ୍ଟ 15 ତାରିଖରେ ଦେଶବ୍ୟାପୀ ନିଶାମୁକ୍ତ ଭାରତ ଅଭିଯାନ କାର୍ଯ୍ୟ ଆରମ୍ଭ କରିଥିଲା। ଏପର୍ଯ୍ୟନ୍ତ 3 କୋଟିରୁ ଅଧିକ ଲୋକଙ୍କ ପାଖରେ ଏନେଇ ସଚେତନତା ବାର୍ତ୍ତା ପହଞ୍ଚାଯାଇସାରିଛି। ତେଣୁ ଆସନ୍ତୁ ନିଜେ ନିଶାଠାରୁ ଦୂରେଇ ରହିବା ସହ ଅନ୍ୟକୁ ସଚେତନ କରିବା ଏବଂ ଭାରତକୁ ଏକ ସୁସ୍ଥ ନିଶାମୁକ୍ତ ରାଷ୍ଟ୍ର ଭାବେ ଗଢ଼ି ତୋଳିବାରେ ସହଯୋଗ ପ୍ରଦାନ କରିବା।

0: ଆଜିର ପ୍ରସଙ୍ଗରେ ଶୁଣିଲେ ନିଶାମୁକ୍ତ ସମାଜ ଓ ସୁରକ୍ଷିତ ଭବିଷ୍ୟତ ଏକ ସାମୂହିକ ସଂକଳ୍ପ ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନା ଆଦିତ୍ୟ ନାରାୟଣ ଦାସ।
1: କାର୍ଯ୍ୟକ୍ରମ ଶୁଣୁଥିଲେ ରିଲିକୁଲୋ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ସମ୍ବଲପୁର ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ। ଏହି ସୂଚନା ପରେ

ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢ଼ୁଛନ୍ ତର୍ପଣ କୁମାର ପ୍ରଧାନ। ଜୁହାର। ପହିଲା ମୁଖ୍ୟ ଖବର। ସ୍କୁଲ ବଢ଼ା ବହିଥି ଭୁଲ ଘଟଣା ଲାଗି ଗଠିତ ଉଚ୍ଚସ୍ତରୀୟ କମିଟି ରାଜ୍ୟ ସରକାରକୁ ଦେଲେ ତଦନ୍ତ ରିପୋର୍ଟ। କମିଟିର ସୁପାରିଶ ଆଧାରିତ କାର୍ଯ୍ୟାନୁଷ୍ଠାନ ଲାଗି ଦେଲେ ନିର୍ଦ୍ଦେଶ। ଭୁବନେଶ୍ୱର ଲୋକସେବା ଭବନରୁ 2023 ଆଉ 2024 ବର୍ଷ ଲାଗି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଦେଉଛନ୍ ମୁଖ୍ୟମନ୍ତ୍ରୀ। ବିଶ୍ୱ ନିଶା ସମସ୍ୟା ନୂଆ ଆହ୍ୱାନ ଆଉ ନବସୃଜନ୍ତି ସମାଧାନ ବାର୍ତ୍ତା ନେଇକରି ଆଜ ପାଳନ କରାଯାଉଛେ ଅନ୍ତର୍ଜାତୀୟ ଅବୈଧ ନିଶା ଦ୍ରବ୍ୟ କାରବାର ବିରୋଧୀ ଦିବସ। ଆଉର ସାରା ଦେଶରେ ଆଜ ପାଳନ କରାଯାଉଛେ ଆଶୁରା ଏ ମହରମ। ଏଥର ପୁରା ଖବର। ସ୍କୁଲ ପଢ଼ା ବହିଥି ଭୁଲ ଥିବାର ଘଟଣା ଲାଗି ଗଠିତ ଉଚ୍ଚସ୍ତରୀୟ କମିଟି ଆଜ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ତଦନ୍ତ ରିପୋର୍ଟ ଦେଇଛନ୍। କମିଟିର ସୁପାରିଶ ଆଧାରିତ ମୁଖ୍ୟମନ୍ତ୍ରୀ କାର୍ଯ୍ୟାନୁଷ୍ଠାନ ନେଇଛନ୍। ଉନ୍ନୟନ କମିଶନରଙ୍କର ଅଧ୍ୟକ୍ଷତାତେ ହୋଇଥିବାର କମିଟିର ରିପୋର୍ଟ ମିଳିବାର ଉତ୍ତରୁ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟର ସେତେବେଳର ନିର୍ଦ୍ଦେଶକ ଆଉ ତିନିଜଣ ସହକାରୀ ନିର୍ଦ୍ଦେଶକଙ୍କୁ ନିଲମ୍ବିତ କରାଯାଇଛି। ଏତାର ଛଡ଼ା ଆଉ 6 ଜଣ ସହକାରୀ ନିର୍ଦ୍ଦେଶକଙ୍କର ବିରୋଧରେ ଆଇନ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ମୂଲ ରହିଛି। ଛୁଆମାନଙ୍କର ଶିକ୍ଷାର୍ଥୀ ଉନ୍ନତି ଆଉ ଭୁଲ୍କେ ସୁଧାରବା ଲାଗି କମିଟି ଦେଇଥିବାର 14 ସୁପାରିଶକେ ରାଜ୍ୟ ସରକାର କାର୍ଯ୍ୟକାରୀ କରିବେ। ଭବିଷ୍ୟତରେ କେନ୍ସି ପଢ଼ା ବହିଥି ଭାଷା ଚିତ୍ର ତଥ୍ୟ ଆଉ ଛାପାର ବାବଦେ ଜରୁରୀ ଅନୁମୋଦନ ବିନା ପ୍ରିଣ୍ଟିଂ ପ୍ରେସ୍କେ ଯାଇ ନାଇପାରେ ବୋଲି ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ତରଫୁ ସ୍ୱଷ୍ଟ ନିର୍ଦ୍ଦେଶ ଦିଆଯାଇଛି। ଛାତ୍ରଛାତ୍ରୀମାନଙ୍କର ଶିକ୍ଷାକେ ନେଇକରି କେନ୍ସି ପ୍ରକାରର ଅବହେଳା ବରଦାସ୍ତ କରାନାଇଯାଏ ବୋଲି ରାଜ୍ୟ ସରକାରଙ୍କ ତରଫୁ କୁହାଯାଇଛି। ରାଇଜେ ଶିଳ୍ପାୟନକେ ଆହୁରି ବର୍କସ୍ କରବାର ଲାଗି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ୱରନୁ ସିଆଇଆଇ ପୂର୍ବ ଆଞ୍ଚଳିକ ପରିଷଦର ବୈଠକଥି ଯୋଗ ଦେଇଛନ୍। ରାଇଜେ ନୂଆ ଶିଳ୍ପ ପ୍ରତିଷ୍ଠା ପୁଞ୍ଜିନିବେଶ ବଢ଼ାବାର ଆଉ ପୂର୍ବ ଭାରତନୁ ଶିଳ୍ପାୟନର ସମ୍ଭାବନା ଉପରେ ବୈଠକଥି ବିସ୍ତୃତ ଭାବେ ଆଲୋଚନା ହୋଇଛି। ରାଜ୍ୟ ସରକାରଙ୍କ ଶିଳ୍ପ

0: ସୁହାଲାବାଗିର ନୀତି ଆଉ ସହଜିଆ ବ୍ୟବସାୟ ପରିବେଶ ଲାଗି ବହୁତଟି ଶିଳ୍ପ ସଂସ୍ଥା ଓଡ଼ିଶାନୁ ନିବେଶ କରବାର୍ ଲାଗି ମନ ବନେଇଥିବାର ବୈଠକନୁ ଜଣାପଡ଼ିଛି। କାର୍ଯ୍ୟକ୍ରମଟି ଯୋଗ ଦେଇକରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି କହିଛନ୍,
1: ଓଡ଼ିଶା ଅଫ୍ ରିସର୍ଚ୍ଚ ବେସ୍ ଇକୋନୋମି ସେ ଭାଲ୍ୟୁ ଆଡେଡ୍ ମାନୁଫ୍ୟାକ୍ଚରିଂ ଇକୋନୋମି କି ତରଫ ବଢ଼ ରହା ହେ। ଷ୍ଟିଲ୍, ଆଲୁମିନିୟମ, କେମିକାଲ୍ସ ଓ ଟେକ୍ସଟାଇଲ୍ କ୍ଷେତ୍ର ମେ ବି ଭାଲ୍ୟୁ ଚେନ୍ ବନାଇ ଯା ରହି ହେ। ପାରାଦୀପ ଏକ ବହୁତ ବଡ଼ ପେଟ୍ରୋକେମିକାଲ୍ସ ଯୋ 60,000 କରୋଡ କି ବହୁତ ବଡ଼ ହବ୍ ବି ବନତେ ଯା ରହା ହେ। ସେମିକନେକ୍ଟର ଓ ଇଲେକ୍ଟ୍ରୋନିକ୍ସ ଜୈସେ ଫ୍ୟୁଚର ଓରିଏଣ୍ଟେଡ୍ ସେକ୍ଟର୍ସ ପର ବି ଧ୍ୟାନ ଦିଆ ଯା ରହା ହେ, କ୍ୟୁକି ଆଗଲେ ଦଶକ କେ କାଲଖଣ୍ଡ ମେ ଓଡ଼ିଶାକୁ ସମୃଦ୍ଧ ଓଡ଼ିଶା ବନାନା ହେ। ସମୃଦ୍ଧ ଓଡ଼ିଶା କେ ଲିଏ ହମାରା ରାଜ୍ୟ କି ଅର୍ଥନୀତିକୁ 2036 ତକ 500 ବିଲିୟନ ଆମେରିକୀୟ ଡଲାର ଅର୍ଥନୀତି ବନାନା ହେ ଓ 2047 ତକ 1.5 ଟ୍ରିଲିୟନ ଡଲାର ଇକୋନୋମି ତକ ଆମକୁ ପହଞ୍ଚାନା ହେ।
0: ତାମିଲନାଡୁର ତିରୁଭଲ୍ଲୁଠାରେ ଗ୍ୟାସ୍ ଲିକ୍ ଦୁର୍ଘଟଣାଥି ଓଡ଼ିଆ ଶ୍ରମିକଙ୍କର ମୃତ୍ୟୁ ସଂଖ୍ୟା 11କେ ବଢ଼ିଛି। ରାଜ୍ୟ ସରକାରଙ୍କ ତରଫୁ ଗୋଟେ ତିନିଜଣିଆ ବରିଷ୍ଠ ଅଧିକାରୀ ଦଳ ଘଟଣା ଜାଗାକେ ଯାଇକରି ସେନର ପ୍ରଶାସନ ସହିତ ତାଲମେଲ ରଖିକରି ପ୍ରଭାବିତ ଓଡ଼ିଆ ଶ୍ରମିକମାନଙ୍କୁ ସବୁ ପ୍ରକାରର ସହଯୋଗ ଯୋଗାଇ ଦେଇଛନ୍। ଜୀବନ ହରାଇଥିବାର ଓଡ଼ିଆ ଶ୍ରମିକମାନଙ୍କର ପରିବାର ଲୋକର ଲାଗି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ 10 ଲକ୍ଷ ଟଙ୍କାର ସାହାଯ୍ୟ ଘୋଷଣା କରିଛନ୍। ଏନୁ ଜଣାଇ ଦିଆଯାଇପାରେ ଯେ ତାମିଲନାଡୁର ତିରୁଭଲ୍ଲୁରଠାରେ ଗଲା 21 ତାରିଖ ଗୋଟେ କାରଖାନାଥି ଏମୋନିଆ ଗ୍ୟାସ୍ ଲିକ୍ ହେବାନୁ ଦୁର୍ଘଟଣା ଘଟିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆୟବାର ରବିବାର ଦିନ ସକାଳର 11 ବଜେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶ ଆଉ ଦୁନିଆ ସାରା ଲୁକର ସାଙ୍ଗେ ଭାବ ଦିଆନିଆ କରବେ। ଏଟା ତାଙ୍କର 135 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଆଉ ଦୂରଦର୍ଶନ ଜରିଏ ଆର୍ ଏଆଇଆର୍ ନ୍ୟୁଜ୍ ୱେବ୍ସାଇଟ୍, ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ଥି ପ୍ରସାରଣ କରାଯିବା। ଆକାଶବାଣୀ ସମ୍ଭାଦ ବିଭାଗ, ଡିଡି ନ୍ୟୁଜ୍, ପିଏମ୍ଓ ଅଫିସ୍ ଆଉ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲ୍ଥି ବିଲ୍ ଇତାର ସିଧା ପ୍ରସାରଣ କରାଯିବା। ପ୍ରଧାନମନ୍ତ୍ରୀଙ୍କ ହିନ୍ଦୀ ଅଭିଭାଷଣ ଉତ୍ତରୁ ଆଞ୍ଚଳିକ ଭାଷାଥି ଇତାର ପ୍ରସାରଣ କରାଯିବା। ଓଡ଼ିଆ ଭାଷା ସାହିତ୍ୟ ଆଉ ସଂସ୍କୃତି ବିଭାଗ ତରଫୁ ଆଜି ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷନୁ 2023 ଆଉ 2024 ବର୍ଷ ଲାଗି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଦିଆଯାଉଛି। କାର୍ଯ୍ୟକ୍ରମଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ଏହି ପୁରସ୍କାର ଦେଉଛନ୍। ଗଲାକାଲି ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫୁ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ 2 ବର୍ଷ ଲାଗି ଏହି ପୁରସ୍କାର ଘୋଷଣା କରିଥିଲେ। 2023 ବର୍ଷ ଲାଗି ପୁଷ୍କରା ଆଉ ମାଇ ସ୍ୱିଟ୍ ହାଉସ୍ ୱାଇଫ୍କେ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ମିଳିଥିବାର ବେଳେ ପୁଷ୍କରାର ଅଭିନେତ୍ରୀ ସୁପ୍ରିୟା ଆଉ ମାଇ ସ୍ୱିଟ୍ ହାଉସ୍ ୱାଇଫ୍ର ଅଭିନେତ୍ରୀ ନେନା ଦାସକୁ ଶ୍ରେଷ୍ଠ ଅଭିନେତ୍ରୀ ଆର୍ ଧୋରେ ବାବୁ ଧୋ ଚଳଚ୍ଚିତ୍ର ଲାଗି ହରିହର ମହାପାତ୍ରଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ମିଳିଛି। ସେନ୍ତା 2024 ବର୍ଷ ଲାଗି ଆଶ୍ରମ ଶ୍ରେଷ୍ଠ ଚଳଚ୍ଚିତ୍ର, ପାୱାର ଚଳଚ୍ଚିତ୍ର ଲାଗି ବାବୁସାନ ଶ୍ରେଷ୍ଠ ଅଭିନେତା ଆଉ ଭଗିଆ ଭାରିଜା ଲାଗି ଦେବଜାନୀ ଦେହୁରିଆଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମିଳିଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ସହିତ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ଶିଳ୍ପମନ୍ତ୍ରୀ ସମ୍ପଦ ଚରଣ ସ୍ୱାଇଁ, ବିଧାୟକ ସିଦ୍ଧାନ୍ତ ମହାପାତ୍ର, ଆକାଶ ଦାସ ନାୟକ ଆଉ ବାବୁ ସିଂ ପ୍ରମୁଖ ଯୋଗ ଦେଇଛନ୍। ବିଶିଷ୍ଟ ସାହିତ୍ୟିକ ଆଉ ବନ୍ଦେ ମାତରମ୍ର ରଚୟିତା ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ଜୟନ୍ତୀ ଅବସରରେ ଆଜି ରାଜ୍ୟବାସୀ ଶ୍ରଦ୍ଧାଞ୍ଜଳି ଜଣାଉଛନ୍। ଦେଶର ସାହିତ୍ୟ ଆଉ ରାଷ୍ଟ୍ରବାଦୀ ପରମ୍ପରାଥି ତାଙ୍କର ବହୁଟେ ଅବଦାନ ରହିଛି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇକରି କହିଛନ୍, ତାଙ୍କର ଅମର ସୃଷ୍ଟି ଦେଶବାସୀଙ୍କର ମନ ଭିତରେ ରାଷ୍ଟ୍ରପ୍ରେମ ଆଉ ଜାତୀୟ ଚେତନାର ସଞ୍ଚାର କରବାର ସହିତ ସ୍ୱାଧୀନତା ଆନ୍ଦୋଳନକେ ନୂଆ ଦିଗ୍ ଦେଇଥିଲା। ଭାରତର ବୌଦ୍ଧିକ, ସାହିତ୍ୟିକ ଆଉ ରାଷ୍ଟ୍ରବାଦୀ ଐତିହ୍ୟ ତାଙ୍କର ଅବଦାନ ସବୁବେଳେ ଅମର ଆଉ ପ୍ରେରଣାଦାୟୀ ହୋଇକରି ରହିବା ବୋଲି ଶ୍ରୀ କମ୍ଭମ୍ପାଟି କହିଛନ୍। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ନିଶା ନିବାରଣ ବାବଦେ ସଚେତନତା ସୃଷ୍ଟି କରବାର ଉଦ୍ଦେଶ୍ୟ ଆଜ୍ ଅନ୍ତର୍ଜାତୀୟ ବେଆଇନ ନିଶା ଦ୍ରବ୍ୟ କାରବାର ବିରୋଧୀ ଦିବସ ପାଳନ କରାଯାଉଛି। ମାନସିକ ସ୍ୱାସ୍ଥ୍ୟ ଆଉ ଜନସାଧାରଣଙ୍କର ସୁରକ୍ଷାକେ ପ୍ରାଥମିକତା ଦିଆଯିବାର ସହିତ ନିଶା ଦରବ ଆଉ ଅପରାଧ ମାମଲାକେ ନଜରଥି ରଖିକରି ଏ ବଛର ଏହି ଦିବସର ବିଷୟବସ୍ତୁ ରହିଛି ବିଶ୍ୱ ନିଶା ସମସ୍ୟା ନୂଆ ଆହ୍ୱାନ ଆଉ ନବସୃଜନ୍ତି ସମାଧାନ। ମିଳିତ ଜାତିସଂଘ ତରଫୁ 1987 ମାଦକ ଦ୍ରବ୍ୟ ସେବନ ଆଉ ଚୋରାଚାଲାଣ ବାବଦେ ଲୋକ ସଚେତନ କରବାର ଲାଗି ଏହି ଦିବସ ପାଳନ କରାଯାଉଛି। ବିଶ୍ୱ ଡ୍ରଗ୍ସ ରିପୋର୍ଟ ଅନୁସାରେ ପୃଥିନୁ ବଛରକ 3,50,00,000 ଲୋକ ଇତାର ଶିକାର ହେଉଛନ୍। 2017 ତଥ୍ୟ ଅନୁସାରେ 1,10,00,000 ଲୋକ ନିଶା ଇଞ୍ଜେକ୍ସନ ବ୍ୟବହାର କରିଥିଲେ। ନିଶା ନିବାରଣ ଲାଗି ରାଜ୍ୟ ସରକାର ଦିଶା ଯୋଜନା ଜରିଏ 11 ନିଶାମୁକ୍ତି କେନ୍ଦ୍ର ସ୍ଥାପନ କରିଛନ୍। ଇତାର ସହିତ ନିଶା କରୁଥିବା ଲୋକମାନଙ୍କୁ ନିଶା ନିବାରଣ, ସେମାନଙ୍କର ପୁନର୍ବାସ, ବିକାଶ ଆଉ ସୁରକ୍ଷା ଦିଗେ ଭିନ୍ନ ଭିନ୍ନ ପଦକ୍ଷେପ ନେଉଛନ୍। ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କର ବାର୍ତ୍ତାଥି କହିଛନ୍, ଜୁଆନ ପିଢ଼ିଙ୍କୁ ନିଶାମୁକ୍ତ ଆଉ ସୁସ୍ଥ ସମାଜ ଗଠନ ଲାଗି ସଚେତନ ହେବାର୍କେ ପରାମର୍ଶ ଦେଇଛନ୍। ନିଶାମୁକ୍ତ ଜୀବନଶୈଳୀ ଅପନେଇକରି ଯୁବ ସମାଜକେ ନିଶାର କୁପ୍ରଭାବନୁ ସୁରକ୍ଷିତ ରଖବାର ସହିତ ଗୋଟେ

ସୁସ୍ଥ ସଶକ୍ତ ଆଉ ସମୃଦ୍ଧ ଓଡ଼ିଶା ଗଠନ ଲାଗି ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍। ଜ୍ୟେଷ୍ଠ ମାସର ଉଜ୍ଜଲ ପକ୍ଷର ଦ୍ୱାଦଶୀ ତିଥି ଅବସରରେ ପୁରୀ ଶ୍ରୀମନ୍ଦିରନୁ ଏ ଚମ୍ପକ ଦ୍ୱାଦଶୀ ନୀତି କରାଯାଉଛି। ପରମ୍ପରା ଅନୁସାରେ ଗଲାକାଲି ରୁକ୍ମିଣୀ ହରଣ ଆଉ ବିହା ନୀତି କରାଯାଇଥିଲା। ଆଜି ମଙ୍ଗଳ ଆଳତୀ ନୀତି ଉତରୁ ମହାପୁରୁ ଦକ୍ଷିଣୀ ଘରକେ ବିଜେ କରିଛନ୍। ମଧ୍ୟାହ୍ନ ଧୂପ ଆଉ ଜାତ ଭୋଗ ଶେଷ ହେବା ଋତୁରୁ ଦକ୍ଷିଣୀ ଘରେ ଭୋଗ ନୀତି କରାଯାଇଛି। ଏତା ଋତୁରୁ ମହାପୁରୁଙ୍କର ବନ୍ଦାପନା କରାଯାଇକରି ଶ୍ରୀନହରକେ ବିଜେ କରାଯିବା। ଗଜପତି ମହାରାଜା ଶ୍ରୀନହରନ ମହାପୁରୁମାନଙ୍କର ଖାସ୍ ବନ୍ଦାପନା ନୀତି କରବେ। ଏତା ଋତୁରୁ ମହାପୁରୁମାନେ ଜମ୍ବେଶ୍ୱର ମନ୍ଦିରକେ ବିଜେ କଲା ଋତୁରୁ ପଞ୍ଚାଗ୍ରାସୀ ନୀତି କରାଯିବା। ବିଦ୍ୟୁତ୍ ଆଉ ବୈଦ୍ୟୁତିକ ଉପକରଣ ଠିକ୍ ଭାବେ ବ୍ୟବହାର କରବାର ସହିତ ବିଦ୍ୟୁତ୍ ଆଘାତନୁ ବଞ୍ଚବାର ଉଦ୍ଦେଶ୍ୟ ଆଜିଠାନୁ ଜୁଲାଇ 2 ତାରିଖ ତକ୍ ଶକ୍ତି ବିଭାଗ ତରଫୁ ଜାତୀୟ ବିଦ୍ୟୁତ୍ ସୁରକ୍ଷା ସପ୍ତାହ ପାଳନ କରାହେବା। ଆଜିର ସଚେତନତା ଆଇବାକାଲର ସୁରକ୍ଷା ଆସୁନ ଆମେ ସଭେ ମିଶିକରି ବିଦ୍ୟୁତ୍ ସର୍ଟ ସର୍କିଟ୍ନୁ ହେଉଥିବା ଅଗ୍ନିକାଣ୍ଡକେ ରୋକମା ବାର୍ତ୍ତା ନେଇକରି ଏହି ହପ୍ତା ପାଳନ କରାଯିବା। ଏହି ହପ୍ତାଥି ବୈଦ୍ୟୁତିକ ଉପକରଣମାନଙ୍କର ସଠିକ୍ ବ୍ୟବହାର ସେମାନଙ୍କର ଯାଞ୍ଚ ଆଉ ବିଦ୍ୟୁତ୍ ଆଘାତ ପାଇଥିବାର ପୀଡ଼ିତମାନଙ୍କୁ ଉଦ୍ଧାର ବାଗିର ଭିନ୍ ଭିନ୍ ବିଷୟ ସଚେତନ କରାଯିବା। ଢେଙ୍କାନାଳ ଥିବାର ଭାରତୀୟ ଜନସଞ୍ଚାର ସଂସ୍ଥାନ ଆଇଆଇଏମ୍ସି 2026-27 ଶିକ୍ଷାବର୍ଷର ଲାଗି ନାଁ ଲେଖା ପ୍ରକ୍ରିୟା ଜାରି ରହିଛି। ଆଇବା ମାସ 3 ତାରିଖ ସକାଳର 11 ବଜେ ପତ୍ର ସୂଚନା କାର୍ଯ୍ୟାଳୟ ଭୁବନେଶ୍ୱର, ଆକାଶବାଣୀ କାର୍ଯ୍ୟାଳୟ ସମ୍ବଲପୁର ଆଉ 17 ତାରିଖ ଆଇଏମ୍ସି ଢେଙ୍କାନାଳ ପରିସରନୁ ସ୍ପଟ୍ ଆଡ୍ମିସନ୍ ଆଉ ସାକ୍ଷାତକାର ହେବା। ଇଚ୍ଛୁକ ଛାତ୍ରଛାତ୍ରୀମାନେ 9937881285 ନମ୍ବରଥି ଯୋଗାଯୋଗ କରିପାରିବେ। ସାରା ଦେଶେ ଆଜି ଆଶୁରାଏ ମହରମ ଶ୍ରଦ୍ଧାର ସହିତ ପାଳନ କରାଯାଉଛି। ଏ ଦିନେ ପ୍ରଫେଟ୍ ମହମ୍ମଦଙ୍କର ନାତି ହଜରତ ଇମାମ ହୁସେନ ଆଉ ତାଙ୍କର ସାଥୀମାନେ ସତ୍ୟ ଧର୍ମ ଆଉ ନ୍ୟାୟ ଲାଗି ନିଜର ଜୀବନ ହାରିଥିବାର ଘଟଣାକେ ସୁର୍ତା କରାସି। ଏ ଅବସରରେ ଭିନ୍ ଭିନ୍ ଜାଗାନ ତାଜିଆ ଶୋଭାଯାତ୍ରା କରାଯାଉଛି। ବଲାଙ୍ଗୀର ଭୀମବହି ମେଡିକାଲ କଲେଜ ଆଉ ଡାକ୍ତରଖାନା ପ୍ରେକ୍ଷାଳୟନୁ ଜିଲ୍ଲାସ୍ତରୀୟ ମେଧାବୀ ଛାତ୍ରଛାତ୍ରୀ ସମ୍ବର୍ଦ୍ଧନା ସମାରୋହ ହୋଇଯାଇଛି। କାର୍ଯ୍ୟକ୍ରମଟି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଆଉ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍କ କୃତି ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏ ବଛର ମେଟ୍ରିକ୍ ପରୀକ୍ଷାର୍ଥୀ ବଢ଼ିଆ ପ୍ରଦର୍ଶନ କରିକରି A1 ଗ୍ରେଡ୍ ହାସଲ କରିଥିବା ଜିଲ୍ଲାର 211 ଜଣ କୃତି ଛାତ୍ରଛାତ୍ରୀଙ୍କୁ ଏ ଅବସରରେ ସେମାନଙ୍କର ସଫଳତା ଲାଗି ସମ୍ବର୍ଦ୍ଧିତ କରାଯାଇଥିଲା। ରାଜ୍ୟ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଏବେ 24 ଘଣ୍ଟା ଭିତରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼ ସହିତ 19ଟା ଜିଲ୍ଲାର ଜବର ଧୋକାଗଡ୍ଡି ସାଙ୍ଗେ ଚଡ଼କ ମାରବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ସ୍କୁଲ ବଢ଼ା ବହିଥି ଭୁଲ ଘଟଣା ଲାଗି ଗଠିତ ଉଚ୍ଚସ୍ତରୀୟ କମିଟି ରାଜ୍ୟ ସରକାରଙ୍କୁ ଦେଲେ ତଦନ୍ତ ରିପୋର୍ଟ। କମିଟିର ସୁପାରିଶ ଆଧାରଥି କାର୍ଯ୍ୟାନୁଷ୍ଠାନ ଲାଗି ଦେଲେ ନିର୍ଦ୍ଦେଶ। ଭୁବନେଶ୍ୱର ଲୋକସଭା ଭବନରୁ 2023-2024 ବର୍ଷ ଲାଗି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଦେଉଛନ୍ ମୁଖ୍ୟମନ୍ତ୍ରୀ। ଆଉ ସାରା ଦେଶେ ଆଜି ପାଳନ କରାଯାଉଛି ଆଶୁରା ଏ ମହରମ। ଆଜିର ଆଞ୍ଚଳିକ ଖବର ଏଣୁ ଶେଷ ହେଲା। ଜୁହାର।

0: ଆକାଶବାଣୀ ସମ୍ବଲପୁର ସମୟ ରାତି 7:15 ହେବାକୁ ଯାଉଛି। ଓଡ଼ିଆରେ ସମ୍ବାଦ ଶୁଣନ୍ତୁ ଓ ପରେ ପରେ ଶୁଣିପାରିବେ ଜିଲ୍ଲା ହାଲଚାଲ। ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ, ନିଶାମୁକ୍ତ ଭାରତ ଅଭିଯାନ ଜନସାଧାରଣଙ୍କ ସହଭାଗିତାରେ ଏକ ଗଣ ଆନ୍ଦୋଳନର ରୂପ ନେଇଛି କହିଲେ ପ୍ରଧାନମନ୍ତ୍ରୀ। ଭେନେଜୁଏଲାକୁ ଭୂକମ୍ପ ପରବର୍ତ୍ତୀ ସହାୟତା ପାଇଁ ଭାରତ ପକ୍ଷରୁ ଆରମ୍ଭ ହେଲା ଅପରେସନ ଆମିଷ୍ଟାର୍ଡ। ଭାରତ ପଠାଇଲା 35 ଟନ୍ରୁ ଅଧିକ ରିଲିଫ୍ ସାମଗ୍ରୀ ଓ ଜୀବନ ରକ୍ଷାକାରୀ ଔଷଧ। ଭାରତ ଓ ଭୁଟାନ ମଧ୍ୟରେ ଶିକ୍ଷା, ଦକ୍ଷତା ଏବଂ ଜ୍ଞାନର ଆଦାନ ପ୍ରଦାନକୁ ସଶକ୍ତ କରିବା କ୍ଷେତ୍ରରେ ସହମତି ପ୍ରକାଶ କଲେ ଉଭୟ ଦେଶ। 16 ଭାରତ ଜାପାନ ବାର୍ଷିକ ଶିଖର ସମ୍ମିଳନୀରେ ଯୋଗ ଦେବା ଲାଗି ଆସନ୍ତା ମାସ 1 ଭାରତ ଗସ୍ତରେ ଆସିବେ ଜାପାନ ପ୍ରଧାନମନ୍ତ୍ରୀ ଏବଂ ଆୟାରଲାଣ୍ଡ ବିପକ୍ଷ T20 କ୍ରିକେଟ୍ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ରେ ଟସ୍ ଜିତି ଭାରତର ବୋଲିଂ ନିଷ୍ପତ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ନିଶାମୁକ୍ତ ଭାରତ ଅଭିଯାନ ଜନସାଧାରଣଙ୍କ ସହଭାଗିତାରେ ଏକ ଗଣ ଆନ୍ଦୋଳନର ରୂପ ନେଇଛି। ସାମାଜିକ ନ୍ୟାୟ ଓ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ ବିଏଲ୍ ବର୍ମାଙ୍କ ଏକ ଆଲୋକ୍ୟ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଏହା କହିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟ ଜରିଆରେ ପ୍ରଧାନମନ୍ତ୍ରୀ ଦେଶର ପ୍ରତ୍ୟେକ ନାଗରିକଙ୍କୁ ଏକ ନିଶାମୁକ୍ତ ଓ ବିକଶିତ ଭାରତ ଗଠନ ଅଭିଯାନରେ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି। ମନ୍ତ୍ରୀ ଶ୍ରୀ ବର୍ମା ନିଜ ଆଲେଖ୍ୟରେ ଲେଖିଛନ୍ତି, ସରକାର ନିଶା ସେବନକୁ ଏକ ଗମ୍ଭୀର ସମସ୍ୟା ଭାବେ ଗ୍ରହଣ କରିଛନ୍ତି, ଯାହା ଦେଶର ଯୁବପିଢ଼ିଙ୍କ ଭବିଷ୍ୟତ ଏବଂ ପ୍ରଗତି ସହ ଜଡ଼ିତ। ଦେଶର ସମସ୍ତ ନାଗରିକ ବିଶେଷକରି ଯୁବପିଢ଼ି ଏହି ଜାତୀୟ ଅଭିଯାନର ଅଂଶୀଦାର ହେବା ଜରୁରୀ ବୋଲି ସେ କହିଛନ୍ତି। ସମସ୍ତେ ଏକାଠି ହୋଇ ଏହି ଅଭିଯାନକୁ ଏକ ଗଣସଂକଳ୍ପରେ ପରିଣତ କରିବାକୁ ଶ୍ରୀ ବର୍ମା ଅନୁରୋଧ କରିଛନ୍ତି। ଏକ ବିକଶିତ ଭାରତ ଗଠନ କ୍ଷେତ୍ରରେ ଏହି ନିଶାମୁକ୍ତ ଭାରତ ସଂକଳ୍ପ ଏକ ଶକ୍ତ ଆଧାର ହେବ ବୋଲି ମନ୍ତ୍ରୀ କହିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ନୂଆଦିଲ୍ଲୀରେ ନାର୍କୋ କୋଅର୍ଡିନେସନ ସେଣ୍ଟର ଏନ୍କଡ୍ର 10ମ ଶୀର୍ଷସ୍ତରୀୟ ବୈଠକକୁ ସମ୍ବୋଧିତ କରି ନିଶା କାରବାର ବିରୁଦ୍ଧରେ ଏକ ମିଳିତ ସଂଗ୍ରାମ ପାଇଁ ଆହ୍ୱାନ ଦେଇଛନ୍ତି। ଶ୍ରୀ ଶାହା କହିଛନ୍ତି ନିଶା ସମସ୍ୟା ଦେଶର ସୁରକ୍ଷା, ସାମାଜିକ ସ୍ଥିରତା, ଅର୍ଥନୈତିକ ସ୍ୱାର୍ଥ ଏବଂ ଯୁବପିଢ଼ିଙ୍କ ସହ ସାରା ଦେଶର ଭବିଷ୍ୟତ ପ୍ରତି ଏକ ବଡ଼ ବିପଦ। ଏହି ସଂଗ୍ରାମରେ ବିଜୟ ଲାଭ ପାଇଁ ସେ ଆଧ୍ୟାତ୍ମିକ ଗୁରୁ, ଯୁବବର୍ଗ ଏବଂ ମା'ମାନଙ୍କୁ ଏକାଠି ହେବାକୁ अनुरोध कर।
2: मेरा आप सबसे विनम्र आग्रह कि देश के आने वाले 100 वर्ष के भविष्य के लिए सभी सरकारों को एक साथ एक मंच पर आना होगा। सभी विभागों को जनता को गाइड करने वाले संतों को भी जोड़ना पड़ेगा और युवाओं पर घर में अपना रसूख रखने वाली हमारी मातृशक्ति को भी इसमें जोड़ना पड़ेगा, तभी जाकर इस लड़ाई के खिलाफ हम पूर्णतया सफल हो सकते हैं।
1: ସ୍ୱରାଷ୍ଟ୍ରମନ୍ତ୍ରୀ ତଥ୍ୟ ରଖି କହିଛନ୍ତି 2004-2014 ମଧ୍ୟରେ ପ୍ରାୟ 26 ଲକ୍ଷ କିଲୋଗ୍ରାମ ସିନ୍ଥେଟିକ୍ ଡ୍ରଗ୍ସ ଜବତ ହୋଇଥିଲା। ଏହାର ତୁଳନାରେ 2014-2026 ମଧ୍ୟରେ ଏହି ପରିମାଣ ବୃଦ୍ଧି ପାଇ 1,18,00,000 କିଲୋଗ୍ରାମରେ ପହଞ୍ଚିଛି, ଯାହା ସରକାରଙ୍କ ଅଭିଯାନର ସଫଳତାକୁ ଦର୍ଶାଉଛି। ନାର୍କୋଟିକ୍ସ ନିୟନ୍ତ୍ରଣ ବ୍ୟୁରୋ ଏନ୍ସିବି ଅନେକ ଅନ୍ଲାଇନ୍ ପୋର୍ଟାଲ ବିକଶିତ କରିଛି। ନିଶା ସମ୍ବନ୍ଧୀୟ ମାମଲାଗୁଡ଼ିକର ସୂଚନା ଏହି ପୋର୍ଟାଲରେ ସମୟସୀମା ମଧ୍ୟରେ ଅପ୍ଲୋଡ୍ କରିବାକୁ ଶ୍ରୀ ଶାହା ସମସ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବ ଏବଂ ପୁଲିସ୍ ମହାନିର୍ଦ୍ଦେଶକମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବୈଠକରେ ସ୍ୱରାଷ୍ଟ୍ରମନ୍ତ୍ରୀ ଭିଜନ ଡକ୍ୟୁମେଣ୍ଟ ଅନ୍ ନାର୍କୋଟିକ୍ସ କଣ୍ଟ୍ରୋଲ 2026-2029ର ଉନ୍ମୋଚନ କରିଛନ୍ତି। ଏହା ନିଶା ଚାହିଦା ହ୍ରାସ, ଯୋଗାଣ ବନ୍ଦ ଏବଂ ନିଶାମୁକ୍ତି ପାଇଁ ଏକ ରୂପରେଖ ପ୍ରସ୍ତୁତ କରିବ। ଏଥିସହ ଶ୍ରୀ ଶାହା ଏକ ସ୍ୱତନ୍ତ୍ର ଅଭିଯାନର ଆରମ୍ଭ କରିଛନ୍ତି, ଯାହା ଅଧୀନରେ ପ୍ରାୟ 6,000 କୋଟି ଟଙ୍କା ମୂଲ୍ୟର 2,09,500 କିଲୋଗ୍ରାମରୁ ଅଧିକ ଜବତ ନିଶାଦ୍ରବ୍ୟକୁ ସମ୍ପୂର୍ଣ୍ଣ ରୂପେ ନଷ୍ଟ କରିଦିଆଯିବ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର

ଆଜି ଅପରେସନ୍ ଆମିଷ୍ଟାର୍ଡ ଆରମ୍ଭ କରିବା ନେଇ ଘୋଷଣା କରିଛନ୍ତି। ଏହି ଅପରେସନ୍ ଅନ୍ତର୍ଗତ ଭୂକମ୍ପ ପରବର୍ତ୍ତୀ ସହାୟତା ପାଇଁ ଭାରତୀୟ ବାୟୁସେନାର ଦୁଇଟି C-17 ବିମାନକୁ ଭେନେଜୁଏଲା ଅଭିମୁଖେ ଉଡ଼ାଣ ଭରିଛି। ସ୍ପାନିଶ ଭାଷାରେ ଆମିଷ୍ଟାର୍ଡ ଶବ୍ଦର ଅର୍ଥ ହେଉଛି ବନ୍ଧୁତା। ଭାରତ ଏବଂ ଭେନେଜୁଏଲା ସମ୍ପର୍କକୁ ଦର୍ଶାଇ ଏହି ଅଭିଯାନର ନାମକରଣ କରାଯାଇଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସୂଚନା ଦେଇ ଡକ୍ଟର ଜୟଶଙ୍କର କହିଛନ୍ତି, ସହାୟତା ସାମଗ୍ରୀ ମଧ୍ୟରେ ଭାରତୀୟ ସେନାର ଭ୍ରାମ୍ୟମାଣ କ୍ଷେତ୍ରୀୟ ହସ୍କିଟାଲର ଏକ ୟୁନିଟ୍ ସାମିଲ ଥିବାବେଳେ ଭୂକମ୍ପ ପ୍ରଭାବିତ ଲୋକଙ୍କ ପାଇଁ 35 ଟନ୍ରୁ ଅଧିକ ଜରୁରୀକାଳୀନ ରିଲିଫ୍ ସାମଗ୍ରୀ, ଜୀବନ ରକ୍ଷାକାରୀ ଔଷଧ ଏବଂ ଚିକିତ୍ସା ଉପକରଣ ପଠାଯାଇଛି। ଏହି ଜରୁରୀକାଳୀନ ଚିକିତ୍ସା ସାମଗ୍ରୀ ମଧ୍ୟରେ ଦୁଇଟି ଅତ୍ୟାଧୁନିକ ଭ୍ରାମ୍ୟମାଣ ହସ୍କିଟାଲ ଭୀଷ୍ମ କ୍ୟୁବ୍ ମଧ୍ୟ ରହିଛି, ଯାହା ଅତି କମ୍ ସମୟରେ ଆହତମାନଙ୍କର ଚିକିତ୍ସା କରିବାରେ ସହାୟକ ହେବ। ବିପଦ ସମୟରେ ଭେନେଜୁଏଲା ସରକାର ଏବଂ ସେଠାକାର ଜନସାଧାରଣଙ୍କ ସହ ଭାରତର ସମର୍ଥନ ନେଇ ପ୍ରତିବଦ୍ଧତା ରହିଛି ବୋଲି ବୈଦେଶିକ ମନ୍ତ୍ରୀ ପ୍ରକାଶ କରିଛନ୍ତି। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଆସନ୍ତାକାଲିଠାରୁ ଦୁଇଦିନିଆ କର୍ଣ୍ଣାଟକ ଗସ୍ତରେ ଯିବେ। ବେଙ୍ଗାଲୁରୁଠାରେ ଅନୁଷ୍ଠିତ ହେବାକୁ ଥିବା ନାଦପ୍ରଭୁ ଶ୍ରୀ କେମ୍ପେ ଗୌଡ଼ାଙ୍କ 517ତମ ଜନ୍ମବାର୍ଷିକ ଉତ୍ସବରେ ଉପରାଷ୍ଟ୍ରପତି ଯୋଗଦେବେ। ଆସନ୍ତା ରବିବାର ଦିନ ସେ ବେଙ୍ଗାଲୁରୁରେ ଆୟୋଜିତ ନିଶାମୁକ୍ତ ଭାରତ ସମ୍ମିଳନୀରେ ଯୋଗଦେବେ। ରାଜୀବ ଗାନ୍ଧି ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ଦିବସ ଏବଂ ଆନ୍ତର୍ଜାତିକ ନିଶାଦ୍ରବ୍ୟ ବେଆଇନ ଚୋରାଚାଲାଣ ଓ ଅପବ୍ୟବହାର ନିରୋଧୀ ଦିବସ ଅବସରରେ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ତାଙ୍କ ଭୁଟାନ ପ୍ରତିପକ୍ଷ ଇଜାଙ୍ଗ ଡେ ଥାପାଙ୍କୁ ଭେଟି ଦୁଇ ଦେଶ ମଧ୍ୟରେ ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ରରେ ସହଯୋଗ ବଢ଼ାଇବା ନେଇ ଆଲୋଚନା କରିଛନ୍ତି। ଶ୍ରୀ ପ୍ରଧାନ ସାମାଜିକ ଗଣମାଧ୍ୟମ ପୋଷ୍ଟରେ କହିଛନ୍ତି, ଏହି ଆଲୋଚନା ମୁଖ୍ୟତଃ ଶିକ୍ଷକମାନଙ୍କ ତାଲିମ, ଦକ୍ଷତା ବିକାଶ ଏବଂ ରୋଜଗାର ଉପରେ ଆଧାରିତ ଥିଲା। ଏଥିସହ ଡିଜିଟାଲ୍ ଶିକ୍ଷା, କୃତ୍ରିମ ବୁଦ୍ଧିମତା, ସ୍ଥାୟୀ ପର୍ଯ୍ୟଟନ, ପାରମ୍ପରିକ ଚିକିତ୍ସା ଏବଂ ସାମଗ୍ରିକ ସ୍ୱାସ୍ଥ୍ୟରକ୍ଷା ଉପରେ ମଧ୍ୟ ଉଭୟ ନେତା ଆଲୋଚନା କରିଛନ୍ତି। ଶିକ୍ଷା, ନୂତନ ଜ୍ଞାନକୌଶଳ ପ୍ରୟୋଗ ଏବଂ ଦକ୍ଷତା ନିର୍ମାଣ ଭଳି ବଡ଼ ପ୍ଲାଟଫର୍ମରେ ଉଭୟ ଦେଶ ମିଳିତ ଭାବେ କାର୍ଯ୍ୟ କରିବାର ଅନେକ ସୁଯୋଗ ରହିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଭାରତ ଓ ଭୁଟାନର ଏହି ଭାଗିଦାରୀ ଆମର ସମାନ ଆଶା, ଆକାଂକ୍ଷା ଏବଂ ଆଧ୍ୟାତ୍ମିକ ସମ୍ପର୍କ ଆଧାରରେ ଗଢ଼ି ଉଠିଥିବାର କେନ୍ଦ୍ରମନ୍ତ୍ରୀ କହିଛନ୍ତି। ବୈଠକରେ ଉଭୟ ଦେଶ ଶିକ୍ଷା, ଦକ୍ଷତା ଏବଂ ଜ୍ଞାନର ଆଦାନ ପ୍ରଦାନକୁ ଅଧିକ ସଶକ୍ତ କରିବା କ୍ଷେତ୍ରରେ ସହମତି ପ୍ରକାଶ କରିଛନ୍ତି। ଜାପାନ ପ୍ରଧାନମନ୍ତ୍ରୀ ସାନାଇ ତାକାଇଚି ଆସନ୍ତା ମାସ 1ରୁ 3 ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀ ଗସ୍ତରେ ଆସି 16 ଭାରତ ଜାପାନ ବାର୍ଷିକ ଶିଖର ସମ୍ମିଳନୀରେ ଯୋଗଦେବେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି, ଏହି ସମ୍ମିଳନୀ ଦ୍ୱାରା ଉଭୟ ଦେଶ ମଧ୍ୟରେ ଥିବା ସମସ୍ତ ସହଯୋଗର ସମୀକ୍ଷା କରାଯିବା ସହ ସମ୍ପର୍କକୁ ଆହୁରି ଦୃଢ଼ କରିବା ପାଇଁ ଏକ ବଡ଼ ସୁଯୋଗ ମିଳିବ। ଉଭୟ ଦେଶ ପାରସ୍କରିକ ସ୍ୱାର୍ଥ ସମ୍ମିଳିତ ବିଭିନ୍ନ ଆଞ୍ଚଳିକ ଓ ବୈଶ୍ୱିକ ପ୍ରସଙ୍ଗ ଉପରେ ନିଜ ନିଜର ମତ ବିନିମୟ କରିବେ। ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟଭାର ଗ୍ରହଣ କରିବା ପରେ ସାନାଇ ତାକାଇଚିଙ୍କର ଏହା ପ୍ରଥମ ଭାରତ ଗସ୍ତ। ପୂର୍ବରୁ ଗତବର୍ଷ ଅଗଷ୍ଟ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 15 ବାର୍ଷିକ ଶିଖର ସମ୍ମିଳନୀ ପାଇଁ ଟୋକିଓ ଗସ୍ତ କରିଥିଲେ। କୋଲକାତାର ତାର୍ତଲା ଅଟ୍ଟାଳିକା ଭୁଶୁଡ଼ିବା ଘଟଣାରେ ମୃତ୍ୟୁ ସଂଖ୍ୟା 15କୁ ବୃଦ୍ଧି ପାଇଛି। ଆହତମାନଙ୍କୁ କୋଲକାତାର SSKM ହସ୍କିଟାଲରେ ଚିକିତ୍ସା କରାଯାଉଛି। ଘଟଣାସ୍ଥଳରେ ଏବେ ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ପୁଲିସ୍ ଏହି ମାମଲାରେ ଜଣେ ସରକାରୀ ଅଧିକାରୀଙ୍କ ସମେତ ମୋଟ 6 ଜଣଙ୍କୁ ଗିରଫ କରିଛି। ଘଟଣାର ସମ୍ପୂର୍ଣ୍ଣ ତଦନ୍ତ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗତକାଲି ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଗଠନ କରାଯାଇଛି। ଜାତିସଂଘର ଆନ୍ତର୍ଜାତିକ ସାମୁଦ୍ରିକ ସଂଗଠନ IMO ଆଜି ହର୍ମୁଜ୍ ପ୍ରଣାଳୀ ଦେଇ ଚାଲିଥିବା ଜାହାଜ ଏସ୍କର୍ଟ ଅଭିଯାନକୁ ସାମୟିକ ଭାବେ ବନ୍ଦ କରିଦେଇଛି। ଓମାନ ନିକଟରେ ଏକ ବ୍ୟବସାୟିକ ଜାହାଜ ଉପରେ ଆକ୍ରମଣ ପରେ IMO ଏହି ପଦକ୍ଷେପ ଗ୍ରହଣ କରିଛି। ଏହି ଆକ୍ରମଣ ଯୋଗୁଁ ଇରାନ୍ ସହ ହୋଇଥିବା ପ୍ରାରମ୍ଭିକ ଅସ୍ତ୍ରବିରତି ସଫଳ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି। ତାଇୱାନର ଏଭରଗ୍ରୀନ୍ ମେରାଇନ୍ କମ୍ପାନୀ କହିଛି, ହର୍ମୁଜ୍ ପ୍ରଣାଳୀ ଦେଇ ଯାଉଥିବା ସମୟରେ ଏକ ଅଜଣା ବସ୍ତୁ ସେମାନଙ୍କ କଣ୍ଟେନର ଜାହାଜରେ ବାଜିଥିଲା। ତେବେ ଜାହାଜଟି ସେହି ଜଳପଥରୁ ସୁରକ୍ଷିତ ଭାବେ ବାହାରି ଆସିଛି ଏବଂ ସେଥିରେ ଥିବା କର୍ମଚାରୀ ଓ ସାମଗ୍ରୀ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି। ଅନ୍ୟପକ୍ଷରେ ଆମେରିକାର 2 ଜଣ ଅଧିକାରୀ ଏହି ଆକ୍ରମଣ ପାଇଁ ଇରାନ୍କୁ ଦାୟୀ କରିଛନ୍ତି। ଇରାନ୍ ପ୍ରଶାସନ ଚେତାବନୀ ଦେଇ କହିଛି, ସେମାନଙ୍କ ଦ୍ୱାରା ଅନୁମୋଦିତ ରୁଟ୍ ବାହାରେ ଯାଉଥିବା ଜାହାଜଗୁଡ଼ିକୁ କୌଣସି ସୁରକ୍ଷା ଗ୍ୟାରେଣ୍ଟି ଦିଆଯିବ ନାହିଁ। IMO ମହାନିର୍ଦ୍ଦେଶକ ଆର୍ସିନିଓ ଡୋମିଙ୍ଗୁଏଜ୍ କହିଛନ୍ତି, ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା ପାଇଁ ଏହି ଅଭିଯାନକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି।
ଜାପାନରେ ଦୁଇଟି ପ୍ରଳୟଙ୍କରୀ ସାମୁଦ୍ରିକ ଝଡ଼ ମେଖଲା ଏବଂ ହିଗୋସର ପ୍ରଭାବରେ ସେଠାରେ ପ୍ରବଳ ବର୍ଷା ଆରମ୍ଭ ହୋଇଯାଇଛି। ସମଗ୍ର ଦେଶରେ ଯାତାୟତ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ପ୍ରବଳ ବର୍ଷା ଯୋଗୁଁ ଭୂସ୍କଳନ ହେବାର ଆଶଙ୍କା ଥିବା ଯୋଗୁଁ ପ୍ରଶାସନ ପକ୍ଷରୁ ସତର୍କତା ଜାରି କରାଯିବା ସହ ପ୍ରାୟ 10 ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲିଯିବା ପାଇଁ ଜରୁରୀକାଳୀନ ନିର୍ଦ୍ଦେଶ ଦିଆଯାଇଛି। ପ୍ରତିକୂଳ ପାଗ ଯୋଗୁଁ ଏପର୍ଯ୍ୟନ୍ତ 200ରୁ ଅଧିକ ବିମାନର ଉଡ଼ାଣ ବାତିଲ କରାଯାଇଥିବା ନେଇ ଜାପାନ ସରକାରଙ୍କ ପକ୍ଷରୁ ସୂଚନା ମିଳିଛି। ଏଥିସହ ଅନେକ ଟ୍ରେନ୍ ଚଳାଚଳ ବନ୍ଦ

0: ଏବଂ କେତେକ ମୁଖ୍ୟ ଏକ୍ସପ୍ରେସ୍ ୱେକୁ ମଧ୍ୟ ସମ୍ପୂର୍ଣ୍ଣ ବନ୍ଦ କରି ଦିଆଯାଇଛି। ବେଲ୍ଫାଷ୍ଟରେ ଚାଲିଥିବା ଭାରତ ଆୟାର୍ଲାଣ୍ଡ ଅନ୍ତର୍ଜାତୀୟ ଟି ଟ୍ୱେଣ୍ଟି କ୍ରିକେଟ୍ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ରେ ସମ୍ବାଦ ପ୍ରସ୍ତୁତ ହେବା ବେଳକୁ ଆୟୋଜକ ଆୟାର୍ଲାଣ୍ଡ 12 ଓଭରରେ 4 ୱିକେଟ୍ ହରାଇ 86 ରନ୍ ସଂଗ୍ରହ କରିଥିଲା। ଭାରତ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପଭି ନେଇଥିଲା। ଟି ଟ୍ୱେଣ୍ଟି ଶୃଙ୍ଖଳାର ଦ୍ୱିତୀୟ ତଥା ଚୂଡ଼ାନ୍ତ ମ୍ୟାଚ୍ ଆସନ୍ତା ରବିବାର ଦିନ ଖେଳାଯିବ। ବିଶ୍ୱକପ୍ର ଗ୍ରୁପ୍ ଆଇର ଏକ ମ୍ୟାଚ୍ରେ ଆଜି ନରୱେ ଓ ଫ୍ରାନ୍ସ ମଧ୍ୟରେ ଖେଳାଯିବ। ଅନ୍ୟ ଏକ ମ୍ୟାଚ୍ରେ ଇରାକ ଓ ସେନେଗାଲ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବ। ଉଭୟ ମ୍ୟାଚ୍ ଭାରତୀୟ ସମୟ ରାତି 12:30 ଆରମ୍ଭ ହେବ। ଅନ୍ୟପକ୍ଷରେ ଟୁର୍ଣ୍ଣାମେଣ୍ଟରେ ଚାଲିଥିବା ଅନ୍ୟ ମ୍ୟାଚ୍ଗୁଡ଼ିକରେ ଇକ୍ୱେଡର, ଆଇଭରିକୋଷ୍ଟ, ନେଦରଲ୍ୟାଣ୍ଡ୍ସ ଏବଂ ତୁର୍କୀ ବିଜୟ ଲାଭ କରିଛନ୍ତି। ମୁଖ୍ୟ ସମ୍ବାଦ ପୁଣି ଥରେ। ନିଶାମୁକ୍ତ ଭାରତ ଅଭିଯାନ ଜନସାଧାରଣଙ୍କ ସହଭାଗିତାରେ ଏକ ଗଣ ଆନ୍ଦୋଳନର ରୂପ ନେଇଛି, କହିଲେ ପ୍ରଧାନମନ୍ତ୍ରୀ। ଭେନେଜୁଏଲାକୁ ଭୂକମ୍ପ ପରବର୍ତ୍ତୀ ସହାୟତା ପାଇଁ ଭାରତ ପକ୍ଷରୁ ଆରମ୍ଭ ହେଲା ଅପରେସନ୍ ଆମିଷ୍ଟାର୍ଡ। ଭାରତ ଓ ଭୁଟାନ ମଧ୍ୟରେ ଶିକ୍ଷା, ଦକ୍ଷତା ଏବଂ ଜ୍ଞାନର ଆଦାନ ପ୍ରଦାନକୁ ସଶକ୍ତ କରିବା କ୍ଷେତ୍ରରେ ସହମତି ପ୍ରକାଶ କଲେ ଉଭୟ ଦେଶ ଏବଂ ଆୟାର୍ଲାଣ୍ଡ ବିପକ୍ଷ ଟି ଟ୍ୱେଣ୍ଟି କ୍ରିକେଟ୍ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ରେ ଟସ୍ ଜିତି ଭାରତର ବୋଲିଂ ନିଷ୍ପତ୍ତି। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭାସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଦେବଗଡ଼ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ଦେବଗଡ଼ ସମ୍ବାଦଦାତା ସୁଜାତା ସାହୁ ଓ ଉପସ୍ଥାପନାରେ ମୁଁ ନୀନା ସାହୁ। ରାଜ୍ୟ ସରକାରଙ୍କ ଦୁଇବର୍ଷ ପୂର୍ତ୍ତି ଅବସରରେ ଦେବଗଡ଼ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପ୍ରେକ୍ଷାଳୟରେ ସରକାରଙ୍କ ବିକାଶ ଓ ଉପଲବ୍ଧି ସମ୍ପର୍କିତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି ଅବସରରେ ପ୍ରଗତି ପ୍ରବାହ ଦୁଇ ବର୍ଷରେ ଦୁଇଗୁଣ ବିକାଶଧାରା ଓଡ଼ିଶା ସାରା ପୁସ୍ତକ ଉନ୍ମୋଚନ କରାଯାଇଥିଲା। ସେହିପରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ସିଏମ୍ କିଷାନ, ଗୋଦାବରିଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା, ଲକ୍ଷପତି ଦିଦି, ଅନ୍ତୋଦୟ ଗୃହ ଏବଂ ଅନ୍ନପୂର୍ଣ୍ଣା ଯୋଜନାର ହିତାଧିକାରୀଙ୍କୁ ସହାୟତା ବଣ୍ଟନ କରାଯାଇଥିଲା। ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିକଶିତ ଓଡ଼ିଶା 2036 ଲକ୍ଷ୍ୟ ସାକାର କରିବା ପାଇଁ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ।
3: ପ୍ରୋଗ୍ରେସ ରିପୋର୍ଟ ନେଇକି ଲୋକଙ୍କ ପାଖକୁ ଯାଉଛୁ। ଉଦ୍ଦେଶ୍ୟ ଏଇଟା ଯେ ସରକାର କେମିତି ଆମେ ଉତ୍ତର ଦେହି କରିପାରିବୁ। ବହୁତ ସମୟରେ ଦଳ ଭାବେ ନାହିଁ ଯେ ସେମାନେ ଉତ୍ତର ଦେଇ ବୋଲି, ଆମେ ଚାହୁଁଛୁ ଯେ ସରକାର ମାନେ ଉତ୍ତର ଦେଇ ହେବା କଥା, ତାଙ୍କର କାମର ବିବରଣୀ ନେଇକି ଲୋକଙ୍କ ପାଖକୁ ଯିବା କଥା, ଏବଂ ଗୋଟେ ଛାତ୍ର ଭଳିଆ ଛାତ୍ର ଯେମିତି ପାଠ ପଢେ ଏବଂ କ୍ଲାସର ପରୀକ୍ଷା ଦିଏ ଏବଂ ଶିକ୍ଷକ ମାନେ ତାର ମୂଲ୍ୟାଙ୍କନ କରନ୍ତି କେତେ ମାର୍କ ସେ ପାଇବ, ଆମେ ଚାହୁଁଛୁ ଗୋଟେ ସରକାରକୁ ମଧ୍ୟ ସେଭଳିଆ ଛାତ୍ର ଭାବରେ ଆମର ଶିକ୍ଷକ ଏବଂ ମୂଲ୍ୟାଙ୍କନ କରିବା ଲୋକ ହେଲେ ଭୋଟର ମାନେ ଯେଉଁମାନେ ଆମକୁ ନିର୍ବାଚିତ କରିକି ସରକାର ଗଠନ କରିବାର ସୁଯୋଗ ଦେଇଛନ୍ତି। ତେଣୁ ଆମେ ଆମର ପ୍ରୋଗ୍ରେସ ରିପୋର୍ଟ ନେଇକି ଯାଉଛୁ ଲୋକଙ୍କ ପାଖକୁ, ବିଭିନ୍ନ ବିଭାଗର ମଧ୍ୟ ପ୍ରୋଗ୍ରେସ ରିପୋର୍ଟ ନେଇକି ଯାଉଛୁ। ଧାନ ଇନପୁଟ ସବସିଡି 800 ଟଙ୍କାରୁ ଆରମ୍ଭ କରିବା, ଧାନ କ୍ୱିଣ୍ଟାଲ ପିଛା 3100 ଟଙ୍କାରେ କ୍ରୟ କରିବାର ନିଷ୍ପତ୍ତି ନେବା, ସୁଭଦ୍ରା ଯୋଜନାରେ 5 ବର୍ଷ ଭିତରେ ବର୍ଷକୁ 10,000 ଲେଖା ହିସାବରେ ଓଡ଼ିଶାର ସମସ୍ତ 18 ବର୍ଷରୁ ଉର୍ଦ୍ଧ ମା ଭଉଣୀ ପାଖରେ ସୁଭଦ୍ରା ଯୋଜନା ପହଞ୍ଚେଇବା, ଏଠି ଶିକ୍ଷାର ମାନ ବଢେଇବା, ସମସ୍ତଙ୍କ ପାଖରେ ଶିକ୍ଷା ପହଞ୍ଚେଇବା, କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷା ମାଧ୍ୟମରେ ଓଡ଼ିଶାର ଛାତ୍ର ମାନଙ୍କୁ ଉଚ୍ଚ ଶିକ୍ଷା ପ୍ରଦାନ କରିବା।
2: ଦେବଗଡ଼ ବିକାଶ ଭବନ ସମ୍ମିଳନୀ କକ୍ଷରେ ଅନୁସୂଚିତ ଜାତି ଓ ଜନଜାତିଙ୍କ ଉପରେ ଅତ୍ୟାଚାର ନିବାରଣ ସମ୍ବନ୍ଧୀୟ POA ଆଇନ 1999 କାର୍ଯ୍ୟକାରିତା ଉପରେ ଜିଲ୍ଲାସ୍ତରୀୟ ତ୍ରୈମାସିକ ବୈଠକ ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଏହି ବର୍ଗର ଲୋକମାନଙ୍କ ସୁରକ୍ଷା, ସାମାଜିକ ସଶକ୍ତିକରଣ ଏବଂ ଅତ୍ୟାଚାର ରୋକିବା ପାଇଁ ବିଭିନ୍ନ ପଦକ୍ଷେପ ଉପରେ ଆଲୋଚନା ହୋଇଥିଲା। କୋଭିଡ୍ ମହାମାରୀ ସମୟରେ ପିତା କିମ୍ବା ଉଭୟ ପିତାମାତାଙ୍କୁ ହରାଇଥିବା ଶିଶୁମାନଙ୍କୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ପକ୍ଷରୁ ଆଶୀର୍ବାଦ ଯୋଜନାରେ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। ଚଳିତ ବର୍ଷ ମାଟ୍ରିକ୍ ଓ ଯୁକ୍ତ 2 ପରୀକ୍ଷାରେ ଉତ୍ତୀର୍ଣ୍ଣ ଏହି ବର୍ଗର ଛାତ୍ରଛାତ୍ରୀମାନଙ୍କୁ ଉଚ୍ଚଶିକ୍ଷା ପାଇଁ ଯଶୋଦା ଯୋଜନାରେ ସହାୟତା ଯୋଗାଇ ଦିଆଯାଉଛି। ଏହି ପରିପ୍ରେକ୍ଷୀରେ 8 ଜଣ ଛାତ୍ରଛାତ୍ରୀଙ୍କୁ ଗ୍ରୀନ୍ ପ୍ୟାସେଜ୍ ପ୍ରମାଣପତ୍ର ପ୍ରଦାନ କରାଯାଇଛି। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ରଙ୍କ ସୂଚନା ଅନୁଯାୟୀ ଏହି ପିଲାମାନେ ବଲାଙ୍ଗୀର ଓ ଭୁବନେଶ୍ୱରସ୍ଥିତ ଷ୍ଟେଟ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍

0: ହୋଟେଲ ମ୍ୟାନେଜମେଣ୍ଟରେ ନାମ ଲେଖାଇ ମାଗଣା ଉଚ୍ଚଶିକ୍ଷା ସୁବିଧା ପାଇବେ। ଆଗାମୀ ମୌସୁମୀ ବର୍ଷାକୁ ଦୃଷ୍ଟିରେ ରଖି ସମ୍ଭାବ୍ୟ ବନ୍ୟା ଓ ବାତ୍ୟା ମୁକାବିଲା ପାଇଁ ଦେବଗଡ଼ରେ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ସମସ୍ତ ବିଭାଗକୁ ପୂର୍ବ ପ୍ରସ୍ତୁତି ସୁନିଶ୍ଚିତ କରିବା, ଦୁର୍ଗମ ଅଞ୍ଚଳରେ ଖାଦ୍ୟ ସାମଗ୍ରୀ ଓ କିରୋସିନ ମହଜୁଦ ରଖିବା, କୃଷି ପାଇଁ ବିହନ, ସାର ଓ କୀଟନାଶକ ସଂରକ୍ଷଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନର 10 ବର୍ଷ ପୂର୍ତ୍ତି ଅବସରରେ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ସମସ୍ତ ପ୍ରାଥମିକ ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଗର୍ଭବତୀ ମହିଳାଙ୍କ ପାଇଁ ସ୍ୱାସ୍ଥ୍ୟ ସଚେତନତା ଓ ସ୍ୱାସ୍ଥ୍ୟ ପରୀକ୍ଷା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଜିଲ୍ଲାର 500ରୁ ଅଧିକ ଗର୍ଭବତୀ ମହିଳା ଏହି ସେବାର ସୁଫଳ ପାଇଥିବା ବେଳେ ସୁରକ୍ଷିତ ମାତୃତ୍ୱ ସମ୍ପର୍କରେ ସଚେତନ କରାଯାଇଥିଲା। ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ କ୍ରମେ ଦେବଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାରକୋଟ, ରିଆମାଳ ଓ ତିଲେଇବଣି ବ୍ଲକରେ 73 ଜଣ ବୁଥ୍ ଲେଭେଲ୍ ଏଜେଣ୍ଟଙ୍କୁ ତାଲିମ ପ୍ରଦାନ କରାଯାଇଛି। ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ ଅନୁସାରେ ଯୋଗ୍ୟ ଭୋଟରଙ୍କ ନାମ ଭୋଟର ତାଲିକାରେ ସାମିଲ ଓ ଅଯୋଗ୍ୟ ନାମ ବାଦ୍ ଦେବା ପ୍ରକ୍ରିୟା ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଇଥିଲା। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଢେଙ୍କାନାଳ ଜିଲ୍ଲା ସମ୍ପର୍କରେ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ କୃଷି ସଂସାର କାର୍ଯ୍ୟକ୍ରମ।

0: କରବାର ଲାଗି ବନେ ହେଇକରି ରହିପାରମା।
1: ସତ କଥା ନା ନାଇଁ, ଇ ନିଶା ପାଣିଟା ବୁଝିଲ କି ନାନୀ, ଇ ଚାଷୀର ଜୀବନକେ ପୁରା ବରବାଦ କରିଦଉଛି,
0: ବରବାଦ କରିଦଉଛି।
1: କେନ୍ତା ଦେଖ ନାନୀ, ଇ ମଦ ଗଞ୍ଜେଇ ଇ ସବୁ ଭିନ୍ ଭିନ୍ ପ୍ରକାର ନିଶା ସବୁବେଳେ ଯଦି ଗୋଟେ ଚାଷୀଟେ କଲା ବେଲେ ତାର ଦେହ ପାର ଭଲ ରହବା କେ
0: ନାଇଁ ରହେ,
1: ଦେହ ପା ଯଦି ଭଲ ନା ରହିଲା ଚାଷବାସ ବି ସିଆଡେ ବିଗିଡ଼ିଲା,
0: ସବୁ ବିଗିଡ଼ିଲା। ଆର ପରିବାରର ଯେନ୍ ମାନେ ଗଲେ ଥିବେ ଚିନ୍ତା ନାଇଁ କରିବେ ବେଲେ ଇ ଯେନ୍ ଆମର ଯେନ୍ ଆମର ସରକାର ନୁ ବିନା ପରାମର୍ଶ ନ ଯେନ୍ ମାଦକ ମାନେ ଇ ଯେନ୍ ନିଶା ମାନେ ଯେନ୍ ଆମର ଫସଲ କରୁଛନ୍ ଗା, ଯେନ୍ ଇ ଗଞ୍ଜେଇ ବାଗିର ଜିନିଷ ମାନେ ଗଞ୍ଜେଇଟା ନାଇଁ କରୁଛନ୍ କାଇଁ ଚାଷବାସ, ଆମର ଚାଷୀ ମାନଙ୍କର ଇଟା ବନେ ବଡ଼ଟେ ସମସ୍ୟା ହେବ।
1: ସତ କଥା
0: ବେଲେ ଇ ସବୁକେ ଆମେ ଯେନ୍ ଲୁକେଇ ଚୁରେଇ କରି କରୁଛନ୍ ଯେନ୍ ଚାଷୀ ଭାଇ ମାନେ ଗଲେ ନାଇଁ କରୁନ୍, ଇ ଜିନିଷ ଆମର ଲାଗି କେତନି କେତେ ନୁକସାନ ପହଞ୍ଚାବା ଆଉ ଏନ୍ତା ସବୁ କଥା ମାନେ ରହିଛେ ବୋଲ ତ କାଁ କରି ବୋଇଲେ ଇ ଯେନ୍ ଗଞ୍ଜେଇ ଚାଷ ଯେତକି ହେବା କି ନି ତାର ଚୁରା ଚାଲାନ ଗଲେ ହେତକି ବଢ଼ବା,
1: ଆର ସେଟା ଯଦି ଜୁଆନ
0: ପିଲା ଆମର ଜୁଆନ ପିଢ଼ି ଲାଗି ଘାତକ ଆଏଗା ସେ ସବୁ।
1: ହଁ ହେତିର୍ ଲାଗି ତ କହେସନ୍ ନାନୀ, ଇ ମଦର ନିଶା ଟୁଣେ ଆର ଗଞ୍ଜେର ନିଶା ମୁଣେ, ଆର ଇ ଦୁହିକର ସାଙ୍ଗେ ଯଦି ମୟତର ବସଲୁ ଯୁଗରେ ହେବୁ ଗାଡେ।
0: ଏ ବା ବଢିଆ କଥାଟେ କହିଲୁ, ଆଉ ଯେତକି ଲୋକ ଶୁଣୁଥିବେ ଆମର ଚାଷୀ ଭାଇ ବହିନ ମାନେ ଆର ଯେନ୍ ମାନେ ଶୁଣୁଥିବେ କି ନି ଖୁସ ହେଇଯିବେ ବୋ।
1: ସତ କଥା କି ନା ନାନୀ?
0: ହଁ ସତ କଥା ହେ, ପୁରା ସତ କଥା ହେ, ଯେ କାଁ କରବୁ ଆମର ଇ ଯେନ୍ ଚାଷବାସ ଇ ନିଶା ଆଡ଼କେ ନାଇଁ ଯାଇକରି ବନେ ହେଇକରି ରହିକରି ଆମର ଯେନ୍ ଯୋଜନା ମାନେ ନାଇଁ ଆସୁଛି କେଁ, କେତେ ରକମର ଆମେ ଯଦି ଭନ୍ କରି ପାଠ ପୁଠି ପଢ଼ିଛୁ, ଦୁଇ ଅକ୍ଷର ନାଇଁ ପଢ଼ିଥିଲେ ଗଲେ ଶିଖିଥମା ପଢ଼ମା, ଆଉ ଆମର ଯେନ୍ ଚାଷବାସ ଥି ଯଦି ଠିକ ମନକେ ଲଗେଇ କରି କର୍ମା ବେଲେ କିନି ଆମ ଲାଗି ବନେ ହେବା। ଏନ୍ତା ସବୁ ଯୋଜନା ମାନେ ଅଛେ, ବଢିଆ ବଢିଆ କଥା ମାନେ ଅଛେ, ଚିନ୍ତା ଦାଦା ନେଇ କେଁ ଆସିଛନ୍ ଏତେ ବସିଛନ୍, ହଁ ହସୁଛନ୍ ତମର କଥା ଆଉ କାଁ କର୍ମା
1: ବେଲେ
0: ଯେ ଏନ୍ତା ବସିଛନ୍ ପଚରୁନ୍ ଆଜ୍ଞା ଜନକୁ ଆନିଛନ୍ ବେଲେ ସେ ପଚରୁନ୍ ଆମେ ବସିକିରି ଶୁନୁ
1: ଶୁନୁ ସେନେ ନାନି।
2: ଚାଷୀ ଭାଇ ବହିନ ମାନେ ତ କେତନି କେତେ ଭିନ୍ ଭିନ୍ କିସମର ଚାଷ ମାନେ କରି ଆସୁଛନ୍, ହେଲେ ଯେତେବେଳେ ବି ଚାଷ କରୁଛନ୍ ଚାଷର ଯେନ୍ତା କମ୍ ଜାଗା ନ ଅତକା ଅମଲ କେନ୍ତା ବଢ଼ିପାରବା ଆରୁ ଅତକା କମାନି କରିପାରିବେ ସେଥିଲାଗି ବୋଲିକିରି ବି ସରକାରଙ୍କର ତରଫନୁ ଭିନ୍ ଭିନ୍ ଯୋଜନା ମାନେ ଅଛେ, ଯେନ୍ ଯୋଜନାର ତାମାନେ ଆମର ଚାଷୀ ଭାଇ ବହିନ ମାନଙ୍କ ଲାଗି ବୋଲିକିରି କରାଯାଇଛେ, ଆରୁ ସେ ଯୋଜନା ଯଦି ଚାଷୀ ଭାଇ ମାନେ ମାନେ ସେଥିରେ ଫାଇଦାଟା ଉଠେଇ ପାରିବେ ବୋଲେ ଆମର ଯେତକି ଅମଲ ହେବାର କଥା ଯେତକି କମାନି ଦମାନି ହେଉଛେ ତାନୁ ଅତକା କମେଇ ପାରିବେ, ଦୁଇ ପଇସା କମେଇ କରି ନିଜର ଗୁଡ଼ାଏ ନିଜେ ଠିଆ ହେଇକରି ଆର୍ ବି ତମେ ପାଇଁ ଲୋକକୁ ଚଲେଇ ପାରିବେ, ସେଥିଲାଗି ବୋଲିକିରି ସରକାରଙ୍କର ଭିନ୍ ଭିନ୍ ଯୋଜନା ମାନେ ଅଛେ। ଆସୁନ୍ ଆଜିର ବୈଠକିନ ହେନ୍ତା ଗୋଟେ ଆମର ବିଷୟଟି ଅଛେ, ବିଷୟଟା ହେଲା ଚାଷୀମାନଙ୍କ ପାଇଁ ବିଭିନ୍ନ ସରକାରୀ ସୁବିଧା ସୁଯୋଗ, ଆରୁ ଇ ବିଷୟ ତିନି କହିବାର ଲାଗି ଯାଇଛନ୍ ମୀନାକ୍ଷୀ ମଞ୍ଜରୀ ସାହୁ, ଆଜ୍ଞା ସହକାରୀ କୃଷି ଅଧିକାରୀ ସମ୍ବଲପୁର ଠାନେ ଅଛନ୍। ପହେଲା ଆମର ଆକାଶବାଣୀ ସମ୍ବଲପୁର କୃଷି ସଂସାର କାର୍ଯ୍ୟକ୍ରମର ଏଇ ବୈଠକିକେ ଆପଣଙ୍କୁ ସ୍ୱାଗତ, ଜୁହାର।
3: ଆଜ୍ଞା ଜୁହାର, ଇ କୃଷି ସଂସାର ବୈଠକିରେ ଅଂଶଗ୍ରହଣ କରିଥିବା ସମସ୍ତ ଭାଇ ବହିନମାନଙ୍କୁ ବି ମୋର ଜୁହାର। ତେହେରୁ ଆମ ସମ୍ବଲପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ସମଲେଶ୍ୱରୀଙ୍କୁ ଜୁହାର କରିକିରି ଆମର ଏଇ କାର୍ଯ୍ୟକ୍ରମକେ ଆଗେଇ ନେଉଛେ। ମୁଇଁ ମୀନାକ୍ଷୀ ମଞ୍ଜରୀ ସାହୁ, ସହକାରୀ କୃଷି ଅଧିକାରୀ ସମ୍ବଲପୁର।
2: ଆଜ୍ଞା, ଆମର ତ ଚାଷୀ ଭାଇ ବହିନମାନଙ୍କର ଲାଗି ବୋଲିକିରି କେନ୍ତାକିରି ଚାଷବାସର ଅତକା ଅମଲ ହେଇପାରବା ଆରୁ କମ୍ ଖର୍ଚ୍ଚା ତିନି କେନ୍ତାକିରି ଅତକା କମାନି ହେଇପାରବା ସେଥିଲାଗି ବୋଲିକିରି ସରକାରଙ୍କର ତରଫରୁ ତ ଭିନ୍ ଭିନ୍ ଯୋଜନା ମାନେ କରିଛନ୍, ସେଥିଲାଗି ବୋଲିକିରି ଆମର ଚାଷୀ ଭାଇ ବହିନମାନଙ୍କର ଲାଗି ସରକାରୀ ସୁବିଧା ସୁଯୋଗ କାଣା କାଣା ଅଛି ଟିକେ କହୁନ୍ ତ।
3: ପହେଲା ଆମେ ଜାଣି ରଖିବା ଯେ ସରକାରୀ ସୁବିଧା ସୁଯୋଗ କହିଲେ କାଣା ବୁଝିବା।
2: ଆଜ୍ଞା,
3: ଆମର ସବୁନୁ ଗରିବରୁ ଗରିବତମ ପ୍ରଜା ଆମର କିଏ ଅଛେ କହିଲେ ମୁଇଁ କହିସି କି ଚାଷୀ ଆଏ, ମାନେ ପଇସା ପତ୍ର କ୍ଷେତ୍ରରେ ଚାଷୀ ନୁ ଗରିବ ବୋଧେ ସଂସାରରେ କେହି ନାଇଁ ନ। ତ ଇଥିର୍ ଲାଗି ସରକାର ଚିନ୍ତା କଲେ କି ତ ଚାଷୀକେ ଯଦି ସରକାର କିଛି ଟିକେ ଆର୍ଥିକ ସହାୟତା ମାନେ ଟଙ୍କା ପଇସା ଆକାରରେ ଦେଲେ ଚାଷୀ ସାମାନ୍ୟ ପରିଶ୍ରମରେ ବି ଅଧିକ ଉତ୍ପାଦନ କରିକିରି ଟିକେ ଆର୍ଥିକ ସ୍ୱଚ୍ଛଳ ଆଡ଼କେ ଚାଲିପାରବା। ତ ଇ ଉପାଦାନରୁ ହିଁ ଆମର ଆରମ୍ଭ ହେଲା, ଆମର ମାନେ ବିଭିନ୍ନ ପ୍ରକାର ସ୍କିମ୍ କିମ୍ବା ସୁବିଧା ସୁଯୋଗ ଗଭର୍ଣ୍ଣମେଣ୍ଟ ଚିନ୍ତା କଲା ଚାଷୀମାନଙ୍କର ଲାଗି।
2: ଆଜ୍ଞା ଆଜ୍ଞା, ଆଜ୍ଞା, ଯେନ୍ ସରକାରୀ ଯେନ୍ ସୁବିଧା ସୁଯୋଗ ଅଛେ ଚାଷୀ ଭାଇମାନଙ୍କୁ ପ୍ରୋତ୍ସାହିତ କରବା ଲାଗି ଉପରକେ ଉଠାବାର୍ ଲାଗି ବୋଲିକିରି, ଏ ଯେନ୍ ସୁବିଧା ସୁଯୋଗ ଭିତରେ ଆମର କେନ୍ କେନ୍ କିସମର ସୁବିଧା ସୁଯୋଗ ଅଛେ, ଯେନ୍ଟାକି ଆମର ଓଡ଼ିଶା ସରକାର ଓ କେନ୍ଦ୍ର ସରକାର ଭିତରେ ଯେନ୍ ଅଛେ କାଣା କାଣା ହେନ୍ତା ସୁବିଧା ଅଛେ ଟିକେ କହୁନ୍ ତ।
3: ସୁବିଧା ସୁଯୋଗକେ ଆମେ ସାଧାରଣତଃ ଦୁଇ ଭାଗରେ ବିଭକ୍ତ କରୁଛୁ, ପ୍ରଥମେ ହେଲା ଆମର କେନ୍ଦ୍ର ସରକାର ସହାୟତା, ତାପରେ ହେଲା ରାଜ୍ୟ ସରକାର ସହାୟତା।

0: ଆଜ୍ଞା ଆଜ୍ଞା
1: ମାନେ ଆମର କେନ୍ଦ୍ର ସରକାର କିଛିଟା ଆମେ ପରବର୍ତ୍ତୀ ଷ୍ଟେପ୍ରେ ଆମେ ଆଲୋଚନା କରିବା, କେନ୍ଦ୍ର ସରକାର କେନ୍ କେନ୍ ସ୍କିମ୍ ଜରିଆରେ ଚାଷୀମାନଙ୍କୁ ଆର୍ଥିକ ସହାୟତା ଦଉଛନ୍,
0: ଆଜ୍ଞା
1: ଆଉ ହେନ୍ତା ଆମର ରାଜ୍ୟ ସରକାରଙ୍କର ବି ଅଲଗା ଅଲଗା ସ୍କିମ୍ ଅଛେ, ଯାହାଦ୍ୱାରା କି ଆମେ ଚାଷୀକେ ସାହାଯ୍ୟ ଦଉଛୁ, ଚାଷୀ ଉପରକେ ଉଠିକିରି ଅଲଗା ଯେନ୍ତା ଆମର ଚାକିରିଆ ବିଜନେସମ୍ୟାନ୍ ହେମାନଙ୍କର ସମସ୍କନ୍ଧ ଯେନ୍ତା ହେଇପାରବା,
0: ଆଜ୍ଞା
1: ହେଟା ହେଲା ଆମ ସରକାର ଆମ କର୍ମଚାରୀମାନଙ୍କର ମୁଖ୍ୟ ଉଦ୍ଦେଶ୍ୟ।
0: ଆଜ୍ଞା ଆଜ୍ଞା
1: ତ ପ୍ରକାରଭେଦ କହିଲେ ଆମେ ଦୁଇ ପ୍ରକାର ମନେ ରଖମା, ଗୋଟେ ହେଲା କେନ୍ଦ୍ର ସରକାର ସହାୟତା, ଆଉ ଗୋଟେ ହେଲା ରାଜ୍ୟ ସରକାର ସହାୟତା।
0: ଆଚ୍ଛା, ଇ ଯେନ୍ କେନ୍ଦ୍ର ସରକାର ଆଉ ରାଜ୍ୟ ସରକାର ଯେନ୍ ଆମର ସୁଯୋଗ ଦଉଛନ୍, ସେଥିଲାଗି ବୋଲିକିରି ପହେଲା ଆପଣ କହନ୍ତୁ ଯେ ରାଜ୍ୟ ସରକାରଙ୍କର ତରଫନୁ କାଁକଣା ହେନ୍ତା ତାମାନେ ସୁବିଧା ସୁଯୋଗ ମିଳିପାରବା ଚାଷୀ ଭାଇ ଭାଇମାନଙ୍କର ଲାଗି?
1: ରାଜ୍ୟ ସରକାରଙ୍କ ସହାୟତାରେ ଉଣା ଅଧିକେ ସବୁ ଚାଷୀ ଭାଇ ଭଉଣୀମାନେ ମୁଇଁ ଭାବୁଛେ ସମସ୍ତେ ପାଇସାରିଥିବେ ନ। ପ୍ରଥମ ଆମର ସହାୟତା ହେଲା ସିଏମ୍ କିଷାନ,
0: ଆଜ୍ଞା,
1: ଯେନ୍ଟାକି ହେଲା ସମସ୍ତେ ଆମର ସିଏମ୍ କିଷାନଟା ବର୍ଷକ 10,000 ଟଙ୍କା ପାଉଛୁ, ଆଉ
0: ଆଜ୍ଞା
1: ଦୁଇଟା କିସ୍ତିରେ ପାଇସୁ, ଗୋଟେ ହେଲା
0: ଆଜ୍ଞା
1: ଖରିଫ ସିଜିନ୍ରେ, ଗୋଟେ ରବି ସିଜିନ୍ରେ।
0: ଆଜ୍ଞା
1: ଆଉ ଏଇଟା ଇଥିର୍ ଲାଗି ଦିଆ ହେସି କି ଧର ଖରିଫ ସିଜିନ୍ ଆସିଲା ଇହାଚେନ୍,
0: ଆଜ୍ଞା
1: ଧାନ
0: ଆଜ୍ଞା
1: ବିହନ ମୁଠେ ସାର ଉଷ କଷା କିଣିବାର୍ ଲାଗି ଚାଷୀ ନ ପଇସା ନାଇଁଥାଏ, ତାହେଲେ
0: ଆଜ୍ଞା
1: ଧାନ
0: ଆଜ୍ଞା
1: ଚାଉଳ ମୁଗ ବିରି ଏବେ କୁହ କୁଇଣ୍ଟାଲ ବାଟେ ବାହାର କରିଦେବେ।
0: ଆଜ୍ଞା
1: ତ ଏଇଟା ସରକାର ଚିନ୍ତା କଲେ କି ଜଷ୍ଟ ବିଫୋର୍ ସିଜିନ୍, ମାନେ ଚାଷ କାମ ଜଷ୍ଟ ଆରମ୍ଭ ପୂର୍ବରୁ ଦେଲେ ଚାଷୀ ଏଇଟା ଠିକ୍ ଚାଷ କାମରେ ଲଗେଇ ପାର୍ବା।
0: ଆଜ୍ଞା
1: ହେନ୍ତା ଏଇଟା ବର୍ଷା ଦିନ ଗଲା, ତାପରେ ଆମର ଶୀତ ଦିନ ଆସ୍ବା, ହେନ୍ତା
0: ଆଜ୍ଞା
1: ଶୀତ ଦିନିଆ ଚାଷ ଲାଗି ବି ଆଉ ଗୋଟେ କିସ୍ତିରେ, ମାନେ ଖରିଫ ସିଜିନ୍ରେ 5,000, ରବି ସିଜିନ୍ରେ 5,000, ଏନ୍ତା ବର୍ଷକ 10,000 ଟଙ୍କା ପଇସା ଆକାରରେ ଆଉ ସିଧାସଳଖ ବ୍ୟାଙ୍କ ଏକାଉଣ୍ଟରେ ଏଇଟା ସରକାର ଜମା କରସନ୍।
0: ଆଜ୍ଞା
1: ଏଇଟା ଗଲା ଯାହାର ଜମିବାଡ଼ି ପଟା ପାଉତି ଅଛେ,
0: ଆଜ୍ଞା
1: ହେନ୍ତା ଫେର୍ ଆମର ଭୂମିହୀନ ଲାଗି ବି ଇ ସିଏମ୍ କିଷାନ ସ୍କିମ୍ରେ ଅଛେ, ସେ ଟୋଟାଲ ଉପରେ 12,000 ପାଇବା।
0: ଆଚ୍ଛା ଆଚ୍ଛା
1: ମାନେ ଏଇଟା ନୁହେଁ ଯେ ଜଣଙ୍କର ଭୂମି ନାଇଁ ନ ବୋଲିକିରି ଜଣେ ଚାଷ କରି ନାଇଁ ପାରେ, ଏବେ ତ ଆଧୁନିକ ପ୍ରଣାଳୀରେ ଚାଷ ହେଲା ନ,
0: ହଁ ହଁ
1: ତ ଗୋଟେ ମନରେ ପ୍ରଶ୍ନ ବି ଆସୁଥିବା ଭୂମିହୀନ ଫେର କାଣା ଚାଷ କରିବା, ଜମିବାଡ଼ି ତ ନାଇଁ ନ।
0: ଆଜ୍ଞା
1: ତ ଭୂମିହୀନ ମାନଙ୍କର ଲାଗି ଅଛେ ଧର ମହୁ ଚାଷ,
0: ଆଜ୍ଞା
1: ମହୁ ବାକ୍ସ 10ଟା ଲାଗି କିଛି ନାହିଁ, ଘର ଡିହ ଗୋଟେ ଡିସମିଲ୍ ଥିଲେ ବି ସେ କରିପାରବା,
0: ଆଜ୍ଞା
1: କି କୁକୁଡ଼ା ଚାଷ ଗୋଟେ
0: କି ବାରିଆଡ଼େ ବି
1: ଡିସମିଲ୍ରେ ବି
0: କଲେ ବି
1: ଜଣେ
0: ଚଲି ପାରବା।
1: କରିପାରବା।
0: ଆଜ୍ଞା
1: ତ ହେଥିର୍ ଲାଗି ଏଇଟା ଟୋଟାଲ ଉପରେ ତାକେ 12,500 ଟଙ୍କା ମିଳିଛି, ସେ ତାର ଯାବତୀୟ ଉପକରଣ କିଣିବା,
0: ହଁ
1: ଧର
0: ହଁ
1: ମହୁ ବାକ୍ସ କିଣିବା କି
0: ଆଜ୍ଞା
1: କୁକୁଡ଼ାର ତାର ଯେନ୍ ଖାଦ୍ୟ ଥଳି କି କାଣା ଗୋଟେ ସବୁ ଏକାବେଳେ କିଣିବାର୍ ଲାଗି
0: ଆଜ୍ଞା ଆଜ୍ଞା
1: ତାକେ କିସ୍ତି କିସ୍ତି କରି 12,500 ଟୋଟାଲ ଉପରେ ଦିଆ ହେସି, ଆଉ ଏଇଟା ପ୍ରତିବର୍ଷ ଆଉ ଦିଆ ନାଇଁ ହୁଏ।
0: ଆଜ୍ଞା ଆଜ୍ଞା
1: ମନେକର ଦୁଇଟା କିସ୍ତି କି 3ଟା କିସ୍ତିରେ ତାକେ 12,500 ଦେଇଦେଲେ ତାର କିସ୍ତି ପୂରଣ ହେଇଗଲା।
0: ଆଜ୍ଞା ଆଜ୍ଞା ବୋଲେ
1: ଆଚ୍ଛା,
0: ଏଇଟା ତ ବଢ଼ିଆ ଜିନିଷଟେ କହିଲେ ଯେ ଆମର ଭୂମିହୀନ ଚାଷୀ ଭାଇ ଭାଇମାନେ ଅଛନ୍, ତାକର ଯେନ୍ ବାରି ଆଣେ ଥିବା କିମ୍ବା ଘରେ ବି ନିଜେ ତାମାନେ ପୋଷି ପାରିବେ, ଯେନ୍ଟାକି ଆପଣ କହିଲେ ଆମର ମହୁ ଚାଷ କରିପାରିବେ, କୁକୁଡ଼ା ଚାଷ କରିପାରିବେ, ବତକ ବି ଚାଷ କରିପାରିବେ, ତାକର ଲାଗି ବୋଲିକିରି ଯେନ୍ ରହିବାର୍ ଲାଗି ଜାଗା କରୁ କିମ୍ବା ତାଙ୍କର ଜିନିଷପତ୍ର ତମେ ଦରକାର ଜରୁରୀ ଜିନିଷପତ୍ର ଘିନି ପାରବେ। ହେନ୍ତା ଅର୍ ଗୁଟେ କଥା ଯେ କେନ୍ଦ୍ର ସରକାରଙ୍କ ତରଫରୁ ଆମର ଚାଷୀ ଭାଇ ଭଉଣୀମାନଙ୍କ ଲାଗି ବୋଲିକିରି ହେନ୍ତା କାଣା ସହଯୋଗ ତମେ
1: କେନ୍ଦ୍ର
0: ସହଯୋଗ ପାରୁଛନ୍?
1: ସରକାରଙ୍କର ବି ହେନ୍ତା ଆମର ଯେନ୍ତା ଆମେ ରାଜ୍ୟ ସରକାରଙ୍କର ଆପଣମାନେ ପାଉଛନ୍ ସିଏମ୍ କିଷାନ,
0: ଆଜ୍ଞା
1: ହେନ୍ତା ସେଇ ଏକା ଟାଇପ୍ର ଆମର କେନ୍ଦ୍ର ସରକାର ଘୋଷଣା କରିଛନ୍ ପିଏମ୍ କିଷାନ,
0: ଆଜ୍ଞା
1: ହେଟା ବି ହେଲା ଆମକୁ ବର୍ଷକ 6,000 ଟଙ୍କା ମିଳିଛି 3ଟା କିସ୍ତିରେ। ତ କିଛି କିଛି ଜାଗାରେ ଯେନ ପାଣି ସୁବିଧା ଅଛେ ଆମେ ପୁରା ବର୍ଷଟାକେ 3 ଭାଗ କରସୁ,
0: ଆଜ୍ଞା
1: ଖରିଫ ରବି ସମର, ଯେନ ପାଣି ସୁବିଧା ଅଛେ ସେ ଖରାଦିନେ ବି ଚାଷ କରୁଛନ୍ ନା, ତ
0: ଆଜ୍ଞା
1: 3ଟା ଫେଜ୍ରେ ଚାଷ କରବାର୍ ଲାଗି କେନ୍ଦ୍ର ସରକାର 2,000 ଟଙ୍କା ଲେଖା ବର୍ଷକ 6,000 ଟଙ୍କା ଏଇଟା ଚାଷୀକେ ସହାୟତା ପଇସା ଆକାରରେ ବ୍ୟାଙ୍କ ଏକାଉଣ୍ଟରେ ସିଧାସଳଖ ଭାବରେ ଜମା କରସନ୍।
0: ଆଜ୍ଞା
1: ଏଇଟା ଗଲା ଆମର ପଇସା ଆକାରରେ ତାଙ୍କୁ ଦିଆଗଲା।
0: ଆଜ୍ଞା
1: ଅଲଗା ଆମର ସବୁ କେନ୍ଦ୍ର ସରକାରଙ୍କର ସ୍କିମ୍ ହେଲା ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, ସେଥିରେ କାଣା ହେସି ଆମେ ଆଜିକାଲି ସମସ୍ତେ ଫ୍ୟାମିଲି ମେମ୍ବର ମାନେ ଆମେ ସବୁ ହେଲ୍ଥ ଇନ୍ସୁରାନ୍ସ ଆକ୍ସିଡେଣ୍ଟାଲ ଇନ୍ସୁରାନ୍ସ ସବୁ ପୁରା କମନ୍ ହେଇଗଲାନ,
0: ଆଜ୍ଞା ଆଜ୍ଞା
1: କିନ୍ତୁ କେବେ ପକ୍ଷେ ଫସଲର ଚିନ୍ତା ଆମେ ନାଇଁ କରୁ, ମୋର ଧାନଟେ କି ବାଇଗଣଟେ ମରିଗଲେ କେନ୍ତା କାଣା ହବା। ତ
0: ଆଜ୍ଞା
1: ଏଇଟା କେନ୍ଦ୍ର ସରକାର ଚିନ୍ତା କରିଛନ୍ ଆମର ଫସଲକେ ଇନ୍ସ୍ୟୋର କରିବା,
0: ଆଜ୍ଞା ଆଜ୍ଞା
1: ମାନେ ଧାନ ହେଲା ରାହାଡ଼ି ହେଲା, ଆମେ ଯଦି କ୍ରପ ଇନ୍ସୁରାନ୍ସ କଭରେଜ କରିଥିବା
0: ଆଜ୍ଞା
1: ତାର ଗୋଟେ ପ୍ରିମିୟମ ଆମାଉଣ୍ଟ ଡିକ୍ଲାର ହେସି, ମନେ କରୁନ୍ ଏକରକୁ ଆମେ ଯଦି 50 ଟଙ୍କା ଡିପୋଜିଟ୍ କରିଥିବା, ଆଉ ଆମର ଯଦି କ୍ରପଟା କ୍ଷତି ଡିକ୍ଲାର ହେଲା, କ୍ରପ ଲସ୍ ଡିକ୍ଲାର ହେଇଗଲା ଆମର ବ୍ଲକ କି ଡିଷ୍ଟ୍ରିକ୍ଟ, ତାହେଲେ ଆମେ ତାର ଆମାଉଣ୍ଟ ବି ସମ୍ ଇନ୍ସ୍ୟୋର୍ଡ, ଯେନ୍ତା ଆକ୍ସିଡେଣ୍ଟାଲ ଡେଥ୍ ଧରୁନ ଆମେ 100 ଟଙ୍କା ଦେଇଥିଲେ 1,00,000 ପାଉଛୁ,
0: ଆଜ୍ଞା
1: ସେମିତି କ୍ରପ ଇନ୍ସ୍ୟୁରାନ୍ସ ବି ସେମଥିଙ୍ଗ, ମାନେ ହେଲା କି ଆମର ଯଦି କ୍ରପ ମରିଗଲା ଆମେ ପ୍ରିମିୟମ ଯଦି ଦାଖଲ କରିଥିବା
0: ଆଜ୍ଞା
1: ତାହେଲେ ସମ୍ ଇନ୍ସ୍ୟୋର୍ଡ 1,00,000 କି 2,00,000 ଯାହା କେନ୍ଦ୍ର ସରକାର ଡିକ୍ଲାର କରିଥିବେ ଆମେ ଆମ ଫସଲର କ୍ଷତିପୂରଣ
0: ଯେନ୍ଟା କି
1: ବାବଦରେ
0: ମୋଟି ହେଇଥିବା
1: ପାଇପାରିବା।
0: କି ଖରାପ ହେଇନେଲା ନେଇ କେ ଆମର প্রকৃতি

0: କମ୍ ଥିସି, ଯେହେତୁ ଇଟା ଚାଷ ଭିତ୍ତିକ ଆଏ।
1: ଆଜ୍ଞା ଆଜ୍ଞା।
0: ତ ଇଟା ମାନେ ସବୁ ପାଇବାର୍ ଲାଗି ଚାଷୀର ଟିକେ ଆଗ ଜାଣବାର୍ ଦରକାର, ମାନେ ଆମର କେନ୍ଦ୍ର ସରକାରଙ୍କ ତରଫରୁ କାଣ କାଣ ସୁବିଧା ଅଛେ। ତାପରେ ଆଉ ଗୋଟେ ଯୋଜନା ରହିଛେ କେନ୍ଦ୍ର ସରକାରଙ୍କ ତରଫରୁ, ଫାର୍ମ ମେକାନାଇଜେସନ। ଆଜିକାଲି ତ ଆଉ ହଳିଆ ଭୁତିଆର ନାଇଁ ମିଳିବାର ନା,
1: ଆଜ୍ଞା।
0: ତ ଆମେ ବାଧ୍ୟ ହୋଇକରି ଯନ୍ତ୍ରପାତି ଉପରେ ନିର୍ଭରଶୀଳ ହଉଛୁ,
1: ଆଜ୍ଞା।
0: ଯେନ୍ତାକି ଟ୍ରାକ୍ଟର, ପାୱାର ଟିଲର, ଧାନକଟା ଯନ୍ତ୍ର। ତ ଇସବୁକେ ଲକ୍ଷ୍ୟ ରଖିକିରି ଆମର ଯେନ୍ ଭୁତିଆର ମୂଲିଆ ହଳିଆ ସବୁ ଅଭାବ ହଉଛେ,
1: ଆଜ୍ଞା,
0: ସରକାର ଚିନ୍ତା କରିଛନ୍ ସବୁ ଇଟା କୃଷି ଭିତ୍ତିକ ଯନ୍ତ୍ରପାତି।
1: ଆଜ୍ଞା।
0: ଧର ମୋଟରସାଇକେଲ କି କାର୍ କିଣିଲେ ଆମକୁ ରିହାତି ନାଇଁ ମିଳେ,
1: ଆଜ୍ଞା।
0: ଏଇଟା ଯେହେତୁ କୃଷି ଭିତ୍ତିକ ଯନ୍ତ୍ରପାତି, ଇତାର ଉପରେ ବି ହେନ୍ତା 50% ସବସିଡ଼ି ଅଛେ। ଧରୁନ ଆମେ ଟ୍ରାକ୍ଟର କିଣିବା, 50% ସବସିଡ଼ି ନୁହେଁ, 15 ଲକ୍ଷ ଥିଲା ଆମେ 7,50,000 ପାଇବା,
1: ଆଜ୍ଞା।
0: ମ୍ୟାକ୍ସିମମ୍ ଅପ୍ ଟୁ 1,00,000। 50% ମ୍ୟାକ୍ସିମମ୍ ଅପ୍ ଟୁ 1,00,000। ଧର ଗୋଟେ ମେସିନ୍ର ରେଟ୍ ଯଦି 1,00,000 ଅଛେ, ଆମେ 50,000 ପାଇବା,
1: ଆଜ୍ଞା।
0: କିନ୍ତୁ ଯେନ 20,00,000 ଅଛେ, ହେନ ଆମେ 1,00,000 ସବସିଡ଼ି ପାଇପାରମା। ତାପରେ ଅନ୍ୟ ସ୍କିମ୍ ଆଉ ଟିକେ ବି କହି ଜାଣି ରଖମା, ଆଉ ଗୋଟେ ହେଲା ସଏଲ୍ ହେଲ୍ଥ କାର୍ଡ ସ୍କିମ୍।
1: ଆଜ୍ଞା।
0: ଆମେ ଚାଷ କହିଲେ ବିହନ ଆରମ୍ଭ କରୁଛୁ, ବିହନ, ସାର, ଉଷ, ପାଣି ଏଇଟା ଦରକାର।
1: ଆଜ୍ଞା।
0: କିନ୍ତୁ ପ୍ରଥମ ଉପାଦାନ ମୁଁ କହିବି ମାଟି ଆଏ,
1: ଆଜ୍ଞା।
0: ମାଟି ନାଇଁ ଥିଲେ ବିହନ ସାରର କାଣା କାମ ହେସି।
1: ହଁ ଆଜ୍ଞା।
0: କିନ୍ତୁ ଆମେ ଚାଷୀ ସମାଜ କହୁନ, କର୍ମଚାରୀ କହୁନ, ମାଟିକି ଆଜିକାଲି ଭୁଲି ଯାଇଛୁ।
1: ଆଜ୍ଞା ଆଜ୍ଞା।
0: ମାଟିର ଯତ୍ନ ନେବାଟା ବୋଧେ କେହି ଆଖି ଆଗରେ ନାଇଁ ରଖି,
1: ଆଜ୍ଞା ଆଜ୍ଞା।
0: ଯେନ୍ଥିର୍ ଲାଗି ଆଜି ଆମର ଫସଲ ଉତ୍ପାଦନ ଅମଳ ସବୁ କମିକିରି ବିଷାକ୍ତ ହେଇଯାଉଛେ, ଆଉ ଆମେ ଆଜି ବଡ଼ ସମସ୍ୟାର ଅନୁଭୂତି ହେଉଛି।
1: ଆଜ୍ଞା ଆଜ୍ଞା।
0: ତ ୟାକୁ ଆଖି ଆଗରେ ରଖିକି କେନ୍ଦ୍ର ସରକାର ଆମର ସ୍କିମ୍ ରଖିଲେ ସଏଲ୍ ହେଲ୍ଥ କାର୍ଡ। ତାକି ମାନେ ଆମେ ମାଟି ପରୀକ୍ଷା କରିବା, ଆମର ମାଟି ପରୀକ୍ଷାଗାରରେ ପରୀକ୍ଷା ଫଳ ଅନୁଯାୟୀ, ମାନେ ପରୀକ୍ଷା ଫଳରେ ଯାହା ଆସିଲା
1: ଆଜ୍ଞା,
0: ତାପରେ ଅନୁମୋଦିତ ସାର ପ୍ରୟୋଗ କରିବା। ମାନେ ଯଦି ଆମ ମାଟିରେ ୟୁରିଆ ଅଧିକା ଅଛି, ଆମେ ୟୁରିଆ ପ୍ରୟୋଗ କଲାବେଳେ କମେଇ ଦେବା। ଯଦି ପଟାସ ଆମର କମ୍ ଅଛି,
1: ଆଜ୍ଞା,
0: ଧରନ୍ତୁ ମାତ୍ରା ହେଲା ଆମର ଗୋଟେ ଡିସମିଲକୁ 250 ଗ୍ରାମ, ତ
1: ଆଜ୍ଞା,
0: ମାତ୍ରାଟା ଆମେ ତାକୁ ଟିକେ ବଢ଼େଇ ରଖିବା, ହେଲେ ଗୋଟେ ବାଲାନ୍ସ ଫର୍ଟିଲାଇଜର ଡୋଜ୍ ହେବ, ଯେଉଁଟାକି ମାଟି ପାଇଁ ବି ଭଲ, ଆମ ପାଇଁ ବି ଫସଲ ଉତ୍ପାଦନ ବି ଅଧିକା ଦେବ, ଆମର ଶାରୀରିକ ତଥା ଜଳବାୟୁ ବି ଭଲ ହେବ। ତାପରେ ଆଉ ବର୍ତ୍ତମାନ ମାନେ ସାଙ୍ଗେ ସାଙ୍ଗେ ଆପଣମାନଙ୍କ ସମସ୍ତଙ୍କ ମୁହଁରେ କାନରେ ଥିବ, ବର୍ତ୍ତମାନ ସାଙ୍ଗେ ସାଙ୍ଗେ ଯେଉଁଟାକି ଆମର କେନ୍ଦ୍ର ସରକାର ଡିକ୍ଲାର କରିଛନ୍ତି ଫାର୍ମର ରେଜିଷ୍ଟ୍ରି, ବର୍ତ୍ତମାନ ବି ଚାଲିଛି। ଫାର୍ମର ରେଜିଷ୍ଟ୍ରି କହିଲେ କୃଷକ ପଞ୍ଜୀକରଣ, ମାନେ କୃଷକର ପରିଚୟ ଆମର ଡିଜିଟାଲ ମୋଡ଼ରେ ରହିବା ଦରକାର। ଧର କିଏ କୃଷକ ବୋଲି ସରକାର ଜାଣିବା ଦରକାର, ସେଇଥିପାଇଁ ଏଇ ସ୍କିମ୍ ଆଗମନ ହେଲା ଫାର୍ମର ରେଜିଷ୍ଟ୍ରି। ଫାର୍ମର ରେଜିଷ୍ଟ୍ରି ସ୍କିମ୍ରେ ଚାଷୀର ନାଁ, ତାର ପଟ୍ଟା, ତାର ଆଧାର କାର୍ଡ, ମାନେ ଅଲ୍ ରିଲିଭେଣ୍ଟ ଇନଫର୍ମେସନ୍ ସବୁ ରେଜିଷ୍ଟ୍ରେସନ୍ ହେଇଯାଏ, ଯେଉଁଠିକି ଚାଷୀ ଯେତେବେଳେ ଆପ୍ଲାଏ କରିବାକୁ ଯିବ କିମ୍ବା କୌଣସି ସୁବିଧା ସୁଯୋଗ ପାଇବାକୁ ଗଲାବେଳେ ତାର ଯଦି ଫାର୍ମର ରେଜିଷ୍ଟ୍ରି ହେଇଯାଇଛି, ତାର ଆଉ କିଛି ଇନଫର୍ମେସନ୍ ଚାଷୀ ଦେବାକୁ ପଡ଼ିବନି। ଇଭେନ୍ ଫାର୍ମର ରେଜିଷ୍ଟ୍ରି କରିଥିବା ଚାଷୀ ହିଁ ସବୁ ପ୍ରକାର ସୁବିଧା ସୁଯୋଗ ପାଇପାରିବ। ଯାହାର ଫାର୍ମର ରେଜିଷ୍ଟ୍ରି ହେଇନି, ସେ ଚାଷୀ ହେଇଥିଲେ ବି, ପଟ୍ଟା ଥିଲେ ବି, ଜମାଜମି ଥିଲେ ବି, ସବୁ ପ୍ରକାର ସୁବିଧା ସୁଯୋଗରୁ ବଞ୍ଚିତ ହେବ, କାରଣ ସେ ଡିଜିଟାଲି ଫାର୍ମର ବୋଲି ତାକୁ କେହି କୌଣସି କମ୍ପ୍ୟୁଟର କିମ୍ବା ସିଷ୍ଟମ କିମ୍ବା ସରକାର ତାକୁ ଚିହ୍ନି ପାରିବେ ନାହିଁ। ତ ଏଇଟା କୃଷକ ନିଜେ ନିଜକୁ ଜଣେଇବାର ଗୋଟେ ମାଧ୍ୟମ। ସମସ୍ତଙ୍କୁ ଅନୁରୋଧ ରଖିବି, ଆମର ପ୍ରାୟ ଆମ ବ୍ଲକର, ଜିଲ୍ଲାର, ରାଜ୍ୟର ଆମେ ଚେଷ୍ଟା କଲୁଣି, କଭର ହେଇଗଲେଣି, ଯେଉଁମାନେ ବି ନ ହେଇଛନ୍ତି ଫାର୍ମର ରେଜିଷ୍ଟ୍ରି ସ୍କିମ୍ରେ ଅନ୍ତର୍ଭୁକ୍ତ ହେବା ପାଇଁ କାର୍ଯ୍ୟକ୍ରମ ମାଧ୍ୟମରେ ଅନୁରୋଧ ରଖିବି।
1: ଆଜ୍ଞା, ଏଇଟା ତ ବନେ କଥାଟେ କହିଲେ ଆଜ୍ଞା। ଚାଷୀ ଭାଇ ମାନଙ୍କର ଯେନ୍ ଆମର କୃଷକ ରେଜିଷ୍ଟ୍ରି ଯେନ୍ କହୁଛନ୍, ଏଇ ରେଜିଷ୍ଟ୍ରି କଲା ପରେ କାଣା ହେବା, ଆମର ଯେନ୍ତା ଆଧାର କାର୍ଡ ନମ୍ବର ଅଛେ, ହେନ୍ତା ତାମାନେ ଗୋଟେ ଆମର ନମ୍ବରଟେ ହେବା ଚାଷୀ ଭାଇ ମାନଙ୍କର, ଯେନ୍ତାକି ସେ ନମ୍ବର ପକେଇ ନେଲେ କି ଆମର ସବୁ ତାମାନେ ଜାଣିପାରିବେ। ଆଉ ଗୋଟେ କଥା କହୁଛି, ଆମର ଯେନ୍ ଚାଷୀ ଭାଇ ମାନେ ଯେନ୍ ସରକାରୀ ସୁବିଧା ସୁଯୋଗ ପାଇବାର ଲାଗି ବୋଲିକିରି, ହେନ୍ତା କାଣା ତାଙ୍କର ଯୋଗ୍ୟତା କି କାଣା ହେନ୍ତା କାଣା ଦରକାର ପଡ଼ବା, କାଗଜ ପତ୍ର ଟିକେ କୁହନ୍ତୁ।
0: ସୁବିଧା ସୁଯୋଗ ପାଇବାର ଲାଗି ଏବେ କିଛି ସମୟ ପରେ ତ ଗୋଟେ କହିଲି, ଆମେ ସ୍କିମ୍ ଅଲରେଡି ଲଞ୍ଚ କରିଦେଲୁ ନା ଫାର୍ମର ରେଜିଷ୍ଟ୍ରି।
1: ଆଜ୍ଞା।
0: ତ ଆଉ ଯାହା ଯାହା ମ୍ୟାଣ୍ଡେଟୋରୀ ପାରାମିଟର ବି ମୁଁ ଆପଣମାନଙ୍କୁ ଅନୁରୋଧ ରଖିବି, ଶୁଣିବେ ଆଉ କାର୍ଯ୍ୟରେ ବି ଲଗାବେ। ପ୍ରଥମେ ହେଲା ଆମର ବ୍ୟାଙ୍କ ଆକାଉଣ୍ଟ ଥିବା ଦରକାର ଚାଷୀର, କାରଣ କୌଣସି ଫାର୍ମର ଆସିଷ୍ଟାନ୍ସ ଆମେ ଆଉ ସିଧାସଳଖ ଟଙ୍କା କିମ୍ବା ଚେକ୍ ଆକାରରେ ନାଇଁ ଦେବାର, ତ ଡାଇରେକ୍ଟ ତାର ଆକାଉଣ୍ଟକେ ଆମେ ହିଁ ପେମେଣ୍ଟ କରିଦେସୁ, ତାକି କିଛି ବାଟମାରଣା ନାହିଁ ହଉ କି କେହି ଚାଷୀର ଅଜ୍ଞାନତାର ସୁଯୋଗ ନେଇକିରି ଠକି ନାଇଁ ଦେଉ। ତ ଆକାଉଣ୍ଟ ପ୍ରଥମେ ଆଗ ଖୋଲିବେ, ଆକାଉଣ୍ଟ ଖୋଲିଲା ମାତ୍ରେ ଜାଣିଥାଉନ ଆମ ନର୍ମାଲ ବିଙ୍ଗର ବି ଗୋଟେ EKYC ଦେବାରକେ ପଡ଼ୁଛି ପ୍ରତିବର୍ଷ, ମାନେ ଆମେ ନିଜ ନିଜକେ ବ୍ୟାଙ୍କକେ ଜଣାସୁ ଆମେ ବଞ୍ଚିଛୁ, ଆମର ବ୍ୟାଙ୍କ ଆକାଉଣ୍ଟ ଚାଲୁଛେ, ମୋର ଆଧାର ନମ୍ବର ସହି ଅଛେ। ତ ପ୍ରତିବର୍ଷ ଆପଣ EKYC ଅପଡେଟ୍ କରିବେ, ନହେଲେ କାଣା ଅସୁବିଧା ହେଉଛେ କି ଆମେ ଆସିଷ୍ଟାନ୍ସ ଗୋଟେ ଦେଲା ବେଳକୁ ଲେଖୁଛେ କି ଆକାଉଣ୍ଟ ଡେଡ୍, ଆଧାର ମିସ୍ମ୍ୟାଚ୍, ନେମ୍ ମିସ୍ମ୍ୟାଚ୍, ଯେନ୍ଟାକି ଆମେ ଯଦି EKYC ଅପଡେଟ୍ କରିଦେବା ଆଉ ଅସୁବିଧା

0: ନାଇଁ ହୁଏ ଆମକୁ ପଇସା ପାଇବାରେ। ତାପରେ ଏବେ ସିନା ଫାର୍ମର ରେଜିଷ୍ଟ୍ରି ଚାଲୁ ହେଉଛେ, ଏତାର ପୂର୍ବରୁ ଆମର ଗୋଟେ ଥିଲା ଫାର୍ମର ଆଇଡ଼ି,
1: ଆଜ୍ଞା।
0: ସେଟା ଗୋଟେ ପ୍ରେସ୍କ୍ରାଇବ୍ ଫର୍ମାଟ ଅଛେ। ଆପଣ ନିଜର ବ୍ଲକ ଅଫିସକେ ଯାଇକିରି ଫାର୍ମର ଆଇଡ଼ି ଫର୍ମ ଫିଲଅପ୍ କରିକିରି, ଯେନ୍ତା ଗୋଟେ ନମ୍ବର ମିଳିଛି ସଦାବେଳେ ରେଜିଷ୍ଟ୍ରେସନ କି କେଣସି ଗୋଟେ ଫିଲଅପ୍ କଲେ, ଏନ୍ତା ଗୋଟେ ଫାର୍ମର ଆଇଡ଼ିର ବି ଗୋଟେ ନମ୍ବର ମିଳିଛି। ଧରୁନ ଆମ ସମ୍ବଲପୁର ଜିଲ୍ଲା ଲାଗି ଆସି SAM/ ତାପରେ 6-digit ନମ୍ବର ଗୋଟେ,
1: ଆଜ୍ଞା ଆଜ୍ଞା।
0: ଏହି ନମ୍ବର ମାରିଦେଲେ ହିଁ ଚାଷୀର ସବୁ ବାହାରି ପଡ଼ବା ଡିଟେଲ,
1: ଆଜ୍ଞା
0: ଆଉ ଚାଷୀକେ ପଚରାବାରକେ ନାଇଁ ପଡ଼େ।
1: ଆଜ୍ଞା
0: ଇଟା ଏବେ
1: ଆଜ୍ଞା।
0: ତ କି ବି ଚାଲିଛେ, ଫାର୍ମର ଆଇଡ଼ି ଦରକାର ହେଉଛେ। ଆପଣ କେଣସି ଯନ୍ତ୍ରପାତି କିଣିଲା ବେଳେ, ବିହନ କିଣିଲା ବେଳେ, ସାର କିଣିଲା ବେଳେ, ଯାହାର ଫାର୍ମର ଆଇଡ଼ି ନାଇଁନ ଆମେ ସୁବିଧାଟେ ଦେଇ ନାଇଁ ପାର୍ବାର।
1: ଆଜ୍ଞା ଆଜ୍ଞା
0: ତାପରେ ଫାର୍ମର ଆଇଡ଼ି କିଛି ଦିନ ଗଲା ପରେ କିଛି ଗୋଟେ ଅସୁବିଧା ରହିଗଲା,
1: ଆଜ୍ଞା।
0: ଫେର୍ ଆମର ହେଇଯାଇଛେ ଏବେ କୃଷକ ଓଡ଼ିଶା ରେଜିଷ୍ଟ୍ରେସନ। ସେଟା ବି ହେନ୍ତା ଫାର୍ମରକେ ପରିଚିତ କରାବାର ଲାଗି ଏଇଟା ଗୋଟେ ସବୁ ଅନଲାଇନ୍ ସିଷ୍ଟମ ମାନେ,
1: ଆଜ୍ଞା ଆଜ୍ଞା।
0: ତ ବ୍ୟାଙ୍କ ଆକାଉଣ୍ଟ, EKYC, ଫାର୍ମର ଆଇଡ଼ି, କୃଷକ ଓଡ଼ିଶା ରେଜିଷ୍ଟ୍ରେସନ, ତାପରେ ଏବେ ଆମର କରେଣ୍ଟ ଯେନ୍ଟାକି ଆମେ ଆଲୋଚନା କରିସାରିଲେନ, ଯେନ୍ମାନେ ନାଇଁ କରି ଫାର୍ମର ରେଜିଷ୍ଟ୍ରି କରିବେ। ଆଉ ଫାର୍ମର ରେଜିଷ୍ଟ୍ରି କଲାବେଳେ ଗୋଟେ ଅସୁବିଧା ହେଉଛେ, ଫାର୍ମର ରେଜିଷ୍ଟ୍ରି ଲାଗି ଖତିଆନଟା ନିଜ ନାଁରେ ଥିବା ଦରକାର, ନାଇଁ
1: ଆଜ୍ଞା
0: ହେଲେ ସେ ଆପ୍ଟା ଏନ୍ତା ହେଇଛେ କି କରି ନାଇଁ ପାର୍ବାର।
1: ଆଜ୍ଞା।
0: ତ ସମସ୍ତଙ୍କର ତ ଖାତା ଖତିଆନ ନିଜ ନାଁରେ ନାଇଁ ନା, ହେଥିର୍ ଲାଗି ବି ସରକାର ବ୍ୟବସ୍ଥା କରିଦେଇଛନ୍।
1: ଆଜ୍ଞା।
0: ଆପଣ ନିଜ ଅଞ୍ଚଳର RI ଅଫିସକେ ଯିବେ, ଧରନ୍ ମୋର ଖତିଆନଟା ମୋର ବାପାର ନାଁରେ ଅଛେ, ମୋର ବାପାର ଅଲରେଡ଼ି ଡେଥ୍ ହେଇଗଲାନ,
1: ଆଜ୍ଞା।
0: ତ ହେଟା ମୋର ନାଁରେ ରେଜିଷ୍ଟ୍ରେସନ ହେଇ ନାଇଁ ପାର୍ବାର। ଫାର୍ମର ରେଜିଷ୍ଟ୍ରି କି ଯେନ୍ସି ବି କାମ କଲାବେଳେ ମୋତେ ଅସୁବିଧା ହେଉଛେ, ତ ସେଥିର୍ ଲାଗି ଏବେ ଆମର RI ମାନଙ୍କୁ ଇନଷ୍ଟ୍ରକ୍ସନ୍ ଦେଇ ଦିଆ ହେଇଛେ, ଆପଣ RI ଅଫିସ ଯାଇକିରି Column-2 Rectification ଲାଗି ଆପ୍ଲାଏ କରିବେ, ମାନେ ବାପା ମୃତ ହେଇଥିବାରୁ ବାପାର ନାଁରୁ ମୋର ନାଁକେ କରାଯାଉ,
1: ଆଜ୍ଞା ଆଜ୍ଞା।
0: ତାପରେ ଆପଣ ସବୁ କାମ ଲାଗି ଏଲିଜିବୁଲ ହେଇପାରିବେ।
1: ଓହୋ, ସେନ ଗୋଟେ
0: ଆଉ କିଛି
1: ସାର୍ଟିଫିକେଟ୍ ଦେବେ ନାଇଁ କେ,
0: ଆଜ୍ଞା
1: ପ୍ରମାଣପତ୍ରଟି?
0: ଆଜ୍ଞା
1: ଆଜ୍ଞା। ଏଟା ତ ବନେ କଥାଟେ କହିଲେ। ଶେଷକେ ଆମର ଚାଷୀ ଭାଇ ବହିନ ମାନଙ୍କୁ କାଣା ଗୋଟେ ବାର୍ତ୍ତା ଦେବେ କହୁ?
0: ଚାଷୀ ତ ସବୁନୁ ମହାନ ଆଏ, କିନ୍ତୁ
1: ଆଜ୍ଞା,
0: ତାର ଜ୍ଞାନର ଅଭାବ ଲାଗି ବହୁତ କଥା ଜାଣି ବି ନାଇଁ ପାରେ, ଜାଣିଥିଲେ ବି ତାନେ ସୁବିଧା ନାଇଁ ଥାଏ କରବାର୍ ଲାଗି।
1: ଆଜ୍ଞା।
0: ତ ଆପଣଙ୍କୁ ମାନଙ୍କୁ ଗୋଟେ ଅନୁରୋଧ ରଖିବି, ଆମ ସବୁ ବିଭାଗର ପଞ୍ଚାୟତ ସ୍ତରୀୟ କର୍ମକର୍ତ୍ତା ବି ଅଛନ୍, ବ୍ଲକ ସ୍ତରରେ ବି ଆମର ଅଫିସ ମାନେ ଅଛେ, ପରମାନେଣ୍ଟ ଅଫିସ ଆଣ୍ଡ ଅଫିସର୍ସ, ସେନ୍ତା ଡିଷ୍ଟ୍ରିକ୍ଟ ଷ୍ଟେଟ୍ ଲେବୁଲରେ ବି ଅଛେ।
1: ଆଜ୍ଞା।
0: ତ ଆପଣ ଯଦି ବି କିଛି ଜାଣି ନାଇଁ ପାର୍ବାର, ଆପଣ ଆମର କର୍ମଚାରୀମାନଙ୍କୁ ଯୋଗାଯୋଗ କରୁନ୍, ମୋତେ ଏଇଟା କରବାର ଅଛେ କି ମୁଇଁ ଜାଣି ନାଇଁ ପାର୍ବାର କି ମୋର ଏଇଟା କଲାବେଳେ ଅସୁବିଧା ହେଉଛେ,
1: ଆଜ୍ଞା
0: ମୁଇଁ
1: ଆଜ୍ଞା।
0: ଭାବୁଛେ ଟିକେ ଯୋଗାଯୋଗ କଲେ ଆପଣଙ୍କୁ ଭଲ ସୁବିଧାଟେ ମିଳିପାର୍ବା।
1: ଆଜ୍ଞା ଆଜ୍ଞା।
0: ଆଉ ଆପଣଙ୍କର ତ ସବୁ ମୋବାଇଲ କମ୍ପ୍ୟୁଟର, ଯେନ୍ମାନେ ଆମର ଯୁବକ ଗୋଷ୍ଠୀ କିମ୍ବା ଶିକ୍ଷିତ ଚାଷୀ,
1: ଆଜ୍ଞା
0: ତାଙ୍କୁ ତ ବତାବାରକେ ନାଇଁ ପଡ଼େ।
1: ଆଜ୍ଞା।
0: ଧରନ୍ ମୋବାଇଲ ଆପଣ ଗୁଗୁଲ ଆପ୍, ତାପରେ ବିଭିନ୍ନ ଆମର ସବୁ ସେପରେଟ୍ ଆପ୍ ମାନେ ବି ଅଛେ, ଧରନ୍ ପାଣିପାଗ ବିଷୟରେ ଜାଣିବାର ଲାଗି,
1: ଆଜ୍ଞା,
0: ମୌସମ ଦମନ, ହେଟା ମାନେ ଆପ୍ ମାନେ ଡାଉନଲୋଡ୍ କଲେ ବି ପଳେଇ ଆସୁଛେ। ତାପରେ ନିଜର ମୋବାଇଲ ନମ୍ବର ରେଜିଷ୍ଟର କରୁନ୍ ଆସୁଛେ ସବୁ ଅଫିସିଆଲି,
1: ଆଜ୍ଞା।
0: କରିଦେଲେ ଧରୁନ ଆମର କୃଷି ବିଭାଗରେ ଆମେ କିଛିଟା ନମ୍ବର କଲେକ୍ଟ କରିକିରି କିମ୍ବା ହ୍ୱାଟ୍ସଅପ୍ ଗ୍ରୁପ୍ କରିକିରି ସବୁ ଚାଷୀମାନଙ୍କର, ସେଥିରେ ବି ଆମେ ସବୁ ଅର୍ଜେଣ୍ଟ ସ୍କିମ୍ କିମ୍ବା ଯାହା ଜାଣିବାର କଥା ଚାଷୀମାନେ ଆମେ ପଠେଇ ଦେଉଛୁ। ତ ଆପଣ ଟିକେ ଅନଲାଇନ୍ ସିଷ୍ଟମ, ଆପ୍, ଲିଙ୍କ୍ ଆଉ କର୍ମଚାରୀ
1: ଆଜ୍ଞା,
0: ଏମାନଙ୍କ ସହିତ ଯୋଗାଯୋଗ କଲେ ମୁଁ ଭାବୁଛି ଆହୁରି ଆଗ୍କେ ଯାଇପାରିବେ ଆମର ଚାଷୀ ଭାଇ ମାନେ।
1: ଆଜ୍ଞା ଆଜ୍ଞା। ଯାହା ବି ଆଜ୍ଞା, ଆମର ବୈଠକିକେ ଆସିଲେ ଆମର ଚାଷୀ ଭାଇ ବହିନ ମାନଙ୍କର ଲାଗି ବୋଲିକିରି ଯେନ୍ ସରକାରୀ ସୁବିଧା ସୁଯୋଗ ଅଛେ, ସେ ସୁବିଧା ସୁଯୋଗଟା କେନ୍ଦ୍ରର ଫାଇଦାଟା କେନ୍ତା କିରି ଚାଷୀ ଭାଇ ବହିନ ମାନେ ପାଇପାରିବେ, ଏ ସବୁ ତ ବୁଝେଇକରି କହିଲେ। ହଉ, ଆମର ଅନୁଷ୍ଠାନ ତରଫରୁ ଧନ୍ୟବାଦ ଆଜ୍ଞା, ଜୁହାର।
0: ସମସ୍ତଙ୍କୁ ମୋର ପୁନର୍ବାର ଜୁହାର, ସର୍ବଶେଷରେ ମା ସମଲେଇଙ୍କୁ ଫେର ଥରେ ଜୁହାର କରିକିରି ଆଗାମୀ ଚାଷୀ ଋତୁ ଆମ ଚାଷୀମାନଙ୍କର ଲାଗି ଭଲ ହଉ ବୋଲିକିରି ଭିକ୍ଷା ମାଗିମି।
1: ଆଜ୍ଞା,
0: ଧନ୍ୟବାଦ।
2: ବୈକୁଣ୍ଠ,
3: ହଁ ନାନୀ,
2: ଶୁଣିଲୁ ତ?
3: ହଁ ନାନୀ,
2: ଦେଖ ତ କେଡ଼ି ବଢ଼ିଆ କରି କହିଛନ୍ ଆଜ୍ଞା ଯେ, ଏ ଦେଖ ଟିକିନିଖି କରି ସବୁ କେ ବୁଝେଇ ବୁଝେଇ କରି କହିଛନ୍, ନାଇଁ
3: ସବୁ ରକମର ଯୋଜନାର କଥା
2: ସବୁ ଯୋଜନା କଥା, ତାହେରୁ ଆମର ଚାଷୀମାନଙ୍କ ଲାଗି କେନ୍ଟା ବନେ କାଣା ଏ, କେନ୍ କେ ଜିମା, କେନ୍ତା କରି ଆମେ ଇଏ କର୍ମା, ଇ ଯେନ୍ କୃଷକ ପଞ୍ଜୀକରଣ କଥା କହିଲେ, ବ୍ୟାଙ୍କ ନ ଜମା ଖାତା ଯେନ୍ ଆମେ ଖୁଲ୍ମା, ବେଲେ ଠକାମିର ଆଉ ମାନେ ଇ ଯେନ୍ ଆମକୁ ମିଚ କହି କରି ଯେନ୍ ଆମର ପଇସା ପତର ଇଆଡ ସିଆଡ ହେଇଯାଉଛେ ଗା, ହେ ସବୁ ନାଇଁ ହୁଏ। ସିଧା ସଳଖ ଆମର ଚାଷୀର ଖାତାକେ ପହଞ୍ଚିବା ସରକାରୀ ଯୋଜନା, ଯେନ୍ ବି ଆମର ପଇସା ମାନେ ଆସବା ନେଇ ଗେ, ବେଲେ ଇ ଯେନ୍
3: ନାନୀ ଇ କୃଷି ଯନ୍ତ୍ରପାତି ଉପରେ ଆମର ଯେନ୍ ସବସିଡି ମିଳୁଛି,
2: ହଁ
3: ସେ କଥା ବି କହିଲେ,
2: ହଁ ସବସିଡିଟା ଗଲେ ମିଲି ପାର୍ବା,
3: ହଁ
2: ଆମେ ଯଦି ଯେନ୍ କୃଷକ କାର୍ଡ କରି ଦେଇଥିମା ବେଲେ ନେଇ ଗେ।
3: ଆର ଗୋଟେ କଥା କାଣା ଜେନ ଜକା ନାନୀ, ଯେନ୍ ମାନେ ଭୂମିହୀନ ଚାଷୀ ବୋଲୁଛୁ,
2: ତାର
3: ମାନେ ଯହ ଜମି ବାଡି ନେନ, ସେମାନେ ଘରେ ଯେନ୍ ଦୁଆର ଟିକେ ଥିବା କି ଘର ପଛ ଆଡେ ଯେନ୍ ଜାଗା ଟିକେ ଥିବା, ସେନ ବି ସେମାନେ କୁକୁରା ଦୁଇପଟ ରଖିକିରି କୁକୁରା ଚାଷ ବି ମୂଳ କରିପାରିବେ ବୋଲି,
2: ମହୁ ବାକସ ଗଲେ ଟିକେ ରଖିଦେଲେ ମହୁ ଚାଷ ବି କରି କରି ଲାଭବାନ ହେଇପାରିବେ, ଦୁଇ ପଇସା ରୋଜଗାର କରିପାରିବେ। ନାଇଁ ଏନ୍ତା ତ କେତେ କେତେ ଯୋଜନା ମାନେ ଅଛେ, ଏ ବିଷୟ ନ ତ ଆମେ ଶୁଣମା, ଆଗକେ ବି ଆହୁରି ଆମର ଆଜ୍ଞା ମାନେ ଆସିବେ, କେତେ କଥା କହିବେ। ହେଲେ ଛିନିକା ବୈଠକି ନ ସମୟ ହେଇଗଲାନ ଯେ କାଣା ଦେଖୁଛୁ, ଗୀତ ପଦେ ଅଧେ ଶୁଣାବୁ କାଇଁ ବୋଲୁଛେ,
3: ଗୀତ
2: ପଦେ ସମୟ ହେଇଗଲେ ଆଉ ମନଟା
3: ଶୁଣ ତ ନାନୀ, ଖରା ତି ଯେନ୍ ଆମେ ଡହକ ବି କଲେ ହଉଛୁ, ସବେ କହୁଛୁ କି କେବେ ବର୍ଷି ବାଗା ପାଏନ, କେବେ ବର୍ଷି ଗା, ହେତାର ଉପରେ ଗୀତଟେ ଆଣିଛେ ନାନୀ, ଆରେ ମେଘ ବର୍ଷି ଦେ ବୋଲି।
2: ଓହୋ, ବେଲେ ଶୁଣୁ ତିନେ
3: ଆରେ ଗୀତ କେ ଗାଇଛନ୍ ପଦ୍ମିନୀ ଡୋରା, ଆର୍ ଲେଖିଛନ୍ ଶିବଶଙ୍କର ପ୍ରଧାନ।

0: କେନ୍ତା ଲାଗ୍ଲା ନାନୀ?
1: ପୁରା ମୋର ମନକେ ଛୁଇଁଲା ବୋ, ଯାହା ବୋଲେ ଏନ୍ତା ବଢ଼ିଆ ଗୀତଟେ ଆଏ ଯାଇଥିଲୁ ଯେ ପୁରା ମନଟା ଉଷ୍ଣା ହେଇଗଲା। ହଁ ବେଲେ ହଁ କାଁ ବୋଲୁଛୁ?
0: ସମୟ ତ ହେଲା ନ,
1: ତୋର ଖୁସୁର ମୁସୁର ଦେଖି କରି ମୁଇଁ ଜାଣିଲି ନ ଘର ଆଡେ ଏଇଟା ମନ ହେଲା ନ ବୋଲି। ଯେ
0: କାମ କବାର ଅଛେ କି ନାନୀ ସକାଳ ପାଇଲେ?
1: ହଁ ଯାଉଁ, ଯିମା ଯାଉଁ
0: ଯାଉଁ।

0: କୃଷି ସଂସାର କାର୍ଯ୍ୟକ୍ରମ ଏଇଠି ଶେଷ ହେଲା। ଆକାଶବାଣୀ ସମ୍ବଲପୁର, ବର୍ତ୍ତମାନ ଆପଣମାନେ ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ମୁଖ୍ୟ ଖବର ସାଙ୍ଗେ ମୁଇଁ କୃତାଞ୍ଜଳି ତ୍ରିପାଠୀ। ନିଶାମୁକ୍ତ ଭାରତ ଅଭିଯାନ ଜନସାଧାରଣଙ୍କ ସହଭାଗିତାରେ ଗୋଟିଏ ଗଣ ଆନ୍ଦୋଳନର ରୂପ ନେଇଛି, କହିଲେ ପ୍ରଧାନମନ୍ତ୍ରୀ। ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଦାନ ହେରଫେର ମାମଲାଥି 8 ଜଣଙ୍କୁ ଗିରଫ କଲା ଉତ୍ତରପ୍ରଦେଶ ପୁଲିସ। 2 ନମ୍ବର ପ୍ରାକ୍ ସିଲିକା ଶିଖର ସମ୍ମିଳନୀଥି 34 ଦେଶ ସହିତ କୃତ୍ରିମ ବୁଦ୍ଧିମତା ପ୍ରଯୁକ୍ତିବିଦ୍ୟା ପ୍ରସ୍ତାବରେ ସ୍ୱାକ୍ଷର କଲା ଭାରତ। ଭେନେଜୁଏଲାକେ ଭୂକମ୍ପ ପରବର୍ତ୍ତୀ ସହାୟତା ଲାଗି ଭାରତ ତରଫୁ ମୂଲ ହେଲା ଅପରେସନ ଆମିଷ୍ଟାଡ। ଭାରତ ପଠାଲା 35 ଟନ୍ରୁ ଅତକା ରିଲିଫ ସାମଗ୍ରୀ ଆଉ ଜୀବନ ରକ୍ଷାକାରୀ ଉଷୁ। ସ୍କୁଲ ପଢ଼ା ବହିତି ଭୁଲ ଘଟଣା ଲାଗି ଗଠିତ ଉଚ୍ଚସ୍ତରୀୟ କମିଟି ରାଜ୍ୟ ସରକାରଙ୍କୁ ଦେଲେ ତଦନ୍ତ ରିପୋର୍ଟ। କମିଟିର ସୁପାରିଶ ଆଧାରିତ କାର୍ଯ୍ୟାନୁଷ୍ଠାନ ଲାଗି ଦେଲେ ନିର୍ଦ୍ଦେଶ। ଭୁବନେଶ୍ୱର ଲୋକସେବା ଭବନ 2023 ଆଉ 2024 ବଛର ଲାଗି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଦେଉଛନ୍ ମୁଖ୍ୟମନ୍ତ୍ରୀ। ବିଶ୍ୱ ନିଶା ସମସ୍ୟା ନୂଆ ଆହ୍ୱାନ ଆଉ ନବସୃଜନ୍ତି ସମାଧାନ ବାର୍ତ୍ତା ନେଇକରି ଆଜି ପାଳନ କରାଯାଉଛି ଅନ୍ତର୍ଜାତୀୟ ଅବୈଧ ନିଶା ଦ୍ରବ୍ୟ କାରବାର ବିରୋଧୀ ଦିବସ। ସାରା ଦେଶରେ ଆଜି ପାଳନ କରାଯାଉଛି ଆଶୁରା ଏ ମହରମ। ପ୍ରଧାନମନ୍ତ୍ରୀ ଆଇବା ରବିବାର ଦିନ ସକାଳର 11 ବଜେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶ ଆଉ ଦୁନିଆ ସାରା ଲୁକର ସାଙ୍ଗେ କରିବେ ଭାବ ଦିଆନିଆ। ରାଇଜେ ଶିଳ୍ପାୟନକେ ଆହୁରି ବରକସ କରବାର ଲକ୍ଷ୍ୟଟି ମୁଖ୍ୟମନ୍ତ୍ରୀ ଆଜି ଭୁବନେଶ୍ୱରନ ସିଆଇଆଇ ପୂର୍ବ ଆଞ୍ଚଳିକ ପରିଷଦର ବୈଠକ ଦେଇଛନ୍। ତାମିଲନାଡୁର ତିରୁଭଲ୍ଲାଠାରେ ଗ୍ୟାସ୍ ଲିକ୍ ଦୁର୍ଘଟଣାଟି ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ସଂଖ୍ୟା ବଢ଼ିଛି 11। ଜ୍ୟେଷ୍ଠ ମାସର ଉଜ୍ଜଲ ପଖର ଦ୍ୱାଦଶୀ ତିଥି ଅବସରରେ ପୁରୀ ଶ୍ରୀମନ୍ଦିର ଆଜ କରାଯାଉଛି ଚମ୍ପକ ଦ୍ୱାଦଶୀ ନୀତି। ବିଶିଷ୍ଟ ସାହିତ୍ୟିକ ଆଉ ବନ୍ଦେ ମାତରମର ରଚୟିତା ବଙ୍କିମଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ଜୟନ୍ତୀ ଅବସରରେ ଆଜି ଶ୍ରଦ୍ଧାଞ୍ଜଳି ଜଣାଉଛନ୍ ରାଜ୍ୟବାସୀ। ବିଦ୍ୟୁତ୍ ଆଉ ବୈଦ୍ୟୁତିକ ଉପକରଣର ଠିକ୍ ଭାବେ ବ୍ୟବହାର କରିବାର ସହିତ ବିଦ୍ୟୁତ୍ ଆଘାତରୁ ବଞ୍ଚବାର ଉଦ୍ଦେଶ୍ୟ ଆଜିଠାରୁ ଜୁଲାଇ 2 ତାରିଖ ତକ ଶକ୍ତି ବିଭାଗ ତରଫୁ ପାଳନ କରାଯାଉଛି ବିଦ୍ୟୁତ୍ ସୁରକ୍ଷା ସପ୍ତାହ। ଆୟାର୍ଲାଣ୍ଡ ବିପକ୍ଷ T20 କ୍ରିକେଟ୍ ଶୃଙ୍ଖଳାର ପହିଲା ମ୍ୟାଚ୍ରେ ଟସ୍ ଜିତିକରି ଭାରତର ବୋଲିଂ ନିଷ୍ପତ୍ତି। ଭାରତକେ 183 ରନ୍ର ଟାର୍ଗେଟ୍ ଦେଲା ଆୟାର୍ଲାଣ୍ଡ। ଆଉର୍ ଆଇବା 24 ଘଣ୍ଟା ଭିତରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼ ସହିତ 19 ଜିଲ୍ଲାର ଜବର ଧୁକାଗୋଡ଼ି ସଙ୍ଗେ ଚଡ଼କ ମାରବା ବୋଲି ସତର୍କ ସୂଚନା ଜାରି କରିଛି ପାଣିପାଗ କେନ୍ଦ୍ର। ଏଚ୍ନିର ମୁଖ୍ୟ ଖବର ଇନୁ ଶେଷ ହେଲା। ଇତାର ଉତ୍ତର ମୁଖ୍ୟ ଖବର ଶୁଣିପାରିବେ ରାତି 10 ବଜେ।
0: ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ। ଗୀତ ରଚନା ପ୍ରମୋଦ କୁମାର ମିଶ୍ର। କାର୍ଯ୍ୟକ୍ରମର ପ୍ରଥମ ଗୀତ ଶୁଣନ୍ତୁ, ଗାଇଛନ୍ତି ଗୀତାଞ୍ଜଳି ପୋଡ଼।

0: ଦୁଇଟି ସମ୍ବଲପୁରୀ ଗୀତ ଶୁଣିଲେ। କଣ୍ଠଦାନ କଲେ ଗୀତାଞ୍ଜଳି ପୋଡ଼ ଓ ନବୀନ କୁମାର। ଗୀତ ରଚନା କରିଥିଲେ ପ୍ରମୋଦ କୁମାର ମିଶ୍ର।
1: ମନ୍ କି ବାତ୍ ପ୍ରଧାନମନ୍ତ୍ରୀ ରେଡିଓ ପର ମାନନୀୟ ଶ୍ରୀ ନରେନ୍ଦ୍ର ମୋଦି ଭାରତ କି ଜନତା ସେ କରେଙ୍ଗେ ମନ୍ କି ବାତ୍ ଆକାଶବାଣୀ କେ ସଭି କେନ୍ଦ୍ର ଇସେ ପ୍ରସାରିତ କରେଙ୍ଗେ।
2: ମେରେ ମନ୍ କି ବାତ୍ ଆପକେ କାରଣ ସଚ୍ଚେ ଅର୍ଥ ମେ ଆପକେ ମନ୍ କି ବାତ୍ ବନ ଗଈ ହେ। ଆପକି ବାତେ ସୁନତା ହୁଁ, ଆପକେ ଲିଏ ସୋଚତା ହୁଁ, ଆପକେ ସୁଝାଉ ଦେଖତା ହୁଁ, ଉସି ସେ ମେରେ ବିଚାରୋଁ କି ଏକ ଦୌଡ଼ ଶୁରୁ ହୋ ଜାତି ହେ ଯୋ ଆକାଶବାଣୀ କେ ମାଧ୍ୟମ ସେ ଆପକେ ପାସ ପହଞ୍ଚତି ହେ। ବୋଲତା ମେ ହୁଁ ଲେକିନ ବାତ ଆପକି ହୋତୀ ହେ।
3: ୟାଦ ରଖିଏଗା ରବିବାର ସୁବହ 11 ବଜେ ମନ୍ କି ବାତ୍।

ବର୍ତ୍ତମାନ ଶୁଣନ୍ତୁ ଗୋଟିଏ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାର କାର୍ଯ୍ୟକ୍ରମ ଉପସ୍ଥାପନା ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20ରୁ 50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ପ୍ରାର୍ଥିନୀ ସାଦା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର, ମୋବାଇଲ୍ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନପତ୍ର ସହିତ ଗୋଟିଏ ପାସ୍ପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋକପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18 GST ସହ ମୋଟ 266 ଟଙ୍କା କେବଳ NEFT ବା ଅନ୍ଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଆକାଉଣ୍ଟ ନମ୍ବର 1086170525 IFSC SBIN 00005 ଜମା କରିବେ ଏବଂ ଆବେଦନପତ୍ରରେ ଟ୍ରାଞ୍ଜାକ୍ସନ୍ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ, କଚିର ରୋଡ୍, ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2026। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 06632410961 ଯୋଗାଯୋଗ କରିପାରିବେ। ସୂଚନାଟି ଏତିକିରେ ଶେଷ ହେଲା। ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ କେତୋଟି ହିନ୍ଦୀ ଭକ୍ତିଗୀତ। କାର୍ଯ୍ୟକ୍ରମ ଆରମ୍ଭରେ ତୁଲସୀ କୁମାର ଓ ବିଜେନ୍ଦ୍ର ଚୌହାନଙ୍କ କଣ୍ଠରୁ ଶୁଣନ୍ତୁ ଏହି ଗୀତଟି। ଗୀତିକାର DS ରଘୁବଂଶୀ।

ଆପଣମାନେ ଏତେବେଳେ ଯାଏଁ କାର୍ଯ୍ୟକ୍ରମ ଶୁଣୁଥିଲେ ରିଲେକଲୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ବର୍ତ୍ତମାନ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ସମୟ ରାତି 9:30 ପ୍ରଚାର କରୁଛୁ ଖେଳ ଜଗତ କାର୍ଯ୍ୟକ୍ରମ।

0: ଶ୍ରୋତାବନ୍ଧୁ ନମସ୍କାର, ଏ ମାସର ଖେଳ ଜଗତକୁ ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ। ଏ ମାସର ଖେଳ ଜଗତରେ ଆମ ସହିତ ଅଛନ୍ତି ସୁଇମିଂ କୋଚ୍ ସୁରେନ୍ଦ୍ର କୁମାର ନାୟକ। ମଣିଷ ଜୀବନ ପାଇଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଲା ସ୍ୱାସ୍ଥ୍ୟ, ସ୍ୱାସ୍ଥ୍ୟ ହିଁ ସମ୍ପଦ, ଏବଂ ଉତ୍ତମ ସ୍ୱାସ୍ଥ୍ୟ ପାଇଁ କ୍ରୀଡ଼ାର ମଧ୍ୟ ନିହାତି ଆବଶ୍ୟକତା ଅଛି। ଆମ ସହିତ ଅଛନ୍ତି ଜଣେ ଖେଳାଳି, ପ୍ରଶିକ୍ଷକ ତଥା କ୍ରୀଡ଼ା ପ୍ରଶାସକ, ଯିଏକି ଖେଳ ପାଇଁ ସାରା ଜୀବନ ତାଙ୍କର ସମର୍ପିତ, ସୁରେନ୍ଦ୍ର କୁମାର ନାୟକ। ସାର୍, ଆପଣଙ୍କୁ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛୁ।
1: ନମସ୍କାର
0: ସାର୍, ଆପଣ କେବେ କେତେ ବୟସରୁ ଆରମ୍ଭ କଲେ ସୁଇମିଂ ବା ଖେଳିବାର ଆଗ୍ରହ ଆପଣଙ୍କର କେବେଠୁ ଆସିଲା?
1: ଦେଖନ୍ତୁ, ମୁଁ ପିଲାବେଳୁ ଆମ ଘର ଯେହେତୁ ମହାନଦୀ କୂଳରେ, ମୁଁ ବାପାଙ୍କ ସାଙ୍ଗରେ ନଦୀକୁ ଯାଉଥିଲି, ମାଆଙ୍କ ସାଙ୍ଗରେ ଯାଉଥିଲି। ମୁଁ ସେଇଠି ମୋର ସୁଇମିଂ, ମୁଁ ତ ମାନେ ପ୍ରଫେସନାଲ୍ ସୁଇମିଂ ଜାଣିନଥିଲି, କିନ୍ତୁ ନଈ ପହଁରା ଜାଣିଥିଲି, ଯେଉଁଟାକି ମୋ ବାପା ମାଆ ମୋତେ ପିଲାବେଳୁ ଶିଖାଇ ଦେଇଥିଲେ ଏଇଟା। ଆଉ ସେଇ ସୁଇମିଂରେ ହିଁ ମୋର ଜୀବନଟା କଟି ଇଜି କହିଲେ ଚଳିବ। ବର୍ତ୍ତମାନ ସୁଦ୍ଧା ମୁଁ ଆକ୍ଟିଭ ସୁଇମିଂରେ ଅଛି ଏବଂ ଚାଲିଛି ମୋର ସୁଇମିଂ।
0: ତାପରେ ଯେତେବେଳେ ସୁଇମିଂ ଆପଣ ମହାନଦୀରେ କଲେ, ଏଇ ନଈକୂଳିଆ ଅଞ୍ଚଳର ଯେତେ ଲୋକ ପ୍ରାୟ ମହାନଦୀରେ ଶିଖନ୍ତି, ତାପରେ କେମିତି ଆପଣ ସୁଇମିଂ ପୁଲ୍କୁ ଆସିଲେ, ସୁଇମିଂ କେମିତି ସେଇଠୁ ଶିଖିଲେ?
1: ଆକ୍ଚୁଆଲି ମୁଁ ଯେତେବେଳେ କଲେଜରେ ପଢ଼ୁଥିଲି, ଫାର୍ଷ୍ଟ ଇଣ୍ଟର କଲେଜ, ସ୍କୁଲ ଲେଭେଲରେ ସୁଇମିଂ ହେଉନଥିଲା ସେ ସମୟରେ, ସମ୍ବଲପୁରରେ ସୁଇମିଂ ପୁଲ୍ ନଥିଲା, ଆମେ ନଈରେ ପହଁରୁଥିଲୁ। ଇଣ୍ଟର କଲେଜ ସୁଇମିଂ କମ୍ପିଟିସନ୍ ହେଇଥିଲା ଫାର୍ଷ୍ଟ ଫିସରି ଟ୍ୟାଙ୍କରେ, ତ ସେଠି ମୋ ସାଙ୍ଗ ଜଣେ ମିଷ୍ଟର ଜୟନ୍ତ କୁମାର ପାଣ୍ଡେ, ଯିଏକି ତାଙ୍କ ବାପା ଆମର ଫାର୍ଷ୍ଟ NIS କୋଚ୍, ତାଙ୍କର ସେ ଏକା ସାଙ୍ଗେ ଆମେ ପଢ଼ୁଥିଲୁ। ସେ ମୋତେ ଡାକିଲେ ଦିନେ ଯେ ଗୋଟେ ଇଣ୍ଟର କଲେଜ ସୁଇମିଂ କମ୍ପିଟିସନ୍ ଅଛି, ତମେ ଆସ। ମୁଁ ସୁଇମିଂ ଜାଣିନଥିଲି, ମୁଁ ସୁଇମିଂ ଜାଣିଥିଲି କିନ୍ତୁ କମ୍ପିଟିଟିଭ୍ ସୁଇମିଂ ମୁଁ ଜାଣିନଥିଲି। ମୁଁ ତାଙ୍କର ଯେଉଁ ସେ ଯେଉଁ ମୋତେ ଡାକିକି ନେଇଗଲେ, ସେଇଠି ମୁଁ ଫାର୍ଷ୍ଟ ଇଣ୍ଟର କଲେଜ ସୁଇମିଂ କମ୍ପିଟିସନ୍ କଲି, ଏବଂ ତାପରେ ତାଙ୍କ ବାପା ମୋତେ ଦେଖିଲେ ଯେ ନା ମୋର ସୁଇମିଂ ହେଇପାରିବ, ସେ ମୋତେ ଏଇ ସୁଇମିଂ ପାଇଁ ପ୍ରୟାସିତ କରିଥିଲେ। ଏବଂ ସେ ଆମ ଘରକୁ ମଧ୍ୟ ଆସିଥିଲେ, ସେ ମାନେ ଆମର ଗୁରୁତୁଲ୍ୟ ଲୋକ ସୁଇମିଂ ପାଇଁ, ସେ
0: ତାଙ୍କ ନାଁ ଟିକେ
1: ତାଙ୍କର ତାଙ୍କ ନାଁ ହେଉଛି ଖୋଟେଶ୍ୱର ପାଣ୍ଡେ, ଶ୍ରୀଯୁକ୍ତ ଖୋଟେଶ୍ୱର ପାଣ୍ଡେ, ଓଡ଼ିଶାର ଫାର୍ଷ୍ଟ NIS ସୁଇମିଂ କୋଚ୍।
0: ଆଉ ସିଏ ମଧ୍ୟ ତାଙ୍କ ନାଁରେ ଏବେ ସମ୍ବଲପୁରରେ ମଧ୍ୟ ସୁଇମିଂ କମ୍ପିଟିସନ୍ ମଧ୍ୟ ଅର୍ଗାନାଇଜ୍ ହେଉଛି।
1: ହଁ, ତାଙ୍କ ଆମେ ସବୁ ଯେହେତୁ ତାଙ୍କର ଛାତ୍ର ଥିଲୁ, ତାଙ୍କର ଯେତେବେଳେ ଦେହାବସ୍ଥାନ ହେଲା, ଆମେ ଚିନ୍ତା କଲୁ ଯେ ଗୋଟେ ସୁଇମିଂ କମ୍ପିଟିସନ୍ କରିବା, ଆଉ ପିଲାମାନଙ୍କୁ ସୁଇମିଂ ପ୍ରତି ଯେମିତି ବେଶୀ ପିଲା ଆସିବେ। ଆମେ ଷ୍ଟେଟ୍ ଲେଭେଲରେ କେବଳ ଗୋଟେ କମ୍ପିଟିସନ୍ ହେଉଛି ଗୋଟେ, ତ ଆମେ ଚାହିଁଲୁ ଯେ ଆଉ କମ୍ପିଟିସନ୍ ହେଉ, ପିଲାମାନେ ବାହାରନ୍ତୁ ଆଉ ଭଲ ସୁଇମିଂର ଗୋଟେ ମାହୋଲ ତିଆରି ହେଉ। ତ ତାଙ୍କ ନାଁରେ ଆମେ ଗୋଟେ ଖୋଟେଶ୍ୱର ପାଣ୍ଡେ ମେମୋରିଆଲ ସୁଇମିଂ କମ୍ପିଟିସନ୍ ପ୍ରତିବର୍ଷ କରିଆସୁଛୁ।
0: ଆଉ ସେତେବେଳେ ଆପଣ ଘରୁ ଗଲେ, ଆପଣଙ୍କ ଘରେ କ'ଣ ରିଆକ୍ସନ୍ ଥିଲା? କ'ଣ ଆପଣ ବାପା ମାଆ ଚାହୁଁଥିଲେ କି ଆପଣ ପୁଣି ସୁଇମିଂ କରନ୍ତୁ ନା ନାହିଁ?
1: ବାପା ମାଆ ତ ଚାହୁଁଥିଲେ ସୁଇମିଂ କରନ୍ତୁ, ବାପା ସବୁବେଳେ ମୋତେ ପ୍ରୟାସିତ କରୁଥିଲେ, ସେ ସବୁବେଳେ ଚାହୁଁଥିଲେ ଯେ ଆମେ କେମିତି ଭଲ କରି ଖେଳିକରି, ମୋତେ କେବେ ମନା କରୁନଥିଲେ। ଆଉ ସୁଇମିଂଟା ଯେହେତୁ ଆମର କୌଳିକ ବୃତ୍ତି ମାଛ ଇଏ କରିବା, ଆମେ ସେଇ ଲାଇନ୍ରେ ରହିଲୁ, ଆଉ ନଈକୂଳିଆ ଲୋକ ପହଁରା ନ ଶିଖିଲେ ତ ଚଳିପାରିବୁନି, ସେଥିପାଇଁ ମୁଁ ସୁଇମିଂଟାକୁ ମୋର ପ୍ରଫେସନ୍ ରଖିଲି।
0: ପ୍ରଫେସନାଲ ସୁଇମିଂ ମାନେ ନଈରେ ପହଁରିବା, ତାପରେ ପୁଣି ସୁଇମିଂ ପୁଲ୍ରେ ପହଁରିବା ତ ଅଲଗା।
1: ନଈରେ ଆପଣ କ'ଣ କି, ନଈରେ ଯେହେତୁ ୱେଭ୍ ମାନେ ଯେଉଁ ଲହଡ଼ି କହନ୍ତି, ସେ ଲହଡ଼ିଟା ବେଶୀ ହୁଏନି, କିନ୍ତୁ ସୁଇମିଂ ପୁଲ୍ରେ ଯେହେତୁ ଗୋଟେ କମ୍ପାକ୍ଟ ଏରିଆ ଥାଏ, 50 ମିଟରରେ 25 ମିଟର, ତ ବହୁତ ଜୋରରେ ୱେଭ୍ ହୋଇଥାଏ, ତାକୁ କରିବା ପାଇଁ ଆମକୁ କେତେଟା ଟେକ୍ନିକ୍ ଶିଖିବାକୁ ପଡ଼େ। ତାପରେ ଆମର 1977 ଡକ୍ଟର ଜସକେତନ ସାହୁଙ୍କ ମାନେ ଅମଲରେ, ଏବଂ ଏବେ ଯେଉଁ ଶ୍ରୀଯୁକ୍ତ ସଂଗ୍ରାମ ସାହାଣୀ ତାଙ୍କ ସେ ଚେୟାରମ୍ୟାନ୍ ଥିଲେ, ତାଙ୍କ ସମୟରେ ଆମର ଏଠି ସୁଇମିଂ ପୁଲ୍ ଗୋଟେ ତିଆରି ହୋଇଥିଲା। ତ ସେଇ ସୁଇମିଂ ପୁଲ୍ରେ ଆମେ କମ୍ପିଟିସନ୍ ଗୁଡ଼ାକ କରିଥିଲୁ, ଏବଂ ଆମର ଶ୍ରୀଯୁକ୍ତ ଖୋଟେଶ୍ୱର ପାଣ୍ଡେ, ଯିଏକି ଆମର ଫାର୍ଷ୍ଟ NIS ସୁଇମିଂ କୋଚ୍, ସେ ଆମକୁ ଏଥିପାଇଁ ବହୁତ ପ୍ରୋତ୍ସାହନ ଦେଇଛନ୍ତି, ଏବଂ ଆମର ଆମର ସୁଇମିଂର ଯେଉଁ ଟେକ୍ନିକ୍ ଗୁଡ଼ାକ ଶିଖିବା କଥା, ତାଙ୍କଠୁ ଆମେ ବହୁତ ଗୁଡ଼ାଏ ଶିଖିଛୁ।
0: ସୁଇମିଂରେ ଯେମିତି ବହୁତ ଗୁଡ଼ିଏ ଟେକ୍ନିକ୍ ଅଛି, ସେତେବେଳେ କ'ଣ ଏତେ ଷ୍ଟୁଡେଣ୍ଟ ହେଉଥିଲେ ଯେତେବେଳେ ଆପଣ ଆରମ୍ଭ କଲେ, ନା ସେତେବେଳେ ବହୁତ କମ୍, ଏହାର ଚାହିଦା କେତେ ଥିଲା?
1: ଆକ୍ଚୁଆଲି ସେଥିରେ ବହୁତ କମ୍ ସୁଇମ୍ ପିଲା ଆସୁଥିଲେ, କାହିଁକି ନା ସୁଇମିଂ ପୁଲ୍ ନଥିଲା, ଏବଂ ସୁଇମିଂ ଆଉ ଓଡ଼ିଶାରେ ସୁଇମିଂର କନସେପ୍ଟ ନଥିଲା, ଯେହେତୁ ସୁଇମିଂ ଜାଣିବାର ଲୋକ ବହୁତ କମ୍ ଥିଲେ, ପୋଖରୀରେ ସୁଇମିଂ କରୁଥିଲେ।

0: ଏବଂ ସେମାନେ ଜାଣିନଥିଲେ ଯେ କେଉଁଟା ଫ୍ରି ଷ୍ଟାଇଲ୍, କେଉଁଟା ବ୍ୟାକ୍ ଷ୍ଟ୍ରୋକ୍, କେଉଁଟା ବ୍ରେଷ୍ଟ ଷ୍ଟ୍ରୋକ୍, କେଉଁଟା ବଟରଫ୍ଲାଏ। ତ ସେହିସବୁ ଆମର ଏବେ ଗଭର୍ଣ୍ଣମେଣ୍ଟ ପ୍ରତି ଜିଲ୍ଲାରେ ସୁଇମିଂ ପୁଲ୍ କଲାଣି ଏବଂ ସେହି ସୁଇମିଂ ପୁଲ୍ରୁ ପିଲାମାନେ ବାହାରୁଛନ୍ତି ଏବଂ ରାଜ୍ୟ ତଥା ଜାତୀୟ ସ୍ତରରେ ନାଁ କରୁଛନ୍ତି।
1: ଏଥିରେ ମଧ୍ୟ ବହୁତ ଗୁଡ଼େ ଅବଦାନ ସମ୍ବଲପୁର ସୁଇମିଂ ପୁଲ୍ରେ ଅଛି, କାହିଁକି ନା ପ୍ରାୟ ସବୁ ସୁଇମିଂ ପୁଲ୍ରେ ସମ୍ବଲପୁରର ହିଁ ଷ୍ଟୁଡେଣ୍ଟ ମାନେ ଏବେ କୋଚ୍ ହେଇ ଅଛନ୍ତି।
0: ସ୍ପୋର୍ଟସ୍ ହଷ୍ଟେଲ ଯେତେବେଳେ ଆରମ୍ଭ ହେଲା 1985-86 ଆରମ୍ଭ ହେଇଥିଲା, ବିଭିନ୍ନ ଅଞ୍ଚଳ ହେଇଥିଲା। ସମ୍ବଲପୁରରେ କେବଳ ସୁଇମିଂର ସ୍ପେସିଫିକ୍ ହଷ୍ଟେଲ କରାହେଇଥିଲା, ଏଥିରେ ପୁଅ ଝିଅ ଉଭୟ ରହୁଥିଲେ ଏବଂ ସେ ସମୟରେ ବହୁତ ଗୁଡ଼ିଏ ପିଲା, ବାହାର ପିଲା ଆସିକିରି ଏଠି ସୁଇମିଂ ରହିକି ରାଜ୍ୟର ନାଁ କରିଛନ୍ତି।
1: ଏ ବିଷୟରେ ତ ପରେ କଥା ହେବା, କିନ୍ତୁ ତାପରେ ଆପଣ ମାନେ ଭଲ ଖେଳୁଥିଲେ ବା ସୁଇମିଂ କଲେ, ଆପଣ କୋଉ ଯାଏଁ କ'ଣ ଖେଳିଲେ ଆଉ କ'ଣ ଆପଣଙ୍କର ଫେଭରେଟ୍ ଷ୍ଟ୍ରୋକ୍ ଥିଲା?
0: ମୁଁ ଆକ୍ଚୁଆଲି ଫ୍ରି ଷ୍ଟାଇଲ୍ ସୁଇମର ଥିଲି। ମୁଁ ଅଲ୍ ଇଣ୍ଡିଆ ଇଣ୍ଟର ୟୁନିଭର୍ସିଟି ସୁଇମିଂ କରିଛି, ଆମର ଅଲ୍ ଇଣ୍ଡିଆ ଇଣ୍ଟର ଷ୍ଟେଟ୍ ଯେଉଁଟା ହୁଏ ନ୍ୟାସନାଲ୍ ସୁଇମିଂ କମ୍ପିଟିସନ୍ରେ ବହୁତ ଥର ଭାଗ ନେଇଛି, ଆଉ ରାଜ୍ୟରେ ମଧ୍ୟ ବହୁତ ଥର ମୁଁ ଇଣ୍ଡିଭିଜୁଆଲ୍ ଚମ୍ପିଆନ୍ ମଧ୍ୟ ହେଇଛି। ଆଉ ସୁଇମିଂ କଲା ପରେ ମୁଁ ଯେଉଁ ଏନ୍ଆଇଏସ୍ କଲି, ସୁଇମିଂ କରିକିରି ଗୋଟେ ମୁଁ କୋର୍ସ କରିଥିଲି ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସ୍ପୋର୍ଟସ୍ କାଲକାଟାରୁ, ଏବଂ ତାପରେ ମୁଁ ଡିପ୍ଲୋମା ନେଇକରି ଏବେ ସୁଇମିଂ କୋଚ୍ ହେଇକରି ମୁଁ ରିଟାୟାର୍ଡ଼ ହେଇଛି।
1: ଆପଣ କାହିଁକି ଇଚ୍ଛା କଲେ ଯେ ମୁଁ ଗୋଟେ ପ୍ଲେୟାରରୁ କୋଚ୍ ହେବି ବୋଲି?
0: ମୁଁ ତ ଯେତିକି କଲି କଲି, ମୁଁ ଚାହୁଁଥିଲି ଯେ ଓଡ଼ିଶାରେ ନାଁ ହଉ, ପିଲାମାନେ ଭଲ କରନ୍ତୁ। ଆଉ ମୁଁ ଯଦି ମୁଁ ଦେଖିଲି ଯେ ମୁଁ ଯଦି ଏନ୍ଆଇଏସ୍ କରିକିରି ଆସିବି, ମୋ ଲାଇଫ୍ରେ ମୁଁ ବହୁତ ପିଲାଙ୍କୁ ଏଇ ସୁଇମିଂର ଟେକ୍ନିକ୍ ଗୁଡ଼ାକ ଶିଖେଇଛି। ବହୁତ ପିଲା ମୋର ଷ୍ଟୁଡେଣ୍ଟ ଅଛନ୍ତି ଯେଉଁମାନେ କି ଏବେ ନ୍ୟାସନାଲ୍ ଚମ୍ପିଆନ୍ ହେଇକିରି ଅଛନ୍ତି, ଏବଂ ସେହି ପିଲାମାନଙ୍କ ଭିତରୁ ଅଧିକାଂଶ ଏନ୍ଆଇଏସ୍ କରିକି ଏବଂ ବିଭିନ୍ନ କୋର୍ସ କରିକିରି ଆମର ଯେଉଁ ସୁଇମିଂ ପୁଲ୍ ଗୁଡ଼ାକ ଅଛି ସେଥିରେ କୋଚ୍ ଭାବରେ ଆପଏଣ୍ଟମେଣ୍ଟ ପାଇଛନ୍ତି।
1: ଯେତେବେଳେ ଆପଣ ଖେଳିବାକୁ ଯାଉଥିଲେ ବିଭିନ୍ନ ଜାଗାକୁ ୟୁନିଭର୍ସିଟି ଟାଇମ୍ରେ, କଲେଜ ଟାଇମ୍ରେ, ଅନ୍ୟ ରାଜ୍ୟର ଖେଳାଳିମାନେ ଆମ ଆପଣଙ୍କ ଅପେକ୍ଷା ବା ଆମ ରାଜ୍ୟର ଖେଳାଳିଙ୍କ ଅପେକ୍ଷା କ'ଣ ଆଗୁଆ ଥିଲେ, ନା ତାଙ୍କର ଫ୍ୟାସିଲିଟି ଭଲ ଥିଲା, ନା ସିଏ କିଭଳି ଭାବରେ ଆପଣ ତାଙ୍କୁ ଦେଖିକି ଲାଗୁଥିଲା ଯେ ନାଇଁ ଆପଣ ବି କୋଚ୍ ହେବେ ଏବଂ ଆପଣ ଷ୍ଟୁଡେଣ୍ଟ ବାହାର କରିବେ?
0: ଏଠି ସେତିକି ଫ୍ୟାସିଲିଟି ନଥିଲା ମୋ ସମୟରେ। ମୁଁ କହୁଛି ଆମେ ଯେତେବେଳେ ସୁଇମିଂ କରୁଥିଲୁ, ସୁଇମିଂ ପୁଲ୍ ନଥିଲା, ଜଷ୍ଟ ଆରମ୍ଭ ହେଲା ସୁଇମିଂ ପୁଲ୍, ତା ଆଗରୁ ଆମେ ସୁଇମିଂଟାକୁ ବନ୍ଧରେ କରୁଥିଲୁ। କିନ୍ତୁ ଯେତେବେଳେ ଆମେ ନ୍ୟାସନାଲ୍ ଯାଉଥିଲୁ, ଦେଖୁଥିଲୁ ଅନ୍ୟ ଷ୍ଟେଟ୍ ଯେମିତି କର୍ଣ୍ଣାଟକ ହେଲା, ମହାରାଷ୍ଟ୍ର ହେଲା, ଦିଲ୍ଲୀ ହେଲା, ବେଙ୍ଗଲ ହେଲା, ତ ଏହିସବୁର ପିଲାମାନେ ଆସୁଥିଲେ, ସେମାନଙ୍କର ଟେକ୍ନିକ୍, ସେମାନେ ଯେହେତୁ ତାଙ୍କର ପାଖରେ ସାଧନ ବହୁତ ଥିଲା, ମାନେ ଇନଫ୍ରାଷ୍ଟ୍ରକ୍ଚର ବହୁତ ଥିଲା, ସେମାନେ ଭଲ ଆମଠୁ କରୁଥିଲେ। କିନ୍ତୁ ଆମେ ତାଙ୍କର ଏଟପାର ତାଙ୍କ ସାଙ୍ଗରେ ଆମେ କମ୍ପିଟିସନ୍ ମଧ୍ୟ କରୁଥିଲୁ, କିନ୍ତୁ ତାଙ୍କ ଲେବୁଲ୍ ପର୍ଯ୍ୟନ୍ତ ଆମେ ଯାଇପାରୁନଥିଲୁ। ତ ମୁଁ ଭାବି ଦେଖିଲି ଯେ ଏଇ ଯଦି ମୁଁ ଯଦି ଏନ୍ଆଇଏସ୍ କରିକିରି ଆସିବି ଏବଂ ମୁଁ ଯଦି ଭଲ ପିଲା ବାହାର କରିପାରିବି, ତାହେଲେ ଆମେ ତାଙ୍କ ସାଙ୍ଗରେ ଭଲ ଟକ୍କର ଦେଇପାରିବୁ। ଆଉ ମୁଁ ସବୁବେଳେ ଚିନ୍ତା କରୁଥାଏ ଯେ ଆମର ଯେଉଁ ନ୍ୟାସନାଲ୍ କମ୍ପିଟିସନ୍ ଗୁଡ଼ାକ ହେଉଛି, ଷ୍ଟେଟ୍ ଲେବୁଲ୍ କମ୍ପିଟିସନ୍, କର୍ଣ୍ଣାଟକର ଟାଇମିଂ କେତେ ଅଛି, ମହାରାଷ୍ଟ୍ର ଟାଇମିଂ କ'ଣ ଅଛି, ତାଙ୍କ ସାଙ୍ଗରେ ଆମ ପିଲାଙ୍କ ଟାଇମିଂ କେମିତି ମୁଁ ଇଏ କରିବି। ମୁଁ ସେଇଟାକୁ ମ୍ୟାଚ୍ କରିକି ମୁଁ ପିଲାଙ୍କୁ ଦେଖାଉଥିଲି ଯେ ଦେଖ, ଆମେ ଏଇ ଟାଇମିଂ ଯଦି ଯାଇପାରିବା, ତାହେଲେ ଆମେ ତାଙ୍କୁ ବିଟ୍ କରିପାରିବା। ସେ ସମୟରେ ଆମର ପ୍ରତ୍ୟାଶା ରାୟକୁ କୁହନ୍ତୁ, ମୁଁ ତାକୁ ସବୁବେଳେ ସେଇଟା ଗାଇଡ଼୍ କରେ, ତମେ ତାର ଯେଉଁ ଇଭେଣ୍ଟରେ ଅଛି, ସେଇ ଯେଉଁ କର୍ଣ୍ଣାଟକ ପିଲା ହଉ କି ମହାରାଷ୍ଟ୍ର ପିଲା ହଉ, ତାଙ୍କର ଯେଉଁ ଟାଇମିଂ ଅଛି, ଆମ ତାଙ୍କୁ ବିଟ୍ କରିବାକୁ ପଡ଼ିବ। ତ ସେଇଟା ସେ ଦେଖିକିରି ସେଇ ହିସାବରେ ଆମେ ତମେ କୋଚିଂ ପ୍ଲାନ୍ କରୁଥିଲୁ ଏବଂ ଆମେ ସେଥିରେ ବହୁତ ସକ୍ସେସ୍ ମଧ୍ୟ ହେଇଛୁ।
1: ଆପଣ ପ୍ରତ୍ୟାଶା ରାୟଙ୍କ କଥା କହିଲେ, ସେ ବ୍ୟାକ୍ ଷ୍ଟ୍ରୋକ୍ ଭଲ କରନ୍ତି, ତେଣୁ ଆପଣ କେମିତି ଗୋଟେ ଯେଉଁ ଆସନ୍ତି ଆଥଲିଟ୍, ତାଙ୍କୁ କେମିତି ଆପଣ ଭାବନ୍ତି ଯେ ୟାର କେଉଁ ଷ୍ଟ୍ରୋକ୍ଟା ଭଲ ହେବ, କେଉଁଟା ସିଏ ସେଥିରେ କ୍ୟାରିୟର୍ କଲେ ଭଲ ହେବ ବୋଲି ରେଜଲ୍ଟ?
0: ପିଲାଙ୍କୁ ସବୁ ଷ୍ଟ୍ରୋକ୍ ଶିଖେଇବା କଥା, ଆମେ କେବଳ ଗୋଟିଏ ଷ୍ଟ୍ରୋକ୍କୁ ଆମେ ଇଏ କରୁନୁ। ପିଲାର ଓଭରଅଲ୍ ଡେଭଲପମେଣ୍ଟ, ଯେମିତି ତାର ଫିଜିକାଲ କେମିତି ଡେଭଲପମେଣ୍ଟ ହେବ, ତାର ବଡି ଷ୍ଟ୍ରକ୍ଚର୍, ତାର ଷ୍ଟ୍ରୋକ୍ କେମିତି ସେ ସୁଇମିଂ କରୁଛି, ତ ସବୁ ଦେଖିକିରି ଆମେ ତାକୁ ବାହାର କରୁ ଯେ ଏଇ ପିଲାର କ'ଣ ଇଭେଣ୍ଟ ହେବ। ତାକୁ ସବୁ ଷ୍ଟ୍ରୋକ୍ ଶିଖା ହେବ, ସବୁ ମାନେ ଫ୍ରି ଷ୍ଟାଇଲ୍, ବ୍ୟାକ୍, ବ୍ରେଷ୍ଟ, ବଟରଫ୍ଲାଏ ଶିଖା ହେବ। ସେଇ ଭିତରୁ ଆମେ ଦେଖିବୁ ଯେ ନା ଏଇ ପିଲାର ଏଇସବୁ ଷ୍ଟ୍ରୋକ୍ ଭଲ ହେଉଛି, କିନ୍ତୁ ଏଇଟା ସବୁଠୁ ଭଲ ଏଇ ଷ୍ଟ୍ରୋକ୍ଟା ହେଉଛି। ତ ପ୍ରତ୍ୟାଶାର ବ୍ୟାକ୍ ଷ୍ଟ୍ରୋକ୍ଟା ଭଲ ହେଉଥିଲା, ତାକୁ ବ୍ୟାକ୍ ଷ୍ଟ୍ରୋକ୍ ସାଙ୍ଗରେ ଅନ୍ୟ ଷ୍ଟ୍ରୋକ୍ ବି ସେ କରୁଥିଲା, ଏଇଟା ନୁହେଁ ଯେ ଖାଲି କେବଳ ବ୍ୟାକ୍ ଷ୍ଟ୍ରୋକ୍, କାହିଁକିନା ଆମର ଅଛି ଯେ ଗୋଟେ ଷ୍ଟ୍ରୋକ୍ ସବୁଦିନ ଦେଲେ ମସଲ୍ସ ଗୁଡ଼ାକ ଟିକେ ଇଏ ହେବନି, ତାପରେ ଚେଞ୍ଜ କରିବା ପାଇଁ ଆମେ ତାକୁ ଅନ୍ୟ ଷ୍ଟ୍ରୋକ୍ ବି ଦେଉଥିଲୁ, କିନ୍ତୁ ଭଲ ହେଉଥିଲା ବ୍ୟାକ୍ ଷ୍ଟ୍ରୋକ୍। ତାକୁ ତାର ବଡି ଷ୍ଟ୍ରକ୍ଚର୍ ଦେଖିକି ତାକୁ ଆମେ ବ୍ୟାକ୍ ଷ୍ଟ୍ରୋକ୍ରେ ଦେଇଥିଲୁ ସେ ସମୟରେ, ଆଉ ସେ ବ୍ୟାକ୍ ଷ୍ଟ୍ରୋକ୍ରେ ଭଲ ବି ମଧ୍ୟ କରିଛି।
1: ଆପଣ ଏନ୍ଆଇଏସ୍ କଲେ କଲିକତାରୁ, ତାପରେ ଆପଣ କେଉଁଠି ଆପଏଣ୍ଟମେଣ୍ଟ କେଉଁଠି ହେଲା, କିଭଳି ଭାବରେ ଆପଣଙ୍କର?
0: ମୁଁ ଏନ୍ଆଇଏସ୍ କରିସାରିଲା ପରେ ମୁଁ ଆସିଲି ସେତେବେଳେ ଆମର ସ୍ପୋର୍ଟସ୍ ଡିପାର୍ଟମେଣ୍ଟରେ, ତ ଏମିତି ପୋଷ୍ଟ ବାହାରୁ ନଥିଲା, ଆମେ ମୁଁ ଡାଇରେକ୍ଟ ଯାଇକରି ଆମେ ସେତେବେଳେ ଅନାଦି ସାହୁ ଥିଲେ ଆମର ଡାଇରେକ୍ଟର, ମୁଁ ତାଙ୍କୁ ଦେଖା କଲି ଭୁବନେଶ୍ୱରରେ। ତ ସେ ମୋତେ ମୁଁ ଦେଖା କରୁ କରୁ ସେ ମୋତେ କହିଲେ ଯେ ନାଇଁ ତୁମେ ଯାଇକିରି ଜଏନ୍ କର ବୌଦ୍ଧରେ। ସେ ସମୟରେ ମାନେ ଏତିକି ଇଏ ନଥିଲା, ତାଙ୍କ ପାୱାର ଥିଲା ଯେ ସେ ଜଣକୁ ଆପଏଣ୍ଟମେଣ୍ଟ ମଧ୍ୟ ଦେଇପାରୁଥିଲେ, ମୋତେ ଆଡ଼୍ହକ୍ ଆପଏଣ୍ଟମେଣ୍ଟ ଦେଇଦେଲେ। ମୁଁ ଆସିଲି ସେଠୁ ତା ମାନେ ଆପଏଣ୍ଟମେଣ୍ଟ ଧରିକି ଆସିଲି, ସେ ଡାଇରେକ୍ଟ ଆସିକିରି ବୌଦ୍ଧରେ ଜଏନ୍ କଲି। ବୌଦ୍ଧରେ ସୁଇମିଂ ପୁଲ୍ ନଥିଲା, କିନ୍ତୁ ମୋ ନିଜ ଚେଷ୍ଟାରେ ମୁଁ ମହାନଦୀରେ ପିଲାଙ୍କୁ ଟ୍ରେନିଂ ଦେଲି, ସେଠି ଗୋଟେ ଖଲିଆ ବଗିଚା ବନ୍ଧ, ସେ ବନ୍ଧରେ ମଧ୍ୟ ପିଲାଙ୍କୁ ମୁଁ କୋଚିଂ ଦେଇଛି, ପାଖରେ ଆଉ 2-3 ଜାଗା ଅଛି, ସେ ଜାଗାକୁ ଯାଇକିରି ଟ୍ରେନିଂ ଦେଇଛି। ସେ ସମୟରେ କାହିଁକି ନା ଓଡ଼ିଶାରେ ଯେଉଁ 2-3 ଜିଲ୍ଲା, ସମ୍ବଲପୁର ହେଲା, ବୌଦ୍ଧ ହେଲା, ସୁନ୍ଦରଗଡ଼ ହେଲା, ସୋନପୁର ହେଲା, ଏଇ ଅଞ୍ଚଳରୁ ପିଲାମାନେ ବେଶିକରି ସୁଇମିଂ ପାଇଁ ଆସୁଥିଲେ। ତ ମୋତେ ବୌଦ୍ଧରେ ହେଲା ପରେ ମୁଁ ବୌଦ୍ଧରୁ ବହୁତ ବହୁତ ପିଲା ବାହାର କରିଥିଲେ, ଯେଉଁମାନେ କି ଏବେ ମଧ୍ୟ ସେମାନେ ବିଭିନ୍ନ କ୍ଷେତ୍ରରେ ଅଛନ୍ତି, ସୁଇମିଂରେ ରିଲେଟେଡ୍ ଅଛନ୍ତି।
1: ଆପଣ ବୌଦ୍ଧରେ ରହିଲେ, ତାପରେ ଆପଣଙ୍କର କ୍ୟାରିୟର କୁଆଡ଼େ କୁଆଡ଼େ ଗଲା?
0: ମୁଁ ବୌଦ୍ଧରେ ବହୁତ ପରେ ମୁଁ ମୋତେ ପୁଣି ସମ୍ବଲପୁରକୁ ମୋର ଟ୍ରାନ୍ସଫର୍ ହେଲା। ସମ୍ବଲପୁର ସ୍ପୋର୍ଟସ୍ ହଷ୍ଟେଲରେ ମୁଁ ଏଠି ରହିଲି, ହଷ୍ଟେଲ ଇନଚାର୍ଜ ହେଲି, ଆଉ ଏଠି ବି ମଧ୍ୟ ବହୁତ ପିଲାଙ୍କୁ ବାହାର କଲି। ଏହାପରେ ମୋର ଏଠୁ ମୋର ଟ୍ରାନ୍ସଫର୍ ହେଲା, ଯେହେତୁ କଳିଙ୍ଗ ଷ୍ଟାଡିୟମରେ ନୂଆ ସୁଇମିଂ ପୁଲ୍ ତିଆରି ହେଲା, ସେଠୁ ମୋତେ ଇଏ ହେଲା ଯେ ଯିବା ପାଇଁ। ତ ମୁଁ ଫାର୍ଷ୍ଟ ଇଣ୍ଟରେଷ୍ଟ ହେଉନଥିଲି ଯିବା ପାଇଁ, କିନ୍ତୁ ତାପରେ ମୁଁ ଭାବିଲି ଯେ ନାଇଁ ଯିବା, ମୋର ଏଥିରେ ଅବଦାନ କ'ଣ ଅଛି। ମୋର ମୋର ମ୍ୟାଟେରିଆଲ ଅଙ୍କଲ ଥିଲେ, ସେ କହିଲେ ଯେ ନାଇଁ ତୁମେ ଆସ ଏଠିକି, ଆଉ ମୋ ଘରେ ରହ, ଆଉ ତୁମେ ଏଠି ଜଏନ୍ କର, କାହିଁକିନା ଆମ ଏପଟୁ ସେପଟେ ଯିବା ପାଇଁ ଟିକେ ଇଏ କରନ୍ତି। କିନ୍ତୁ ମୁଁ ମୋତେ ସେଠି ଏତେ ବଢ଼ିଆ ଲାଗିଲା, ମୁଁ ଯାଇଛି ଭୁବନେଶ୍ୱର ରହିଛି, ସମସ୍ତଙ୍କ ସାଙ୍ଗରେ ମିଶିକିରି ଭୁବନେଶ୍ୱର ସୁଇମିଂ ପୁଲ୍ଟାକୁ ମୁଁ ଆରମ୍ଭ କଲି। କେହି ମାନେ କୋଚ୍ ନଥିଲେ, କେହି ନଥିଲେ, ମୋଠୁ ହିଁ ଆରମ୍ଭ ହେଲା। ମୁଁ ଫାର୍ଷ୍ଟ ଜଣେ ଆଡ଼ମିସନ୍ କରିକିରି ପେ ଆଣ୍ଡ ପ୍ଲେ ସ୍କିମ୍ରେ ଆମେ ସେଠି ଆରମ୍ଭ କରିଛୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ।
1: ପେ ଆଣ୍ଡ ପ୍ଲେ ଏବେ ମଧ୍ୟ ରାଜ୍ୟ ସରକାରଙ୍କର ଗୋଟେ ବହୁତ ବଡ଼ ସ୍କିମ୍, ଯେଉଁଥିରେ ବିଭିନ୍ନ କ୍ରୀଡ଼ାକୁ ସେମାନେ ସେଥିରେ ସାମିଲ କରିଛନ୍ତି। ଏବେ ଗୋଟିଏ ସୁଇମିଂ ପୁଲ୍ରୁ ତାକୁ ଭାଙ୍ଗିଲେ, ନୂଆ ପୁଲ୍ କଲେ, ବି 2-2 ପୁଲ୍ କଲେଣି, ଆନ୍ତର୍ଜାତିକ ସ୍ତରର କଲେଣି, ଏସି ରୁମ୍ର ମଧ୍ୟ କରିବେ, ଆହୁରି ମଧ୍ୟ ସୁଇମିଂରେ ଇନଫ୍ରାଷ୍ଟ୍ରକ୍ଚର ମଧ୍ୟ ବଢ଼ାଉଛନ୍ତି। ଆଉ JSW ସହିତ ମଧ୍ୟ ରାଜ୍ୟ ସରକାର ମଧ୍ୟ ତାଙ୍କର MOU ସାଇନ୍ କରିଛନ୍ତି। ଆପଣ ଯେଉଁ ସୁଇମିଂ, ଯେଉଁଠୁ ଆପଣ ଦେଖିଲେ ଯେ ରାଜ୍ୟରେ ଗୋଟିଏ ବି ସୁଇମିଂ ପୁଲ୍ ନଥିଲା, ଆପଣଙ୍କ ଆଖି ଆଗରେ ସମ୍ବଲପୁର ସୁଇମିଂ ପୁଲ୍ ହେଲା, ଏବେ ରାଜ୍ୟର ବିଭିନ୍ନ ଜାଗାରେ ହେଲାଣି, ତା ସହିତ ମଧ୍ୟ ଭୁବନେଶ୍ୱରରେ 2-2 ଇଣ୍ଟରନ୍ୟାସନାଲ୍ ଷ୍ଟାଣ୍ଡାର୍ଡ଼ର ସୁଇମିଂ ପୁଲ୍ ହେଲାଣି, ଆଉ ମଧ୍ୟ ବଡ଼ ବଡ଼ ଖେଳାଳିମାନେ ମଧ୍ୟ ଏଠି ପ୍ରାକ୍ଟିସ୍ କରୁଛନ୍ତି। ଓଡ଼ିଶା ସୁଇମିଂକୁ ଆପଣ କିଭଳି ଭାବରେ ଦେଖୁଛନ୍ତି, ତାର ଯେଉଁ ଟ୍ରାନ୍ଜିସନ୍ଟାକୁ?
0: ଆକ୍ଚୁଆଲି ଏବେ ଆମେ ଠିକ୍ ଲାଇନ୍ରେ ଯାଉଛୁ, ଆଉ ବିଭିନ୍ନ ଜିଲ୍ଲାରେ ସୁଇମିଂ ପୁଲ୍ ହେଲେ କମ୍ପିଟିସନ୍ ଯେତିକି ହେବ, ଯେତେ ବେଶୀ ସୁଇମର ବାହାରିବେ, ପିରାମିଡ଼ ଧରନ୍ତୁ, ପିରାମିଡ଼ ଯେମିତି ବେଷ୍ଟଟା ଯଦି ଠିକ୍ ହେବ, ତାହେଲେ ତା'ର ରେଜଲ୍ଟଟା ନିଶ୍ଚୟ ଭଲ ହେବ। ଆଉ ଏବେ ଆମେ ଯାହା ଦେଖୁଛୁ, ଗୁଡ଼ାଏ ପିଲା ଭଲ ବାହାରୁଛନ୍ତି, ଆପଣ ସମ୍ବଲପୁର କୁହନ୍ତୁ, ଆପଣ ଭୁବନେଶ୍ୱର କୁହନ୍ତୁ, ଆପଣ କଟକ ପିଲା କୁହନ୍ତୁ, ଆପଣଙ୍କର ବରହମପୁର, ରାଉରକେଲା, ସବୁଆଡ଼େ ସୁଇମିଂ ପୁଲ୍ ହେଇଛି। ଆଉ ଏଇ ପିଲାମାନେ ଯଦି ଯେତେ ଟ୍ରେନର କିମ୍ବା ଯେଉଁମାନେ କୋଚ୍ମାନେ ଅଛନ୍ତି, ସେମାନଙ୍କର ଡେଡିକେସନ୍ ଉପରେ ଡିପେଣ୍ଡ କରୁଛି ପିଲାଙ୍କ ବାହାରିବା। ସେମାନେ ଯଦି ଠିକ୍ କରିକିରି ପିଲାଙ୍କୁ କୋଚିଂ ଦେବେ, ତାଙ୍କର ସୁଇମିଂଟାକୁ ଭଲ ପାଇକିରି ଯଦି ସୁଇମିଂ ମାନେ କୋଚିଂ କରିବେ, ତାହେଲେ ନିଶ୍ଚୟ ପିଲା ବାହାରିବେ, ଆଉ ଆଗକୁ ମାନେ ଓଡ଼ିଶାରେ ସୁଇମିଂର ବହୁତ ଉଜ୍ଜଳ ଭବିଷ୍ୟତ ଅଛି।
1: ଆପଣ ମଧ୍ୟ ସୁଇମିଂରେ କ୍ୟାରିୟର କଲେ, ଆପଣଙ୍କ ଘରୁ ମଧ୍ୟ 2-2 କୋଚ୍ ମଧ୍ୟ ବାହାରିଲେ, ସେମାନେ ମଧ୍ୟ ଖେଳୁଥିଲେ, ଆମେ କଥା ହେବା ଆଶୁତୋଷ ନାୟକ ଏବଂ ଚିନ୍ତନ ନାୟକ, ଜଣେ ଆପଣଙ୍କର ପୁଅ ଆଉ ଜଣେ ମଧ୍ୟ ପୁତୁରା, ତେଣୁ ଏଇଟା ଗୋଟେ କିଭଳି ଭାବରେ ଗୋଟେ ରୋଜଗାରର ମଧ୍ୟ ମାଧ୍ୟମ ହେଇଛି ସୁଇମିଂଟା, ତା ସହିତ ମଧ୍ୟ ସେମାନେ ଆହୁରି ଖେଳାଳି ସୃଷ୍ଟି କରିପାରୁଛନ୍ତି, ଏଇ ପ୍ରଗତିକୁ ଆପଣ କିଭଳି ଭାବରେ ଦେଖୁଛନ୍ତି?
0: ମୁଁ ସୁଇମିଂ କରୁଥିଲି, ମୋ ପୁଅ ସୁଇମିଂ କରୁଥିଲେ, ମୋ ଝିଅକୁ ମଧ୍ୟ ସେଇ ଲାଇନ୍ରେ ନେଲି। ଅଧିକାଂଶ କ'ଣ ଭାବନ୍ତି ଯେ ଖାଲି ପାଠ ହେଲେ ହେବ, କିନ୍ତୁ ପାଠ ପାଠ ଦରକାର, ପାଠ ମୁଁ କେବେ ମନା କରି ମାନେ ଇଏ କରିବିନି ଯେ ପାଠ ନହେଲେ, ପାଠ ନହେଲେ ଆପଣ ଏନ୍ଏସ୍ କରିପାରିବେନି, ଆପଣ ଗ୍ରାଜୁଏସନ୍ ନହେଲେ ଆପଣ ଏନ୍ଏସ୍ କୋର୍ସ ଅଛି ଗୁଡ଼ାକ ଯେଉଁ ମାନେ ଲିଟରେଚର୍ ଅଛି ଆପଣ ଜାଣିପାରିବେନି। ତ ଏଜୁକେସନ୍ଟା ହେଉଛି ବେସ୍, ଏଜୁକେସନ୍ ନହେଲେ କିଛି କରିପାରିବେନି। ଆଉ ଏଇ ଯେଉଁ ମୁଁ କହିଲି, ଆମର ଯେଉଁ ଫ୍ୟାମିଲି ଅଛି, ମୁଁ ବି ଚାହିଁବି ଯେ ସମସ୍ତଙ୍କର ପିଲାଙ୍କୁ ଆଟଲିଷ୍ଟ ସୁଇମିଂ ଶିଖାଇ ଦିଅନ୍ତୁ, ସୁଇମିଂ ହେଉ କିମ୍ବା ସ୍ପୋର୍ଟସ୍ କରନ୍ତୁ ସମସ୍ତେ। ମାନେ ସ୍ପୋର୍ଟସ୍ କଲେ କ'ଣ ହେବ ନା, ଆମର ହେଲ୍ଥ ଭଲ ରହିବ, ଅନ୍ୟାନ୍ୟ ଆପଣଙ୍କର ସବୁ ଜିନିଷ ଆପଣ କରିପାରିବେ। ଆଉ ତା ବାଦ ଏଇଟା ଆପଣ ଯଦି ସୁଇମିଂ କରିବେ କିମ୍ବା ସ୍ପୋର୍ଟସ୍ କରିବେ, ଆଉ ଯଦି ଗୋଟେ ପ୍ରଫେସନାଲ୍ ଲାଇଫ୍କୁ ଯିବେ, ତାହେଲେ ନିଶ୍ଚୟ ଆପଣଙ୍କର ସେଥିରେ ଆଗକୁ ଭବିଷ୍ୟତ ଅଛି।
1: ଯେମିତି ଆପଣ ସ୍ପୋର୍ଟସ୍ ପ୍ରତି ଏତେ ଫୋକସ୍ କରିକି କହୁଛନ୍ତି ଯେ ସ୍ପୋର୍ଟସ୍ଟା ବହୁତ ଭଲ ଏବଂ ସମସ୍ତେ ସ୍ପୋର୍ଟସ୍ କରିବା କଥା, ଗୋଟେ ଲ୍ୟାଣ୍ଡ ଟ୍ରେନିଂ ଯେଉଁଟା ଥାଏ ଆମର, ରନିଂ ହେଲା ବା ଆଥଲେଟିକ୍ସ ହେଲା, ସୁଇମିଂଟା ତାଠୁ କିଭଳି ଭାବରେ ଅଲଗା ଏବଂ କିଭଳି ଭାବରେ ଅଧିକ ବେନିଫିଟ୍ ନା କମ୍ ବେନିଫିଟ୍?
0: ଦେଖନ୍ତୁ ଆମେ ମୁଁ କହିବି ସୁଇମିଂଟା କାହିଁକି ଭଲ, ଆଗ ସୁଇମିଂ ଶିଖିବାଟା ନିହାତି ଦରକାର, ତାପରେ ଯାଇକି ସୁଇମିଂଟାକୁ ଆପଣ ଆଣିବେ। ଏଇ ଯେଉଁ କହିଲେ ଡ୍ରାଏ ଲ୍ୟାଣ୍ଡ କଣ୍ଡିସନିଂ, ପଡ଼ିଆରେ ଆପଣ ଦୌଡ଼ିବେ, ଆପଣଙ୍କର ହୋଲ୍ ବଡ଼ିଟାକୁ ଆପଣଙ୍କର ଉଠେଇକି ନେବାକୁ ପଡ଼ିବ, କିନ୍ତୁ ଯେହେତୁ ଆମ ପାଣିକୁ ଆସିବେ, ତାହେଲେ ଆମେ ଆମେ ଆମର ଆମର ବଡ଼ିର ୱେଟ୍ଟା କମିଯିବ, ଆମେ ସେଟାକୁ କହୁଛୁ 1/3 ହେଇଯାଏ ଆମର ୱେଟ୍ଟା। ତ ଆମେ କେବଳ ପାଣିରେ ଭାସିବା କଥା, ଭାସି ଭାସିକିରି ଆମର ହୋଲ୍ ବଡି, ଆପଣ ହାତ ଗୋଡ଼ ମାଇଣ୍ଡ, ଯଦି ଆପଣ ଅନ୍ୟମନସ୍କ ହେଇଯିବେ ନାକରେ ପାଣିରେ

0: ମେସି ରୋନାଲ୍ଡୋ ବା ବଡ଼ ବଡ଼ ଖେଳାଳି ମଧ୍ୟ ସୁଇମିଂରେ ରିକଭରି ମଧ୍ୟ କରନ୍ତି। ଏବେ କଥା ହେବା ଯେ ଆପଣ ଏବେ ରିଟାୟାର୍ଡମେଣ୍ଟ ହେଲେଣି, ରିଟାୟାର୍ଡମେଣ୍ଟ ଲାଇଫଟା ଆପଣଙ୍କର କିଭଳି ଭାବରେ ବିତାଉଛନ୍ତି?
1: ଆକ୍ଚୁଆଲି ମୁଁ ମାନେ ରିଟାୟାରମେଣ୍ଟ ହେଲା ପରେ ମଧ୍ୟ ରିଟାୟାରମେଣ୍ଟ ନାହିଁ। ମୁଁ ଏବେ ଆମର ଗଭର୍ଣ୍ଣମେଣ୍ଟ କଲେଜ ଅଫ୍ ଫିଜିକାଲ ଏଜୁକେସନ୍ କୁଲୁଣ୍ଡି ଯେଉଁଟା ଅଛି ସମ୍ବଲପୁରରେ, ସେଠି ମୁଁ ଏବେ କନସଲଟାଣ୍ଟ ହିସାବରେ ଜଏନ୍ କରିଛି ଏଜ୍ ଏ ସୁଇମିଂ ଟ୍ରେନର। ଆଉ ଏଇ ଯେଉଁ ମୁଁ ରିଟାୟାର୍ଡ ପରେ, ମୁଁ 2018 ପରେ ରିଟାୟାର୍ଡ ହେଲି, ତ ତାପରେ ମୁଁ ସେଠି ମୋତେ ଆମ ଗୋଟେ ଇଏ ବାହାରିଥିଲା, ମୁଁ ସେଠି ଆପ୍ଲାଏ କରିଥିଲି, ତ ମୋତେ ସେଠି ଦିଆହେଇଛି। ମୁଁ ପିଲାଙ୍କୁ ଏବେ ସୁଇମିଂ ବିଷୟରେ ପଢ଼ାଉଛି, ଯେହେତୁ ସେଠି ସୁଇମିଂ ପୁଲ୍ ନାହିଁ ଆଉ ସୁଇମିଂ ପୁଲ୍ ସମ୍ବଲପୁରରେ ଅଛି, ତ ମୁଁ ସେଠି ସୁଇମିଂ ବିଷୟରେ ଆମ ରୁଲ୍ ରେଗୁଲେସନ୍ ହେଲା, ସୁଇମିଂର ଷ୍ଟ୍ରୋକ୍ ମେକାନିଜମ୍ ହେଲା, ଏଇସବୁ ପିଲା ଯେଉଁମାନେ ବିପିଏଡ୍ କରୁଛନ୍ତି ସେ ପିଲାମାନଙ୍କୁ ସୁଇମିଂର ସେ ପାଠ ମୁଁ ତାଙ୍କୁ ପଢ଼ାଉଛି ସେଠି।
0: ତାପରେ ମଧ୍ୟ ଆପଣ ତ ପ୍ରଶିକ୍ଷକ ଥିଲେ, ଏବେ ରିଟାୟାର୍ଡ ହେଲା ପରେ ଆମେ ଦେଖୁଛୁ ଯେ ଆପଣ ମଧ୍ୟ ବିଭିନ୍ନ ଜାଗାକୁ ଯାଇକି ମଧ୍ୟ ସେଠି ମଧ୍ୟ ସୁଇମିଂ କରୁଛନ୍ତି, ଯେମିତି ବହୁତ ଜାଗାକୁ ଯାଉଛନ୍ତି। ଆର ବର୍ଷ ଯାଇଥିଲେ ଆପଣ ଗୁଜୁରାଟର ଯାଇଥିଲେ, ପୋରବନ୍ଦର ଯାଇଥିଲେ, ଏ ବର୍ଷ ମାଙ୍ଗାଲୋର ଗଲେ, ସେଠି ମଧ୍ୟ ମେଡ଼ାଲ୍ସ ମଧ୍ୟ ଜିତୁଛନ୍ତି, ରାଜ୍ୟ ପାଇଁ ମଧ୍ୟ ଗୌରବ ଆଣୁଛନ୍ତି। ଜଣେ ପ୍ରଶିକ୍ଷକ ପୁଣି କାହିଁ ଖେଳାଳି ହେଲା?
1: ଆକ୍ଚୁଆଲି ଦେଖନ୍ତୁ, ଗୋଟେ ଇଚ୍ଛା ଥିଲା ଯେ ହେବି କୋଚ୍, ହେବି କୋଚ୍ ହେଲି। ମୁଁ ଦେଖୁଛି ଯେ ଯଦି ଆମେ ନିଜ ପାଇଁ ନୁହଁ, ଏଇଟା ଅନ୍ୟ ପାଇଁ ଗୋଟେ ଆମେ ଗୋଟେ ଉଦାହରଣ ହେଉଛୁ, ଯେ ଅନ୍ୟମାନେ ଦେଖିବେ ଯେ ନା ଆମେ 60-65 ବର୍ଷରେ ମଧ୍ୟ ଆମେ ଆକ୍ଟିଭ୍ ଅଛୁ, ଆମେ ସୁଇମିଂ କରିପାରୁଛୁ, ତ ପିଲାମାନଙ୍କୁ ଆମେ ଏଇଟା ମେସେଜ୍ ଦେଉଛୁ ଯେ ଏଜ୍ ଗୋଟେ ଗୋଟେ କୌଣସି ବାର୍ ନୁହଁ କି କୌଣସି ମାନେ ରହିଯିବାର ନୁହଁ। ଆପଣଙ୍କର ବଡ଼ି ଯଦି ଚାଲୁଛି ତ ଆମର ଚଲାଇବା କଥା, ଆମର ମୁଭମେଣ୍ଟଟା ବନ୍ଦ ହେବା କଥା ନୁହଁ, କାହିଁକି ନା ଆମେ ଆମର ଯେଉଁ ଜନ୍ମ ହେଇଛି ଆମେ ସେଇଟା ଚାଲିବ ଚାଲୁଥିବା କଥା। ଆମେ ଗୋଟେ ଦିନ ଦିନେ ଆମେ ଏଠୁ ଯିବା, କିନ୍ତୁ ଯେତିକି ଦିନ ପର୍ଯ୍ୟନ୍ତ ଆମେ ରହିବା ଏଠି ସେତିକି ଦିନ ପର୍ଯ୍ୟନ୍ତ ଆମେ ଆକ୍ଟିଭ୍ ରହିବା। ତାପରେ ମୁଁ ଯେଉଁ ମାଷ୍ଟରକୁ ଯାଇ ଦେଖିଛି, 80-90 ବର୍ଷର ମଧ୍ୟ ଲୋକ, ସ୍ତ୍ରୀ ଲୋକ ମାନେ ଆମର ଆଉ ପୁରୁଷ ଲୋକମାନେ ମଧ୍ୟ ସେଠି ସୁଇମିଂ କରୁଛନ୍ତି, ତାଙ୍କୁ ଦେଖିକି ବହୁତ ଖୁସି ଲାଗେ ଯେ ସେମାନେ ସେଇ ବୟସରେ ମଧ୍ୟ ଆସିପାରୁଛନ୍ତି। ଆମେ ତ ହେଲେ 65, 75, 80, 85 ଏମିତି ଏଜ୍ର ଲୋକମାନେ ଆସିକରି ସୁଇମିଂ କରୁଛନ୍ତି, ସେଟା ଦେଖିଲେ ଭଲ ଲାଗେ। ଆଉ ଆମେ ଅନ୍ୟମାନଙ୍କ ପାଇଁ ଉଦାହରଣ କରିବା ପାଇଁ ଆମେ ଚେଷ୍ଟା କରୁଛୁ।

0: ଆମେ ଆପଣଙ୍କୁ ଦେଖିକି ଅନୁପ୍ରାଣିତ ହେଉଛୁ, ଆପଣ ମଧ୍ୟ ଆଉ କାହାକୁ ଦେଖିକି ଅନୁପ୍ରାଣିତ ହେଉଛନ୍ତି। ଆଗକୁ ଆପଣଙ୍କର ଲକ୍ଷ୍ୟ କ'ଣ ଅଛି ଏଇ ସୁଇମିଂ ଲାଇନ୍ରେ?
1: ସୁଇମିଂ ଲାଇନ୍ରେ ତ ଲକ୍ଷ୍ୟ ବହୁତ ଅଛି, ଯେତେ ଦିନ ପର୍ଯ୍ୟନ୍ତ ଚାଲିବ ମୁଁ ସୁଇମିଂ ମାନେ କୋଚିଂ କୁହନ୍ତୁ କିମ୍ବା ପିଲାଙ୍କୁ ପଢ଼ାଇବା ପାଇଁ କୁହନ୍ତୁ, ଏବଂ ନିଜର ଫିଟନେସ୍ ମୁଁ ଚାହିଁବି ଯେ ଅନ୍ୟମାନେ ମଧ୍ୟ ଆସନ୍ତୁ ସୁଇମିଂ ଶିଖନ୍ତୁ। ଯେତେ ମୁଁ ପିଲାଙ୍କୁ ହଉ କିମ୍ବା ମୋର ଷ୍ଟୁଡେଣ୍ଟ ହଉ କିମ୍ବା ଯାହାକୁ ହଉ, ମୁଁ ସବୁବେଳେ ଖୋଲା ରଖିଥାଏ। ମୁଁ କହେ ଯାହା ଦରକାର ଅଛି, ସୁଇମିଂ ହଉ, ଫୁଟବଲ ହଉ, କବାଡ଼ି ହଉ, କାରଣ ମୁଁ କବାଡ଼ି ମଧ୍ୟ ଖେଳିଛି ୟୁନିଭର୍ସିଟି, ଫୁଟବଲ ମଧ୍ୟ ଇଣ୍ଟର ଡିଷ୍ଟ୍ରିକ୍ଟ ଖେଳିଛି, ତ ମୁଁ ଚାହେଁ ଯେ ଯେତେ ଦିନ ପର୍ଯ୍ୟନ୍ତ ମୁଁ ପାରିବି ମୁଁ ପିଲାଙ୍କୁ ମୋର ଅଭିଜ୍ଞତା କି ଅନୁଭୂତି ମୁଁ ବାଣ୍ଟିବି।
0: ଅନେକ ଲୋକ ମୋତେ ପଚାରନ୍ତି ବା ସନ୍ଦେହ ଥାଏ, 40-45 ବର୍ଷ ହେଇଯାଇଥିବ, ସେ ଭାବୁଥିବେ ଆମେ କ'ଣ ଏଇ ବୟସରେ ସୁଇମିଂ ଶିଖିପାରିବୁ, ତାର ଆପଣ କ'ଣ ଉତ୍ତର ଦେବେ?
1: ଜଣେ ଆମର ସାର୍ ଏବେ ବି ଅଛନ୍ତି, ସେ IAS ସାର୍, ସେ 45 ଇୟର୍ ପରେ ସୁଇମିଂ ଆରମ୍ଭ କଲେ। ସେ ଯେତେବେଳେ ଆସିଲେ ସେ ଜାଣିନଥିଲେ ସୁଇମିଂ, ମୁଁ କହିଲି କି ସାର୍ ଏଜ୍ କିଛି ନାହିଁ, ଆପଣ ଆସନ୍ତୁ। ଆଉ ଜଣେ ବି ସାର୍ ଆସିଥିଲେ, ସେ ବି 55 ଇୟର୍, ସେ ବି କହିଲେ ମୁଁ ଏଇ ବୟସରେ ଶିଖିପାରିବି? ମୁଁ କହିଲି କାହିଁ ପାରିବିନି ସାର୍, ଆପଣ ନିଶ୍ଚୟ ପାରିବେ। ଆଉ ମୁଁ ତାଙ୍କୁ ମଧ୍ୟ ସୁଇମିଂ ଶିଖେଇଥିଲି। ସୁଇମିଂ ପାଇଁ କୌଣସି ଏଜ୍ ନାହିଁ, ଆପଣ ଛୋଟ ପିଲାଠୁ ନେଇକରି 70 ବର୍ଷର ଲୋକ ମଧ୍ୟ ସୁଇମିଂ ଶିଖିପାରିବେ।
0: ମାନେ ସୁଇମିଂଟା ଅତି ସହଜ ଏକ୍ସରସାଇଜ୍ ଏବଂ ଠିକ୍ ପ୍ରଶିକ୍ଷଣ ଦରକାର ଯଦି ଆପଣ ଯଦି ଶିଖିବାକୁ ଚାହିଁବେ ଏବଂ ଆପଣ ଯଦି ପାଣିରେ ଭାସିବାକୁ ଚାହିଁବେ।
1: ନିଶ୍ଚୟ ଏକଦମ ଇଜି ପ୍ରୋସେସ୍ ଅଛି, କିନ୍ତୁ ମନ ଭିତରୁ ଟିକେ ଭୟଟାକୁ ଦୂର କରିବାକୁ ପଡ଼ିବ ଏବଂ ଟିକେ ଡେଡିକେଟେଡ୍ ହେବାକୁ ପଡ଼ିବ। ଆପଣ ସବୁଦିନ ଗୋଟେ ଟାଇମ୍ ରଖିବେ, ଟାଇମ୍ରେ ଆସିକିରି ଯଦି ଆରମ୍ଭ କଲେ ତାହେଲେ ନିଶ୍ଚୟ ଆପଣ ସୁଇମିଂ, ଏଜ୍ର କିଛି ନାହିଁ, ଆଉ ଯେ କେହି ମଧ୍ୟ ସୁଇମିଂ ଶିଖିପାରିବେ।
0: ମାସେ 1.5 ମାସ ଭିତରେ ଆପଣ
1: ମାସେ
0: ରେଜଲ୍ଟ ଦେଖିପାରିବେ।
1: ଆରାମ ଆରାମରେ ଆରାମରେ ମାସେ 1.5 ମାସ ଭିତରେ ମୁଁ ତ ନିଜେ ଶିଖେଇଛି ବହୁତ ଜଣଙ୍କୁ, ଯେଉଁମାନେ କି 40-45 ବର୍ଷ ଏବଭ୍ ସେମାନେ ସୁଇମିଂ କରିଛନ୍ତି, ଶିଖିଛନ୍ତି ମୋ ପାଖରେ।
0: ପାଣିରେ ବୁଡ଼ିକି ମଧ୍ୟ ବହୁତ ଦୁର୍ଘଟଣା ମଧ୍ୟ ଘଟୁଛି, ଭାରତରୁ ବହୁତ ବହୁତ ଖବର ଆମକୁ ଆସୁଛି। ଆମେ ମଧ୍ୟ ଆଶା କରିବା ଆମ ଶ୍ରୋତାମାନେ ଯେଉଁମାନେ ସୁଇମିଂ ଶିଖିନାହାନ୍ତି ସେମାନେ ସୁଇମିଂ ଶିଖନ୍ତୁ ଏବଂ ପ୍ରପର୍ ଗାଇଡ଼ାନ୍ସରେ ଶିଖନ୍ତୁ, ଆମର ସୁରେନ୍ଦ୍ର ସାର୍ଙ୍କ ଭଳି ଜଣେ ଅଭିଜ୍ଞ ପ୍ରଶିକ୍ଷକଙ୍କ ଅଧୀନରେ ଶିଖନ୍ତୁ ଏବଂ ସୁଇମିଂ ପୁଲ୍ରେ ହିଁ ଶିଖନ୍ତୁ, ଯାହାଫଳରେ ଆପଣଙ୍କର ଡର ପଳେଇବ ଏବଂ ଆପଣ ଜୀବନରେ ଗୋଟିଏ ପ୍ରକାର ଡରରୁ ମଧ୍ୟ ମୁକ୍ତି ପାଇପାରିବେ। ଶେଷରେ ଆପଣଙ୍କର ବାର୍ତ୍ତା କ'ଣ ରହିବ? 2024 ମସିହା ଆସୁଛି, ନୂଆ ବର୍ଷରେ ଆମ ଶ୍ରୋତାମାନଙ୍କୁ ଆପଣଙ୍କର କ'ଣ ବାର୍ତ୍ତା ରହିବ?
1: ନୂଆ ବର୍ଷ ପାଇଁ ଆଗରୁ ସମସ୍ତଙ୍କୁ ଅଭିନନ୍ଦନ ଏବଂ ଶୁଭ ନୂଆ ବର୍ଷ ହଉ। ଏବଂ ମୁଁ ଚାହିଁବି ଯେ ଆପଣମାନେ ଯେଉଁମାନେ ସୁଇମିଂ ମାନେ ଶିଖିବା ପାଇଁ ଚାହୁଁଛନ୍ତି କିମ୍ବା ସୁଇମିଂ ଜାଣିନାହାନ୍ତି, ସେମାନେ କିଛି ମାନେ ଚିନ୍ତା କରନ୍ତୁନି। ଆମର ସୁଇମିଂ ପୁଲ୍ ସମ୍ବଲପୁର ହେଲା, ଓଡ଼ିଶାର ବିଭିନ୍ନ ଜାଗାରେ ସୁଇମିଂ ପୁଲ୍ ଗୁଡ଼ାକ ତିଆରି ହେଇଗଲାଣି, ସେଠି ସୁଇମିଂ ଆଡ଼ମିସନ୍ ନିଅନ୍ତୁ ଏବଂ ସୁଇମିଂ ଶିଖନ୍ତୁ, ଯେଉଁଟାକି ଆପଣ ସୁଇମିଂ ଏମିତିଆ ଗୋଟେ ଜିନିଷ ଯେ ଥରେ ଶିଖିଲେ ଆପଣ ଜୀବନ ଶେଷ ପର୍ଯ୍ୟନ୍ତ ସୁଇମିଂଟା ରହିବ, କିନ୍ତୁ ସାଇକେଲ ଥରେ ଶିଖିଲେ ସେ ପର୍ଯ୍ୟନ୍ତ ରହେ, ସୁଇମିଂଟା ବି ମଧ୍ୟ ସେମିତି ଥରେ ଶିଖିଗଲେ ଆପଣ କୌଣସି ଜାଗାରେ ବୁଡ଼ିବେନି। ଏହା ମଧ୍ୟ ହେଇପାରେ ଯେ ଯଦି କିଏ ବୁଡ଼ିଯିବ ଆପଣ ତାକୁ ରକ୍ଷା ମଧ୍ୟ କରିପାରିବେ। ଏହାଟା ମୋର ବାର୍ତ୍ତା ଆପଣ ନୂଆ ବର୍ଷ ପାଇଁ।
0: ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ, ଆମ କାର୍ଯ୍ୟକ୍ରମ ତରଫରୁ, ଆମ ଶ୍ରୋତାମାନଙ୍କ ତରଫରୁ ଅନେକ ଅନେକ ଶୁଭେଚ୍ଛା ଏବଂ ଶୁଭକାମନା, ଧନ୍ୟବାଦ।

ଖେଳ ଜଗତ କାର୍ଯ୍ୟକ୍ରମ ଏଇଠି ଶେଷ ହେଲା। ଆଜି ଏଥିରେ ଶୁଣୁଥିଲେ ସନ୍ତରଣ ପ୍ରଶିକ୍ଷକ ସୁରେନ୍ଦ୍ର କୁମାର ନାୟକଙ୍କ ସହ ସାକ୍ଷାତକାର। ତାଙ୍କୁ ସାକ୍ଷାତ କରିଥିଲେ ଏବଂ କାର୍ଯ୍ୟକ୍ରମ ପ୍ରଯୋଜନା କରିଥିଲେ ସୌଭାଗ୍ୟ କୁମାର ରଥ।

0: ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ମୁଖ୍ୟ ଖବର ସାଙ୍ଗେ ମୁଇଁ କୃତାଞ୍ଜଳି ତ୍ରିପାଠୀ। ନିଶାମୁକ୍ତ ଭାରତ ଅଭିଯାନ ଜନସାଧାରଣଙ୍କ ସହଭାଗିତାଥି ଗୋଟିଏ ଗଣ ଆନ୍ଦୋଳନରେ ରୂପ ନେଇଛି, କହିଲେ ପ୍ରଧାନମନ୍ତ୍ରୀ। ଭାରତ ଆଉ ଭୁଟାନ ଭିତରେ ଶିକ୍ଷା, ଦକ୍ଷତା ଓ ଜ୍ଞାନର ଆଦାନ ପ୍ରଦାନକେ ବରକସ କରବାର କ୍ଷେତ୍ରଟି ସହମତି ହେଲେ ଦୁଇ ଦେଶ। ଭେନେଜୁଏଲାନେ ଭୂକମ୍ପରୁ ସହାୟତା କରବା ଲାଗି ଭାରତ ତରଫୁ ମୂଲ ହେଲା ଅପରେସନ ଆମିଷ୍ଟାର୍ଟ। ଭାରତ ପଠାଲା 35 ଟନ୍ରୁ ଅଧିକା ରିଲିଫ୍ ଜିନିଷ ଆଉ ଉଷୋକଷା। ଷୁଲହ ନମ୍ବର ଭାରତ ଜାପାନ ବାର୍ଷିକ ଶିଖର ସମ୍ମିଳନୀଥି ଯୋଗ ଦେବାର ଲାଗି ଆଇବା ମାସ ପହିଲାନୁ ଭାରତ ଗସ୍ତରେ ଆସିବେ ଜାପାନ ପ୍ରଧାନମନ୍ତ୍ରୀ। ସ୍କୁଲ ପଢ଼ା ବୋଇତି ଭୁଲ ଘଟଣା ଲାଗି ଗଠିତ ଉଚ୍ଚସ୍ତରୀୟ କମିଟି ରାଜ୍ୟ ସରକାରଙ୍କୁ ଦେଲେ ତଦନ୍ତ ରିପୋର୍ଟ। କମିଟିର ସୁପାରିଶ ଆଧାରିତ କାର୍ଯ୍ୟାନୁଷ୍ଠାନ ଲାଗି ଦେଲେ ନିର୍ଦ୍ଦେଶ। ରାଜ୍ୟ ଶିଳ୍ପାୟନକେ ଆହୁରି ବରକସ କରିବା ଲାଗି ଆଜି ଭୁବନେଶ୍ୱରନ ସିଆଇଆଇ ପୂର୍ବ ଆଞ୍ଚଳିକ ପରିଷଦର ବୈଠକଟି ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ। ବହୁତରେ ଶିଳ୍ପ ସଂସ୍ଥା ଓଡ଼ିଶାନ ନିବେଶ କରିବା ଲାଗି ମନ ବନେଇଥିବା ବୈଠକନୁ ପଡ଼ିଛି ଜଣା। ରାଜ୍ୟ ଚଳଚ୍ଚିତ୍ର ପ୍ରଧାନ ଉତ୍ସବରେ ଯୋଗ ଦେଇକରି ପୁରସ୍କାର ବିଜେତାଙ୍କୁ ସମ୍ମାନିତ କଲେ ମୁଖ୍ୟମନ୍ତ୍ରୀ। ଓଡ଼ିଆ ଚଳଚ୍ଚିତ୍ର ଜଗତ ସମୃଦ୍ଧ ହେଲେ ଯାଇକରି ବିକଶିତ ଓଡ଼ିଶାର ନିର୍ମାଣର ସପନ ସାକାର ହେବା। ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଦେବାର ଉତ୍ସବରେ ଯୋଗ ଦେଇକରି କହିଲେ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ। 2023 ବର୍ଷ ଲାଗି ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ପୁଷ୍କରା ଆଉ ମାଇ ସ୍ୱିଟ୍ ହାଉସ୍ ୱାଇଫ୍କେ ମିଳିଛି ପୁରସ୍କାର। ଆଜି ପାଳନ କରାଯାଉଛି ଅନ୍ତର୍ଜାତୀୟ ଅବୈଧ ନିଶାଦ୍ରବ୍ୟ କାରବାର ବିରୋଧୀ ଦିବସ। ତାମିଲନାଡୁର ତିରୁବଲ୍ଲୁଠାରେ ଗ୍ୟାସ୍ ଲିକ୍ ଦୁର୍ଘଟଣାଟି 11କେ ବଢ଼ିଛି ଓଡ଼ିଆ ଶ୍ରମିକମାନଙ୍କ ମୃତ୍ୟୁ ସଂଖ୍ୟା। ପୁରୀ ଶ୍ରୀମନ୍ଦିର ଆଜି ଦ୍ୱାଦଶୀ ତିଥି ଅବସରରେ କରାଯାଉଛି ଚମ୍ପକ ଦ୍ୱାଦଶୀ ନୀତି। ବିଦ୍ୟୁତ୍ ଆଉ ବୈଦ୍ୟୁତିକ ଉପକରଣର ଠିକ୍ ଭାବେ ବ୍ୟବହାର କରିବା ସହିତ ବିଦ୍ୟୁତ୍ ଆଘାତନୁ ବଞ୍ଚବାର ଉଦ୍ଦେଶ୍ୟ ଆଷ୍ଟାନୁ ଜୁଲାଇ 2 ତାରିଖ ତକ ଶକ୍ତି ବିଭାଗ ତରଫୁ ପାଳନ କରାଯାଉଛି ବିଦ୍ୟୁତ୍ ସୁରକ୍ଷା ସପ୍ତାହ। ଢେଙ୍କାନାଳ ନଥିବା ଭାରତୀୟ ଜନସଞ୍ଚାର ସଂସ୍ଥାନ ଆଇଆଇଏମ୍ସି 2026-27 ଶିକ୍ଷାବର୍ଷ ଲାଗି ଜାରି ରହିଛି ନାଲେଖା ପ୍ରକ୍ରିୟା। ଆଉ T20 କ୍ରିକେଟ୍ ଶୃଙ୍ଖଳାର ପହିଲା ମ୍ୟାଚ୍ଟି ଭାରତଠାନୁ 34 ରନ୍ରେ ଜିତିଲା ଆୟାରଲାଣ୍ଡ। ଏଥିନି ମୁଖ୍ୟ ଖବର ଇନୁ ଶେଷ ହେଲା। ଇତାର ଉତ୍ତର ମୁଖ୍ୟ ଖବର ଶୁଣିପାରିବେ ରାତି 11:05।
0: ଆକାଶବାଣୀ ସମ୍ବଲପୁର ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମରେ କଣ୍ଠ ସଙ୍ଗୀତ ଶୁଣନ୍ତୁ ଶିଳ୍ପୀ ବିଦୁଷୀ ଶ୍ରୁତି ସଡୋଲିକର, ରାଗ ନାଇକି କାହ୍ନାରା।

ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମରେ କଣ୍ଠ ସଙ୍ଗୀତ ଶୁଣୁଥିଲେ। ଶିଳ୍ପୀ ଥିଲେ ବିଦୁଷୀ ଶ୍ରୁତି ସାଡୋଲିକର, ରାଗ ଥିଲା ନାଇକି କାହ୍ନାରା, ତବଲା ସଙ୍ଗତ କରିଥିଲେ ପଣ୍ଡିତ ମଙ୍ଗେଶ ମୁଲ୍ୟେ, ସାରଙ୍ଗୀରେ ସଙ୍ଗତ କରିଥିଲେ ଅନନ୍ତ କୁନ୍ତେ ଏବଂ ହାରମୋନିୟମରେ ସଙ୍ଗତ କରିଥିଲେ କିରଣ ଲେଲେ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ଆରମ୍ଭ କରୁଛୁ ଅନୁରୋଧରେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ଆରମ୍ଭରେ ଶୁଣନ୍ତୁ କଥାଚିତ୍ର ଆପକେ ସାଥର ଏହି ଗୀତ। କଣ୍ଠଦାନ କରିଛନ୍ତି ସବୀର କୁମାର, ଗୀତ ରଚନା ଆନନ୍ଦ ବକ୍ସି, ସଙ୍ଗୀତ ଲକ୍ଷ୍ମୀକାନ୍ତ ପ୍ୟାରେଲାଲ। ଅନୁରୋଧକାରୀ ଶ୍ରୋତା ହେଲେ ସମ୍ବଲପୁର ଜିଲ୍ଲା ଚାଉଁରପୁରରୁ କ୍ଷୀରେଶ୍ୱର, ପଦ୍ମିନୀ, ବିଶ୍ୱ, ବବ୍ଲୁ, ଡଲି, ଚିଣ୍ଟୁ, ଶିବ ଓ ଶମ୍ଭୁ, ଏବଂ ତାଙ୍କ ସହିତ ପହଣ୍ଡି ବିଜେପୁର ଜିଲ୍ଲା ବରଗଡ଼ରୁ ସୁବଲ କୁମାର ସାହୁ, ଆକାଶ ସାହୁ ଏବଂ ସୌରଭ ସାହୁ।

କାତିକେଲା ବଡ଼ମାଲ ଜିଲ୍ଲା ଝାରସୁଗୁଡ଼ାରୁ ଅଶ୍ୱିନୀ ପ୍ରଧାନ, ରୀତା ପ୍ରଧାନ ଓ ସୁଜିତ ପ୍ରଧାନ ଏବଂ ତାଙ୍କ ସହିତ ବିକାଶ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ବରାଗୁଡ଼ା ବରଗଡ଼ରୁ ଚିନ୍ମୟ ରଣା, ଆକାଶ ସେଠ, ଅରୁଣ ସେଠ, ଈଶାନ ମାଝି ଏବଂ ଶେଷଦେବ ସେଠ। ଆପଣମାନଙ୍କ ଅନୁରୋଧରେ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ କଥାଚିତ୍ର କବ୍ ତକ୍ ଚୁପ୍ ରହୁଙ୍ଗି କଣ୍ଠଦାନ କରିଛନ୍ତି ମହମ୍ମଦ ଅଜିଜ, ଗୀତିକାର ସମୀର, ସଙ୍ଗୀତ ବପି ଲେହରୀ।

ଏଥର ଶୁଣନ୍ତୁ କଥାଚିତ୍ର ଜିନା ତେରେ ଗଲି ମେର ଏହି ଗୀତ କଣ୍ଠଦାନ କରିଛନ୍ତି ନିତିନ ମୁକେଶ ଓ ଅନୁରାଧ ପୋଡ଼ୱାଲ। ଗୀତ ରଚନା ନକ୍ସ ଲେଲ ପୁରୀ ଏବଂ ରବୀନ୍ଦ୍ର ରାୱଲ। ସଙ୍ଗୀତ ବାବୁଲ ବୋଷ। ଅନୁରୋଧକାରୀ ଶ୍ରୋତା ହେଲେ ଲରିଆପାଲି ମାଲିଡିହି କୁଲାବିରା ଜିଲ୍ଲା ଝାରସୁଗୁଡ଼ାରୁ ହରେଶ ପରୁଆ, ଭରତ ପରୁଆ, ରିଙ୍କୁ, ଝୁନେଶ, ମନୀଷ, କ୍ରିତିକା ଏବଂ ତୃପ୍ତିମୟୀ ଓ ତାଙ୍କ ସହିତ ବ୍ରଜରାଜନଗରରୁ ରାଜା କୁମାର ଓ ଆଶିଷ କୁମାର ବିଶି।

ଲୁଇସିରା ଭିଡ଼େନ୍ ଜିଲ୍ଲା ବରଗଡ଼ରୁ ପଞ୍ଚାନନ ପଞ୍ଚବିହାର ବିପିନ ଉପେନ୍ଦ୍ର ଅଶୋକ ଏବଂ ଭାଗୀରଥୀ ଆପଣମାନଙ୍କ ଅନୁରୋଧରେ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ କଥାଚିତ୍ର ଅନ୍‌ପଡ଼୍ କଣ୍ଠଦାନ କରିଛନ୍ତି ଲତା ମଙ୍ଗେସ୍କର, ଗୀତ ରଚନା ରାଜା ମେହେନ୍ଦି ଅଲି ଖାନ୍, ସଙ୍ଗୀତ ମଦନ ମୋହନ।

ଆକାଶବାଣୀ ସମ୍ବଲପୁର ସମୟ ରାତି 11:00 ହେବାକୁ ଯାଉଛି। ହିନ୍ଦୀରେ ସମ୍ବାଦ ଶୁଣନ୍ତୁ। ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ମୁଖ୍ୟମନ୍ତ୍ରୀ ରାଜ୍ୟ ନୂଆ ଶିଳ୍ପ ପ୍ରତିଷ୍ଠା ପୁଞ୍ଜିନିବେଶ ବଢ଼ାବାର ଉପରେ ହେଲା ଆଲୋଚନା। ସାରା ଦେଶରେ ଆଜି ପାଳନ କରାଯାଉଛି ଆଶୁରା ଏ ମହରମ। ବିଦ୍ୟୁତ୍ ଆଉ ବୈଦ୍ୟୁତିକ ଉପକରଣର ଠିକ୍ ଭାବେ ବ୍ୟବହାର କରିବାର ସହିତ ବିଦ୍ୟୁତ୍ ଆଘାତନୁ ବଞ୍ଚବାର ଉଦ୍ଦେଶ୍ୟ ଆଷ୍ଟାନ ଜୁଲାଇ 2 ତାରିଖ ତକ ଶକ୍ତି ବିଭାଗ ତରଫରୁ ପାଳନ କରାଯାଉଛି ବିଦ୍ୟୁତ୍ ସୁରକ୍ଷା ସପ୍ତାହ। ବଲାଙ୍ଗୀର ଜିଲ୍ଲା ଲୁଇସିଙ୍ଗା ତହସିଲ ସିଂହାଣୀ ମୁଣ୍ଡାଠାରେ ଆୟୋଜିତ ରାଜସ୍ୱ ମେଲାତି ଭୂମିହୀନ ହିତାଧିକାରୀଙ୍କୁ ଘଡ଼ି ପଟା ବାଣ୍ଟିଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ। ଅନ୍ତର୍ଜାତୀୟ ଅବୈଧ ନିଶାଦ୍ରବ୍ୟ କାରବାର ବିରୋଧୀ ଦିବସ ଅବସରରେ ସୁବର୍ଣ୍ଣପୁର ଜିଲ୍ଲାର ଆୟୋଜିତ ହୋଇଥିଲା ସଚେତନତାମୂଳକ କାର୍ଯ୍ୟକ୍ରମ। ଫିଫା ବିଶ୍ୱକପ୍ର ଆଜି ଗୋଟିଏ ମ୍ୟାଚ୍ ନରୱେ ଆଉ ଫ୍ରାନ୍ସ ଭିତରେ, ଆଉ ଗୋଟିଏ ମ୍ୟାଚ୍ ଇରାକ ଆଉ ସେନେଗାଲ ଭିତରେ ହେବା ଖେଳ। ଆଉ ଆଇବା 5 ଦିନ ତକ ଚଡ଼କ ମାରିକରି ବର୍ଷା ହୋଇପାରେ ବୋଲି ସବୁ ଜିଲ୍ଲାକେ ସତର୍କ କରିଛେ ପାଣିପାଗ କେନ୍ଦ୍ର। ଆଜିର ମୁଖ୍ୟ ଖବର ଇନୁ ଶେଷ ହେଲା। ଜୁହାର।

ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ, ଆଗାମୀକାଲି ଆମ କେନ୍ଦ୍ରରୁ ପ୍ରସାରିତ ହେବାକୁ ଥିବା କେତେକ କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ସକାଳ 6:30ରେ ଆଜିର ଭାବନା ଉପସ୍ଥାପନା ଧ୍ରୁବ ପ୍ରସାଦ ପଣ୍ଡା। ସକାଳ 7:10ରେ ସ୍ୱାସ୍ଥ୍ୟ ସୂଚନା, ଏଥିରେ ଶୁଣିବେ ମହିଳା ଓ କିଶୋରୀଙ୍କ ମାନସିକ ସମସ୍ୟା ଓ ତାର ପ୍ରତିକାର, ଏ ସମ୍ପର୍କରେ କହିଛନ୍ତି ଡାକ୍ତର ଶୁଭଙ୍କର ସ୍ୱାଇଁ। ସକାଳ 7:35ରେ ସାପ୍ତାହିକ ସାହିତ୍ୟ ପତ୍ରିକା କାର୍ଯ୍ୟକ୍ରମ ସୃଜନିକା, ଏଥିରେ ଶୁଣିବେ ଡକ୍ଟର ଜୀବନ ବଲ୍ଲଭ ଷଡ଼ଙ୍ଗୀଙ୍କ ଗଳ୍ପ। ସକାଳ 8:30ରେ ସମ୍ବଲପୁରୀ ଗୀତ ଶୁଣିବେ କଣ୍ଠଶିଳ୍ପୀ ଆରତୀ ମିଶ୍ର, ଶଙ୍କର ପ୍ରସାଦ ଦତ୍ତ ଓ ଜିତେନ୍ଦ୍ର ହରିପାଲ। ସକାଳ 8:45ରେ ସୁଗମ ସଙ୍ଗୀତ, କଣ୍ଠଶିଳ୍ପୀ ମୃଦୁଳା ଘୋଷ, କୀର୍ତ୍ତି ବଗର୍ତ୍ତୀ ଓ ନମିତାରାଣୀ ପଟ୍ଟନାୟକ। ଆଗାମୀକାଲି ସକାଳ 9:00ରେ ଶୁଣିବେ ହିନ୍ଦୀ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଅନୁରୋଧ। ଦିନ 11:05ରେ ଭକ୍ତି ଲହର ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ, କଣ୍ଠଶିଳ୍ପୀମାନେ ହେଲେ ରାମେଶ୍ୱର ଦାସ, ବୀରେନ୍ଦ୍ରନାଥ ନାଗ, ବାସୁଦେବ ମହାପାତ୍ର, କାହ୍ନୁ କେଶବ ବହିଦାର ଓ ମିନତୀ ପାଣିଗ୍ରାହୀ। ଦିନ 12:00ରେ ଆପଣଙ୍କ ଚିଠି ପାଇଛୁ କାର୍ଯ୍ୟକ୍ରମ। ଦିନ 12:30ରେ ଏକ ଭାରତ ଶ୍ରେଷ୍ଠ ଭାରତ ରିଲେ କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ଦିନ 1:05ରେ ସମ୍ବଲପୁରୀ ଗୀତ ଶୁଣିବେ କଣ୍ଠଶିଳ୍ପୀ ମିତ୍ରଭାନୁ ବିଶ୍ୱାଳ, ପ୍ରମୋଦ କୁମାର ମିଶ୍ର ଏବଂ ରବିଚନ୍ଦ୍ର ସାଗର। ଦିନ 1:20ରେ ଘର ସଂସାର କାର୍ଯ୍ୟକ୍ରମ, ଏଥିରେ ବିବିଧାରେ ଶୁଣିବେ ପାଦ ଉପରେ ପର୍ଯ୍ୟବେସିତ ବିଶେଷ କାର୍ଯ୍ୟକ୍ରମ ଏବଂ ଅପରାହ୍ନ 3:00ରେ ଶୁଣିବେ କିଷାନ ସମ୍ପ୍ରଦାୟର ସାମାଜିକ ଓ ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର ବିଶେଷ କାର୍ଯ୍ୟକ୍ରମ ମାକା ପୁପୁ ଝକା ଝକା। ଏଥିଲା ଆଗାମୀକାଲି ଆମ କେନ୍ଦ୍ରରୁ ପ୍ରସାରିତ ହେବାକୁ ଥିବା କେତେକ କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଆକାଶବାଣୀ ସମ୍ବଲପୁର, ବର୍ତ୍ତମାନ ସମୟ ରାତି 11:09:50। ଶେଷ ହେଲା ଆଜିର ଅଧିବେଶନ। ଆଗାମୀକାଲି ସକାଳ 5:53ରେ ଆରମ୍ଭ କରିବ ଆମର ପ୍ରଥମ ଅଧିବେଶନ। ଆଜି ପାଇଁ ବିଦାୟ ଦିଅନ୍ତୁ। ଜୟ ହିନ୍ଦ୍।